ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଇଜାଜତର ଗୀତ, ଗାଇଛନ୍ତି ଆଶା ଭୋସଲେ।

ଆକାଶବାଣୀ କଟକ ଆଜି ମଙ୍ଗଳବାର 1948 ଶତାବ୍ଦୀ ଆଷାଢ଼ 16 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 7 ତାରିଖ ସମୟ ସକାଳ 5:58:35 ଆମର ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଭୁଲ ବାଟରେ ଗଲେ ଦୁଃଖ ମିଳେ, ବିବେକର ବାଣୀକୁ ଅବମାନନା କଲେ ଯନ୍ତ୍ରଣା ପାଇବା ସାର ହୁଏ। ଦୁଃଖ ଏବଂ ଯନ୍ତ୍ରଣାର ସୀମା ଟପିଗଲା ପରେ ମନେ ପଡ଼ିଯାଏ କଳାଶ୍ରୀମୁଖଙ୍କ କଥା, ସିଏ ହିଁ ଶେଷ ଭରସା। ଦୁଃଖର ବିନାଶ କରନ୍ତି ବୋଲି ସେ ଦୁଃଖ ନାଶନ। ଭକ୍ତ ଆତୁର ହୋଇ କହେ, ହେ କଳାଶାନ୍ତ, ଆଉ ସହି ହେଉନି ପ୍ରଭୁ, ଦୟା ପରବଶ ହୋଇ ମୋର ଦୁଃଖ ଦୂର କର।

କୁରୁସଭା ତଳେ ଦ୍ରୌପଦୀର ଲଜ୍ଜା ନିବାରଣ ପାଇଁ ପ୍ରଭୁ ପ୍ରଦାନ କରିଥିଲେ କୋଟିଏ ବସ୍ତ୍ର। ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଯିଏ ତାଙ୍କୁ ଡାକିଛି ପ୍ରଭୁ ତାର କଥା ଶୁଣିଛନ୍ତି। ଦ୍ରୌପଦୀ ଗୋଟିଏ ହାତରେ ଶାଢ଼ୀକୁ ଚାପି ଧରି ଅନ୍ୟ ହାତରେ ପ୍ରଭୁଙ୍କୁ ଡାକିଥିଲେ। ପ୍ରଭୁ ନୀରବ ଥିଲେ। ଯେତେବେଳେ ଦ୍ରୌପଦୀ ଦୁଇ ହାତକୁ ଟେକି କହିଥିଲେ, ହେ ପ୍ରଭୁ, ନାରୀର ଲଜ୍ଜା ନିବାରଣ କର, ସେତେବେଳେ ଶୂନ୍ୟରୁ ଖସି ଆସିଥିଲା କୋଟି କୋଟି ବସ୍ତ୍ର। ସେହି ଦୟାଶୀଳ ପ୍ରଭୁ ନିଶ୍ଚିତ ଦୟା କରି ମୋତେ ଦୁଃଖରୁ ଉଦ୍ଧାର କରିବେ।

ବେଳେବେଳେ ପ୍ରଭୁ କାହିଁକି ଯେ ନିର୍ଦ୍ଦୟ ହୁଅନ୍ତି ସେ କଥା ଭକ୍ତ ଆଦୌ ଜାଣିପାରେ ନା। ସୁଖ ଖୋଜି ଖୋଜି ଦୁଃଖରେ କାଳାତିପାତ କରୁଥିଲେ ମଧ୍ୟ ପ୍ରଭୁଙ୍କ ନାମକୁ ବାରମ୍ବାର ଉଚ୍ଚାରଣ କରୁଥାଏ, କହୁଥାଏ, ପ୍ରଭୁ ତୁମେ ତୁମର ଦୀନବନ୍ଧୁ ନାମକୁ ସାର୍ଥକ କର। ଏ ଅସମୟରେ ତୁମେ ଯଦି ବନ୍ଧୁପଣ ନ ରଖିବ ତେବେ ମୁଁ କାହାକୁ ବନ୍ଧୁ ବୋଲି ଗ୍ରହଣ କରିବି।

ମହାପ୍ରଭୁ ଭାବକୁ ନିକଟ, ପୁଣି ଅଭାବକୁ ଦୂର। ଭାବରେ ଭାବରେ ସେ ନିର୍ମାଣ କରିପାରନ୍ତି ଭକ୍ତିର ସେତୁବନ୍ଧ। ସେଥିପାଇଁ ସେ ଭାବଗ୍ରାହୀ। ଏହି ନାମରେ ସେ ସାରା ଜଗତରେ ପ୍ରସିଦ୍ଧ। ଭକ୍ତ କହେ, ପ୍ରଭୁ, ମୁଁ ଭକ୍ତିପୂର୍ଣ୍ଣ ଚିତ୍ତରେ ଅଳି କରୁଛି। ଜନ୍ମ ଜନ୍ମ ପାଇଁ ମୋତେ ତୁମ ପଦ ତଳେ ଦାସ କରି ରଖ।

ଡାକି ଡାକି ଭକ୍ତ ଯେବେ କ୍ଳାନ୍ତ ଆଉ ଅବସନ୍ନ ହୋଇଯାଏ, ସେତେବେଳେ ସେ କଳାମଣିମାଙ୍କ ଉପରେ ଅଭିମାନ କରେ। ଭକ୍ତର ଅଭିମାନ ଅନୁଭବ କରିପାରନ୍ତି ମହାବାହୁ, ତଥାପି ନିରବତା ଅବଲମ୍ବନ କରି ଭକ୍ତର କଥା ଶୁଣନ୍ତି ନାହିଁ। ଭକ୍ତ ଅଭିମାନିଆ ସ୍ୱରରେ କହେ, ହେ ପ୍ରଭୁ, ମୋର କହିବା ଆଉ ଗାଇବା ଆଜିଠାରୁ ସରିଗଲା, ତୁମର ଯାହା ଇଚ୍ଛା ହେଉଛି ସେଇଆ କର, ତୁମରି ଭଳି ଆଜିଠାରୁ ମୁଁ ନିରବ ରହିଲି।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅଲେଖ ଚନ୍ଦ୍ର ସାମଲ, ଇନ୍ଦ୍ରାଣୀ ମିଶ୍ର, ମନମୋହନ ପ୍ରଧାନ, ସୁଶ୍ରୀ ସଙ୍ଗୀତା ମହାପାତ୍ର, ଜୀବନାନନ୍ଦ ଅଧିକାରୀ ଏବଂ ମହାପାତ୍ର ମିନତୀ ଭଞ୍ଜ। ଗୀତଗୁଡ଼ିକ ଥିଲା ଭୀମ ଭୋଇ, ବନମାଳୀ, ଅଚ୍ୟୁତାନନ୍ଦ ଦାସ ଏବଂ ଧ୍ରୁବଚରଣ ସାହୁ, ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ରତ୍ନାକର ଜୈନୀ।

సుదర్శన మహాబాహు విష్ణు ద్వారా సురక్షకం కపాట ఫెడనం చైవ విష్ణు పూజాం కరోమ్యహం. విష్ణు పూజక ମନ୍ଦିର ଦ୍ୱାର ଉନ୍ମୁକ୍ତ କଲାବେଳେ ପ୍ରଥମେ ସୁଦର୍ଶନକୁ ସ୍ତୁତି ନିବେଦନ କରନ୍ତି। ପ୍ରାଚୀନ ପୂଜା ପରମ୍ପରାରେ ଏହି ସୁଦର୍ଶନ କେବଳ ଭଗବାନ ବିଷ୍ଣୁଙ୍କର ଆୟୁଧ ନୁହନ୍ତି, ସେ ତାଙ୍କର ଅଙ୍ଗରକ୍ଷକ ଓ ଦ୍ୱାରପାଳ। କୃଷ୍ଣ ଅବତାରରେ ମହାପ୍ରଭୁ ଏହାଙ୍କ ପ୍ରତି ଅନ୍ୟାୟ ଆଦେଶ ଦେଇଥିଲେ। ସେହି କାଳରୁ ସେ ବିଷ୍ଣୁଙ୍କ ହାତରେ ନ ରହି ଦୂରରେ ବା ପାଖରେ ରହିଆସୁଛନ୍ତି। ଯଦୁବଂଶ ବିନାଶ ସମୟର କଥା। କୋକୁଆକୁ ଅନୁଧାବନ କରି କୃଷ୍ଣବଂଶୀମାନେ ଏବଂ ଯଦୁବଂଶୀମାନେ ଏରକାବନରେ ରୁଣ୍ଡ ହେଲେ, ପରସ୍ପର ବାକ୍ବିତଣ୍ଡାରେ ଗୋଳଯୁଦ୍ଧରେ ମାତିଲେ। ବିଷ୍ଣୁ ମାୟା ଯୋଗୁଁ ଜ୍ୟେଷ୍ଠ ପୁତ୍ର ପ୍ରଦ୍ୟୁମ୍ନଙ୍କ ବ୍ୟତୀତ ସମସ୍ତେ ବିନାଶ ହେଲେ। ଭଗବାନ ଶ୍ରୀକୃଷ୍ଣଙ୍କ ମନରେ ଚିନ୍ତା ପଶିଲା, ଇଏ ଯଦି ବଞ୍ଚି ରହେ ତେବେ କୃଷ୍ଣ ପୁତ୍ର ବୋଲି ଗର୍ବ କରିବ, ତାଙ୍କର ଉତ୍ତର ପୁରୁଷଙ୍କ ମନରେ ମଧ୍ୟ ଔଦ୍ଧତ୍ୟ ବଢ଼ିଯିବ। ତେଣୁ ପ୍ରଭୁ କୃଷ୍ଣଚନ୍ଦ୍ର ପ୍ରଦ୍ୟୁମ୍ନକୁ ବିନାଶ କରିବା ପାଇଁ ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ। ସୁଦର୍ଶନ ସର୍ବଶକ୍ତିମାନ ବିଷ୍ଣୁଙ୍କର ଦିବ୍ୟ ଆୟୁଧ। ସେ ନାମରେ କେବଳ ସୁଦର୍ଶନ ନୁହେଁ, କାମରେ

ମଧ୍ୟ କୁବିନାଶକ। ସୂର୍ଯ୍ୟଙ୍କ ତେଜ ଶକ୍ତିରୁ ଏହାଙ୍କର ସୃଷ୍ଟି। ତେଣୁ ସୂର୍ଯ୍ୟଙ୍କ ଭଳି କୁ ଛାଡ଼ି ସୁକୁ ସେ ଗ୍ରହଣ କରନ୍ତି। ବିନା ଦୋଷରେ କୌଣସି ଅନ୍ୟାୟ କରିନଥିବା ବ୍ୟକ୍ତିକୁ ସେ ବିନାଶ କରିବେ କେମିତି? କିନ୍ତୁ ବିନାଶ କରିବାକୁ ହେଲା। ତାପରେ ଆଉ ବିଷ୍ଣୁଙ୍କ ହାତକୁ ନ ଫେରି ପୁରୀ ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ। ପରମ ପୁରୁଷ ବିଷ୍ଣୁଙ୍କ ଦାରୁ

ନିକଟସ୍ଥ ଦକ୍ଷିଣ ସମୁଦ୍ରରେ ସୁଦର୍ଶନ ନିପତିତ ହେଲେ। ପରମପୁରୁଷ ବିଷ୍ଣୁଙ୍କ ଦାରୁ ବ୍ରହ୍ମ ରୂପ ହେଲେ ସ୍ୱୟଂ ଜଗନ୍ନାଥ। ଶ୍ରୀକ୍ଷେତ୍ର ପୁରୀ ତାଙ୍କର ମର୍ତ୍ତ୍ୟ ବୈକୁଣ୍ଠ। ଏଠାରେ ଆଗରୁ ସୁଦର୍ଶନ ଶକ୍ତି ଆସି ବିଦ୍ୟମାନ ଥିଲା। ଚତୁର୍ଦ୍ଧା ମୂରତିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ସାଜି ପ୍ରଭୁ ଶ୍ରୀକ୍ଷେତ୍ରରେ ପୂଜିତ ହେଲେ। କୌଣସି ଆୟୁଧ ଦେବତା ରୂପେ ପୂଜା ପାଇବା ବିଶ୍ୱର ଧର୍ମ ଇତିହାସରେ ବିରଳ। ପୁଣି ଭଗବାନ ବିଷ୍ଣୁ ତାଙ୍କ ଦକ୍ଷିଣ ଉର୍ଦ୍ଧ ଭୁଜରେ ସୁଦର୍ଶନ ଧାରଣ କରିଥିବା ଅଧିକାଂଶ ଗ୍ରନ୍ଥରେ ବର୍ଣ୍ଣିତ। ଅଥଚ ଶ୍ରୀମନ୍ଦିରରେ ଏହି ଆୟୁଧ ଦେବତା ସାଜି ମହାପ୍ରଭୁ ଜଗନ୍ନାଥଙ୍କ ବାମ ପାର୍ଶ୍ୱରେ ସ୍ଥାପିତ। ଏଠାରେ ଜଗନ୍ନାଥ ଓ ସୁଦର୍ଶନ ଏକ ଓ ଅଭିନ୍ନ। ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦଙ୍କ ଭାଷାରେ ଚତୁର୍ଦ୍ଧା ମୂର୍ତ୍ତି ଏକଶ୍ୱରୀ। ସୁଦର୍ଶନ ବିଷ୍ଣୁଙ୍କର ତେଜମୟ ଶକ୍ତି। ମତ୍ସ୍ୟପୁରାଣରେ କୁହାଯାଇଛି ଏହା ବିଷ୍ଣୁଙ୍କର ଜ୍ୟୋତିର୍ମୟ ଆୟୁଧ। ବାମନ ପୁରାଣରେ ବର୍ଣ୍ଣିତ ହୋଇଛି ସର୍ବଦେବତାଙ୍କ ତେଜର ସମନ୍ୱୟରେ ସୁଦର୍ଶନର ସୃଷ୍ଟି। ତେଣୁ ଏହା ଶିଖାମୟ ସ୍ତମ୍ଭ ଭଳି। ସଂହିତା ଗ୍ରନ୍ଥରେ କୁହାଯାଇଛି ସୁଦର୍ଶନ ପ୍ରଜ୍ୱଳିତ ଅଗ୍ନିଶମ ଉଜ୍ଜଳ। ମାତ୍ର ଜଗନ୍ନାଥ ଧାମରେ ସୁଦର୍ଶନ ଦେବ ସ୍ତମ୍ଭାକୃତି। 84 ଜବ ବିଶିଷ୍ଟ ଏହାର ଉଚ୍ଚତା। ରକ୍ତବର୍ଣ୍ଣ ପଟବସ୍ତ୍ରରେ ଆବୃତ। 22 ଜବ ବିଶିଷ୍ଟ ପ୍ରସାର। ଗଦାକୃତି ଓ ଗଦାଯନ୍ତ୍ର ଅନୁସାରେ ନିର୍ମିତ। କୁହାଯାଏ କଳିଯୁଗରେ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ହସ୍ତପାଦ ବିହୀନ, ସେଥିପାଇଁ ସେ ସକଳ ଆୟୁଧ ପରିତ୍ୟାଗ କରିଛନ୍ତି। ସୁଦର୍ଶନ ତେଜଦୀପ୍ତ ଚକ୍ର ବିଷ୍ଣୁଙ୍କ ହାତରେ ଏହାକୁ ଦେଖିଲେ ମର୍ତ୍ତ୍ୟ ବୈକୁଣ୍ଠର ଭକ୍ତମାନେ ଭୟ ପାଇ ଜଗନ୍ନାଥଙ୍କ ନିକଟକୁ ଭରସି କରି ଆଉ ଆସିବେ ନାହିଁ। ତେଣୁ ସେ ସୁଦର୍ଶନକୁ ତେଜହୀନ ସ୍ତମ୍ଭ ରୂପ କରିଦେଇଛନ୍ତି ଏବଂ କଳିର କାଳିଆ ଭକ୍ତମାନଙ୍କ ପାଇଁ ତାଙ୍କୁ ପାର୍ଷଦ ରୂପରେ ରଖିଛନ୍ତି। କବି ପୁରୁଷୋତ୍ତମ ଦାସ ସେଇଥିପାଇଁ କହିଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ଏ ସାମନ୍ତରୁ ଯେ ମୁଁ ନ ଜାଣି ଆନ। ତେଣୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଭଳି ଆୟୁଧ ସୁଦର୍ଶନ ମଧ୍ୟ ଦେବତା।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ରତ୍ନାକର ଜୈନୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ନିଜର କଥା ରକ୍ଷା କରି କର୍ଦ୍ଦମଙ୍କ ପୁତ୍ର ରୂପେ ଜନ୍ମଗ୍ରହଣ କଲେ। କର୍ଦ୍ଦମ ତାଙ୍କୁ ସ୍ତୁତି କଲେ। ଭଗବାନ କହିଲେ ଯେ ସେ ତାଙ୍କ ତପସ୍ୟାର ତେଜ ବଳରେ ଏହି ସଂସାରରେ ଅବତାର ଗ୍ରହଣ କରିଛନ୍ତି। ଦେବହୂତି ମଧ୍ୟ ନିଜର ପୁତ୍ରକୁ ସ୍ତୁତି କଲେ, ତାଙ୍କୁ ଜ୍ଞାନଚକ୍ଷୁ ଦେଇ ଉଦ୍ଧାର କରିବାକୁ ନିବେଦନ କଲେ। ଭଗବାନ କପିଳଙ୍କର ହେଲା ନବଜନ୍ମ। ସେ ଦେବହୂତିଙ୍କୁ କହିଲେ ଯେ ସେ ତାଙ୍କର ଆପଣାର ଭାବରୁ ହିଁ ଜନ୍ମ ହୋଇଛନ୍ତି।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ପଷ୍ଟମ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସହଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ

0: ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍ 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, ବିପିପି 4 ଏବଂ 8, ଭୁବନେଶ୍ୱର 1, ଭିଆର୍ଆଇ 2, ହାଇବ୍ରିଡ୍ 2 ରୁ 17 ଲଗାନ୍ତୁ। 45:45 cm ଆକାରର ଗାତ ଖୋଳି ଉପକୂଳ ଅଞ୍ଚଳରେ 7.5m/7.5m ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ 6m/6m ଏବଂ ଅନୁର୍ବର ଜମିରେ 4m/4m ଦୂରରେ ଚାରା ରୋପଣ କରନ୍ତୁ। ପ୍ରତି ଏକରରେ ପ୍ରାୟ 70 ରୁ 80 ଚାରା ରୋପଣ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କର କେତେକ ସ୍ଥାନରେ ଏବଂ ଉପକୂଳ ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଦ୍ୱୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା।

ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 ଯୁବବାଣୀ, ଅପରାହ୍ନ 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 71ତମ ଭାଗ ପ୍ରଚାର କରିବ 6:10 କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ 6:30। ଏଥିରେ ରହିଛି ବିଷୟ ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ, ବିକଶିତ ଭାରତର ମୁଖ୍ୟ ସୋପାନ, ଆଲୋଚିକା ବିନ୍ଦୁ ନିବେଦିତା। ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ 7:25। କୃଷି ସଂସାର 7:30। ଏଥିରେ ଶୁଣିବେ ଆଲୋଚନା ବନ ମହୋତ୍ସବ ତାତ୍ପର୍ଯ୍ୟ, ଆଲୋଚନା କରିବେ ଚନ୍ଦକା ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ। ହିନ୍ଦୀ କଥାଚିତ୍ରର ଗୀତ 8:02। ହିନ୍ଦୀ ଶିକ୍ଷା 8:30। ଶିକ୍ଷାଦାନ କରିବେ କ୍ରିଷ୍ଣା କହ୍ନେୟା ଆଚାର୍ଯ୍ୟ। ଶିକ୍ଷା ଗ୍ରହଣ କରିବେ ଅପର୍ଣ୍ଣାନନ୍ଦ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ 9:30। ଦଣ୍ଡନାଚ ଗୀତ 10:02। ପରିବେଷଣ କରିବେ ପରମାନନ୍ଦ ଭୋଇ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 ମିଟର ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ

0: ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ଅରବିନ୍ଦ ରାଜଶିର୍କଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମା'ଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତା ଶୁଣିବା ବୃକକ୍ରି ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ମବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ବିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାହ ଏବଂ ତତ୍ସହିତ ପରିସ୍ରାରେ ଆଲ୍ମିନମ୍ ପଡ଼େ। ଯେକୌଣସି ପ୍ରକାରର ବୃକକ୍ ପୀଡ଼ା ହେଲେ ବୃକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୃକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୃକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲାବେଳେ ବୃକକ୍ରେ ଚାପ ପଡ଼େ, କିନ୍ତୁ

0: ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୁକକ୍ ପାଖରେ ଭାରି ଭାରି ଲାଗେ। ବୁକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ। ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୁକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୁକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୁକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲିକାରିଆ କାର୍ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ ସଫା ବାର୍ବାରିସ ଆକ୍ୟୁଫେଲିୟମ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ। ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ। ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକ୍ରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ୱେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗତ 5 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ 5ମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି 2021 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା

ସ୍ଥିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିଭିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 8,58,000 ଅଧିକ ସମବାୟ ସମାଜ ଏବଂ 32 ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ୍ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300 ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600 ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ୍ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ୍ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ୱଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200 ଅଧିକ ଅଂଶୀଦାର ଯୋଗଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା ସଂସ୍କୃତି ଭାଷା ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟକମିଟି ଜେଏଏସି ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ

ଶ୍ରୀମଦ୍ ଭାଗବତ ଅନୁଯାୟୀ ଆମେ ସମସ୍ତେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ, ତାଙ୍କର ସୃଷ୍ଟିକୁ ସୁନ୍ଦର ଓ ସମୁନ୍ନତ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରଖି ସେ ଆମକୁ ପଠାଇଛନ୍ତି, ଆମେ ତାଙ୍କରି ଅଂଶ। ସେଇ ଦୃଷ୍ଟିରୁ ଦେଖିବାକୁ ଗଲେ ଉଦ୍ଭିଦ ଓ ପ୍ରାଣୀ ଗୋଟିଏ ଉତ୍ସରୁ ସମ୍ଭୂତ, ପରସ୍ପର ପରିପୂରକ, ଏକ ଆରେକ ବିନା ତିଷ୍ଠିବା ଅସମ୍ଭବ। ସଭି ଭାଇ ଭାଇ, ଯଦି ଏମିତି ଭାବ ରହିବ ତାହେଲେ ପ୍ରକୃତି ପରିବେଶ ପ୍ରତି ସମ୍ବେଦନା ଆମର ନିଶ୍ଚୟ ରହିବ। ଆମେ ପରିବେଶର କ୍ଷତି କରିବା ନାହିଁ, ମୁଖ୍ୟତଃ ଜଙ୍ଗଲ ଧ୍ୱଂସ କରିବା ନାହିଁ, ଗଛ ନିଶ୍ଚୟ ଲଗେଇବା। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରା ଗଛଟିଏ ଲଗେଇବାର ଉପଯୁକ୍ତ ସମୟ, ସେଥିପାଇଁ ତ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଆମେ ପାଳନ କରୁଛୁ ଜାତୀୟ ବନ ମହୋତ୍ସବ ସପ୍ତାହ। ଏହି ସମୟରେ ହେଳା କରିବା ନାହିଁ, ନିଜ ବାଡ଼ିରେ ହେଉ କି କୌଣସି ଫାଙ୍କା ସ୍ଥାନ, ଖାଲି ପଡ଼ିଆ, ରାସ୍ତାକଡ଼, ଶ୍ମଶାନ ଭୂମି, ଯୋଉଠି ହେଲେ ବି ସୁବିଧା ଦେଖି ଗଛଟିଏ ଲଗେଇବା। ବେଶୀ ନହେଲେ ନାହିଁ ଗୋଟିଏ ମାତ୍ର ଗଛ ଲଗେଇବା, ତାର ଯତ୍ନ ନେବା। ଏବେ ଆମ ଚାରିଆଡ଼କୁ ଲକ୍ଷ୍ୟ କଲେ କେତେ ଫୁଲ ଫଳ ଓ ଅନ୍ୟାନ୍ୟ ଗଛ ସବୁ ନୂଆ କରି ମୁଣ୍ଡ ଟେକିଥିବାର ଆମେ ଦେଖିପାରିବା। ସେଗୁଡ଼ିକର ମାତ୍ର ସ୍ଥାନାନ୍ତରଣ କରିଦେବା। 4.5 କୋଟି ଲୋକଙ୍କର

ଆମର ଏଇ ରାଜ୍ୟରେ ସମସ୍ତ ଦାୟିତ୍ୱବାନ ବ୍ୟକ୍ତି ଯଦି ସଚେତନ ହେଇ ଗୋଟିଏ ଗୋଟିଏ ଲେଖା ଗଛ ଲଗେଇବା ତାହେଲେ କେତେ ଭଲ ହେବ କହିଲେ? କଟାଯାଉଥିବା ଗଛର ସଂଖ୍ୟା ଭରଣା ହେଇପାରିବ, ପ୍ରତିବର୍ଷ ପାଳନ କରାଯାଉଥିବା ବନ ମହୋତ୍ସବ ସାର୍ଥକ ହେବ।

ନା ଗଙ୍ଗାଧର ମହାନ୍ତି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ପୀଠ ରତ୍ନଗିରି ନିକଟସ୍ଥ ଅସଲପୁର ଗ୍ରାମରେ ମୋର ଜନ୍ମ। ମୋର ଗାଁଟି ବିରୁପାର ଚତୁର୍ଦ୍ଦେଶରେ ଅବସ୍ଥିତ ଏବଂ ସବୁଜ ବନାନୀ ଗଛଲତା ଭରା ଅତି ନୈସର୍ଗିକ ଶୋଭାରେ ସୁଶୋଭିତ। ଉତ୍ତର ଦିଗରେ ଦିଗନ୍ତ ବିସ୍ତାରୀ ଧାନକ୍ଷେତ, ଦକ୍ଷିଣ ଦିଗରେ କଳ୍ପନାଗିନୀ ବିରୁପା, ପୂର୍ବ ଦିଗରେ ବିରାଟ ପଡ଼ିଆ ପରେ ଅନ୍ୟ ଗୋଟିଏ ଗାଁ ଆରମ୍ଭ, ପଶ୍ଚିମରେ ସେମିତି ଗୋଟାଏ କିଲୋମିଟର ପରେ ଆଉ ଗୋଟିଏ ଗାଁ ଆରମ୍ଭ। ମୋ ଜନ୍ମଭୂମି ଗାଁର ପରିବେଶ ଅତିମାତ୍ରାରେ ନୈସର୍ଗିକ ଶୋଭାରେ ପରିପୂର୍ଣ୍ଣ। ସେଇ ନଈକୂଳେ ଛିଡ଼ା ହେଲେ ବଡ଼ିଆ ପର୍ବତର ଶ୍ୟାମଳ ଶୋଭା ଏବଂ ବିଦାୟ ସୂର୍ଯ୍ୟର ଆହ୍ୱାନ ମଧ୍ୟ ଖୁବ୍ ଆକୃଷ୍ଟ କରେ। ଗାଁର ଯୋଉ ପର୍ବପର୍ବାଣୀ, ଆମର ଗାଁରେ ଗୋଟେ ରାଧାକାନ୍ତ ମଠ ଅଛି, ସେ ଦୋଳ ମେଲର ହୁଏ। ଗାଁ ଆମ ପରିବାରର ଗୋଟେ ଭାଗବତ ଟୁଙ୍ଗି ଅଛି ସାତ ପୁରୁଷର, ସେଠି ପ୍ରତିଦିନ ଭାଗବତ ପଢା ହୁଏ, ସମସ୍ତେ ପହଞ୍ଚନ୍ତି, ଗୋଟେ ଭାବାବେଗ ପରିବେଶ ସୃଷ୍ଟି ହୁଏ। ତାପରେ ପର୍ବପର୍ବାଣୀ ଆନନ୍ଦ ବିଚାର ସହିତ ସମସ୍ତେ ଯୋଗ ଦିଅନ୍ତି, ପ୍ରାୟ କୌଣସି ବାଦ ବିସମ୍ବାଦ ନଥାଏ। ପିଲାଦିନେ ମୁଁ ଜଣେ ଚାଟଶାଳୀ ପ୍ରଥମ ପାଠ ଆରମ୍ଭ କରିଥିଲି, ଯୋଉ ମାଟି ଏ ପଥରର ଶୁଆ ପକ୍ଷିଆ ଖଡ଼ି ନେଇକିରି ପୂଜାପୂଜି ହେଇକିରି ପାଠପଢା ଆରମ୍ଭ ହେଇଥିଲା। ତାପରେ ଗାଁ ନିକଟସ୍ଥ ସିଦ୍ଧାଶ୍ରମ ମଧ୍ୟ ବିଦ୍ୟାଳୟରେ ପାସ୍ କଲା ପରେ ମାଇନର ମୁଁ ଯାଇ ଶୁକ୍ଳେଶ୍ୱର ହାଇସ୍କୁଲ ଭଗବତୀ ବିଦ୍ୟାପୀଠରେ ପାଠ ପଢ଼ିଲି। ଯାଜପୁର ସ୍କଲାରସିପ୍ ଦେବାକୁ ଯାଇଥିଲି, ସେତେବେଳେ ଯାଜପୁର 40 କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିଲା। ମୋ ଗାଁର ସୁଷମା, ତାର ଯୋଉ ଶାନ୍ତି, ତାର ଯୋଉ ଆନନ୍ଦ, ତାର ଯୋଉ ସୌହୃଦତା, ଯୋଉ ଭାଇଚାରା ପଣ, କାହାର କଣ ଅସୁବିଧା ହେଲେ ଛାଇ ଯାଇ କାନ୍ଦ ପତେଇ ଦେଉଥିଲେ ବିନା ଡକରାରେ, ଦୁଃଖ ସୁଖରେ ନାୟ ନିମିତ୍ତରେ। ଆଉ ସେ ବର୍ତ୍ତମାନ ସେଇଟା ମୁଁ ଯୋଉଠି ରହିଲେ ବି ଭୁବନେଶ୍ୱରରେ ବା ଯୋଉଠି ରହିଲେ ବି ସେ ଦୃଶ୍ୟ ମୋ ଆଖି ଆଗରେ ନାଚି ଯାଉଛି। ସେତେବେଳର ପଣା ସାଥୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗାଁର ଦେଖିଲେ ଏମିତି ଗୋଟେ ଗୋଟେ ଦୁର୍ଲଭ ବସ୍ତୁ ମିଳିଲା ଭଳିଆ ଲାଗୁଛି।

ଭାରତ ଇତିହାସରେ ଆଜିର ଦିନ ଏହି କ୍ରମରେ ମନେ ପକାଇବା ଆଜି ଦିନରେ ଶହୀଦ ହୋଇଥିବା ଆମ ଦେଶର ମହାନ ବୀର ବିକ୍ରମ ବାତ୍ରାଙ୍କୁ ଇଏ ଦିଲ୍ ମାଙ୍ଗେ ମୋର୍ ଏଥିଲା ଜଣେ ପରମ ଦେଶ ସେବକ ଭାବେ ଭାରତୀୟ ସେନାରେ କର୍ମରତ କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କର ବାଣୀ। 1999 ମସିହାରେ ହୋଇଥିବା କାର୍ଗିଲ୍ ଯୁଦ୍ଧରେ ସେ ଥିଲେ ଅଗ୍ରଣୀ ଚରିତ୍ର। ଘନ ପାର୍ବତ୍ୟାଞ୍ଚଳରେ କଷ୍ଟକର ପରିସ୍ଥିତିରେ ଯୁଦ୍ଧ କରିବାର ନେତୃତ୍ୱ ନେଇ ବହୁ ସଫଳତା ହାସଲ କରିଥିଲେ ସେ। ତାଙ୍କୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ସଫଳ ହେଲା ପରେ ମଧ୍ୟ ଇଏ ଦିଲ୍ ମାଙ୍ଗେ ମୋର୍ କହି ଉଚ୍ଚ ପଦାଧିକାରୀଙ୍କଠାରୁ ଅନୁମତି ନେଇ ପୁଣି ଯୁଦ୍ଧ ପାଇଁ ବାହାରି ପଡ଼ିଲେ। ନିଜର ଅସୁସ୍ଥତାକୁ ମଧ୍ୟ ସେ ଖାତିରି କରିନଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସମଗ୍ର ଶତ୍ରୁ ସୈନ୍ୟଙ୍କୁ ଧ୍ୱଂସ କରିବା। 13 JAK ରାଇଫଲ୍ର ନେତୃତ୍ୱ ନେଉଥିଲେ ବିକ୍ରମ ବାତ୍ରା। 1999 ମସିହା ଜୁନ୍ 6 ତାରିଖରେ କାଶ୍ମୀରର ଦ୍ରାସ ସେକ୍ଟରରେ ପହଞ୍ଚିଥିଲା ତାଙ୍କ ଟିମ୍। ସେଇଠୁ ହିଁ ସେ ତାଙ୍କର ବିଜୟ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ଏକ ମାସ ଧରି ସେ ଅନବରତ ଯୁଦ୍ଧ କରିଚାଲୁଥିଲେ। ଶେଷରେ ଜୁଲାଇ 7 ତାରିଖ ତାଙ୍କ ପାଇଁ ଆଣି ଆସିଥିଲା ଜୀବନର ସେହି ସାର୍ଥକ ରାସ୍ତାର ମୋଡ଼। ସେତେବେଳକୁ ଟାଇଗର ହିଲ୍ ଦଖଲ ହୋଇସାରିଥିଲା। ସେ ତାଙ୍କ ଟିମ୍ର ସଦସ୍ୟ ଓ ଅନ୍ୟ କେତେକ ସ୍ୱେଚ୍ଛାସେବୀ ସୈନ୍ୟଙ୍କ ସହାୟତାରେ ପିଟ୍

0: ସେ ସହିଲ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା, ବନ ହିଁ ଜନପଦର ଆଧାର, କହିଛନ୍ତି ବିଜୟ କେତନ ପଟ୍ଟନାୟକ।
1: କଥିତ ଅଛି, ସଭ୍ୟତାର ସୃଷ୍ଟି ଓ ଅଭ୍ୟୁଦୟ ଅରଣ୍ୟରୁ ଆରମ୍ଭ ହୋଇଛି ଏବଂ ତାର ପରିସମାପ୍ତି ଘଟିବ ବୃକ୍ଷଲତା ଶୂନ୍ୟ ମରୁଭୂମିରେ। ଆଦିମ ମନୁଷ୍ୟ ଅରଣ୍ୟରୁ ଫଳମୂଳ ସଂଗ୍ରହ କରି ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା। ସେଥିପାଇଁ ପ୍ରକୃତି ପ୍ରତି ତାର ଶ୍ରଦ୍ଧା ଥିଲା। ପ୍ରକୃତିର ବିଭିନ୍ନ ପ୍ରତିକୃତିକୁ ସେ ଦେବଦେବୀ ରୂପେ ପୂଜା କରୁଥିଲା। ଏବେ ମଧ୍ୟ ଆଦିବାସୀ ସମାଜରେ ଜାହିରା ଓ ପବିତ୍ର ବୃକ୍ଷବନକୁ ପୂଜା କରିବାର ପରମ୍ପରା ରହିଛି। କିନ୍ତୁ ହଜାର ହଜାର ବର୍ଷର କ୍ରମବିବର୍ତ୍ତନ ଫଳରେ ମନୁଷ୍ୟର ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଅଭିବୃଦ୍ଧି ପରିପ୍ରକାଶ ହେଲା କୃଷି ବିପ୍ଳବ ଓ ଶିଳ୍ପ ବିପ୍ଳବ। ଏହି ଉଭୟ କ୍ଷେତ୍ରରେ ଶହୀଦ ହେଲା ଜଙ୍ଗଲ। ଜଙ୍ଗଲ ସଫା ହୋଇ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଚାଷଜମି ପ୍ରସ୍ତୁତ ହେଲା। ଜଙ୍ଗଲ କଟାଯାଇ କଳକାରଖାନା, ନଦୀବନ୍ଧ ଯୋଜନା ଓ ରାସ୍ତାଘାଟ, ରେଳପଥ ନିର୍ମାଣ ହେଲା। ବାସଗୃହ ଯୋଗାଇବା ପାଇଁ ସବୁଜ ଜଙ୍ଗଲ ପରିବର୍ତ୍ତେ ଚାରିଆଡ଼େ କଂକ୍ରିଟ୍ ଜଙ୍ଗଲ ଗଢ଼ି ଉଠିଲା। ମନୁଷ୍ୟ ଜାତି ଏହି ଚରମ ସତ୍ୟଟିକୁ ଭୁଲିଗଲା, ବନ ହିଁ ଜନପଦର ଆଧାର। ଜଳ ବିନା ମୀନ ଯେପରି, ଜଙ୍ଗଲ ବିନା ମନୁଷ୍ୟ ଓ ପ୍ରାଣୀ ଜଗତର ଜୀବନ ମଧ୍ୟ ଠିକ୍ ସେହିପରି। ଅତୀତରେ ଅନେକ ସଭ୍ୟତା ଓ ଜନପଦ ଏପରି ଲୋପ ପାଇଯାଇଛି। ଅଷ୍ଟମ ଓ ନବମ ଶତାବ୍ଦୀରେ ବର୍ତ୍ତମାନର ଗୁଏତମାଲା ଅଞ୍ଚଳର ଏକଦା ସମୃଦ୍ଧି ଲାଭ କରିଥିବା ମାୟା ସଭ୍ୟତା ହଠାତ୍ ବିଲୁପ୍ତ ହୋଇଗଲା। ଏହାର ମୂଳ କାରଣ ଥିଲା ଦ୍ରୁତଗତିରେ ଜଙ୍ଗଲ ଅବକ୍ଷୟ ହେବା ଦ୍ୱାରା ବୃଷ୍ଟିପାତର ପରିମାଣ ମଧ୍ୟ ହ୍ରାସ ପାଇଲା ଏବଂ କ୍ରମାଗତ ଭାବେ ଦୁର୍ଭିକ୍ଷ ଲାଗି ରହିଲା। ଖ୍ରୀଷ୍ଟପୂର୍ବ 2500ରେ ସିନ୍ଧୁ ନଦୀ ଉପତ୍ୟକାରେ ଗଢ଼ି ଉଠିଥିବା ମହେଞ୍ଜୋଦାର ଏବଂ ହରପ୍ପନ ସଭ୍ୟତା ଲୋପ ପାଇଯିବା ପଛରେ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ଜଙ୍ଗଲ ଅବକ୍ଷୟର ଭୂମିକା ରହିଛି।

ଖ୍ରୀଷ୍ଟପୂର୍ବ 3500ରୁ ଖ୍ରୀଷ୍ଟପୂର୍ବ 1700 ମଧ୍ୟରେ ଟାଇଗ୍ରିସ୍ ଓ ୟୁଫ୍ରେଟସ୍ ନଦୀ ମଧ୍ୟରେ ଗଢ଼ି ଉଠିଥିବା ମେସୋପଟାମିଆର ପ୍ରାଚୀନ ଗ୍ରୀକ୍ ସଭ୍ୟତା ସେଠିକାର ଚାଷ ଜମିରେ ଲୁଣ ମାଡ଼ିଯିବା ହେତୁ ଧ୍ୱଂସ ପାଇଗଲା। ଏହା ପଛର କାରଣ ମଧ୍ୟ ହେଉଛି ଉଭୟ ନଦୀର ଜଳଚକ୍ର ସୁଚାରୁ ରୂପେ ସଞ୍ଚାଳନ କରିବାକୁ ସେଠି ଆବଶ୍ୟକ ପରିମାଣର ଜଙ୍ଗଲ ନଥିଲା। ସାଧାରଣ ଭାବେ ଦେଖିବାକୁ ଗଲେ ଜୀବଜଗତ ବଞ୍ଚି ରହିବା ପାଇଁ ତିନୋଟି ମୌଳିକ ଜିନିଷର ଆବଶ୍ୟକତା ରହିଛି, ଯଥା ପାଣି, ପବନ ଓ ଖାଦ୍ୟ। ପ୍ରାଣୀ ଜଗତକୁ ପ୍ରକାରାନ୍ତରେ ବୃକ୍ଷ ଜଗତ ବା ଉଦ୍ଭିଦ ସମ୍ପଦ ଠାରୁ ମିଳିଥାଏ। ମୌଳିକ ଆବଶ୍ୟକତା ବ୍ୟତୀତ ଆହୁରି ଅନେକ ଆବଶ୍ୟକତା ମଧ୍ୟ ରହିଛି, ଯେପରିକି ଖାଦ୍ୟ ରାନ୍ଧିବା ପାଇଁ ଜାଳେଣୀ, ଗୃହ ନିର୍ମାଣ ପାଇଁ କାଠ ବା ବାଉଁଶ, ପଶୁପକ୍ଷୀ ଓ ଅନ୍ୟ ପ୍ରାଣୀମାନଙ୍କ ପାଇଁ ଆବାସସ୍ଥଳୀ। ସୃଷ୍ଟିର ପାଞ୍ଚଗୋଟି ମୌଳିକ ଉପାଦାନ ହେଲା ଜଳ, ବାୟୁ, ମୃତ୍ତିକା, ଉଦ୍ଭିଦ ଜଗତ ଓ ଜୀବଜଗତ। ଏମାନେ ସମସ୍ତେ ପରିବେଶର ଗୋଟିଏ ଗୋଟିଏ ଉପାଦାନ, କିନ୍ତୁ ଏମାନଙ୍କ ମଧ୍ୟରୁ ବୃକ୍ଷମାନେ ମୌଳିକ ଉତ୍ପାଦନକାରୀ ହୋଇଥିବାରୁ ପରିବେଶର ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ଭାରସାମ୍ୟ ଆଣିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

0: ଜଗତ ଓ ଜୀବ ଜଗତ ଏମାନେ ସମସ୍ତେ ପରିବେଶର ଗୋଟିଏ ଗୋଟିଏ ଉପାଦାନ, କିନ୍ତୁ ଏମାନଙ୍କ ମଧ୍ୟରୁ ବୃକ୍ଷମାନେ ମୌଳିକ ଉତ୍ପାଦନକାରୀ ହୋଇଥିବାରୁ ପରିବେଶର ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ଭାରସାମ୍ୟ ଆଣିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥାର ସର୍ବଶେଷ ଆକଳନ ଅନୁଯାୟୀ ପୃଥିବୀ ଭୂଭାଗର 31% ଅର୍ଥାତ୍ ପ୍ରାୟ 40 ନିୟୁତ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ, ଯଦିଓ ପାଖାପାଖି 30 କୋଟି ଜନତା ତାହାର ଆଖପାଖ ଅଞ୍ଚଳରେ ବସବାସ କରି ରହୁଛନ୍ତି, କିନ୍ତୁ ପ୍ରାୟ 160 କୋଟି ଲୋକଙ୍କର ଜୀବନ ତଥା ଜୀବିକାର ମାଧ୍ୟମ ଜଙ୍ଗଲ ଉପରେ ନିର୍ଭରଶୀଳ। 2000ରୁ ଅଧିକ ଜନଜାତି ସମ୍ପ୍ରଦାୟର ବେଉସା ବନଜାତ ଦ୍ରବ୍ୟ ସଂଗ୍ରହ ଓ କିଣାବିକା ସହିତ ଅନୁବନ୍ଧିତ। ସେହିପରି ଦେଖିଲେ ଭାରତରେ ଭୂଭାଗର 21.5% ଅର୍ଥାତ୍ 7,08,000 ବର୍ଗ କିଲୋମିଟର ପରିମିତ ଜଙ୍ଗଲ ରହିଛି। ବିଶେଷ କରି 5 ଗୋଟି ଉତ୍ତର ପୂର୍ବ ରାଜ୍ୟ ଯଥା ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ମଣିପୁରରେ ଘଟିଥିବା ଜଙ୍ଗଲ ଅବକ୍ଷୟ ଦେଶରେ ମୋଟ ଜଙ୍ଗଲ ହାନିର 50%। ପରିବେଶ ଦୃଷ୍ଟିକୋଣରୁ ଏହିସବୁ ରାଜ୍ୟଗୁଡ଼ିକ ଯଥେଷ୍ଟ ସମ୍ବେଦନଶୀଳ। ବିଗତ କିଛି ବର୍ଷ ହେଲା ଓଡ଼ିଶାରେ ମଧ୍ୟ ଜଙ୍ଗଲର ଆୟତନରେ ଅଭିବୃଦ୍ଧି ଘଟୁଛି, କିନ୍ତୁ ଯାହା ଦେଖାଯାଉଛି ଘଞ୍ଚ ଜଙ୍ଗଲ କ୍ରମଶଃ ହ୍ରାସ ପାଇ ଲାଗିଛି ଏବଂ ଖୋଲା ଜଙ୍ଗଲ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଜଙ୍ଗଲରେ ଥିବା ଗଛର ଡାଳପତ୍ର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବିଶୋଷଣ କରି ବହୁଦିନ ପର୍ଯ୍ୟନ୍ତ ଧାରଣ କରି ରଖିପାରୁଥିବାରୁ ଏହାକୁ ମଧ୍ୟ ଅଙ୍ଗାରକ କୁଣ୍ଡ କୁହାଯାଏ। ଜଙ୍ଗଲ ନଷ୍ଟ ହେଲେ ବା ଜଙ୍ଗଲରେ ନିଆଁ ଲାଗିଲେ ଏହି ଗଚ୍ଛିତ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ ହୋଇ ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏ। ବିଶ୍ୱ ବ୍ୟାଙ୍କର ଏକ ଆକଳନ ମୁତାବକ ପୃଥିବୀରେ ଘଟୁଥିବା ତାପମାତ୍ରା ବୃଦ୍ଧିର 20% କେବଳ ଜଙ୍ଗଲ କ୍ଷୟ ଜନିତ। ଜଙ୍ଗଲ ବା ବନସମ୍ପଦର କ୍ଷୟ ଘଟିଲେ ଏହିପରି ଭାବେ ତାପମାତ୍ରା ବଢ଼ି ଚାଲିଲେ ଭବିଷ୍ୟତରେ ଏହା ମାନବ ସମାଜର ସ୍ଥିତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ତେଣୁ ଯଥାର୍ଥରେ କୁହାଯାଇଛି, ବନ ହିଁ ଜନପଦର ଆଧାର।
1: ବନ ହିଁ ଜନପଦର ଆଧାର କହିଲେ ବିଜୟ କତନ ପଟ୍ଟନାୟକ, ଶୁଣୁଥିଲେ କଥିକା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା, ପ୍ରଯୋଜନା ଅଭୟ କୁମାର ଦାସ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଖଇ ପୁଠା କରା ହେଲା, ବସୁତା ମା ତା ସେରି ତେଜିଥିଲା, ମୋ ଲବଙ୍ଗ ଲତା।

କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ ପ୍ରାଣ ମିତଣୀ ମନ ଖୋଲି କହିଯା ଦୂରିକି ମୋତେ ଭୁଲିବୁ ସତୀ ମୋରାଣ ତତେ କହିଯା।

0: ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ସ୍ୱରଚନ ଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗୀତରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ପ୍ରଯୋଜନା ଅଭୟ କୁମାର ଦାସ, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ରବିଶଙ୍କର ପ୍ରଧାନ, ଡମ୍ବରୁଧର ରାଓ, ଜଗତଚନ୍ଦ୍ର ଖୁଣ୍ଟିଆ, ଗୋବିନ୍ଦ ଚନ୍ଦ୍ର ବେହେରା, ସରୋଜ କୁମାର ରଥ, ଅନିଲ କୁମାର ଦାସ ଏବଂ ସତୀଶ କୁମାର ତ୍ରିପାଠୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣୀ ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ ଓ ପାଳିଆ ମେକଅପ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର ଓ ଭିତର ଦ୍ୱାର ଅଳ୍ପ ଖୋଲାଥାଏ ଆଉ ରତ୍ନବେଦୀ ପାଖକୁ ଯାଆନ୍ତି। ଖଟସେଜ ମେକଅପ ପାଳିଆ ଖୁଣ୍ଟିଆ ଶୁଆର ବଡ଼ୁ ଓ ଗରାବଡ଼ୁ ଆରମ୍ଭ ହୋଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

0: ସକାଳଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀବିଗ୍ରହ ବା ଦାରୁବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳା ଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରିବଣଙ୍କଠାରୁ ସାତ ଗୋଟି ରୂପାଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପଣ୍ଡାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଳ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ ଗରାବଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧିଥାନ୍ତି। ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବେଡ଼ୁମାନେ ରୂପା ପିଙ୍ଗଣ ଧରିଥିବା 3 ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: 3 ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟେ ହେଉଛି ପୌଷ ପୂର୍ଣ୍ଣିମା, ଗୋଟେ ହେଉଛି ନୀଳାଦ୍ରି ମହୋଦୟ ଏବଂ ଗୋଟେ ସ୍ନାନ ଯାତ୍ରା। ତାଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତେ ଗରାବେଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପୋଡ଼ି ହୋଇଥାଏ, ସେହି 108 ଗରାକୁ ମୁହାଁ ପାଡ଼ି ବା ବାଘ ମୁହାଁ ପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଟା 4 ବାଡ଼ରେ ରହେ ବା 4 ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ

ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡା ମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବୁଡ଼ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି ଏବଂ ମେକାପ ଗରାବୁଡ଼ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡା ମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ

ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକେ ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟିଏ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବଳୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବଳୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବଳୁ ସୁଆରବଳୁ ଯେଉଁ କାର୍ଯ୍ୟ କରନ୍ତି, ଗରାବଳୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବଳୁ ପତ୍ରିବଳୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବଳୁ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ? ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଟ୍ୟସୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତାର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ଅଫ୍ ରାଇଟ୍ ଅନୁସାରେ। ତତ୍ପରେ ପାଟ୍ୟସୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଟ୍ୟସୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନାକୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ, ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବ ତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନାକୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନାକୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନାକୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ

ଟେକ୍ ଉପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ ଦୁଇ ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନାଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀ ବିଳାସର 77ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ଅଖିଳ କୁମାର ଲିଙ୍କା।

ବାଳିର ମୃତ୍ୟୁ ସମ୍ବାଦ ପାଇ ତାରା ବିଷାଦ ହେଲା। ଆନନ୍ଦ ହେବା ଓ ବିଷାଦ ହେବା ପ୍ରୟୋଗ ଆମର ମଧ୍ୟଯୁଗୀୟ କବିମାନେ କରିଛନ୍ତି ଓ ସଂସ୍କୃତ ଅନୁସାରେ ହେଲେ ମଧ୍ୟ ପ୍ରାକୃତ ଭାଷାରେ ଏହା ଅନୁସୃତ। ମଥାରେ ଥିବା ପୁଷ୍ପ ସବୁ ଉଡ଼ି ବକ ଖସିଲା ପରି ପଡ଼ିଲା, ନୟନ ଯୁଗଳରୁ ବାଷ୍ପଜଳ ଗଡ଼ି ପଡ଼ିଲା। ମୋତେ ବିଧବା କରି ବୈବସ୍ୱତ ବା ଯମପୁର ଗଲ, ପ୍ରଭାତରେ ମୋର ବେଳ ଅସ୍ତ ହୋଇଗଲା କହି ବାଳି ଉପରେ ତାରା ଲୁଟି ପଡ଼ିଲା। ବଳାହକ ବା ମେଘରୁ ବିଜୁଳି ଛିଡ଼ି ପଡ଼ି ବଳାହକ ବା ପର୍ବତରେ ଖେଳିବା ପରି ମନେ ହେଲା। ତାରା ଦର୍ଶନରେ ଭଞ୍ଜ ରାମଙ୍କ ମୁହଁରେ ପ୍ରଭୁ ସୁଲଭ ଭାଷା ନ ଦେଇ ରଘୁବୀର ବା ରଘୁବଂଶୀୟ ବିଜେତା କ୍ଷତ୍ରିୟର ଭାଷା ଦେଲେ। ଏଠାରେ ରାମ ତ ନିଜକୁ ବ୍ରହ୍ମାଣ୍ଡନାଥ ଭାବିନାହାନ୍ତି, ତେଣୁ ତାରାକୁ ଦେଖି ବିଚାର କଲେ ବାନରୀକୁ ଅସୁନ୍ଦରୀ ବୋଲି ଲୋକେ କାହିଁକି କହନ୍ତି, କେଉଁ ରମ୍ଭା ଏହା ସହିତ ତୁଳନୀୟା। ବିହି ବା ବିଧାତା ଏହାକୁ ବିହୁ ବା ନିର୍ମାଣ କଲାବେଳକୁ ତାହାର ନେତ୍ରର ତାରା ହେବାରୁ ତାରା ନାମ ଦେଲା କି? ଶ୍ରୀରାମ ତାରା ପ୍ରତି ଏଭଳି କୋମଳ ଭାବ ପୋଷଣ କଲାବେଳେ ତାରାର ବାକ୍ୟବାଣରେ ଆକୁଳ ହୋଇଗଲେ। ତାରା କହିଲା, ଯିଏ ମୋତେ ମୋ ପ୍ରାଣବଲ୍ଲଭ ସହିତ ବିଚ୍ଛେଦ କରାଇଲା ତାହାର ବାଳା ଭୋଗ ସମ୍ପୂର୍ଣ୍ଣ ନ ହେଉ। ତାରା ବିଷୟରେ ରାମଙ୍କ ମୁଖରେ ରସସିକ୍ତ ଭାଷା ପ୍ରୟୋଗ କରାଇ ଭଞ୍ଜ କହିଲେ, ବାଳିକୁ ବିନ୍ଧିଥିବା ରାମଙ୍କ ବାଣ ଅପେକ୍ଷା ଅଧିକ ବ୍ୟଥା ରଘୁନାୟକଙ୍କୁ ଦେଲା ବାଳି ପତ୍ନୀ ତାରାର ବାକ୍ୟବାଣ। ଏଇଠି ପୁଣି ଭଞ୍ଜ କବି ଶ୍ରୀରାମଙ୍କୁ ସାଧାରଣରୁ ଅସାଧାରଣ ସ୍ତରକୁ ନେଇଯାଇଛନ୍ତି। ସରାହତ ରାମ କିନ୍ତୁ ତାରାକୁ ଆଶ୍ୱାସନା ଦେଇ କହିଲେ, ତୁ ବିଧବା ହେବୁ କାହିଁକି? ପ୍ରହ୍ଲାଦ ଯେତେବେଳେ ଇନ୍ଦ୍ର ହେଲା ତା ସ୍ତ୍ରୀ ବୃଷା ଥିଲା, ଏହା ସତ୍ତ୍ୱେ ସଚିତାର ବଲ୍ଲଭୀ ହେଲା, ତୁ ତେଣୁ ସୁଗ୍ରୀବ କୋଳରେ ବସି ଅଭିଷିକ୍ତା ହେବୁ। ତାକୁ ପୁଣି ବୁଝେଇ କହିଲେ, ଇନ୍ଦ୍ରାଣୀ ସଚି ତୋର ଶାଶୁ, ତୁ କ'ଣ ତାଠାରୁ ବଡ଼? ସେ ତ ଏହା କରିଛି, ତେଣୁ ତୁ ସୁଗ୍ରୀବକୁ ଗ୍ରହଣ କର। ଶ୍ରୀରାମ ମିତ୍ର ସୁଗ୍ରୀବକୁ ମୋଦେ ବା ଆନନ୍ଦରେ ବାନରେନ୍ଦ୍ର କଲେ ବା ବାନର ମଧ୍ୟରେ ସୁଗ୍ରୀବ ହେଲା ଇନ୍ଦ୍ର, ଫଳରେ ତାରା ସଚି ହୋଇଗଲା, ଯୁବରାଜ ପଦ ଅଙ୍ଗଦକୁ ଦେଲେ। ତାରା ପଟ୍ଟମହିଷୀ

ଥିବା ପାଟରାଣୀ ହେଲା ଓ ଶ୍ରୀରାମଙ୍କ ବର ପାଇ ସାଧ୍ୱୀମାନଙ୍କର ବନ୍ଦ୍ୟା ହେଲା। ଏଥିରେ ପ୍ରକଟିତ ହେଲା ରାମଙ୍କ ପତିତ ପାବନ ଓ କରୁଣା ସିନ୍ଧୁ ନାମର ସାର୍ଥକତା। ସହାନୁଭୂତିଶୀଳ ମର୍ମଜ୍ଞ ପ୍ରଭୁ ଶ୍ରୀରାମ ନିଜେ ବିରହ ବେଦନାର ଅନୁଭବୀ କହିଲେ, ପ୍ରିୟା ବିଚ୍ଛେଦରେ ବହୁ କଷ୍ଟ ପାଇଲଣି ମିତ୍ର, ବିଚ୍ଛେଦିତ ହୋଇ ସ୍ମର ବା କାମଦେବ ସ୍ୱରରେ ବିଚ୍ଛେଦିତ ବା ବିଶେଷ ଭାବରେ ଆହତ ହେଲଣି। ତୁମେ ବର୍ଷା ସମୟ ତକ ନିଜପୁରରେ ବଞ୍ଚ ଏବଂ ଆନନ୍ଦ କର, ଆମେ ମାଲ୍ୟବନ୍ତରେ ରହି ବର୍ଷାରେ ବଞ୍ଚୁ। ଏଠାରେ ବଞ୍ଚିବାର ଅର୍ଥ ହେଉଛି କାଳ କଟେଇବା। ସୁଗ୍ରୀବ ସେନା ନେଇ ଆସିବା ବେଳେ ଶ୍ରୀରାମ ବାଟରୁ ବାହୁଡ଼ାଇ ଦେଲେ, କହିଲେ, ବର୍ଷା ସରିବା ବେଳକୁ କଣ୍ଟ କରି ଆସିବ। ରାମ ଲକ୍ଷ୍ମଣ ମାଲ୍ୟବନ୍ତରେ ବସାଘର କଲେ। ଦୁଃଖ ଦୂର ହେବାରୁ ସୁଗ୍ରୀବ ପତ୍ନୀ ରୁମା ସହିତ ଆନନ୍ଦରେ ବିଳାସ କଲେ। ବୁଦ୍ଧ ବା ପଣ୍ଡିତମାନେ ତୋଷ ହୋଇ ଏ ଗୀତକୁ ବୁଝନ୍ତୁ, ସକଳ ହୃଦୟକୁ ଏହା ପ୍ରମୋଦ କରୁ। ବୈଦେହୀଶଙ୍କର ଚରଣାରବିନ୍ଦରେ ଆନନ୍ଦରେ ଭଞ୍ଜକବି ବନ୍ଦନା କରି 28 ଛାନ୍ଦକୁ ଶେଷ କରିଛନ୍ତି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେଶ ବିଳାସର 77ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର, ଗୀତାରାଣୀ ଦାସ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର।

ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ନାରୀ ମହଲ ପ୍ରଚାର କରିବ ଦିନ ଗୋଟିଏ ବାଜି 20 ମିନିଟ୍ରେ। ଏଥିରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା, ଏ ସମ୍ପର୍କରେ ସୁନିତା ଜୀଙ୍କ ସହିତ ଆଲୋଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ୱାନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କିଛି କଥା କିଛି ଗୀତକୁ ନେଇ ଆସିଯାଇଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତ ଗୀତିକା। ଏଇ ଦେଖ ବାଦଲ ହାତରେ ବାରତା ଆସିଛି ତାର ଆସିବାର, ମୌସୁମୀ ସବାରିରେ ସିଏ ଆସିଛି, ରେମ୍ଝିମ୍ ଗୀତ ଗାଉଛି, ମାଟି ସହ ତାର ମିଳନ, ପବନର ଠିକ କନ୍ସର୍ଟ ବାଜୁଛି, ବେଙ୍ଗୁଲି ଛାଡ଼ୁଛି ରଡ଼ି ଖୁସିରେ ବିଭୋର ଏ ସାରା ରାଇଜ।

ଆକାଶରେ ମାଳମାଳ ମେଘ ମନ ଖୋଜୁଛି ସାଥୀ ଖୁସିରେ ବିଭୋର ଏ ସାରା ରହିଛ ଏଇ ଦେଖୁନ ବାଦଲ ଫାଙ୍କ ଚିକ୍ମେକ୍ କରୁଛି ସିଏ ମନ ପ୍ରାଙ୍ଗଣରେ ସତସୁର ବାଜୁଛି ହଁ ସତ ଯେମିତି କଳା ଘୁମର କେଶ ମୁକୁଳତ କରି

କେତେ ସେ ପ୍ରତୀକ୍ଷା କରେଇଛି, କେତେ ଲୁଚକାଳି ଖେଳିଛି, ସତେକି ସେ ଅଭିମାନ କରିଛି କୋଉ କୋଉ ତା ସହ ଭେଟ ହେଲା ଝରକାର ଫାଙ୍କର, ତାର ଉପସ୍ଥିତିରେ ସେ ମହକ ଛୁଇଁଗଲା ଦେହ ମନକୁ, କେଇ ବନ୍ଧୁ ଖୁସିର ଲୁହ ଆଖିରୁ ନିଗାଡ଼ି ଆସିବା ପୂର୍ବରୁ ଓଠ କହିଥିଲା, ଏଇ ଦେଖ ସେ ଆସିଗଲା। ହଁ, ସେ ଆସିଛି ପିଲାଦିନର କାଗଜର ଡଙ୍ଗାରେ, ସେ ଆସିଛି ଚାଷୀ ଭାଇର ସବୁଜିମା ଭରା ସ୍ୱପ୍ନରେ, ସେ ଆସିଛି।

ବର୍ଷା ଆସିଗଲା ଶ୍ୟାମଳିମା ଓ ସବୁଜିମା ଉପହାରକୁ କୋଳରେ ଧରି। ସତେକି ସେ ଓହ୍ଲେଇ ଆସିଛି ନିରସ ମନରେ ନୂତନ ଆଶା ନେଇ। ସେ ଡାକୁଛି, ସେ ଡାକୁଛି ମାଟିକୁ ସବୁଜିମାରେ ଭରିଦେବାକୁ। ଆସ, ଏ ତ ଜୁଲାଇ ମାସର ପ୍ରଥମ ସପ୍ତାହ, କରିବା ସଭି ବୃକ୍ଷରୋପଣ। କ'ଣ କହୁଛନ୍ତି, ବର୍ଷାରେ ଭିଜୁଥିବେ ନା ହାତରେ ଗଛଟିଏ ନେଇ ବାଡ଼ିପଟେ ଅବା ପୋଖରୀ କୂଳରେ ଗଛଟିଏ ପୋତିଦେବେ? ନାଁରେ ହଉ, ମା ପାଇଁ ହଉ, ହେଉ ଅବା ନିଜ ଆତ୍ମୀୟ ଲୋକ ପାଇଁ। ଏସବୁ କରୁଥିଲା ବେଳେ ଟିକେ ଭାବନ୍ତୁ, ସେ ଝରକା ଫାକରୁ ତାକୁ ଦେଖନ୍ତୁ, ତାର ଚଗଲି ପାଦର ରଞ୍ଜନ ଶବ୍ଦ ଶୁଣିବାକୁ କେମିତି ଲାଗେ।

ଏଣକେ କାବୁ କରିପାରେ ନା, ସମସ୍ତଙ୍କୁ ଛୁଇଁ ଯାଇପାରେ ନା, ଗୋଟିଏ ଇସାରାରେ ତାଠୁ କିଛି ଶିଖିବାକୁ ଇଚ୍ଛା ହୁଏ। ବେଳେବେଳେ ମନ ଈର୍ଷା କରେ ତାକୁ, ଏତେ ପାଖରେ ଥାଇ ମଧ୍ୟ ଟିକିଏ ଛୁଇଁପାରେ ନା ଯାହାକୁ ମନର ମଣିଷକୁ, ହେଲେ ସେ ଲୋଡ଼େ ନାହିଁ, ଅନୁମତି ବିଜୟ ଦିଏ ପ୍ରୀତି ବର୍ଷରେ ଓ ଦାଦା ସ୍ପର୍ଶରେ ପହିଲି ବର୍ଷର। ତେବେ ଆସିଛି ପହିଲି ବର୍ଷ, ଚାଲନ୍ତୁ ଆମେ ବି ଗଛଟିଏ ଲଗାଇବା।

ପ୍ରଥମ ବର୍ଷାର ସେହି ଭେଜା ମାଟି ବାସ୍ନା ଅନୁଭବ କରିଛନ୍ତି କେବେ? ବର୍ଷାର ପ୍ରଥମ ବୁନ୍ଦ ମାଟିକୁ ଯେତେବେଳେ ଛୁଇଁଗଲା, ଆଖି ବନ୍ଦ କରି ମାଟିର ସେହି ଗନ୍ଧକୁ କେବେ ଅନୁଭବ କରିଛନ୍ତି? କ'ଣ ଅନୁଭବ ହେଲା? ଅନୁଭବ ହେଲା ନା, ଏହି ସୁଗନ୍ଧରେ ଲୁଚି ରହିଛି ଜୀବନର ଏକ ନୂଆ ଆରମ୍ଭ। ଯେମିତି କେହି କାନରେ ଚୁପ୍ କିଣି କହୁଛି, ମୋତେ ଭଲ ପା, ମୁଁ ତୁମକୁ ଜୀବନ ଦେବି। ହଁ, ଭଲ ପାଇବାକୁ ତ ଇଚ୍ଛା, ଭଲ ପାଇବାକୁ ଇଚ୍ଛା ନିଜର ସେହି ଲୋକକୁ, ଭଲ ପାଇବାକୁ ଇଚ୍ଛା ଏଇ ମାଟିକୁ, ଭଲ ପାଇବାକୁ ଇଚ୍ଛା ଏଇ ସଂସାରକୁ, ପୁଣି ଭଲ ପାଇବାକୁ ଇଚ୍ଛା ଆମ ପାଖରେ ଥିବା, ଆମ ହାତରେ ଥିବା, ଆମର କର୍ତ୍ତବ୍ୟକୁ। ଭଲ ପାଇଲେ ସିନା ଆମେ ତାକୁ ସମ୍ପାଦନ କରିବା।

ପାରିବା, ତେବେ ଏହି ବର୍ଷା ଆସିଛି, ଆମକୁ କାନ୍ଧରେ ଧରି ଧୀରେ ଧୀରେ କହୁଛି, ଗଛଟିଏ ଲଗାଅ। ଏଇ ତ ଜୁଲାଇ ମାସ, ଆଜି 7 ତାରିଖ ବନ ମହୋତ୍ସବର ସେହି ସମୟ। ଆୟୋଜିତ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ, ସଭିଏ ସାଥୀ ହୋଇ ଆଗେଇ ଚାଲିଛନ୍ତି ଗଛଟିଏ ଲଗାଇବା ପାଇଁ। ଏମିତି ତ ଆପଣ ଅଛନ୍ତି ଆମ ସହିତ, ଆମେ ବି ଅଛୁ ଆପଣଙ୍କ ସହିତ। ଶୁଣେଇବାକୁ ଗୀତ ପାଖରେ ରଖିଥାନ୍ତୁ ରେଡିଓ, ଗଛ ଲଗାଉଥାନ୍ତୁ ଆଉ ଶୁଣୁଥାନ୍ତୁ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତ ଗୀତିକା।

ବାରମ୍ବାର ମନ ଧନ୍ୟବାଦ ଦେଉଛି ନା ଏଇ ସମୟଟାକୁ। ଏ ତ ମନର କଥା ଶ୍ରୋତାବନ୍ଧୁ, ସେ ଆସିଛି ଆସିଛି ପ୍ରକୃଷ୍ଟ ସମୟ, ପରିବେଶର କଥା ଚିନ୍ତା କରିବା। ପରିବେଶ ସୁନ୍ଦର ସବୁଜିମାରେ ଭରିବାର ସମୟକୁ ସାଥିରେ ନେଇ ଆସିଛି ଜୀବନକୁ ସୁନ୍ଦର କରିବା, ପୃଥିବୀକୁ ସୁନ୍ଦର କରିବା। ବୃକ୍ଷର ମହତ୍ତ୍ୱ ଆବଶ୍ୟକତାକୁ ହୃଦୟଙ୍ଗମ କରି ଚାରା ରୋପଣ କରିବାର ସମୟକୁ ଲେଉଟାଇ ଆଣିଛି ଏ ବର୍ଷ। ଦିନ ଥିଲା ଜଙ୍ଗଲ ଅବକ୍ଷୟକୁ ଲକ୍ଷ୍ୟ କରି ଆରମ୍ଭ କରାଯାଇଥିଲା ଅଭିଯାନ ବନ ମହୋତ୍ସବର। ଆଜି ସେହି ଅଭିଯାନ ଗଣ ଅଭିଯାନରେ ପାଲଟିଛି। ଆଉ 2026ର ବନ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବାର୍ତ୍ତାଟି।

ଘର ଅଗଣାରେ ଗଛଟିଏ ଥିଲେ ସିନା ଫୁଲ ଫୁଟିବ, ଆଉ ସେ ଫୁଲର ବାସ୍ନାରେ କିଛି ସମୟ ନିଜ ମନର ଦୁଃଖକୁ ଭୁଲିପାରିବା। ଶ୍ରୋତାବନ୍ଧୁ, ଆମେ କହୁଛେ ଏଇ ପାଗ ଏମିତି ହେଲା, ଏତେ ଗରମ ହେଲା, ଏତେ ବର୍ଷା ହେଲା, ପୁଣି ଏତେ ଶୀତ ହେଲା, କିନ୍ତୁ କେବେ ପ୍ରଶ୍ନ କରିଛେ କାହିଁକି ହେଲା? ଆଉ ସେ ପ୍ରଶ୍ନ କରିବାର ସମୟ ସରିଯାଇଛି। ସମୟ ଆସିଛି କାର୍ଯ୍ୟ କରିବା। କାର୍ଯ୍ୟ କରିବା ଆମେ ନିଜ ଦାୟିତ୍ୱ ଏଇ ପୃଥିବୀ ପାଇଁ, ଏଇ ମାଟି ପାଇଁ, ଏଇ ସମାଜ ପାଇଁ ଯାହା ରହିଛି ତାକୁ ଆମେ ସଠିକ ଭାବେ ତୁଲାଇବା। ବନ ମହୋତ୍ସବର ଏ ସମୟ, ଚାଲନ୍ତୁ ଭେଟିଦେବା ଜଣେ ଜଣକୁ ଗଛଟିଏ, ଜୀବନଟିଏ, ଯତ୍ନେ ସାହିତିବା। ବିଲ ହୁଡ଼ାରେ, ପୋଖରୀ କଡ଼ରେ, ରାସ୍ତାର ଦୁଇ କଡ଼ରେ, ପୁଣି ଦୁଇ ପାଖରେ ଥିବା ପାହାଡ଼ ପାଖେ, ପୁଣି ଆମ ଗାଁ ପାଖେ ଥିବା ସେଇ ବିଲମାଳରେ, ଯାହା କେତେଦିନ ହେଲା ଶୁଖିଲା ପଡ଼ିଛି, ବର୍ଷା ତାକୁ ଓଦା କରିଛି। ସେଇ ଓଦା ମାଟିରେ ଖାଲି ଆମକୁ ଦରକାର ଗଛଟିଏ ପୋତିବା, ଗଛ ପୋତି ତାକୁ ମନର କଥା କହିବା, ଏଇ ଶୁଣ ତୁ ଏଇଠି ରହିଲୁ, ତତେ ନିହାତି ଆସି ଦେଖିବି, ତତେ ପାଣି ଦେବି, ତୁ କିନ୍ତୁ କେବେ ଛାଉଳିବୁନି, ଭବିଷ୍ୟତ ପାଇଁ ତୁ ଥିବୁ, ତୁ ସାକ୍ଷୀ ଥିବୁ ଭଲର ମନ୍ଦର, ତୁ ସାକ୍ଷୀ ଥିବୁ ଏଇ ପହିଲି ବର୍ଷର, ତୁ ସାକ୍ଷୀ ଥିବୁ ଆମ ଜୀବନର କିଛି କଥା, କିଛି ଗୀତର।

ସିଏ ଆସିଛି ଶୁନଶାନ ରାତିର ଶାନ୍ତିକୁ ନିରବତାକୁ ଭାଙ୍ଗି ଦେଉଛି। ଝିଙ୍କାରି ପୁଣି ବେଙ୍ଗୁଲି କେକଟର ରଡ଼ି ଛାତିରେ ଭୟ ତୋଳୁଛି। ସେ ଆସିଛି ଡହଳ ବିକଳ ପ୍ରାଣରେ ଶୀତଳତାକୁ ଫେରାଇ। ଶ୍ରୋତାବନ୍ଧୁ, ସେ ତ ସୃଜନର ପ୍ରତୀକ, ତାର ପ୍ରତିଟି ପାଦରେ ତାର ସୃଜନଶୀଳତା। ବେଳେବେଳେ ପ୍ରଶ୍ନ ଉଙ୍କି ମାରେ, ସେ ଆସିଲେ କାହିଁକି ଝିଙ୍କାରି ଏମିତି ରଡ଼ି କରେ, କାହିଁକି ମୟୂର ନାଚି ତାର ଆଗମନରେ ତାର ଆଭାସରେ, କାହିଁକି ଏ ମନ ନାଚି ଯାଏ ସାଥୀକୁ ଛରି, କାହିଁକି ଏଇ ଆଷାଢ଼ ଶ୍ରାବଣର ଏଇ ଝଡ଼ି ବରଷା ପୁଣି ତା ସହିତ ନେଇ ଆସେ ନଈ ବଢ଼ିର ସେଇ ଭୟ। ଏ ଭୟ କାହିଁକି ହେଉଛି? ଆଗରୁ କ'ଣ ନଈ ବଢ଼ି ହେଉନଥିଲା? ହେଉଥିଲା, ହେଲେ ଭୟ। ଶ୍ରୋତାବନ୍ଧ, ଗଛଟିଏ ଲଗାଇବା, ଗଛଟିଏ ଲଗାଇ ନିଜକୁ ସୁରକ୍ଷିତ କରିବା, ନଈ ବଢ଼ି ତାପରେ ଖରା ସମୟରେ ଛାଇ ଟିକିଏ ଏଥିରୁ ଗରମରୁ ମୁକ୍ତି ପାଇବା ପାଇଁ ଆମକୁ ଏଇ ଗଛ ହିଁ ସାହା ହେବ। କେବେ ଟିକେ ଘରୁ ବାହାରେ ଦେଖିଛନ୍ତି ବର୍ଷା ଛାଡ଼ିଗଲା ପରେ ଗଛ ପତ୍ରରେ ମୋତି ପରି ଝଲସୁଥିବା ବର୍ଷାର ସେଇ ବନ୍ଧକୁ, ବର୍ଷା ଛାଡ଼ିଗଲେ ପରେ ବିଦ୍ୟୁତ ତାର ଉପରେ ବସି ଗୀତ ଗାଉଥିବା, କିଚିରି ମିଚିରି କରୁଥିବା ସେଇ ଚଢ଼େଇକୁ କେବେ ଦେଖିଛନ୍ତି? କେବେ ମନ ଭରି ଚାହିଁଛନ୍ତି, ଅନୁଭବ କରିବାକୁ ଚେଷ୍ଟା କରିଛନ୍ତି ନୂଆ କରି ଏ ବିଜା ମାଟି ପରେ ଜନ୍ମ ନେଇଥିବା କଅଁଳିଆ ଅନାବନା ଗଛକୁ? ମନ ଖୁସି ହୋଇଯାଏ ନା, ସତେ ଯେମିତି ମନେ ହୁଏ ଏଇ ତ କାଲି ଶୁଖିଲା ଥିଲା, ଆଜି ପୁଣି ସବୁ ଜୀବା ଭରିଛି। ମାନେ କଥା କହୁଛି ଆମ ଜୀବନର, ଏ ପୃଥିବୀ ଆମକୁ ଏମିତି କିଛି ଶିଖାଉଛି, ଯଦି ଏଇ ମାଟି ପରେ କାଲି ଶୁଖିଲା ଆଜି ସବୁ ଜୀବାରେ ଭରିଯାଉଛି, ତେବେ ଆମ ଜୀବନ କାହିଁକି ନୁହେଁ? ଏ ସବୁ ଜୀବାକୁ ଆମ ଜୀବନରେ ସବୁବେଳେ ଏମିତି ସବୁଜିମୟ କରି ରଖିବାକୁ ଚାଲନ୍ତୁ ଗଛଟିଏ ଲଗାଇବା, ଏ ମାଟିକୁ, ଏ ମାକୁ ଭଲ ପାଇବା।

ବର୍ଷା ମାଟିକୁ ଛୁଇଁ ଛୁଇଁ ଏକ ନୂତନ ସଂକଳ୍ପ ନେଇ ଆସେ ଏହି ଭାରତବର୍ଷରେ। ନା ତାର ବନ ମହୋତ୍ସବ କେବଳ ଗଛ ଲଗାଇବାର କାର୍ଯ୍ୟକ୍ରମ ନୁହେଁ ଶ୍ରୋତବନ୍ଧୁ, ଏହା ମଣିଷ ପ୍ରକୃତି ମଧ୍ୟରେ ପ୍ରେମ, କୃତଜ୍ଞତା ପୁଣି ଦାୟିତ୍ୱର ଏକ ଉତ୍ସବ। ଏ ବର୍ଷାର ପ୍ରତ୍ୟେକ ବୁନ୍ଦ ଯେପରି ଏ ମାଟିକୁ ଜୀବନ ଦିଏ, ସେମିତି ପ୍ରତ୍ୟେକ ଗଛ ଗୋଟିଏ ଛୋଟ ଚାରା ଆମ ଭବିଷ୍ୟତକୁ ସୁରକ୍ଷିତ କରେ। ଆମେ ଯେଉଁ ଗଛଟି ଆଜି ଲଗାଇବା ପାଇଁ ସଂକଳ୍ପ କରୁଛେ ଅବା ଇଚ୍ଛା କରୁଛେ, ସେ ଗଛ ଆସନ୍ତାକାଲି ଆମ ପିଲାମାନଙ୍କୁ ଛାଇ ଦେବ, ଦେବ ଶୁଦ୍ଧ ବାୟୁ, ଫଲ ଫଳ ଦେବ, ଫୁଲ ଦେବ, ଆଉ ନୀଳ ଦେବ ପକ୍ଷୀମାନଙ୍କୁ। ଆଉ ଯେଉଁ ପଶୁପକ୍ଷୀ ସେମାନେ ନିଜ ବାସସ୍ଥାନ ହରାଇ ଆମ ଘର

ଆଡ଼କୁ ମାଡ଼ି ଆସୁଛନ୍ତି ସେମାନେ ଆଉ ଆସିବେନି। ତାଙ୍କ ଜୀବନ ବିପଦରେ ପଡ଼ିବନି କି ଆମ ଜୀବନ ମଧ୍ୟ ବିପଦଗ୍ରସ୍ତ ହେବନି। ତେବେ ସମସ୍ତଙ୍କ ସୁରକ୍ଷା ପାଇଁ ଚାଲନ୍ତୁ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଆମେ ବି ସାମିଲ ହେବା। କିଛି ନ ହେଲେ ବି ଘରୁ ସାଙ୍ଗସାଥୀ ମେଳରେ ଚାରାଟିଆ ଲଗାଇବା। ହଁ, ବିଭିନ୍ନ ବନଖଣ୍ଡ କାର୍ଯ୍ୟାଳୟରେ ମଧ୍ୟ ଆପଣଙ୍କୁ ଚାରା ମିଳିଯିବ। ଯାଆନ୍ତୁ ଏହି ଚାରାକୁ ଆଣି ନିଜ ବାଡ଼ି ବଗିଚା ପାଖ ଆଖ ରାସ୍ତାରେ ଲଗାଇ ଟିକେ ତାର ଖୁସି ଦେଖନ୍ତୁ। ଗଛର ଖୁସି ଦେଖିବା ସହିତ ନିଜ ଜୀବନକୁ ମଧ୍ୟ ଖୁସିରେ ଟିକେ ଭରି ଦିଅନ୍ତୁ। ଗଛ ନିଜ ପାଇଁ ବଞ୍ଚେ ନାହିଁ, ସେ ସବୁବେଳେ ଅନ୍ୟ ପାଇଁ ବଞ୍ଚେ। ସେ କେବେ ପ୍ରତିଦାନ ମାଗେନି, ତଥାପି ନିରବରେ ଦେଇ ଚାଲେ ଜୀବନ, ଅମ୍ଳଜାନ, ଶାନ୍ତି, ପୁଣି ଆଶ୍ରୟ। ଏହି ନିଃସ୍ୱାର୍ଥ ଦାନର ଶିକ୍ଷା ଆମେ ଗଛଠୁ ହିଁ ଶିଖିପାରିବା। ଚାଲନ୍ତୁ ଏହି ମହତ୍ କାର୍ଯ୍ୟରେ ଆମେ ବି ସାଥୀ ହେବା।

ଏଇ ବଣ ଜଙ୍ଗଲ ଭିତରେ ହିଁ ଆମ ଜୀବନ। ଏ ଗଛକୁ ନେଇ ଆମ ପରମ୍ପରା, ଆମ ସଂସ୍କୃତି, ଆମ ବିଶ୍ୱାସ। ପୁଣି କୁହନ୍ତୁ ତ, ଯଦି ଏଇ ପୃଥିବୀରେ ଗଛଟିଏ ପାଇବା ନାହିଁ, ସବୁଆଡ଼େ ଶୂନଶାନ, ଖାଁ ଖାଁ, କେବଳ କଂକ୍ରିଟର ରାସ୍ତା ଆଉ କୋଠା ମାଳମାଳ, ତେବେ ଜୀବନ କେମିତି ହେବ? ନିଶ୍ୱାସ ସଠିକରେ ନେଇପାରିବା ତ?

ବଞ୍ଚିପାରିବା ତ ଏ ଗଛକୁ ଛାଡ଼ିଦେଲେ। ଯଦି ସେମିତି ଏକ ପୃଥିବୀର ଇଚ୍ଛା ଆମେ କରୁନେ ତାହେଲେ ଚାଲନ୍ତୁ ନା ସଂକଳ୍ପ ନେବା, ସଂକଳ୍ପ ନେବା ଗଛଟିଏ ଲଗାଇବା ଆଉ ଏଇ ପୃଥିବୀକୁ ବଞ୍ଚାଇବା, ଯାହା ଏଇ 2026 ମସିହାର ସଂକଳ୍ପ ଆଉ ଏଇ ବର୍ଷର ବାର୍ତ୍ତା। ହଁ ଶ୍ରୋତା ବନ୍ଧୁ, ଆଜି ପୃଥିବୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ବନ କ୍ଷୟ ହେଉଛି, ପ୍ରଦୂଷଣ ଏଠି ଭର୍ତ୍ତି ହୋଇ ରହିଛି, ଜଳବାୟୁରେ ପରିବର୍ତ୍ତନ ହେଉଛି, ଅସହ୍ୟ ଗରମ ହେଉଛି, ଜଳର ଅଭାବ ହେଉଛି। ଏହାର ସ୍ଥାୟୀ ସମାଧାନ, ସରଳ ସମାଧାନ, ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ବୃକ୍ଷକୁ ଆମେ ସବୁବେଳେ ସାଥୀ ବୋଲି ଭାବିବା। ଗଛ କେବଳ ପରିବେଶର ନୁହେଁ, ମଣିଷର ମନକୁ ମଧ୍ୟ ସବୁଜିମାରେ ଭରିଦିଏ, ଏ କଥା ଆଦୌ ଭୁଲିବା ନାହିଁ। ତେବେ ଏଇ ବର୍ଷା ଆସିଛି, ଚାରା ଲଗାଇବାକୁ ଯେମିତି ନ ଭୁଲିବା, ପହିଲି ବର୍ଷାର ପ୍ରଥମ ପ୍ରେମ।

0: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
0: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
0: एनपीएस संचय होउछि भारत सरकारको प्राधिकरण पीएफआरडीए द्वारा परिचालित एक पेंशन योजना जेउथिरे मात्र 250 टंकारे खाता खोली टंका जमा करथिले आपणकर वृद्धावस्थारे मासिक पेंशन मिलिबो। आजि ही एनपीएस संचयरे जमा करबा आरंभ करन्तु आउ निजो भविष्यत सुरक्षित करन्तु। अधिक विवरण पाई निकटस्थ जनसेवा केन्द्र किंबा निजो बैंक सहित जोगाजोग करन्तु। एनपीएस संचय सहित भविष्यत पाई प्रस्तुत रहन्तु।
2: ଶ୍ରୋତାବନ୍ଧୁ, ଗଛ ଲଗାଇବା ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା। ଗଛ କ'ଣ ଲଗାଇବା କହିଲେ, ଗଛ ଯଦି ଲଗାଇବା ଅସ୍ୱସ୍ଥ ଗଛ ଲଗାଇବା, ନିମ୍ବ, ବର, ତେନ୍ତୁଳି ଆଉ କଇଁଥ ବେଲ, ଅଁଳା, ଆମ୍ବ ଗଛ ଲଗାଇବା, ପୁଣି ଗଛଟିଏ ଲଗାଇବା ତାଳ ଗଛ। ହଁ ଶ୍ରୋତାବନ୍ଧୁ, ଆସନ୍ତୁ ଏ ବର୍ଷରେ ଆମେ କେବଳ ଗୋଟିଏ ଚାରା ଲଗାଇ ରହିଯିବାନି, ନିଜ ପରିବାରର ଜଣେ ସଦସ୍ୟ ଭଳି ବୋଲି ଭାବି ତାକୁ ସ୍ନେହ, ସମୟ ଦେବା, ଯତ୍ନ ଦେବା। କାରଣ ଚାରା ଲଗାଇବା ସହଜ, ତାକୁ କୁଳେଇ କାଖେଇ ବଡ଼ କରିବା ଠିକ୍ ପିଲାଟି ଏପରି କଷ୍ଟ ସାଧ୍ୟ ହୋଇଥାଏ। ତାକୁ ବୃକ୍ଷରେ ପରିଣତ କରିବା ଆମର ପ୍ରକୃତ ଦାୟିତ୍ୱ। ଆସନ୍ତୁ ଗଛ ଲଗାଇବା, ଗଛକୁ ବଞ୍ଚାଇବା ଆଉ ଏଇ ମାଟି ମାର ହସକୁ ଫେରାଇ ଆଣିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ନାଟକ ଦେଖ ବର୍ଷା ଆସୁଛି, ମୂଳ ମଞ୍ଚ ନାଟକ ରତି ମିଶ୍ର, ବେତାର ରୂପାନ୍ତର ବସନ୍ତ ମହାନ୍ତି, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ।

0: ଦେଖ ଦେଖ ବର୍ଷା ଆସୁଛି, ବର୍ଷା ଆସୁଛି,
1: ବର୍ଷା ଆସୁଛି,
2: ବର୍ଷା ଆସୁଛି,
0: ହଁ ବର୍ଷା ଆସୁଛି।
2: ଚାଲ ଚାଲ ଆମେ ବର୍ଷାରାଣୀଙ୍କୁ ପାଛଟି ଆଣିବା, ଚାଲ
3: ତାଙ୍କୁ ଆମର ଅଭିବାଦନ ଜଣେଇବା,
0: ଦୁଃଖ କହିବା
2: ଆଉ ସୁଖ ମାଗିବା।
4: ଏଇ ବର୍ଷାରାଣୀ ଆସୁଛନ୍ତି, କେତେ ଶୀଘ୍ର ସେ ଆସୁଛନ୍ତି।
0: ବର୍ଷାରାଣୀ କି ସୁନ୍ଦର,
5: ବର୍ଷାରାଣୀ ଆମର ଖୁବ ନିକଟକୁ ଆସିଗଲେଣି, ଆମର ପ୍ରଣାମ ଗ୍ରହଣ କରନ୍ତୁ ବର୍ଷାରାଣୀ,
6: ପ୍ରଣାମ ଗ୍ରହଣ କରନ୍ତୁ ବର୍ଷାରାଣୀ।

ମୋ ଦେଶର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କ ଆହ୍ୱାନ କ୍ରମେ ଆପଣମାନଙ୍କୁ ସେବା କରିବାକୁ ମୋତେ ଆଜି ଯୋଉ ସୁଯୋଗ ଦିଆଯାଇଛି, ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଏବଂ ଆଜି ଏହି ମୁହୂର୍ତ୍ତରେ ମୁଁ ଘୋଷଣା କରୁଛି ବନ୍ଧୁଗଣ, ଏହି ଇତିହାସ ପ୍ରସିଦ୍ଧ ସୁଜଳା ସୁଫଳା ଦେଶରେ କେହି ବି ଅନାହାରରେ ରହିପାରିବେ ନାହିଁ। ବିନା ଚିକିତ୍ସାରେ କାହାରିକୁ ମରିବାକୁ ଦିଆଯିବ ନାହିଁ, ବିନା ଦୋଷରେ କାହାକୁ ଦଣ୍ଡ ଦିଆଯିବ ନାହିଁ। କିନ୍ତୁ ବନ୍ଧୁଗଣ, ଆପଣମାନଙ୍କ ପାଖରେ ମୋର ଛୋଟ ଅଳିଟିଏ, ଅତି ବିନମ୍ର ଭାବରେ ହାତ ଯୋଡି ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛି, ଆପଣମାନେ ମୋର ଏ ଅଳି ନିଶ୍ଚୟ ପୂରଣ କରିବେ। ଅଳିଟି ହେଲା କର୍ତ୍ତବ୍ୟ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନ କରିବେ, ହେଉ ସିଏ ଖଟିକିଆ ମଜଦୁର, ମେହନତି ମଣିଷ, କିମ୍ବା ହେଉ ସିଏ ପୁଞ୍ଜିବାଦୀ ମିଲ୍ ମାଲିକ। ସମସ୍ତେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ କରନ୍ତୁ। ଦେଖିବେ କ୍ଷେତ ଆପଣଙ୍କର ହସି ଉଠୁଛି, ଭଣ୍ଡାର ଆପଣଙ୍କର ପୁରି ଉଠୁଛି, ଆଉ ଏ ଜାତିର ମେରୁଦଣ୍ଡ ସିଧା ହେଇ ଆସୁଛି। ଯାଆନ୍ତୁ ଭାଇମାନେ, ଆଗେଇ ଯାଆନ୍ତୁ, ନିଜ ନିଜର କର୍ତ୍ତବ୍ୟ ପଥରେ ଆଗେଇ ଯାଆନ୍ତୁ।

0: ଘର ନିପାଠୁ ଗୋବର ପକା ମୁଁ ତ କରୁଛି, ଏଣେ ମୋ ଝିଅ ଭାରି ଯେ ଧାଁ ଧଉଡ କରି ନ ପାରି ଘୁଷୁରି ହଉଛି। ତା ସାଙ୍ଗକୁ ବୈଶାଖ ପୁରିଲା, ଜ୍ୟେଷ୍ଠ ସଂକ୍ରାନ୍ତି ବେଳକୁ ବରଷା ଆସିବ, ଘର ଛପର କଥା ଟିକିଏ ହେଜ କରିଛୁ
1: ସବୁ ହେଇଯିବ ଲୋ, ସବୁ ହେଇଯିବ। ଆଉ ଦିନ କେତେଟା ସବୁ କର, ସରକାର କହିଛି ଏଇ ଦିନ ନିଶ୍ଚୟ ବର୍ଷା ହବ। ଆଉ ଥରେ ଡୋଳି।

0: କେୟାର ଦିଟା, ତାପରେ ଧାନ ବୁଣିଦେବି। ସାହୁ କହିଛି ସୂର୍ଯ୍ୟକାନ୍ତି ବିହନ ଦି ଗୁଣୀ ଦମ, ସଂକ୍ରାନ୍ତି ପରେ ଆଷାଢ଼ ପଶିବ, ବର୍ଷା ଆସିବ, ଏଇ କିଆରିରେ ସୁନା ଫଳେଇ ଦେବି ଲୋ ସାବି, ସୁନା ଫଳେଇ ଦେବି। ଆଉ ସାହୁକୁ ତା ଭାଗ ଦେଇଦେଲେ ଆମ ଘରକୁ ନେଇ ଆସିବି ଧାନ ଆଉ ନଡ଼ା, ତାପରେ ଘର ଛପର କରିବା, ସବୁ କରିବା, କିଛି ଦୁଃଖ ରହିବନି। ସେତେବେଳକୁ ତୋ କୋଳରେ ନା କୁଆ କୁଆ କୁଆ।
1: କେଡ଼େ ନିର୍ଲଜ୍ଜା ମଣିଷଟେ ମ, ବିଲ ଗହରିଗାରେ ଛପରା ହଉଛୁ, ଦେ ବେଲା ଦେ, ମୁଁ ଯାଉଛି, ଝଟ ଆସିବୁ, ସାହୁ ଘରେ ଡେରି କରିବୁନି।
0: ହଉ ହଉ ଯା।

0: ହଇବେ ଏମିତି ବସିଛୁ କଣ?
1: ନାଇଁ ସାନ୍ତେ, ଚଲା ପାଣି ଖାଉଥିଲି ଯେ ଏଠିକି ଥକା ମାରୁଛି।
0: କେବେ ଥକା କଣ ମାରୁଛୁ? ନବା ହେଇଛୁ ଏବେ, ଏତେ ଥକା ମାରିନି।
1: ନାଇଁ ଯାଉଛି ସାନ୍ତେ।
0: ଆରେ ଆଜି ବୁଣିବୁ ତ?
1: ନା ନା, ଆଉ ଥରେ ଦୌଡ଼େଇ ଯେ ବୁଣିମି।
0: ଦୌଡ଼େଇବୁ କଣ ବେ? ଆମେ ସେମିତି ବୁଣୁନୁ। ତୁ ତ ହେତା ବିଲ କାମ ସାରୁସରେ ଆହୁରି ତିନି ଦିନ, ଆବେ ମୋ ବିଲ କାମ କେବେ ହବ?
1: କରିଦେବି ଯାଆନ୍ତେ।
0: କରିଦବୁ କଣ ବେ? କଣ ବିଲ ପଡିଆ ପଡି ସାଇଲେ? ତମକୁ ବଖରା ଦବାର ନୁହଁ, ମୁଁ ଜାଣିଥିଲି ପରା ତୁ ତୁ ଗାଲେଇବୁ। ଆବେ ଝଟ କାମ ସାରୁନୁ।
1: ଝଟ ସରିବନି ସାନ୍ତେ।
0: ସରିବନି? ଆବେ ସରିବନି କଣ? ଚାଲ ଝଟ ଚାଲ, ଏମିତି ମଠଉଛୁ କଣ?
1: ମଠଉଛି ଆଉ ଗୁଣିଏ ମୂଲ ବଢେଇ ଦିଅ ସାନ୍ତେ, ଜୋରରେ ଚାଲିମି।
0: କଣ ହେଲା? ଆବେ ଜବାବ କଣ ଦଉଛୁ?
1: ଜବାବ ଦବାଟା କେବଳ ତମ କପାଳରେ ଲେଖା ହେଇଛି କି ସାନ୍ତେ?
0: ଚୁପ୍! ମୋ ବିଲରେ ଠିଆ ହେଇକି ମତେ କଣ ନାଲିଆକୁ ଦେଖୁଛୁ ବେ? ଦେବୀ ବ୍ରହ୍ମ ଚପୁଡା ଗୋଟେ ଯେ
1: ଖବରଦାର କହିଦଉଛି ସାନ୍ତେ, ପାଖକୁ ଅଇଲେ ନା ଅନେଇଥିବ ଏଇ ପାଞ୍ଚଣକୁ।

0: ବଡ଼ବାବୁ ମୋ ପଇସା ଦିଅ ବଡ଼ବାବୁ
1: ନା
0: ମୋ ପଇସା ଦେଇଦିଅ ବଡ଼ବାବୁ
1: କହିଲି ପରା ନା ନା ନା
0: କାହିଁକି ଦବ ନାଇଁ ନା
1: କାହିଁକି ଦେବିନି ଜାଣିପାରୁନୁ
0: ନାଇଁ
1: ଶୁଣୁ
0: କଣ
1: ଆଜି ତତେ ଯେତିକି କାମ କରିବାକୁ କହିଥିଲି କରିଛୁ
0: ବଡ଼ବାବୁ ଏତେ କାମ କଣ ଗୋଟାଏ ଦିନରେ କରିବେ ତମେ କହିଲ
1: ଏଇ ଦେଖ ସେ କଥା ମୁଁ ଜାଣିନି ତୁ ସେ କାମ ସାରିଛୁ କି ନାଇଁ
0: ନାଇଁ ମୁଁ ସାରିନି
1: ତାହେଲେ ସେ କାମ ଆଉ ଜଣେ କରିବ କରିବ ନା ନାଇଁ
0: ହଁ କରିବ
1: ସେଇଥିପାଇଁ ତାକୁ ପଇସା ଦେବାକୁ ପଡିବ ପଡିବ ନା ନାଇଁ
0: ହଁ ହଁ ପଡିବ
1: ସେଇଥିପାଇଁ ତୋ ପଇସାରୁ ଅଧେ ମୁଁ କାଟିକି ରଖିଛି ଠିକ କରିଛି ନା ଭୁଲ କରିଛି
0: ବଡ଼ବାବୁ ତା ବୋଲି ତମେ
1: ଆଉ ଶୁଣୁ
0: କଣ
1: ପରଦିନ ତୁ ଅଧା କାମରୁ ଚାଲିଗଲୁ ଗଲୁ କି ନାଇଁ
0: ହଁ ଗଲି ମୋ ତିର୍ଲା ସକତ ବେମାର ଥିଲା ବଡ଼ବାବୁ ସେଇଥିପାଇଁ ମୁଁ ଗଲି ଆଉ
1: ଜାଣିଛୁ
0: କଣ
1: ତୁ ଗଲା ପରେ ସେଇଟା ଆସିଥିଲା ୱାର୍କର ମାନଙ୍କର ରେଜିଷ୍ଟର ଦେଖିଲା ତାପରେ କାମ ଦେଖିବାକୁ ଚାଲି ଆସିଲା ଏଠି ଆସି ଦେଖିଲା ତୁ ଗାଏବ ବୁଝିଲୁ ମତେ ମତେ ଆସି ପଚାରିଲା ମୁଁ ତାକୁ ମିଛ କହିଦେଲି ତୁ ଏଇ ସାଙ୍ଗେ ସାଙ୍ଗେ ବାହାରକୁ ଯାଇଛୁ ବୋଲି ମୁଁ ତାକୁ କହିଦେଲି ସେଠର ମୁଁ ପୁରୁଣା ଚାକର ସିଏ ମତେ ବିଶ୍ୱାସ କଲା ଏଇରେ ବିଶ୍ୱାସ ନ କରିଥିଲେ କଣ ହେଇଥାନ୍ତା
0: ବଡ଼ବାବୁ ମୋ ଚାକିରିଟା
1: ଏଇ ଦେଖ ବାପା ତୋ ଚାକିରି ଗଲେ ମୋର ଯାଏ କେତେ ଆସେ କେତେ ମୁଁ ମିଛ କହୁଛି ବୋଲି ତମ ମାନଙ୍କ ସାଙ୍ଗରେ ସଲାହ କରୁଛି ବୋଲି ମୋ ଚାକିରି ବି ଗୋଲ ହେଇଯାଇଥାନ୍ତା ହେଇଥାନ୍ତା କି ନାଇଁ
0: ହଁ ହଁ ହଁ ହେଇଥାନ୍ତା ବଡ଼ବାବୁ
1: ତା ମାନେ ତୋ ଲାଗି ମୁଁ ଗୋଟାଏ ବଡ଼ ରିସ୍କ ନେଇଛି ନେଇଛି ନା ନାଇଁ
0: ହଁ ନେଇଛ ବଡ଼ବାବୁ
1: ସେଇଥିପାଇଁ ମୋ ରିସ୍କ ଲାଗି ଆଉ ତୋ ଚାକିରି ବଞ୍ଚେଇବା ଲାଗି ଆର ଅଧକ ପଇସା ମୁଁ କାଟିକି ରଖିଛି ଠିକ କରିଛି କି ନାଇଁ
0: କିନ୍ତୁ ମୋ ତିର୍ଲା ଦେହ ସକତ ବେମାର ବଡ଼ବାବୁ ତମେ ମୋ ପଇସା ଦେଇଦିଅ ମୁଁ ତାକୁ ପୁରା

0: ସମୟ ଅଳ୍ପ ଅଛି, କାହିଁକି ଡିଷ୍ଟର୍ବ କରୁଛନ୍ତି?
1: ମୁଁ ଡିଷ୍ଟର୍ବ କରୁଛି?
0: ଆଉ ଆପଣ ଡିଷ୍ଟର୍ବ କରୁନାହାନ୍ତି, ଆଉ କିଏ କରୁଛି? ଏମିତି ପୁରୁଣା କାଳିଆ ଷ୍ଟଟ୍ ଲଗା ଜୋତା ପିନ୍ଧି ଏପଟେ ଏତେ ଥର ଯିବା ଆସିବା କଲେ ମହାଦେବଙ୍କର ଆଟେନସନ୍ ବି ଡାଇଭର୍ଟ ହେଇଯିବ ସାର୍। ମୁଁ ତ ସାମାନ୍ୟ ପରୀକ୍ଷାର୍ଥୀ।
1: ଓହୋ, ସେ ବାଜେ କଥା ଛାଡ, କପିଟା ଦିଅ।
0: ଓ କପି, ସେଇଥିପାଇଁ ଆପଣ ଏପଟ ସେପଟ ହଉଛନ୍ତି ସାର୍? ସେଇଟା ଆଉ ନାହିଁ, ତାକୁ ତାକୁ କୁହା ନେଇ ଗଲା।
1: ଛାଡ଼, ମୁଁ ପକେଟ ସର୍ଚ୍ଚ କରିବି।
0: ପକେଟରୁ ଚୋପା ବାହାରିବ ସାର୍।
1: ଷ୍ଟପ୍ ଇଟ୍, ଅବଦ୍ରାମୀର ଗୋଟେ ସୀମା ଅଛି।
0: ଥିବ ଆଜ୍ଞା, ନିଶ୍ଚୟ ଥିବ। ତ୍ରିଭୁଜ ହେଇଥିଲେ ତ୍ରିସୀମା, ଚତୁର୍ଭୁଜ ହେଇଥିଲେ ଚତୁର୍ସୀମା।
1: ତମେ ପରୀକ୍ଷା ଦେବାକୁ ଆସିଛ, ପାଠ ପଢିକି ଆସିବୁନି? ଏଠି ବସି ଯେତକ ବାଜେ କାମ।
0: ପଢିକି ଆସିଥିଲି ସାର୍, ସବୁ ପଢିକି ଆସିଥିଲି, କିନ୍ତୁ ଯୋଉଗୁଡାକ ପଢିକି ଆସିଥିଲି ସେଗୁଡାକ ଆଦୌ ପଢ଼ିଲାନି।
1: ଯୋଉଗୁଡା ପଢିଛି ସେଗୁଡା ପଢ଼ିଲନି? ଯଦି ନ ପଢିଛ ଖାତା ଦେଇକି ଚାଲିଯାଅ।
0: ଖାତା ଦେଇକି ଚାଲିଗଲେ ବେଶୀ ମାର୍କ ରହିବନି ସାର୍, ବେଶୀ ମାର୍କ ନ ରହିଲେ ଚାକିରି ମିଳିବନି, ଆଉ ଚାକିରି ନ ମିଳିଲେ ମୋର ପୂଜ୍ୟ ବାପା ମା ଭଗବାନଙ୍କ କୃପାରୁ ଜନ୍ମ ଦେଇଥିବା ଏକ ଫୁଟବଲ ଟିମ୍କୁ ବେଳେବେଳେ ଉପାସ ରହିବାକୁ ପଡିବ ସାର୍। କଣ ସାର୍, କିଛି ବୁଝିପାରୁଛନ୍ତି? କପି କରି ମାନବ ସମାଜର ମୁଁ କି କଲ୍ୟାଣ କରୁଛି?
1: ଓହ, ବେକାର କଥା ଛାଡ, କମ୍ ନମ୍ବର ରଖି ବହୁତ ପିଲା ଚାକିରି ପାଇପାରୁଛନ୍ତି।
0: ନା, ଚାକିରି ପାଉନାହାନ୍ତି ସାର୍, ସେମାନଙ୍କୁ ଚାକିରି ଦେଇ ଦିଆଯାଉଛି। ମୁଁ ଭଗବାନଙ୍କର ଅଭିଶାପରୁ ସେ ଭାଗ୍ୟବାନ ଗୋଷ୍ଠୀରେ ଜନ୍ମ ହେଇନି, ହେଇଥିଲେ ତ ଦୁଃଖ ସରିଯାଇଥାନ୍ତା। ପରୀକ୍ଷକ ଘରକୁ ମହାପ୍ରସାଦ ଧରି ଦୌଡ଼ିବାକୁ ପଡ଼ିନଥାନ୍ତା, କିମ୍ବା ସେଣ୍ଟ୍ରାଲ ଇଭାଲୁଏସନ୍ ହେଇଥିଲେ ଚିଫ୍ ଏକ୍ସାମିନରକୁ ଲାଞ୍ଚ ଯାଚିବାକୁ ପଡ଼ିନଥାନ୍ତା। ଆଉ ସେଠି ଯଦି କିଛି ହେଇନଥାନ୍ତା ଟାବୁଲେସନ୍ ବେଳେ କାର୍ସାଦି, ନହେଲେ ସିନେଟ୍ ମିଟିଂ ବେଳେ କୋଉ ପ୍ରଫେସର ଉପରେ ପଲିଟିକାଲ ପ୍ରେସର। ସେସବୁ ତ ଆପଣଙ୍କୁ କରିବାକୁ ପଡ଼େନି, କାରଣ ଆପଣମାନେ ହେଉଛନ୍ତି ମହାତ୍ମା ମହାପୁରୁଷଙ୍କର ବରପୁତ୍ର।
1: ହଉ ଥାଉ, ଦେଶ ଓ ଜାତିର ଅତୀତ ଭବିଷ୍ୟତ ବିଷୟରେ ତମର ଭାଷଣ ଦେବା ଦରକାର ନାହିଁ, ଏଠି ଶୁଣିବାକୁ କେହି ପବ୍ଲିକ ନାହାନ୍ତି। ମୋ କାମ ମତେ କରିବାକୁ ଦିଅ, ପରୀକ୍ଷାରେ କପି କରିବାକୁ ମନା, ତେଣୁ ମୁଁ କପି ନେଇଯିବି।
0: ମୁଁ ଦେବିନି,
1: ନ ଦେଲେ ଛଡ଼େଇ ନେବି।
0: ନା
1: ଦନ ନାହିଁ
0: ସାର,
1: ଦିଅ ଭଲ ଭଲ।
0: ମୋ କାଗଜ ଛୁଅନ୍ତୁନି ସାର,
1: ଦିଅ କହୁଛି
0: ସାର। ମୁଁ ଆପଣଙ୍କୁ ସାବଧାନ କରିଦେଉଛି, ମୋ କାଗଜ ଛୁଅନ୍ତୁନି ସାର।
1: କଣ କରିବ?
0: ଡୋଣ୍ଟ ଟଚ୍ ମାଇ ପେପର।
1: କଣ କରିବ?
0: ମୁଁ ବହୁତ କିଛି କରିପାରିବି ସାର।
1: କଣ କରିବ?
0: କଣ କରିପାରିବି ଦେଖିବେ।
1: ହଁ
0: ଦେଖିବେ, ଦେଖିବେ ସାର। ଏଇ ଏଇ ଦେଖନ୍ତୁ ସାର,
1: ଏଇ
0: ଦେଖନ୍ତୁ, ଦେଖନ୍ତୁ ସାର, ଭଲ କିରି ଦେଖନ୍ତୁ।
1: ଆରେ ତମେ
0: ସେଇ ସ୍ପ୍ରିଙ୍ଗ ଛୁରୀ କେବେ ଦେଖିଛନ୍ତି ଆପଣ ସାର? ଏଠୁ ଜୀବନ ସିଧା ବସେଇ ଦେବି।
2: ଉପରୋକ୍ତ ଆଦେଶନାମା ଅନୁସାରେ
3: ସାର୍
2: ସମସ୍ତଙ୍କୁ ଅବଗତ କରାଇ ଦିଆଯାଉଛି
3: ସାର୍,
2: ଯେ ସମସ୍ତେ ଠିକ୍ ସମୟରେ ଅଫିସ ଆସିବା ଉଚିତ
3: ସାର୍।
2: ହେଲା?
3: ୟେସ୍ ସାର୍।
2: ତା ତଳେ
3: ସାର୍
2: ସାଇଣ୍ଟ
3: ସାର୍,
2: ହେଡ୍ ଅଫ୍ ଦ ଅଫିସ ବାଇ ଦ ଅର୍ଡର ଅଫ୍ ଦ ଡାଇରେକ୍ଟର ଜେନେରାଲ
3: ସାର୍,
2: ଭାଇଡ୍ ଅଫିସ ଅର୍ଡର ନମ୍ବର ଏତେ ଡେଟେଡ୍ ଏତେ
3: ସାର୍।
2: ହେଲା?
3: ୟେସ୍ ସାର୍।
2: ଟାଇପ୍ କରି ସମସ୍ତ ଡିପାର୍ଟମେଣ୍ଟକୁ କପି ଦେଇଦିଅ
3: ସାର୍,
2: ଆଉ ନୋଟିସ୍ ବୋର୍ଡକୁ।
3: ୟେସ୍ ସାର୍।
2: ଆଚ୍ଛା, ତମେ କାହିଁକି ଏତେ ଡେରିରେ ଆସୁଛ କି ଡେଲି?
4: ସାର୍, ମୋ ଝିଅ ଯୋଉ ସ୍କୁଲରେ ପଢୁଛି ସେଠି ଏବେ ସାର୍ ଦିଟା ସିଫ୍ଟରେ କ୍ଲାସ୍ ହଉଛି। ଝିଅର ସକାଳ ସିଫ୍ଟଟା ତ, ତାକୁ ସ୍କୁଲରୁ ସାର୍ ଆଣିକି ଘରେ ଛାଡ଼ିକି ଅଫିସ ଆସିଲା ବେଳକୁ ସାର୍ ଡେରି ହେଇଯାଉଛି ଟିକେ ଆଉ।
2: ହଉ ଠିକ୍ ଅଛି, ଠିକ୍ ଅଛି। ଆଚ୍ଛା ଦେଖିଲ ସ୍କୋର କେତେ ହେଲା
4: ସାର୍? 285/6 ସାର୍।
2: ସିକ୍ସ?
4: ହଁ ସାର୍।
2: ତା ମାନେ ସୌରଭ ଗାଙ୍ଗୁଲି ଆଉଟ
4: ଏଇ ପରା ଜାଷ୍ଟ।
2: କେତେ କରିଛି?
4: 62 ସାର୍।
2: ଗୁଡ୍ ସ୍କୋର, ଗୁଡ୍ ସ୍କୋର
4: ସାର୍।
2: ମୁଁ ତମକୁ ସେଦିନ କହୁନଥିଲି
4: ସାର୍
2: ଟୋକା ନିଶ୍ଚୟ ରହିଯିବ ଟିମ୍ରେ?
4: ହଁ ସାର୍।
2: କାହିଁକି ଜାଣିଛ?
4: କାହିଁ ସାର୍?

0: ସ୍କୋୟାର କଟ୍ ହଉ କି କଭର ଡ୍ରାଇଭ୍ ହଉ ସବୁଥିରେ ମାଷ୍ଟର ସୁନ୍ଦର ଖେଳୁଛି।
1: ହଁ ଯେ ସାର୍, କିନ୍ତୁ ଲେଗ୍ରେ ବଲ୍ ପଡ଼ିଲେ ବେଳେ ବେଳେ ସାର୍ ଖେଳି ପାରୁନି।
0: ଇମ୍ପ୍ରୁଭ୍ କରିଯିବନି? ରଣଜୀରେ କେମିତି ମାରିଲା?
1: ହଁ ସାର୍,
0: ବଢିଆ ଡବଲ ସେଞ୍ଚୁରୀ।
1: ହଁ ସାର୍,
0: କେହି ଏ ବର୍ଷ ସେ ରେକର୍ଡ କରିଛନ୍ତି?
1: ନାହିଁ ସାର୍, କେହି କରିନାହାନ୍ତି।
0: ଆଚ୍ଛା, ଇଏ ଅଫିସ ଭିତରେ ସମସ୍ତେ କଣ ରେଡିଓ ସେଟ୍ ଖୋଲିକି ବସି ଯାଇଛନ୍ତି ନା କଣ? ଭୋଗ ସବୁଛି ଏଇଟା କଣ ଅଫିସ ନା କ୍ରିକେଟ ପଡିଆ? ତମେ ଆଉ ଗୋଟେ ଅଫିସ ଅର୍ଡର ବାହାର କରିଦିଅ, ବୁଝିଲ? ଆଜିକାଲି ଅଫିସଟାରେ କେହି କାମ କରୁନାହାନ୍ତି।
1: ସାର୍,
0: କଣ?
1: ମୁଁ ଟିକେ ବାହାରକୁ ଯାଇଥାନ୍ତି ସାର୍।
0: ବାହାରକୁ କାହିଁକି?
1: ଏମିତି କିଛି କାମ ନାହିଁ ଯେ ସାର୍, ସେ ଯୋଉ ପଲିସଟା କରିବା ପାଇଁ ଜଣେ କ୍ଲାଏଣ୍ଟକୁ ରାଜି କରିଥିଲି ତ, ସିଏ ବର୍ତ୍ତମାନ ସାର୍ ଆସିଯିବ କରିବା ପାଇଁ। ଏଇଟା ଯଦି ସାର୍ ହେଇଯାଏ ନା, ତାହେଲେ ମୋର ଏ ବର୍ଷର କୋଟା ସାର୍ ପୂର୍ତ୍ତି ହେଇଯିବ।
0: କିନ୍ତୁ ବାହାରୁ ଗୋଟେ ପାର୍ଟି ଆସିବାର ଅଛି, ତାକୁ ରିସିଭ୍ କରିବାକୁ ହବ।
1: ଆଚ୍ଛା,
0: ପ୍ରପୋଜାଲ କଣ୍ଟ୍ରାକ୍ଟ ଫାଇନାଲାଇଜ୍ କରିବାକୁ ହବ।
1: ହେଲେ ସାର୍, ମୁଁ କଣ କରିବି? ସେଟା ତ ଆପଣ କରିବା କଥା।
0: ମୁଁ ନଥିଲା ବେଳେ ମୋ ସବଅର୍ଡିନେଟ୍ ମାନେ ସେ କାମ କରିବେ, ଆଉ ତମେ ତାଙ୍କୁ ସାହାଯ୍ୟ କରିବ।
1: ଆପଣ ନଥିବେ ମାନେ ଆପଣ କଣ ବାହାରକୁ ଯିବେ କି ସାର୍?
0: ଟିକେ ଅର୍ଜେଣ୍ଟ କାମ ଅଛି, ଘରୁ ମ୍ୟାଡାମ ବୋଧେ ଫୋନ କରିଥିଲେ।
1: ଆଚ୍ଛା,
0: ବୋଧେ ନୁନ୍ ସୋ ପାଇଁ। ଠିକ ଅଛି, ମୁଁ ଶୀଘ୍ର ଆସିବାକୁ ଚେଷ୍ଟା କରିବି।
1: ଆଚ୍ଛା,
0: ଆଉ ନ ଆସିପାରିଲେ ତମେ ମ୍ୟାନେଜ କରିନବ।
1: କିନ୍ତୁ ସାର୍, ମୋର ପରା କାମ ଅଛି ସାର୍, ମୁଁ ଯିବି।
0: ନା, ତମେ ଯାଇପାରିବନି।
1: ସାର୍ କହିଲି ପରା କାମ ଅଛି, ମୁଁ ଯିବି।
0: କଣ ଅଲବତ୍?
1: ହଁ ଅଲବତ୍, ଆପଣ କେମିତି ଚାଲିଯାନ୍ତି?
0: ମୁଁ ଗଲି ବୋଲି ତମେ ଯିବ, ଜାଣିଛ? ତମ ସିଆର୍ ମୁଁ ଲେଖିବି।
1: ସେ ଦୁଃସାହସ କରିବେନି ସାର୍, ନହେଲେ କାଲି ମିନିଷ୍ଟରଙ୍କ ଘରୁ ଫୋନ କରାଇଦେବି, ଅପନ୍ତରା ଜାଗାକୁ ଟ୍ରାନ୍ସଫର ହେଇଯିବ। ମୁଁ ମିନିଷ୍ଟରଙ୍କ ପୁରୁଣା ପାର୍ଟି ୱାର୍କର।
0: କଣ କହିଲ, କଣ କହିଲ, ଜାଣିଛ? ମତେ
1: ଠିକ ଜାଣିଛି ଆଜ୍ଞା, ମତେ ସେ ନାଲି ଆଖି ଦେଖାନ୍ତୁନି।
2: କାରଖାନା ବନ୍ଦ କରାଇ ଦେବାକୁ ଧମକ ଦଉଛନ୍ତି।
3: ବର୍ଷାରାଣୀ, ଏ ଶିକ୍ଷକ ମାନଙ୍କୁ ବାହାର କରିଦିଅ, ଏମାନେ ପାଠ ପଢଉ ନାହାନ୍ତି।
4: ବର୍ଷାରାଣୀ, ପରୀକ୍ଷା ହଲରେ ପୋଲିସ ଦିଅ, ଏମାନେ ଆମକୁ ଧମକ ଦଉଛନ୍ତି।
2: ବର୍ଷାରାଣୀ, ଏ ଅଫିସର ମାନଙ୍କୁ ଚାକିରିରୁ ବାହାର କରିଦିଅ, ଏମାନେ ଅଫିସରେ କିଛି କାମ କରୁନାହାନ୍ତି, ଖାଲି ଅର୍ଡର ଦଉଛନ୍ତି।
5: ବର୍ଷାରାଣୀ, ଏମାନଙ୍କର ବ୍ୟକ୍ତିଗତ ବିଜନେସ ବନ୍ଦ କରାଇ ଦିଅ, ଏମାନେ ଅଫିସରେ କିଛି କାମ କରୁନାହାନ୍ତି।
4: ବର୍ଷାରାଣୀ, ଏମାନେ ସମସ୍ତେ ଦୋଷୀ, ଏମାନଙ୍କୁ କଠୋର ଦଣ୍ଡ ଦିଅ।
6: ବନ୍ଦ କର, ବନ୍ଦ କର ଏସବୁ। ମୋର ପ୍ରିୟ ଦେଶବାସୀ ଗଣ, ଦେଶର ଶାନ୍ତି ଶୃଙ୍ଖଳା ବ୍ୟାହତ ହୋଇଛି। କେତେକ ହୀନ ଚକ୍ରାନ୍ତକାରୀ ଜନଜାଗରଣ ନାଁରେ ଏକଜୁଟ ହେଇ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ଦେଶଦ୍ରୋହୀ ମାନଙ୍କୁ ଦମନ କରିବା ପାଇଁ ଏବଂ ଦେଶର ଏହି ବିପଦକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମୁଁ ଦେଶରେ ସତର୍କମୂଳକ ବ୍ୟବସ୍ଥା ଜାରି କରୁଛି। ଏସବୁ କରିଛି କେବଳ ସର୍ବସାଧାରଣଙ୍କ ସୁବିଧା ପାଇଁ ଓ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ। ଏହି ସମୟ କାଳ ମଧ୍ୟରେ ସମ୍ବିଧାନର ନିୟମ ଦୃଷ୍ଟିରୁ କେହି କୋର୍ଟ କଚେରୀର ଆଶ୍ରୟ ଲୋଡ଼ି ପାରିବେ ନାହିଁ। କୌଣସି ସମ୍ବାଦ ପତ୍ର ସରକାରଙ୍କ ବିନା ଅନୁମତିରେ ମନ ଇଚ୍ଛା ସମ୍ବାଦ ଛାପି ପାରିବେ ନାହିଁ, କିମ୍ବା କେହି କୌଣସି ସ୍ଥାନରେ ବକ୍ତୃତା ଦେଇପାରିବେ ନାହିଁ। ଏ ଆଦେଶର ଅବମାନନା କଲେ କିମ୍ବା କୌଣସି ଲୋକହିତକର କାର୍ଯ୍ୟରେ କେହି ହସ୍ତକ୍ଷେପ କଲେ ସମସ୍ତଙ୍କୁ ବିନା ବିଚାରରେ ଜେଲରେ ଭର୍ତ୍ତି କରିଦିଆଯିବ।
7: ଭାଇ ଭାଇ ଶୁଣ ଖବର, ଶୁଣ ଖବର, ଭାଇ ଭାଇ ଶୁଣ ଖବର, ଶୁଣ ଖବର, ବର୍ଷାରାଣୀର କେତେ ବ୍ୟବହାର, ଦେଶ ଖବର ଭାରି ଜବର, ଭାଇ ଭାଇ ଭାଇ ଭାଇ।

0: ଆଜି କମିଯାଏ ସବୁ। ରାମ ଯେ ହରି ରାମ ଯେ ନବୀନ ସୁନ୍ଦର ଶ୍ୟାମ ଯେ।
1: ଦୁର୍ଘଟଣା ନାହିଁ ଠିକ
0: ଚାଲେ ରେଳ ଗାଡି,
1: ଆରେ ଛୁକୁ ଛୁକୁ ଛୁକୁ ଛୁକୁ
0: କଳା ଧୂଆଁ ଛାଡି।
1: ହୁଏ ନାହିଁ ତାଲା ବନ୍ଦ ଅଫିସ ଚାଲିଛି,
0: ସବୁଆଡେ ଦେଶ ଯାକ ଶାନ୍ତି ବିରାଜିଛି।
2: ରାମ ଯେ ହରି ରାମ ଯେ ନବୀନ ସୁନ୍ଦର ଶ୍ୟାମ ଯେ।
1: କିନ୍ତୁ ଭାଇ

0: ତେଣୁ ଭାଇ ତୁ କହିବୁନି
1: ମୁଁ କହିବିନି,
0: ତୁ ଶୁଣିବୁନି
1: ମୁଁ ଶୁଣିବିନି,
0: ତୁ ଦେଖିବୁନି
1: ମୁଁ ଦେଖିବିନି,
0: କେହି ଦେଖିବାନି କେହି ଦେଖିବାନି, ଖରାପ କଥା ଦେଖିବା ନାହିଁ, ଦେଖିଲେ ରାଇଜେ ରହିବା ନାହିଁ,
1: ମୁଣ୍ଡ ବିକି ଦେଲେ ମିଳିବ ସୁଖ ଗୋଲାମ ମାନଙ୍କ ପାଉସ ମାସ,
0: ଗୋଲାମ ତ ପାଦ ଚଟା କୁକୁର ପାଣି କାକରକୁ ନାହିଁ ଖାତର।

0: କଣ କରିବା, ଚାଲ ଅନ୍ୟମାନଙ୍କ ସହ ମିଶିଯିବା,
1: ଆଉ ସହି ହଉନି,
2: ଚାଲ ଅନ୍ୟମାନଙ୍କ ସହ ମିଶିଯିବା, ଚାଲ
3: କେତେ ଦିନ ଆଉ ଲୁଚି ରହିବା,
0: ନା ଚାଲ ବାହାରକୁ। କଣ କରିବା, ବର୍ଷାରାଣୀକୁ ହଟେଇବାକୁ ପଡ଼ିବ।
1: କେମିତି ହଟେଇବା,
0: ଏମିତି ଏକଜୁଟ ହେଇ।
1: ଆଉ ସିଏ ଚାଲିଗଲା ପରେ ପୁଣି ସେଇ ବର୍ଷାହୀନ ହାହାକାର, ପୁଣି ସେଇ ଅନାହାର ମୃତ୍ୟୁ।
0: ଆମେ ଏକ ନୂଆ ବର୍ଷକୁ ଅପେକ୍ଷା କରିବା,
3: କିନ୍ତୁ କିନ୍ତୁ କେତେ ସମୟ
0: ପ୍ରାର୍ଥନା କରିବା, ଆଉ ନ ଶୁଣିଲେ ଡାକି ଆଣିବା।
4: କୋଉଠୁ
0: ତା ଠିକଣା ସ୍ଥାନରୁ?
4: କଣ ତାର ଠିକଣା କିଏ ଜାଣିଛ, କେହି ଜାଣିଛ ତମେ ମାନେ?
5: ନା ନା। ତ
4: ତାହେଲେ ତାହେଲେ କିଏ ବତେଇଦେବ ଆମକୁ ସେ ଠିକଣା?
0: ବାବା ନିରଞ୍ଜନ।
6: ବାବା ନିରଞ୍ଜନ?
4: କିନ୍ତୁ ବାବା କଣ ଜାଣିଛନ୍ତି ସେ ଠିକଣା?
0: ନିଶ୍ଚୟ ଜାଣିଛନ୍ତି, ବଡ଼ ବିଜ୍ଞ ମହାପୁରୁଷ ସିଏ।
5: କିନ୍ତୁ ସିଏ ଯେ ବାନପ୍ରସ୍ତରେ, ସିଏ କଣ ଆସିବେ?
0: ନିଶ୍ଚୟ ଆସିବେ, ଚାଲ ତାଙ୍କୁ ଆମର ଗୁହାରି ଶୁଣେଇବା, ସେ ନିଶ୍ଚୟ ତରଳିଯିବେ।

0: ଆମର ନେତା ଅନ୍ଧାରୀ ଶାସନ ଅତ୍ୟାଚାର
1: ସହିବ ନାହିଁ,
0: ବର୍ଷା ରାଣୀ ବର୍ଷା ରାଣୀର ବର୍ଷା ନଥିଲେ ସ୍ୱଚ୍ଛ ନଥିଲେ ବର୍ଷା ରାଣୀ ବାହାରି ଯାଅ ବାହାରି ଯାଅ।
2: କିନ୍ତୁ ବାବା ନୂଆ ବର୍ଷ ଆସିବ କୋଉଠୁ?
3: ଏଇଠୁ। ତମମାନଙ୍କ ଭିତରେ ବର୍ଷା ଅଛି, ଅଥଚ ତମେ ଜାଣିପାରୁନ।
2: କିଏ କିଏ ଆମ ଭିତରେ ବାବା? କିଏ ସେଇ ବର୍ଷା?
3: ଇଏ
2: ମୁଁ।
3: ହଁ, ଇଏ ଜଣେ ବର୍ଷା, ବୃଦ୍ଧ, ଅଭିଜ୍ଞ ଏବଂ ପରିପକ୍ୱ। ଇଏ
2: ମୁଁ।
3: ଇଏ ଜାତିର ମେରୁଦଣ୍ଡ, କୃଷକମାନଙ୍କର ନେତା। ଆଉ ସିଏ
2: ମୁଁ।
3: ସିଏ ହେଉଛି ଏ ଦେଶର ଦଳିତ, ପେଷିତ, ହରିଜନ ଭାଇମାନଙ୍କର ଜାଗ୍ରତ କର୍ତ୍ତା। ଏଇମାନଙ୍କ ପାଖରେ ଜଳ ଅଛି, ଏମାନେ ତମକୁ ଶସ୍ୟ ଦେବେ, ସୁଖ ଦେବେ, ଏଇମାନେ ତମକୁ ହସ ଦେବେ, ଶାନ୍ତି ଦେବେ। ଯାଅ ପିଲାମାନେ, ତମର କାମ ଆରମ୍ଭ କରିଦିଅ, ମୁଁ ଏଇ ଆଶ୍ରମ ଭିତରେ ଅଛି। ଦୀର୍ଘଜୀବୀ ଭବ।
2: ବର୍ଷା ବର୍ଷା
4: ଦେଖ ଦେଖ ବର୍ଷା।

0: ବନ୍ଧୁଗଣ, ମୁଁ ଆଜି ପ୍ରତିଜ୍ଞା କରି କହୁଛି, ଏ ଦେଶରେ କେବେ ହେଲେ ଅନାହାର ମୃତ୍ୟୁ ହେବ ନାହିଁ। ମୁଁ ପୁଣି ପ୍ରତିଜ୍ଞା କରୁଛି ବନ୍ଧୁଗଣ, ଆସନ୍ତା 10 ବର୍ଷ ଭିତରେ ଏ ଦେଶରୁ ବେକାରୀ ଲୋପ ପାଇଯିବ। ଆସନ୍ତା 4 ବର୍ଷ ଭିତରେ ସମସ୍ତ ନିଶାଦ୍ରବ୍ୟ ବେଆଇନ ଘୋଷିତ ହେବ, ଫଳରେ ବିଷାକ୍ତ ମଦ୍ୟପାନ କରି କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ।
1: ମଜଦୁର ମୂଲିଆ ଦେଶର ସର୍ବହରା ଭାଇମାନେ, ଅନ୍ୟମାନଙ୍କ ପରି ଫାଙ୍କା ପ୍ରତିଜ୍ଞାରେ ମୁଁ ବିଶ୍ୱାସ କରେ ନାହିଁ। କାରଣ ମୁଁ ଜାଣେ ମୋ ଦେଶର ଶତକଡା 80% ଦରିଦ୍ର ଲୋକଙ୍କ ଭିତରୁ ଶତକଡା 40% ଲୋକ, ଶତକଡା 50% ଦାରିଦ୍ର୍ୟ ସୀମାରେଖା ତଳେ। ମୁଁ ଯଦି ଶତକଡା 0.5 ବର୍ଷ ଭିତରେ ଶତକଡା 20 ଲୋକଙ୍କୁ ଶତକଡା 60 ସୀମା ଉପରକୁ ନେଇଯିବି, ତେବେ 5 ବର୍ଷ ଭିତରେ ଶତକଡା 80 ଲୋକ ଦାରିଦ୍ର୍ୟ ସୀମାରେଖା ଟପିଯିବେ।
2: ହେ ମୋର ଦଳିତ ନିଷ୍ପେଷିତ ବନ୍ଧୁଗଣ, ମତେ ଯଦି ପ୍ରକୃତ ସୁଯୋଗ ମିଳେ, ତେବେ ଆସନ୍ତା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଁ ସବୁ କ୍ଷେତ୍ରରେ ଆପଣମାନଙ୍କ ପାଇଁ ଚାକିରି ସଂରକ୍ଷଣର ବ୍ୟବସ୍ଥା କରିଦେବି।
1: ଜନସାଧାରଣଙ୍କ ସମ୍ମୁଖରେ ତାଙ୍କର ଏମିତି ପ୍ରତିଶ୍ରୁତି ଦେବାଟ ଜମା ଉଚିତ ହେଇନି।
3: ଆପଣଙ୍କର ବି ହେଇନି,
1: କଣଟେ ହେଇନି, କଣଟେ ମୋର ହେଇନି, ମୋର ଯାହା ଇଚ୍ଛା ହବ ମୁଁ ପ୍ରତିଶ୍ରୁତି ଦେଇପାରିବି। ମୁଁ କଣ ଆଉ କାହା ପରେ ଅପଦାର୍ଥ ହେଇଛି?
3: କଣ କହିଲେ, କଣ କହିଲେ, ଆପଣ ଭଦ୍ରତାର ସହ କଥା ଶିଖି ନାହାନ୍ତି?
1: ମୁଁ ଶିଖିଛି, ବହୁତ ଶିଖିଛି। ଆପଣ ପାଟି ବନ୍ଦ କରନ୍ତୁ,
4: ଥାଉ ଥାଉ, ଏମିତି କଳି କଲେ କୋଉ ସମସ୍ୟାର ସମାଧାନ ହବନି, ବରଂ ଚାଲନ୍ତୁ ବାବା ନିରଞ୍ଜନଙ୍କ ପାଖରେ ପରାମର୍ଶ ନବା।
5: ଆମ କୃଷକ ନେତା ଠିକ କହିଛନ୍ତି, ଏମାନେ ସମସ୍ତେ ଖାଲି ମଦ ଖାଇବା ବନ୍ଦ କରିଦେଲେ କଣ ଆମ ଦୁଃଖ ଘୁଞ୍ଚି ଯିବ?
6: ଆମେ ସମସ୍ତେ ଗରିବ, ଆମକୁ ଦାରିଦ୍ର ସୀମାରେଖା ଉପରକୁ ଉଠିବାକୁ ପଡିବ।
5: ହଁ, ତେଣୁ ଆମର ନେତା ଠିକ କହିଛନ୍ତି,
6: ଅନ୍ୟମାନେ କେବଳ ଫମ୍ପା ଆବାଜ ଦଉଛନ୍ତି,
5: ଆମେ କେବଳ ତାଙ୍କୁ ହିଁ ନେତା ମାନିବା।
7: ହଁ, ତାହେଲେ ଯାଇ ଆମ ଲାଗି ସ୍ଥାନ ସଂରକ୍ଷିତ ହେଇଯିବ,
8: ଆଉ ଅନ୍ୟଙ୍କ ସହ ପ୍ରତିଯୋଗିତା କରିବାକୁ ପଡିବ ନାହିଁ।
7: ହଁ ହଁ, ସେ ପ୍ରକୃତରେ ଆମର ନେତା,
5: ଆମର ପ୍ରକୃତ ଦୁଃଖ ସେ ବୁଝିଛନ୍ତି।
7: ଚାଲ ଚାଲ ତାଙ୍କୁ ଆମେ ନେତା ମାନିନେବା।
9: 10 ବର୍ଷ ଭିତରେ ବେକାରୀ ଘୁଞ୍ଚିଯିବ, ଘୁଞ୍ଚିଯିବ ପ୍ରକୃତରେ, କେଜାଣି ବିଶ୍ୱାସ ହଉନି। ଅବିଶ୍ୱାସ କରି ଲାଭ ବା କଣ, ସିଏ କଣ ମିଛ କହୁଥିବେ? ସେ ବୃଦ୍ଧ ବିଜ୍ଞ ପରିପକ୍ୱ ବାବା ତାଙ୍କୁ ସୁପାରିଶ କରିଛନ୍ତି, ବିଶ୍ୱାସ କରିନେବା ବି ଉଚିତ। ଆଉ 10 ବର୍ଷ ଭିତରେ ଚାକିରି ମିଳିଯିବ, ଚାକିରି ମିଳିଗଲେ ପଇସା ଆସିବ, ଖାଦ୍ୟ ଆସିବ, ସୁଖ ଆସିବ, ତାପରେ ତାପରେ ଭଉଣୀ ବାହାଘର। ଖାଲି ପେଟରେ ରହି ରହି କଲିକ ଭୋଗୁଥିବା ମାର ଚିକିତ୍ସା ଆଉ ବାପାଙ୍କର ତୀର୍ଥଯାତ୍ରା, ଆହ, ସବୁ ସବୁ ସ୍ୱପ୍ନ ସଫଳ ହେଇଯିବ,
5: ସବୁ ସ୍ୱପ୍ନ ସଫଳ ହେବ,
10: ସବୁ ସ୍ୱପ୍ନ ସଫଳ ହେବ।
5: ଆମେ ଆମର ପୂର୍ବ କଳହ ଭୁଲି ଯାଇ ଆଜିଠାରୁ ଏକତ୍ର କାମ କରିବା ପାଇଁ ବାବାଙ୍କ

0: ନିକଟରେ ପ୍ରତିଜ୍ଞାବଦ୍ଧ ହୋଇଛୁ,
1: ବାବାଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ ହୋଇଛୁ।
2: ବନ୍ଧୁଗଣ, ମୁଁ ବର୍ତ୍ତମାନ ଏହି ନୂତନ ଅର୍ଥନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା କରିଛି। ଏଥିରେ କେବଳ ଚାଷୀ ମଜୁରିଆମାନଙ୍କୁ ପ୍ରଚୁର ଲାଭ ମିଳିବ, କାରଣ ମୁଁ ଜାଣିଛି ସେଇମାନେ ହିଁ ଏ ଜାତିର ମେରୁଦଣ୍ଡ, ସେମାନଙ୍କ ପାଇଁ ଏ ଜାତି ଏ ଦେଶ। ତେଣୁ ମଦ୍ୟପାନ ବନ୍ଦ କରିବା ପାଇଁ, ବେକାରୀ ଦୂର କରିବା ଭଳି ରାଜନୈତିକ ସ୍ଲୋଗାନ ନ ଦେଇ

0: ବାବା ବାବା ବୋଧହୁଏ ଚାଲିଯିବେ,
1: ଚାଲିଗଲେ ଏ ଭଗବାନ, ଏ ଦେଶବାସୀ ଗଣ, ଆମର ପରମ ପୂଜ୍ୟ ବାବା ନିରଞ୍ଜନ ଆଉ ଏଇ ଜଗତରେ ନାହାନ୍ତି, ସେ ଆମକୁ ଛାଡ଼ି।
2: ଆରେ ରେ ରେ, ଆରେ ଏ କଣ କରୁଛନ୍ତି ଆପଣ?
1: କଣ ହେଲା
0: ବାବା? ଏପର୍ଯ୍ୟନ୍ତ ମରି ନାହାନ୍ତି, ମରିବାର ସମ୍ଭାବନା ଅଛି,
1: କିନ୍ତୁ କିନ୍ତୁ ମୁଁ ତ ଦେଶବାସୀଙ୍କୁ। ଆଚ୍ଛା, ଆପଣମାନେ ଦେଶବାସୀଙ୍କ ସହ ପ୍ରାର୍ଥନା ସଭାରେ ଯୋଗ ଦିଅନ୍ତୁ, ମୁଁ ମୁଁ ବାବାଙ୍କ ପାଖରୁ ଆସୁଛି।
3: ବାବା ଆପଣମାନଙ୍କୁ ଭୁଲି ଯାଇ ନାହାନ୍ତି ଦେଶବାସୀଗଣ, ସେ ମୃତ୍ୟୁ ଲାଭ କରିଥିଲେ ମଧ୍ୟ ଆମମାନଙ୍କୁ ଛାଡ଼ି ଚାଲି ଯାଇ ନାହାନ୍ତି। ଆପଣମାନେ ଜାଣନ୍ତି ବାବା ଜଣେ ପରମ ସିଦ୍ଧ ପୁରୁଷ ଥିଲେ, ଜୀବିତ ଅବସ୍ଥାରେ ସେ ଅସାଧ୍ୟ ସାଧନ କରିଯାଇଛନ୍ତି, ତେଣୁ ତାଙ୍କର ମୃତ୍ୟୁ ପରେ ସିଏ ତାଙ୍କ ସୁକାର୍ଯ୍ୟ ପାଇଁ ସ୍ୱର୍ଗରେ ସ୍ଥାନ ପାଇବେ ଓ ତାଙ୍କ ଆତ୍ମା ପରମାତ୍ମାଙ୍କ ସହ ମିଳିତ ହେବ। ସବୁଠାରୁ ଅଲୌକିକ ଘଟଣା ଏହି ଯେ ବାବା ତାଙ୍କର ମର ଶରୀରକୁ ମଧ୍ୟ ସ୍ୱର୍ଗପୁରକୁ ଘେନିଯିବେ ଓ ଆମେମାନେ ସମସ୍ତେ ଏହି ମୁହୂର୍ତ୍ତରେ ତାହା ଦେଖିପାରିବା। ଯାଆନ୍ତୁ ବାବା, ଚାଲି ଯାଆନ୍ତୁ।
4: କିନ୍ତୁ ଇଏ କଣ କଲ ତମେମାନେ? ମୋର ଯେ ମୃତ୍ୟୁ ହେଇନି,
0: ମାନେ ଆପଣ ବଞ୍ଚିଛନ୍ତି ବୋଲି କେହି ଜାଣିନାହାନ୍ତି ବାବା। ଦେଶବାସୀଙ୍କ ନିକଟରେ ଘୋଷଣା କରିଦିଆଯାଇଛି ଯେ ଆପଣ ମୃତ,
1: ତେଣୁ ଆପଣ ଗଲାବେଳେ କେହି ଦେଖିଲେ ଭାବିବେ ଯେ ଆତ୍ମା ଆପଣଙ୍କ ମର ଶରୀରକୁ ସ୍ୱର୍ଗପୁରକୁ ଘେନି ଯାଉଛି।
4: କିନ୍ତୁ ମୁଁ ଯିବି କୁଆଡ଼େ?
5: ପୁଣି ବାନପ୍ରସ୍ଥକୁ, ଏ ରାଜ୍ୟ ପାର ହୋଇ।
4: ସେଠି ଯଦି ପୁଣି କିଏ ଦେଖିନିଏ?
0: କିଛି ସନ୍ଦେହ କରିବାର ନାହିଁ, ବାନପ୍ରସ୍ଥରେ ସମସ୍ତେ ଏକାପରି ଦେଖାଯାନ୍ତି।
1: ଆଉ ଡେରି କରନ୍ତିନି ବାବା, ଆପଣଙ୍କୁ ଯେତେବେଳେ ମୃତ ବୋଲି ଘୋଷଣା କରାଯାଇଛି ସେତେବେଳେ ମୃତ୍ୟୁ ଘଟିଛି, ତେଣୁ ଆମେ ବର୍ତ୍ତମାନ ଆପଣଙ୍କ ଆତ୍ମା ସହ କଥାବାର୍ତ୍ତା କରୁଛୁ।
0: ଚାଲନ୍ତୁ, ଆମେ ଆପଣଙ୍କୁ ସୀମା ପର୍ଯ୍ୟନ୍ତ ବାଟେଇ ଦେଇ ଆସିବୁ।
4: ଚାଲ।
6: বাবা।

0: ଚାଲିଗଲେ।
1: ହଁ, ତାଙ୍କ ସହିତ ବର୍ଷା ବି।
2: ହଁ, ତାଙ୍କ ସହିତ ବର୍ଷା ବି ଚାଲିଗଲେ।
1: କିନ୍ତୁ କିନ୍ତୁ ବର୍ଷା ନହେଲେ ବଞ୍ଚିବା କେମିତି?
3: ଚାଲ ଚାଲ ବର୍ଷା ଖୋଜିବା।
0: କେମିତି? ଆମେ କ'ଣ ବର୍ଷାର ଠିକଣା ଜାଣିଛୁ?
1: କେବଳ ବାବା ଜାଣିଥିଲେ, ଅଥଚ ସିଏ ଆଜି ସ୍ୱର୍ଗପୁରରେ।
2: କିଏ କିଏ ଆମକୁ କହିଦେବ ବର୍ଷାର ଠିକଣା?
1: କିଏ କିଏ ଆଣିଦେବ ବର୍ଷା ଆମକୁ? କିଏ?
3: ଦେଖ ହେଇ ଦେଖ, ବର୍ଷା ଆସୁଛି, ବର୍ଷା ଆସୁଛି।
0: ବର୍ଷା କାହିଁ କାହିଁ ବର୍ଷା? ନା, ଇଏ କେହି ନୂଆ ନୁହେଁ, ଇଏ ସେଇ ବର୍ଷା ରାଣୀ।
1: ତାକୁ ଡାକନି, ତା ପାଖରେ ପାଣି ନାହିଁ, କେବଳ ଅଛି ଆଶ୍ୱାସନା ଆଉ ଅତ୍ୟାଚାର।
2: ଏଥରକ ପୁଣି କିଏ ତାହେଲେ?
1: ଏଇ ସେମାନେ ସେମାନେ ସେଇ ତିନି ଜଣ।
3: ନା, ତାଙ୍କୁ ବି ଡାକନି, ତାଙ୍କ ପାଖରେ ବି ପାଣି ନାହିଁ।
0: ତାହେଲେ
1: ଅପେକ୍ଷା
2: କେତେ ଦିନ?
1: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ, ଯେତେବେଳେ ଠିକ ବର୍ଷାର ଠିକଣା ଜଣାପଡ଼ିଯିବ ସେତେ ଦିନ।
3: ତାପରେ ବର୍ଷା ଆସିଯିବ, ଆକାଶରେ ଘଟିଯିବ ଘନ କୃଷ୍ଣ ବାଦଲର ଛାୟା,
0: ଘନୀଭୂତ ହେବ ଈଶାନ କୋଣରେ।
1: ତାପରେ ଟପ୍ ଟପ୍ ଟପ୍ ଟପ୍,
2: ତାପରେ ଗହ ଗହ ପାଣି ସାଙ୍ଗକୁ ଶସ୍ୟ ଆସିବ, ସୁଖ ଶାନ୍ତି ଆସିବ। ଦିନେ ନା ଦିନେ ସେ ସୁଦିନ ଆସିବ, ସେଥିପାଇଁ ସେଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।
1: କିନ୍ତୁ କେତେ ଦିନ କେତେ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼ିବ? କେତେ ଦିନ?
2: ଯେତେ ଦିନ ପର୍ଯ୍ୟନ୍ତ ବର୍ଷା ନ ଆସିଛି ସେତେ ଦିନ।
1: କିନ୍ତୁ କେତେ ଦିନ କେତେ ଦିନ ଏ ଅପେକ୍ଷା? କିଏ ଜଣେ ଆସିବ, ଆମ ହାତ ମୁଠାକୁ ଶସ୍ୟ ଟେକିଦେବ, ଆଉ ଆମ ମୁହଁକୁ ବଢ଼େଇ ଦେବ ଖାଦ୍ୟ, ଆଉ ଆମେ ନିର୍ବିକାର ଭାବରେ ତାକୁ ଗ୍ରହଣ କରିନେବା, ସୁଖୀ ହେଇଯିବା। କେତେ ଦିନ ପରେ କେହି ଜାଣିଛ? କେହି ଜାଣିଛ କେବେ ଆସିବ ସେଦିନ?
0: ନା ତ, ଆମେ କେହି ଜାଣିନୁ।
3: ତାହେଲେ କ'ଣ କରିବା?
2: ବର୍ଷା ନ ଖୋଜିଲେ ଆମେ ବଞ୍ଚିବା କେମିତି?
1: ବର୍ଷା ନ ଖୋଜି ଉପାୟ ଖୋଜ ସାଥିମାନେ, ଉପାୟ।
0: ଉପାୟ?
1: ହଁ, ବଞ୍ଚିବାର ଉପାୟ, ପାଥେୟ ଯୋଗାଡ କରିବାର ଉପାୟ।
3: ହଁ, ଆମେ ଖୋଜିବା।
1: ପାଇଛି
4: ଉପାୟ। ପାଇଛ?
1: ହଁ, ଉପାୟ ପାଇଛି।
4: ବଞ୍ଚିବାର ଉପାୟ?
1: ହଁ,
4: ପାଥେୟ ଯୋଗାଡ କରିବାର ଉପାୟ?
1: ହଁ,
4: ଆମକୁ କହିବ ତ?
1: କହୁଛି,
4: ଶୀଘ୍ର କୁହ।
1: ଶୁଣ ସାଥିମାନେ, ମୋର ଯେତେ ଦୂର ବିଶ୍ୱାସ, ଆକାଶରେ ଯୋଉ ମେଘ ଅଛି ତା ଦେହରେ ପାଣି ନାହିଁ, ଅଛି କି?
4: ନା।
1: ଯାହା ଦେହରେ ପାଣି ନାହିଁ ସେ ବର୍ଷା ଆମର ଦରକାର ନାହିଁ। ଦରକାର?
4: ନା।
1: ଆମର ଦରକାର ପାଣି। ପାଣି ମିଳିଲେ ଶସ୍ୟ ଆସିବ, ଶସ୍ୟ ଆସିଲେ ଦୁଃଖ ରହିବନି, ରହିବ?
4: ନା।
1: ସାଥିମାନେ, ପାଣି ଏଇ ମାଟି ଭିତରେ ଅଛି, ଏଇ ମାଟି ଭିତରେ ନାହିଁ?
4: ହଁ ହଁ, ବହୁତ।
1: ଆମ ସମସ୍ତଙ୍କୁ ଏ ମାଟି ଖୋଳି ପାଣି ବାହାର କରିବାକୁ ପଡ଼ିବ। ହଁ ବନ୍ଧୁଗଣ, ଆମକୁ, ଆମେ ଆଉ ବସି ରହିଲେ ଚଳିବନି, ଆମେ ଆଉ କାହା ହାତ ଟେକା ଖାଦ୍ୟକୁ ଚାହିଁ ବସିଲେ ଚଳିବନି, ଆମକୁ ଆମ ହାତରେ ନିଜର ପାଥେୟ ଯୋଗାଡ କରିବାକୁ ପଡ଼ିବ। କଣ ପାରିବନି? ତାହେଲେ ତାହେଲେ ଆଉ ଡେରି କାହିଁକି? ବନ୍ଧୁଗଣ ଆସ, ବର୍ତ୍ତମାନ କାମ ଆରମ୍ଭ କରିଦେବା, ଏକଜୁଟ ହେଇ ହାତ ମୁଠାକୁ ଟାଣ କରି, ବିଜୁଳି ଘର ଘରକୁ ଭୟ ନ କରି, ନିଜର ସମସ୍ତ ଶକ୍ତି ଦେଇ ଏଇ ମାଟି ଭିତରୁ ମିଳିଯିବ ଜଳସ୍ରୋତ, ଉପରକୁ ଉହୁକି ଆସିବ ଉତ୍ସକୂପ।
4: ଆରେ ଭାଇ, ଆହୁରି ଜୋରେ, ଆହୁରି ତରେ, ବଡ଼ ଜୋରେ, ଆହୁରି ତରେ, ଆରେ ଭାଇ।
1: ତାପରେ ଗହ ଗହ ପାଣି,
2: ହାତ ମୁଠା ଏକଜୁଟ ହେଲେ ଶସ୍ୟ ଆସିବ,
1: ବିଜୁଳି ଘର ଘଡ଼ିକୁ ଭୟ ନ କଲେ ସୁଖ ଆସିବ, ହସ ଆସିବ, ଶାନ୍ତି ଆସିବ।
0: କିନ୍ତୁ କେବେ ଆସିବ ଏସବୁ? କେବେ?
1: ଏଇନେ, ଏଇ ମୁହୂର୍ତ୍ତରେ ଆସ, ଆମେ ସଂଘବଦ୍ଧ ହବା, ନୂତନ ସକାଳର ସନ୍ଧାନ କରିବା।
4: ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁରି ତରେ, ଆହୁ

ଶୁଣିଲେ ନାଟକ ଦେଖ ବର୍ଷା ଆସୁଛି, ମୂଳ ମଞ୍ଚ ନାଟକ ରତି ମିଶ୍ର, ବେତାର ରୂପାନ୍ତର ବସନ୍ତ ମହାନ୍ତି, ପ୍ରଯୋଜନା ସୁରେଶଚନ୍ଦ୍ର ନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନାରେ ସହାୟତା ରବି ଶତପଥୀ ଏବଂ ପ୍ରାସଞ୍ଜିତ ମହାନ୍ତି। ବିଭିନ୍ନ ଚରିତ୍ରରେ ଥିଲେ ବାବା ନିରଞ୍ଜନ ଅସୀମ ବସୁ, ପ୍ରଥମ ସ୍ୱର ଧୀରେନ୍ଦ୍ରନାଥ ମଲ୍ଲିକ, ଦ୍ୱିତୀୟ ସ୍ୱର ଶଙ୍କର ବସୁ ମଲ୍ଲିକ, ତୃତୀୟ ସ୍ୱର ଶିବାନୀ ପ୍ରସାଦ ମହାପାତ୍ର, ଚତୁର୍ଥ ସ୍ୱର ରଞ୍ଜିତ ପଟ୍ଟନାୟକ, ପଞ୍ଚମ ସ୍ୱର ସୁବ୍ରତ ଦାସ, ଷଷ୍ଠ ସ୍ୱର ବିକ୍ରମ ଦାସ, ସପ୍ତମ ସ୍ୱର ରମେଶଚନ୍ଦ୍ର ପଣ୍ଡା, ଅଷ୍ଟମ ସ୍ୱର ବିଜୟ ମଲ୍ଲ, ବର୍ଷାରାଣୀ ଋତୁପର୍ଣ୍ଣା ମହାନ୍ତି, ସାବି ସ୍ମିତା ତ୍ରିପାଠୀ। ସଙ୍ଗୀତାଂଶରେ ଥିଲେ ଦେବାଶିଷ ମହାପାତ୍ର, ପ୍ରସେନଜିତ ମହାନ୍ତି, ମଧୁଲିତା ମହାନ୍ତି ଏବଂ ନନ୍ଦିତା ଭଞ୍ଜ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ସୁବାସ ଦାସ ଗାଇଥିବା ଆଧୁନିକ ଗୀତ, ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଚକ୍ରଧର ଦାସଙ୍କ ରଚନା।

ଶୁଣୁଥିଲେ ସୁବାସ ଦାସଙ୍କ କଣ୍ଠରୁ କେତୋଟି ଆଧୁନିକ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲା ଗୀତ ପ୍ରଚାର କରିବୁ 1:10 PM। ଏଥିରେ ଶୁଣିବେ ସୁରେଶ କୁମାର ସେଠି ଏବଂ ଶ୍ୱେତାଲିନ ପଟ୍ଟନାୟକ ଗାଇଥିବା କେତୋଟି ଆଧୁନିକ ଗୀତ। ପାଲା ପ୍ରଚାର କରିବୁ 1:30 PM। ପରିବେଷଣ କରିବେ ଉଗ୍ରସେନ ପାଢ଼ୀ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 12:00। ଏଥିରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଆସିଥିବା ଅନୁରୋଧର ଗୀତ। କେନ୍ଦ୍ରା ଗୀତ ପ୍ରଚାର କରିବୁ 1:10 PM। ପରିବେଷଣ କରିବେ ହରମୋହନ ଜେନା। ନାରୀ ମହଲ 1:20 PM। ଏଥିରେ ଶୁଣିବେ ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା। ଆଲୋଚନା କରିବେ ସୁନିତା ଜୀ। ଓଡ଼ିଆ କଥାଚିତ୍ରର ଗୀତ ଅପରାହ୍ନ 2:45 PM, ଅପରାହ୍ନ 5:00 ଏବଂ ରାତି 7:02 PM। ଅସରନ୍ଧି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ପ୍ରଚାର କରିବୁ ଚିରହରିତ କାର୍ଯ୍ୟକ୍ରମରେ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଶୁଣିବେ ଅପରାହ୍ନ।

ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30 ଏଥିରେ ସୃଜନୀରେ ଶୁଣିବେ ଯୁବକବି ନାରାୟଣ ସାହୁଙ୍କ ସହ ସାକ୍ଷାତକାର ଏବଂ ଶ୍ରୋତାଙ୍କ କଲମରୁ କବିତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 71ତମ ଭାଗ ପ୍ରଚାର କରିବୁ 6:10 କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବୁ 6:30 ଏଥିରେ ଶୁଣିବେ ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ ଆଲୋଚିକା ବିନ୍ଦୁ ନିବେଦିତା

ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ। ରାତି 7:25 କୃଷି ସଂସାର ପ୍ରଚାର କରିବୁ। ରାତି 7:30 ଏଥିରେ ଶୁଣିବେ ଆଲୋଚନା ବନ ମହୋତ୍ସବ ତାତ୍ପର୍ଯ୍ୟ। ଆଲୋଚନା କରିବେ ବିନୋଦ ଆଚାର୍ଯ୍ୟ, ଚନ୍ଦକା ବନଖଣ୍ଡ ଅଧିକାରୀ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ହିନ୍ଦୀ ଶିକ୍ଷା ରାତି 8:30। ଏଥିରେ ଶୁଣିବେ ସମାନ ରୂପେ ଭିନ୍ନାର୍ଥ ଶବ୍ଦ। ଶିକ୍ଷାଦାନ କରିବେ କ୍ରିଷ୍ଣା କହ୍ନୈୟା ଆଚାର୍ଯ୍ୟ। ଶିକ୍ଷା ଗ୍ରହଣ କରିବେ ଅପର୍ଣ୍ଣା ନନ୍ଦ। କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 9:30। ଦଣ୍ଡ ନାଚ ଗୀତ ରାତି 10:02 ପରିବେଷଣ କରିବେ ପରମାନନ୍ଦ ଭୋଇ ଏବଂ ସାଥୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ରାତି 10:30।

0: ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଚାର କରିବେ ସନ୍ଧ୍ୟା 6:30। ଏଥିରେ ଶୁଣିବେ ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ ଆଲୋଚିକା ବିନ୍ଦୁ ନିବେଦିତା। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥିରେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କ୍ଷମା କରିବେ, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 32°C ଏବଂ ସର୍ବନିମ୍ନ ତାପମାତ୍ରା 25°C ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନକଲି ଅଫର୍ସ ପ୍ରତି ସାବଧାନ,
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ସୁରେଶ କୁମାର ସେଠୀ, ଶିଳ୍ପୀଙ୍କ କଣ୍ଠରେ ହଳଧର ସୁତାରଙ୍କ ରଚନା।

0: ଶୁଣୁଥିଲି କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛ ପାଲା, ପରିବେଷଣ କରିଛନ୍ତି ଉଗ୍ରସେନ ପାଢ଼ୀ ଏବଂ ସାଥୀ ରଘୁନାଥ ସାହୁ, ମଙ୍ଗୁଳି ସ୍ୱାଇଁ, ଅବଧୂତ ଜେନା, କ୍ଷେତ୍ରମୋହନ ମୁଦୁଲି ଏବଂ ରାମଚନ୍ଦ୍ର ମୁଦୁଲି।
4: ବୋଲ ଜୟ ଜଗନ୍ନାଥ ସ୍ୱାମୀ କି।

ଗଡ଼େ ନାରାୟଣ ରୁଦ୍ରମ୍ବିକେ ଭାସ୍କର ତଥା ଭିନ୍ନ ଭିନ୍ନ କରଦେବ ପଞ୍ଚଦେବ ନମଃ ସୁଦେବ।

এই তা কথা ভাবি মন ধার ধার সৃজল যাউছি বহি আরে ভক্ত হনুমান

ଥରେ ହୁଅ ତୁ ଦେଖା ଏ ଅନ୍ତିମ କାଳେ ତୁମର ପରମ ସଖା ପରମ ସଖା ସମ୍ମାନୀୟ ମୋର ବିଦଗ୍ଧ ପଣ୍ଡିତ ମଣ୍ଡଳୀ ତଥା ମୋର ଭଗବତୀ ପିପାସ ବୃନ୍ଦ ଓଡ଼ିଶାର ପୁରପଲ୍ଲୀର ଭାଇ ଭଉଣୀ ମାନେ ଓଡ଼ିଶାର ବିଦଗ୍ଧ କଳା ହେଲା ପାଲା ଏ ସଂସ୍କୃତି ବଞ୍ଚାଇବା ପାଇଁ ଓଡ଼ିଶାର ପୁରପଲ୍ଲୀର ଗାୟକମାନେ ଆପ୍ରାଣ ଉଦ୍ୟମ କରି ଏ କଳାକୁ ପରିବେଷଣ କରାନ୍ତି କାହାକୁ କୋଉଟା ଭଲ ଲାଗେ ସେ କଥା ମୁଁ କହିବାକୁ ଯାଉନି କ୍ଷୁଦ୍ର ମଧୁମକ୍ଷିକା ଯେପରି ମଧୁ ସଞ୍ଚୟ କରି ସେ ଗୋଟାଏ ମଧୁ ଫେଡ଼ା ତିଆରି କରିଥାଏ କିନ୍ତୁ ବ୍ୟାଧ ଶିକାରୀ କ'ଣ କରେ ଅଗ୍ନି ସଂଯୋଗ କରି ସମସ୍ତ ମଧୁଟକ ଲୋଟି ନେଇ ଚାଲିଯାଏ ବଜାରରେ ବିକ୍ରି କରି ଯେଉଁମାନେ ସେ ମଧୁକୁ କିଣନ୍ତି ଆସ୍ୱାଦନ କରନ୍ତି ଖଟା କି ମିଠା ଜାଣନ୍ତି ତେଣୁକରି ହେ ଭାବୁକ ପ୍ରବର ମୋର ବିଚାର କରିବେ ତେଣୁକରି ମୁଁ ଆଜି ଆପଣମାନଙ୍କୁ ସୁନ୍ଦର ବିଷୟବସ୍ତୁ ଉପରେ ଯାଉଛି ମନ ଶିକ୍ଷାରୁ ଗୋଟିଏ ପଦ କି ସୁନ୍ଦର କାଳିଆ ହାତୀ ଢଳି ଢଳି କରି

ଆମର ଜଙ୍ଗଲରେ ବସିଛନ୍ତି ରାଜୀବ ଲୋଚନ ପରମ ବ୍ରହ୍ମ ରାମ ଶିଳା ଉପରେ ବସିଛନ୍ତି ଘଞ୍ଚ ଜଙ୍ଗଲ ସେ ଆଜି ବୁଢା ହେଇଯାଇଛନ୍ତି ଆଉ ଅଙ୍ଗରେ ଶକ୍ତି ନାହିଁ ଆଖିରୁ ଧାର ଧାର ଲୋତକ ବହି ଯାଉଛି ଯାଉଛି ବାର ଆସୁଛି ବାର ନାଶରୁ ପବନ ବହୁଛି ତେଣୁ କରି ବିଚାର କରୁଛନ୍ତି ପରମ ବ୍ରହ୍ମ ରାମ ମୋତେ କିଏ କହେ ପରମ ବ୍ରହ୍ମ ରାମ ବୋଲି ନା ମୁଁ ସେ ମର୍ଯ୍ୟାଦା ପୁରୁଷ ପରମ ବ୍ରହ୍ମ ରାମ ନୁହେଁ କିଏ କହୁଛି ମୋତେ ରାମ ବୋଲି ଯଦି ମୁଁ ରାମ ହେଇଥାନ୍ତି ତାହେଲେ ପ୍ରଥମ ଅବସ୍ଥାରେ

ବ୍ରହ୍ମ ଏଇ ଯୁଗ୍ମ ସମୟରେ ରାମ ଇତିହାସ ପୃଷ୍ଠାକୁ ଲେଉଟଉଛନ୍ତି। ମନେ ପଡୁଛି ଆଜି ଭକତ ହନୁମାନ କଥା, ମନେ ପଡୁଛି ଆଜି ସୀତା କଥା। ସୀତା ମୋର କେତେ ସୁହାଗିନୀ ଥିଲା, ପତି ପରାୟଣ ସେ ଥିଲା, ସେ ମତେ ଆଜି ଛାଡି ଚାଲି ଯାଇଛି। ଭାବୁଛନ୍ତି ରାମ ଆଖିରୁ ଧାର ଧାର ଲୋତକ ବହୁଛି, ଅଭିମାନୀ ତା ପାତଳପୁରକୁ ଯାଉଛି ଆଉ ସେ ଫେରିନି। ହନୁମାନ ଖିନିଖିନାକୁଟ ପର୍ବତରେ ବସି ତପସ୍ୟା କରୁଛି, ସେ ମୋ ପାଖକୁ ଆଉ ଆସୁନି। ରାମ ନିଶ୍ୱ ହେଇଯାଇଛନ୍ତି, ବିଚାର କରୁଛନ୍ତି ମୁଁ କୋଉ ରାମ। ଯମଦଗ୍ନିଙ୍କ ପୁଅ ପରଶୁରାମ ଅଗ୍ନିବଂଶରେ ସମ୍ଭୂତ ସେ ଗୋଟିଏ ରାମ, ଚନ୍ଦ୍ରବଂଶରେ ସମ୍ଭୂତ ରୋହିଣୀ ସୁତ ବଳ ରାମ, ସୂର୍ଯ୍ୟ ବଂଶରେ ସମ୍ଭୂତ ମର୍ଯ୍ୟାଦା ପୁରୁଷୋତ୍ତମ ପରମ ବ୍ରହ୍ମ ରାମ। ଜଗତ ମତେ କହୁଛି କିନ୍ତୁ ମୁଁ ସେ ରାମ ନୁହେଁ, ମୁଁ ଆଉ ଜଣେ ରାମକୁ ଖୋଜୁଛି। ସେ ରାମ କିଏ? ଅଭିମନୁ ସାମନ୍ତ ସିଂହାର ନାଥ। ଏ ଆଦି ଅନାଦି କାରଣ

ଆଦରରେ ଭକ୍ତ ପାଇଁ ଦିବାରାତି ମନୟନ ରସ ବିସର୍ଜନ ହୁଏ। ମନେ ପଡିଛି ଅନୁ, ଯେତେବେଳେ ଗନ୍ଧବାହାଦନ ପର୍ବତକୁ ତୁ ମସ୍ତକରେ ମୁଣ୍ଡେଇ ଆସୁଥିଲୁ, ଅଶୋଧ୍ୟ ବୃକ୍ଷ ଆଣି ହନୁମାନଙ୍କୁ ହେଇଥିଲା, ଲକ୍ଷ୍ମଣଙ୍କୁ ହେଇଥିଲା ଶକ୍ତି ଭେଦ। ତୋର ମନେ ପଡୁଛି ଭରତ ମାରିଥିଲା ବାଟୁଣି, ଭୂପୃଷ୍ଠରେ ପତିତ ହୋଇଥିଲୁ, ମୁଁ ତୋର ସେବା କରୁଥିଲି, କିଏ କାହାର ପ୍ରଭୁ କିଏ କାହାର ଭକତ, ତେଣୁ କରି ବିଚାର କରିବେ ଭକତ।

ବିନା ଭଗବାନ ରହିପାରେ ନା। ବିଚାର କରିବେ ପଣ୍ଡିତ ହନୁ ହସ୍ତ ଯୋଡ଼ି ଦେଲା କହିଲା ପ୍ରଭୁ ଆପଣ କାହିଁକି ମତେ ଅସମୟରେ ଡାକିଛନ୍ତି। ମନେ ପଡିଗଲା ରାଜୀବ ରତନ ରାମଚନ୍ଦ୍ର ସେ କର ଅଙ୍ଗୁଳିକୁ ଚାହିଁଦେଲେ କହିଲା ରେ ହନୁ ହନୁ ମନେ ପଡୁଛି ତୋର ଯେଉଁ 84 ରଥି ମୁଦ୍ରିକାକୁ ମୁଁ ଧାରଣ କରିଥିଲି ଜନକ ମତେ ଦେଇଥିଲେ ହେ ବୈବାହିକ କାର୍ଯ୍ୟସ୍ଥଳରେ ତୋ ମାଙ୍କୁ ଭେଟି ଦେବା ପାଇଁ ତୋ ମାଙ୍କୁ ତୁ ଠାବ କରିବା ପାଇଁ ଅଶୋକ ବନକୁ ସେ ମୁଦ୍ରିକା ନେଇ ଯାଇଥିଲୁ। ତୋ ମା ଆଜି ପାତଳଗାମୀ ହେଇଯାଇଛନ୍ତି। ଆରେ ହନୁ ମୋର ଆଜି ମନେ ପଡୁଛି ଜୀବନର ସାଥୀ ସେଇ ମୁଦ୍ରିକା କଥା ତୁ ମତେ ଆଣି ଦେଇ ପାରିବୁ କି? ପ୍ରଭୁ କାହିଁକି ମତେ ବିଷମ ପରୀକ୍ଷାରେ ପକଉଛନ୍ତି? ମା ତ ପାତଳଗାମୀ ହେଇଯାଇଛନ୍ତି, ମା କେଉଁଠି ମୁଁ ସେ କଥା ଜାଣେ ନା। ତେଣୁ ଆପଣ ହଉଛନ୍ତି ଇଚ୍ଛାମୟ। ହନୁ ହାତ ଯୋଡି ଦେଲା କହିଲା ପ୍ରଭୁ ଇଚ୍ଛାମୟ ଇଚ୍ଛା କି ଅଛି ଜାଣିବା।

ଏହା ପ୍ରଭୁ ଇଚ୍ଛା ମୟ ଆପଣ ଆପଣ ଚନ୍ଦ୍ର ସୂର୍ଯ୍ୟକୁ ଉଦୟ କରୁଛନ୍ତି ଆପଣ ରାତ୍ରି କହୁଛନ୍ତି ଦିନ କରୁଛନ୍ତି ଯଦି ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଆପଣଙ୍କ ଅଭିଳାଷ ପୂର୍ଣ୍ଣ ହେବ ଧନୁ ପ୍ରଭୁଙ୍କ ଠାରୁ ବିଦାୟ ନେଇ ପଦ ଧୂଳି ମସ୍ତକରେ ମାରି ମାଙ୍କ ପାଖକୁ ଯାଉଛି ପାତାଳପୁରକୁ ଏହା

କହିଲା ଯେ ମୋ ମା ମନ୍ଦିର ଯେଉଁଠି ମୋ ମା ଅଛି ସେଠି ପୁଅର ଭୟ ନାହିଁ। ବିଚିତ୍ର ଅଟାଳିକାକୁ ଦେଖିଲା ଧୋଜା ଉଡୁଛି, ହେ ଶୋଭାଟା କେମିତି ହେଇଛି ପାତାଳପୁରୀର। ଦ୍ୱିତୀୟ ଭଞ୍ଜ ଗୋଳତନ୍ତ୍ର ପ୍ରଧାନ ମଙ୍ଗରାଜ, ଇଏ ପାତାଳପୁରୀର ଶୋଭା।

ସଭାକୁ ନିରୀକ୍ଷଣ କରୁଛି ଆଜି ହନୁମାନ କହିଲା ମୋ ମା ମନ୍ଦିର ହେ ଟିକିଏ ଛିଦ୍ର ଦେଖାଯାଉଛି ଦରଜା ଖୋଲିଦେଲା ମା ବସିଛନ୍ତି ଆଜି ମୁଖକୁ ତଳକୁ ପୋତି ହନୁମାନ ଭକ୍ତିକୁ ତ ପ୍ରଣିପାତ ଢାଳିଦେଲା କହିଲା ମା ମୁଁ ପ୍ରଭୁଙ୍କ ପାଖରୁ ଆସିଛି ପ୍ରଭୁ ମୋତେ ପଠେଇଛନ୍ତି ହେ ମା ତୁ ଆଖିରେ ଲୁହ ତୁ କାନ୍ଦୁଛୁ କାହିଁକି ଅଭିମାନିନୀ ସୀତା କହିଦେଲେ ହନୁରେ ତୁ ଏତେ ସହି ଦିନ ଆସୁ

0: ତୁଛୁ ମତେ ଦେଖା କରିବା ପାଇଁ ତୋ ପ୍ରଭୁ କେମିତି ଅଛନ୍ତି? ପ୍ରଭୁ ଆଉ ଭଲରେ ନାହାନ୍ତି,
1: ବାର୍ଦ୍ଧକ୍ୟ ଅବସ୍ଥା।
0: ତେଣୁ କରି ତାଙ୍କର ଅତି ଆପଣାର ଯେଉଁ 84 ରଥି ମୁଦ୍ରିକା ରତ୍ନ ବୁଦ୍ଧିକାକୁ ସେ ମାଗି ନେବା ପାଇଁ ମୁଁ ଆସିଛି। କେମିତି ପଡିଲା ଆଜି ସୀତା? ତେବେ ହନୁ, ତୋ ପ୍ରଭୁ କେତେ ପରୀକ୍ଷା ପରେ ମୁଁ ପାଟଳପୁରକୁ ଆସିଛି। ସାମାନ୍ୟ 84 ରତି ମୁଦ୍ରିକା ଇଏ ମୂର୍ଚ୍ଛିପାଲରେ ତୁ ଆସିଛୁ ମାଗି ନେବା ପାଇଁ? ଆରେ ହନୁ, ତୁ ମୁଦ୍ରିକା ନବୁନି ଯେ ମୋ ଜୀବନ ତୁ ନେଇଯିବୁ। ହନୁ ବିଚାର କଲା, କହିଲା ମା ମୋର ଉପାୟ ନାହିଁ, ପ୍ରଭୁଙ୍କ ନିର୍ଦ୍ଦେଶ। ଏଇଠି ହନୁମାନ କହିଲା, କହିଲା ମା ମୋର ଆଉ କିଛି ଭରସା ନାହିଁ, ମାର ପୁଅ ପାଖରେ ଭରସା।

ମୋ ପୂର୍ଯ୍ୟ ଗୁରୁଜୀ ବଳଭଦ୍ର ପଣ୍ଡାଙ୍କର ସୌହତ୍ୟ ଲିଖିତ ପଦଟି ମୁଁ ଗାଇଛି, ତେଣୁ କରି କହିଲା ମା ମୁଁ ବହୁ ଭରସା ନେଇକି ଆସିଛି, ତେଣୁ କରି ତୁ ମତେ ନିରାଶରେ ଫେରନା, ମାର ଦୟା ହେଇଛି। କହିଲେ ହନୁରି ଆର ପାର ମନ୍ଦିରରେ ମୁଦ୍ରିକାଟି ପୂଜା ପାଉଛି, ମୁଁ ଦିବାରାତ୍ରି ଦେଖି ତୋ ପ୍ରଭୁଙ୍କୁ ତାରି ଉପରେ ଦେଖୁଛି, ଯା ସେଇଠାରୁ ସେ ମୁଦ୍ରିକା।

0: ହନୁମାନ ଆଶ୍ଚର୍ଯ୍ୟ ହେଲା ପଥର ଉଦ୍ଧ ମନ୍ଦିର କୌଣସି ବାଟେ ନାହିଁ। ମା କଣ ମୋ ପାଖରେ ମାୟା କରିଛି? ଇ ତ ଅମୁହା ଦେଉଳ, ଏ ଅମୁହା ଦେଉଳ ଭିତରେ ରତ୍ନମୁଦି ଅଛି। ଏତିକି ବେଳେ କିଛି ଅଂଶ ଛିଦ୍ର ଦେଖାଯାଉଛି, ହନୁମାନ ଠେଲିଦେଲା ଆଜି କିଏ ଖେଲୁଛି? ତୁ
1: କିଏ?
0: ମୁଁ ହଉଛି ହନୁ।
1: ହନୁ?
0: ହଁ।
1: କୋଉ ହନୁ ରେ?
0: ହେ କୋଉ ହନୁ? ରାମଦୂତ ହନୁ।
1: କୋଉ ରାମ?
0: କୋଉ ରାମ? ରାଜୀବ ଲୋଚନ ପରମ ବ୍ରହ୍ମ ରାମ ଦଶରଥଙ୍କ ସୁତ ରାମ। ଯେତେବେଳେ ଏତିକି କଥା କହିଯାଇଛି, ବିଚାର କରିବେ ସେ ଠେଲୁଥିଲା କିଏ? ସେ ଧର୍ମରୂପୀ ବେଙ୍ଗ ହସିଲା ବେଙ୍ଗ ପେଲା ପେଲା। ହେରେ ହନୁ, ଇଏ କେତେ ହନୁ ଗଲେଣି, କେତେ ରାମ ଗଲେଣି, କେତେ ଦଶରଥ ଗଲେଣି, ମୋତେ କହିବାକୁ ସମୟ ନାହିଁ। ତୁ ସିନା ମୁଦ୍ରିକା ପାଇଁ ଆସିଛୁ, ହେଲେ କେତେ ମୁଦ୍ରିକା ଏ ମନ୍ଦିର ଭିତରେ ଥୁଆ ହେଇଛି? ତୁ ଗୋଟିଏ ମୁଦ୍ରିକା ପାଇଁ ଆସିଛୁ ନା? ଏଠି ଗୋଟିଏ ମୁଦ୍ରିକା ଥୁଆ ହୋଇଛି। ଦେଖେ ଦରଜା ଯେତେବେଳେ ଖୋଲି ଦେଇଛନ୍ତି, ଦେଖିଦେଲେ ଗୋଟିଏ ମୁଦ୍ରିକା ପାହାଡ ସଦୃଶ ଗଦା ହେଇଛି। ହନୁମାନ ଆଶ୍ଚର୍ଯ୍ୟ ହେଇଗଲା, କହିଲା ପ୍ରଭୁ ଇଏ କି ମାୟା? ଗୋଟିଏ ତ ରାମ ଲେଖା ହେଇଥିଲା ଗୋଟିଏ ମୁଦ୍ରିରେ, ଇ ତ ଗୋଟିଏ ମୁଦ୍ରିକା ରାମ ଲେଖା ହେଇଛି। ମୁଁ କାହାକୁ ଛାଡ଼ି କାହାକୁ ନେବି? ବିଷମ ପରୀକ୍ଷାରେ ମୋତେ ପ୍ରଭୁ ପକେଇଲ। ହନୁ ଆଖିରୁ ଆନନ୍ଦରାଶୁ ବହି ଯାଉଛି, ହେଲା ହେ ମାୟା ଧର, ତୁମ ମାୟାକୁ କେ କଳନା କରିଛି ନା କଳନା କରିବ।

ତୁମ ମାୟାକୁ କିଏ କଳନା କରିଛି ନା କଳନା କରିବ, ଯେତେବେଳେ ବିଚାର କରିବେ ହେ ବେଙ୍ଗଟି ଆଜି ଅଦୃଶ୍ୟ ହେଇଯାଇଛି, କହିଲା ହେ ହେ ମୁଁ ତତେ କେତେ କଥା କହିଥାନ୍ତି, ଆଉ ସମୟ ନାହିଁ, ମୁଁ ଅପାର କାଳରୁ ଆରି ଭିତରେ ଅଛି। ଶକ୍ର ଦିନୟନ ଶିବ ଶେତ କଳ ପଞ୍ଚାନନ ପଦ୍ମ ମିଷ୍ଟ ସିନ୍ଧୁ ଜଳ ବିଚିତ୍ର ଗଗନ ପୂର୍ଣ୍ଣ ଦୟ ଚନ୍ଦ୍ର।

ପାଟିରେ ମର୍କଟ, ଯାହାର ମାୟାକୁ ଦେବତା ମାନେ ପାଆନ୍ତିନି, ଇଏ ମର୍କଟ ଛାର କାଉଁ ପାଇବ? ତେଣୁ କରି ଉଠେଇ ପାରୁନି ମୁଦ୍ରିକାକୁ। ହେ ଚକ୍ଷୁ ମୁଦ୍ରିତ କଲା, ପ୍ରଭୁଙ୍କ ପଦାର ବିନ୍ଦରେ ଲୟ ଲଗେଇଦେଲା, କହିଲା ମା ତୁ ସତ ସାହସ ଦେ, ତୁ ଆଜ୍ଞା ଦିନ ମୁଁ ସେବା କର, ମୁଁ ଯଦି ସେବା କରୁଥିବି ଅନ୍ତିମ।

ଦିବାରାତ୍ରି ତୁମରି ନାମକୁ ଭଜନ ଅର୍ଚ୍ଚନ ବନ୍ଦନ କୀର୍ତ୍ତନ କରୁଛି ଅନ୍ତିମ ସମୟରେ ହେ ପ୍ରଭୁ ବିଶ୍ୱ ସ୍ରଷ୍ଟା ବିଶ୍ୱ ନିୟନ୍ତା ହେ ସଚିଦାନନ୍ଦ ଆଜି କନ୍ଧ ଥରେ ମାତ୍ର ମୋତେ ଦର୍ଶନ ଦେବ ଯୁଗ ମୂର୍ତ୍ତିରେ ମୋ ମାଙ୍କୁ ତୁମକୁ ଦର୍ଶନ କରି ଏ ଜୀବନ ଧନ୍ୟ ହୋଇଯିବ କରିବେ ତେଳେ ଏତିକି ପ୍ରାର୍ଥନା କରିଛି ଭକ୍ତାଧୀନ ଠାକୁର ମାୟା ଉଭେଇ ଯାଇଛି ହନୁମାନ ପୁଷ୍ପ ଭଳି ମୁଦ୍ରିକାକୁ ଟେକିଲା କହିଲା ପ୍ରଭୁ ମୋତେ ସତସାହସ ଦେଇଛନ୍ତି ମୁଁ ଯୋଉ ମୁଦ୍ରିକାକୁ ସାତ ସମୁଦ୍ର ଲଙ୍ଘନ ହେଇ ଯାଇଥିଲି ମାଙ୍କୁ ଦେଇଥିଲି ସେଇ ମୁଦ୍ରିକା ମୁଁ ଆଜି ଟେକି ପାରୁନଥିଲି ପ୍ରଭୁ ତମର ବିଚିତ୍ର ମାୟା ତେଣୁ ବିଚାର କରିବେ ମୁଦ୍ରିକା ନେଇ ରାମ ପାଖରେ ପହଞ୍ଚି ଗଲା ଦେଇଛନ୍ତି ମୁଦ୍ରିକାଟି ରାମ ଆଜି ପାଇଯାଇଛନ୍ତି ମୁଦ୍ରିକାକୁ ହନୁମାନ ଦର୍ଶନ କଲା ସୀତା ଆଉ ରାମକୁ ମୁଦ୍ରିକା ସହିତ ସୀତା ଯାଇଥିଲେ ଇଏ ପତି

ଶୁଣିଲି ପାଲା ପରିବେଷଣ କଲେ ଉଗ୍ରସେନ ପାଢ଼ୀ ଏବଂ ସାଥୀ ସାଥୀମାନେ ହେଲେ ରଘୁନାଥ ସାହୁ, ମଙ୍ଗୁଳି ସ୍ୱାଇଁ, ଅବଧୂତ ଜେନା, କ୍ଷେତ୍ରମୋହନ ମୁଦୁଲି ଏବଂ ରାମଚନ୍ଦ୍ର ମୁଦୁଲି।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି ନଳପାହି କେରେଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ତେବେ ବିଶ୍ୱଭୂଷଣ ବାବୁ, ଆପଣଙ୍କ ଅନୁରୋଧର ଗୀତଟି ଉପଲବ୍ଧ ନଥିବାରୁ ତା ପରିବର୍ତ୍ତେ କିଶୋର କୁମାରଙ୍କ କଣ୍ଠରେ ସୁନ୍ଦର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ କଥାଚିତ୍ର ମୁସ୍କାନ ଅନୁରୋଧର ଗୀତଟି ହେଉଛି ଜାନେମନ ଜାନେମନ ଚୁପକି ଚୁପକି ସାରି ଦୁନିଆ ସେ ଛୁପକି। ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡୱାଲ। ତେବେ ଅନୁରୋଧକାରୀ ହେଲେ ଡିହ ସାହି କାଦୁଅପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ।

ବିଭୁ କିଶୋରଙ୍କ କଣ୍ଠରେ ଶୁଣନ୍ତୁ ଡାଡି କଥା ଚିତ୍ରର ଏହି ଗୀତଟି। ତେବେ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି ମହମ୍ମଦପୁର ବିଲହାଟ କଟକରୁ ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର ଏବଂ ସୁଦାମ ଭାଇ, ରଥ ଭାଇ।

ପରବର୍ତ୍ତୀ କଥାଚିତ୍ର ଜନୱର କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ମନୋହର ଉଦାସ। ତେବେ ଏହି କଥାଚିତ୍ରର ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଆମ ପାଖକୁ ଏସ୍ଏମ୍ଏସ୍ କରିଛନ୍ତି ଅରୁଣ କୁମାର ବେହେରା, ଝରଣା ବେହେରା, ଘସିବର, ଜେନାପୁର, ଯାଜପୁରରୁ। ତେବେ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣମାନଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ୍ରିନାଥ ମେଳା କଥାଚିତ୍ରର ଗୀତ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମିନତୀ ରଥ। ତେବେ ଆପଣ ଲେଖିଛନ୍ତି, ଆମର ଆପଣ ଜଣେ ନିୟମିତ ଶ୍ରୋତା, ନିୟମିତ ଭାବରେ ଆମର କାର୍ଯ୍ୟକ୍ରମ ଆପଣ ଶୁଣନ୍ତି ଏବଂ ଆମର କାର୍ଯ୍ୟକ୍ରମ ଆପଣଙ୍କୁ ଖୁବ୍ ଭଲ ଲାଗେ ଏବଂ ଉପସ୍ଥାପନା ବି ସମସ୍ତ ଉଦ୍ଘୋଷକ ଏବଂ ଉଦ୍ଘୋଷିକାଙ୍କ ଉପସ୍ଥାପନା ବି ଆପଣଙ୍କୁ ଭଲ ଲାଗିଛି ଏବଂ ଆଜିର ଉପସ୍ଥାପନା ବି ଆପଣଙ୍କୁ ଭଲ ଲାଗୁଛି। ତେଣୁ ସୋମନାଥ ବାବୁ, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ତେବେ ଆପଣ ତ୍ରିନାଥ ମେଳାର ଏହି ଗୀତଟିକୁ ନିଜେ ଶୁଣିବା ସହିତ ଡେଡିକେଟ୍ କରିଛନ୍ତି ଆମର ଆଜି ଝୁନା ମ୍ୟାଡ଼ାମ, ଗୀତାଞ୍ଜଳି ମ୍ୟାଡ଼ାମ, ଗିରିଜା ସାର୍, ଚିତ୍ତରଞ୍ଜନ ସାର୍ ଏବଂ ଅନ୍ୟମାନଙ୍କୁ। ତେବେ ସେଥିପାଇଁ ମଧ୍ୟ ଧନ୍ୟବାଦ। ଚାଲନ୍ତୁ ଶୁଣିବା ଆପଣଙ୍କର ଅନୁରୋଧର ଗୀତ।

କଥାଚିତ୍ର ତେରେ ନାମର ଏହି ଶୀର୍ଷକ ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତ ଜଖମ କଥାଚିତ୍ରରୁ ଖୁବ୍ ସୁନ୍ଦର ଗୀତଟିଏ ଅନୁରୋଧ କରିଛନ୍ତି। ଗୀତଟି ହେଉଛି ଗଲି ମେ ଆ ଚାନ୍ଦ ନିକଲା। ତେବେ ସୁନ୍ଦର ଗୀତଟି ଅନୁରୋଧ କରିଥିବା ଶ୍ରୋତାବନ୍ଧୁ ହେଲେ ଶ୍ରୋତାବନ୍ଧୁମାନେ ହେଲେ ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟ ରଞ୍ଜନ ରାୟ, ଭୂଇଁବାସ ଗୁଆମାଳ ଭଦ୍ରକରୁ। ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ।

ଶଙ୍ଖମହୁରୀ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସଏମଏସ୍ କରିଛନ୍ତି ଦକ୍ଷିଣ କୋଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ତେବେ ଗୀତଟିକୁ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସ୍ୱରୂପା ଚକ୍ର।

ପରବର୍ତ୍ତୀ ଏସଏମଏସଟି ଆସିଛି ନିଆଳିରୁ ପଠାଇଛନ୍ତି ଜିତେନ୍ଦ୍ର ତେବେ ଆପଣ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ର ଗୀତ ଚାନ୍ଦ ଛୁପା ବାଦଲ ମେ ଯେଉଁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ତେବେ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ ଆପଣଙ୍କ ପାଇଁ

ପରବର୍ତ୍ତୀ କଥାଚିତ୍ର ବଳିଦାନ ଅନୁରୋଧର ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ। ତେବେ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା। ତାଛଡ଼ା ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ସବୁ ଶ୍ରୋତାମାନଙ୍କୁ, ସାଜୁ କକେଇ, ରାମ କକେଇ ଏବଂ ଗୁରୁଦାଦାଙ୍କୁ। ତେବେ ଆପଣମାନେ ଅନୁରୋଧ କରିଛନ୍ତି ଏହି ଗୀତଟିକୁ ଏବଂ ଆମେ ଶୁଣୁଛୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣନ୍ତୁ ନୀଳମାଧବ କଥା ଚିତ୍ରର ଏହି ଗୀତ। ଶୁଣିବା ପାଇଁ ଇଚ୍ଛା କରିଛନ୍ତି ସନ୍ଥପୁର କେନ୍ଦ୍ରାପଡ଼ାରୁ ସ୍ୱର୍ଣ୍ଣଲତା ରାଉତ।

କାର୍ଯ୍ୟକ୍ରମର ଶେଷଗୀତଟି ଶୁଣନ୍ତୁ, ସ୍ୱପ୍ନ ସାଗର କଥା ଚିତ୍ରରୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପୋଡ଼ୱାଲ। ତେବେ ଶୁଣିବା ପାଇଁ ଇଚ୍ଛା କରି ଏସ୍ଏମ୍ଏସ୍ କରିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 CDA କଟକରୁ।

0: ଶୁଣିଲି କେନ୍ଦେରା ଗୀତ ପରିବେଷଣ କଲେ ହରମୋହନ ଜେନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ, କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
6: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
5: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
6: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ନାରୀ ମହଲ।

ଭାବିଲି ଦେଖି ଯଦି ଏହି ପୃଥିବୀରେ ଗଛଲତା ନଥାନ୍ତା ତେବେ ପରିସ୍ଥିତି କିଭଳି ହେଇଥାନ୍ତା। ହୁଏତ ଆମ ମଣିଷ ତଥା ଅନ୍ୟ ଜୀବଜନ୍ତୁଙ୍କର ସତ୍ତା ହିଁ ନଥାନ୍ତା। ଗଛ ଯାହାକି ଆମକୁ କେବଳ ଖାଦ୍ୟ ଯୋଗାଇଥାଏ, ଛାୟା ପ୍ରଦାନ କରିଥାଏ, ତା ନୁହେଁ, ତାର ପ୍ରତ୍ୟେକ ଅଂଶ ଆମର କାମରେ ଲାଗିଥାଏ। ଆଉ ସବୁଠୁ ବଡ଼ କଥା ହେଲା, ଆମକୁ ବଞ୍ଚିବା ପାଇଁ ଦରକାର ହେଉଥିବା ଅମ୍ଳଜାନ ବି ଯୋଗାଇଥାଏ। ସେଇଥିପାଇଁ ତ କୁହାଯାଇଛି ବୃକ୍ଷ ଆମର ପ୍ରକୃତ ବନ୍ଧୁ। ତେବେ ଯେଉଁ ପରିମାଣରେ ଆମେ ନିର୍ବିଚାରରେ ଗଛ କାଟିବାରେ ଲାଗିଛୁ, ତାହାଦ୍ୱାରା କେବଳ ସମସ୍ୟା ହିଁ ସୃଷ୍ଟି ହେବାରେ ଲାଗିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ଏମିତି ଆହୁରି କେତେ କ'ଣ। ତେବେ ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ ପାଳନ କରାଯାଉଛି ବନ୍ୟ ମହୋତ୍ସବ।

0: ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା। ଆଲୋଚନା କରିଛନ୍ତି ଉପବନ ସଂରକ୍ଷକ ସୁନିତା ଜୀ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ଜାଣିଥିବେ ଆମର ଦିନକୁ ଦିନ କେମିତି ତାପମାତ୍ରା ବୃଦ୍ଧି ପାଉଛି, ଜଳବାୟୁରେ ପରିବର୍ତ୍ତନ ଘଟୁଛି। ତେବେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ତାର କାରଣ ସମ୍ପର୍କରେ ଆପଣ ଆମକୁ ଟିକେ ପ୍ରଥମେ କୁହନ୍ତୁ।
1: ଯେତେବେଳେ ବି ଆମେ ଜଙ୍ଗଲ କ୍ଷୟ ଏକ୍ସପିରିଏନ୍ସ କରୁଛେ ସେତେବେଳେ ତା ସହିତ ଆମେ ପ୍ରତିଦିନ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏକ୍ସପିରିଏନ୍ସ କରୁଛେ। 10-15 ବର୍ଷ ପୂର୍ବରୁ ଏମିତି ନଥିଲା, ବର୍ତ୍ତମାନ ଯାହା ଅଛି ଆପଣମାନେ ସମସ୍ତେ ଜାଣିସାରିବେଣି କେତେ ଜୋରରେ ତାତି ହେଉଛି। ଏଇ ସପ୍ତାହରେ ବର୍ଷା ହେଇଛି, କିନ୍ତୁ ତା ପୂର୍ବ ଦିନ ଗୁଡାକର ଭାବି ଦେଖନ୍ତୁ କେତେ ତାତି ଥିଲା, ଯୋଉଟାକି ଆମେ କେହି ସହିପାରୁନଥିଲେ। କିନ୍ତୁ ଏଇ ତାତି 10-15 ବର୍ଷ ତଳେ ନଥିଲା। ତାମାନେ ଭାବି ଦେଖନ୍ତୁ ଆମେ କୁଆଡ଼କୁ ଗତି କରୁଛେ, ଧୀରେ ଧୀରେ ଉଷ୍ମତା ବଢି ଚାଲିଛି ଏବଂ ତା ସହିତ ଜଙ୍ଗଲର ମଧ୍ୟ କ୍ଷୟ ଘଟୁଛି।
0: ଆଜ୍ଞା,
1: ଏହାର କାରଣ ହେଉଛି ଆମର ମଡର୍ଣ୍ଣାଇଜେସନ, ଧୀରେ ଧୀରେ ସହରୀକରଣ କରୁଛେ। ଦେଖନ୍ତୁ ଆଗେ କଟକଟା କେତେ ଛୋଟ ସହର ଥିଲା, ଭୁବନେଶ୍ୱର କେତେ ଛୋଟ ସହର ଥିଲା, କିନ୍ତୁ ବର୍ତ୍ତମାନ ଦେଖନ୍ତୁ ଗଢି ଚାଲିଛି। ଗାଁରୁ ଲୋକମାନେ ସମସ୍ତେ ସହର ଅଭିମୁଖୀ ହେଉଛନ୍ତି, ତେଣୁ ଲୋକମାନେ ଚାହୁଁଛନ୍ତି ଆମେ ବି କମ୍ଫର୍ଟେବଲି ରହିବୁ, ସବୁଯାକ ସୁବିଧା
0: ସୁଖ
1: ସୁବିଧା ପାଇବୁ, ତେଣୁ ଆମେ ସହରରେ ରହିବୁ। ତାପରେ ଆଜି ବି ଯୁବପିଢ଼ି ମାନଙ୍କର ଏଜୁକେସନଟା ବି ବହୁତ ଇମ୍ପୋର୍ଟାଣ୍ଟ, ତ ସେମାନେ ଶିକ୍ଷା ପାଇଁ ମଧ୍ୟ ସହରକୁ ପଳାଇ ଆସୁଛନ୍ତି ଏବଂ କାମ ଅନ୍ୱେଷଣରେ ବି ଆସୁଛନ୍ତି। ତ ଧୀରେ ଧୀରେ ସହରୀକରଣ ବଢୁଛି। ତାପରେ ସମସ୍ତେ ଆଜିକାଲି ଯାନବାହନ ବ୍ୟବହାର କରୁଛନ୍ତି। ଦେଖିଥିବେ ଆମେ ପିଲାଦିନେ କେବଳ ବସ୍ରେ କିମ୍ବା ଟ୍ରେନ୍ରେ ଯାଉଥିଲୁ, ମାନେ ସମସ୍ତେ ଏକାଠି ଯାତ୍ରା କରୁଥିଲୁ, କିନ୍ତୁ ଏବେ ଦେଖନ୍ତୁ ସମସ୍ତେ ଇଣ୍ଡିଭିଜୁଆଲି ଯାଉଛନ୍ତି। ସମସ୍ତଙ୍କ ଘରେ କାର୍ ଅଛି, ମୋଟରସାଇକେଲ ଅଛି, ସମସ୍ତେ ସେଗୁଡ଼ାକ ବ୍ୟବହାର କରୁଛନ୍ତି। ସେଗୁଡ଼ା ଯେତେବେଳେ ବ୍ୟବହାର କରୁଛନ୍ତି ସେ ଯେଉଁ ଇନ୍ଧନ ତା ଦେହରେ ବ୍ୟବହାର କରୁଛନ୍ତି ସେଥିରୁ ମିଥେନ୍ ଗ୍ୟାସ୍ଟା ବଢ଼ିଯାଉଛି, ପରିବେଶର କ୍ଷତି ହେଉଛି। ତାପରେ ଆମେ କୋଇଲା, ପେଟ୍ରୋଲିୟମ ଏସବୁ ଖଣିରୁ ବାହାର କରୁଛେ, କାହିଁକିନା ଆମର ବ୍ୟବହାର କରିବାର ଆବଶ୍ୟକତାଟା ବଢ଼ିଗଲାଣି, ତେଣୁ ଆମେ ଖଣି ଖାଦାନ ଏସବୁ ଖୋଲି ଚାଲିଛେ, ସେଥିରୁ ମଧ୍ୟ ଆମ ପରିବେଶର କ୍ଷତି ହେଉଛି। ତାପରେ ଧୀରେ ଧୀରେ ଅତ୍ୟଧିକ ବ୍ୟବହାର ପ୍ରେସର ହେଉଛି, ବହୁତ ଲୋକ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ପ୍ରାୟ 40% ଲୋକ ଓଡ଼ିଶାର ସେମାନେ ଜଙ୍ଗଲ ଉପରେ ନିର୍ଭର କରି ତାଙ୍କର ଜୀବିକା ନିର୍ବାହ କରିଥାନ୍ତି, ତେଣୁ ଅଟୋମେଟିକାଲି ଜଙ୍ଗଲରୁ ଯେତେବେଳେ ଆମେ ଗଛ କାଟିଲେ, ଅଣକାଷ୍ଠ ବନଜାତ ଦ୍ରବ୍ୟ ବ୍ୟବହାର କଲେ ଏବଂ ଆମର ଗାଈମାନେ ମଧ୍ୟ ସେଠି ଚରିବା ପାଇଁ ଗଲେ, ତ ଧୀରେ ଧୀରେ ଜଙ୍ଗଲ ବି ଯୋଉ ପରିମାଣରେ ଘଞ୍ଚ ଜଙ୍ଗଲ ଥିଲା ଧୀରେ ଧୀରେ ସେଗୁଡ଼ିକ ନଷ୍ଟ ହେବାରେ ଲାଗିଲା। ତେଣୁ ଜଙ୍ଗଲ ନଷ୍ଟ, ବାୟୁରେ କାର୍ବନ ଡାଇଅକ୍ସାଇଡ୍ ବଢ଼ିବା, ଏହିସବୁ ହିଁ ହେଉଛି ଆମର ଯୋଉ ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନର।
0: ତେବେ ଆପଣ ଯେମିତି କହିଲେ ଯେ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି, ଯେଉଁଗୁଡ଼ିକ ଘଞ୍ଚ ଜଙ୍ଗଲ ଥିଲା ତା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ତେବେ ଏଇ ଯେଉଁ କଥାଟି କହିଲେ ଆପଣ ଯେ ଜଳବାୟୁ ପରିବର୍ତ୍ତନରେ ବୃକ୍ଷର ଗୋଟେ ଭୂମିକା ରହିଛି, ସେ ଭୂମିକା ସମ୍ପର୍କରେ କ'ଣ କହିବେ?
1: ବୃକ୍ଷ ହିଁ ପ୍ରକୃତିର ସବୁଠାରୁ ବଡ଼ ରକ୍ଷକ। ଗଛ ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ନିଜେ ଶୋଷଣ କରିଥାଏ ଏବଂ ଆମକୁ ଅମ୍ଳଜାନ ଦେଇଥାଏ, ଏହାଫଳରେ ବାୟୁ ପରିଶୁଦ୍ଧ ରହେ ଏବଂ ବିଶ୍ୱ ଉଷ୍ମତା ବୃଦ୍ଧି ମଧ୍ୟ କମିଥାଏ। କିନ୍ତୁ ଗଛ ଯଦି କମିଯାଏ ତାହେଲେ କ'ଣ ହେବ? ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ବଢ଼ି ଚାଲିବ, ଯାହାଫଳରେ କି ଏବେର ତାତି ସେଇଥିପାଇଁ ଆମେ ଅନୁଭବ କରୁଛେ। ଆଉ ଗୋଟେ କାମ କରେ ବୃକ୍ଷ, ଗଛ ଯୋଉଠି ଥାଏ ଦେଖିବେ ତା ତଳଟା ବହୁତ ଥଣ୍ଡା ଥାଏ, ମାଟିର ଆର୍ଦ୍ରତା ମଧ୍ୟ ସେ ବଢ଼େଇଥାଏ, ତେଣୁ ସେଇଟା ମଧ୍ୟ ତାର ଗୋଟେ କାରଣ ଯେ ଗଛର ମୁଖ୍ୟ ଭୂମିକା ରହିଛି ତାପମାତ୍ରାକୁ କମେଇବ। ଆହୁରି ବି ପିଲାଦିନେ ପାଠ ପଢିଲା ବେଳେ ଜାଣିଥିବେ ଯେ ଜଙ୍ଗଲ ଆମକୁ ବର୍ଷା ଦିଏ, ମାନେ ଗଛ ଆମକୁ ବର୍ଷା ମଧ୍ୟ ଦେଇଥାଏ, ମାନେ ଗଛ ଆମର ନିହାତି ରହିବା ଦରକାର। ଆଉ ଅନେକ ଗୁଡ଼ିଏ ପଶୁପକ୍ଷୀ ଅଛନ୍ତି ଯେଉଁମାନେ ଗଛରେ ହିଁ ବସବାସ କରନ୍ତି, ତେଣୁ ସେମାନଙ୍କ ପାଇଁ ସେ ଘର। ସେଇଥିପାଇଁ ଆମ ଜଳବାୟୁକୁ ରକ୍ଷା କରିବା ପାଇଁ ହେଲେ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ପଡିବ, ଆଉ ଯଦି ବି ଗଛ କୋଉଠି କଟି ଯାଉଛି ତାକୁ ମଧ୍ୟ ରୋକିବାକୁ ପଡିବ।
0: ଆଜ୍ଞା,
1: ଏଇଥିପାଇଁ ସମସ୍ତଙ୍କୁ ଅନୁରୋଧ କରିବି ସେମାନେ କିଛି ନ ହେଲେ ବି ପ୍ରତିବର୍ଷ ଗୋଟିଏ ଲେଖା ଗଛ ଲଗାନ୍ତୁ। ଗୋଟିଏ ଚାରା କେବଳ ଗୋଟିଏ ଗଛ ନୁହେଁ, ଏହା ଆମର ଭବିଷ୍ୟତ। ବୃକ୍ଷରୋପଣ ଦ୍ୱାରା ବାୟୁ ପରିଶୁଦ୍ଧ ହୁଏ, ଜଳ ସଂରକ୍ଷଣ ହୁଏ, ମାଟିର ଉର୍ବରତା ମଧ୍ୟ ବଢ଼ିପାରିଥାଏ ଏବଂ ଜୈବ ବିବିଧତା ସୁରକ୍ଷିତ ରହେ। ଫଳ, ଫୁଲ, ଔଷଧୀୟ ଉଦ୍ଭିଦ, କାଠ ଏବଂ ବିଭିନ୍ନ ଅଣକାଷ୍ଠ ବନଜାତ ଦ୍ରବ୍ୟ ମାଧ୍ୟମରେ ଲୋକଙ୍କ ଜୀବିକାରେ ମଧ୍ୟ ସହାୟତା ମିଳିଥାଏ। ସେହିପରି ଆଜି ଲଗାଇଥିବା ଗଛଟିଏ ଆସନ୍ତା ପିଢ଼ି ପାଇଁ ଗୋଟିଏ ସବୁଜ ସମ୍ପଦ ହୋଇ ଧୀରେ ଧୀରେ ବଢି ଉଠିବ।
0: ଆଜ୍ଞା, ଆପଣ ତ କହିଲେ ଯେ ପରିବେଶର ସୁରକ୍ଷା ପାଇଁକି ବୃକ୍ଷରୋପଣର କିଭଳି ଆବଶ୍ୟକତା ରହିଛି, ତେବେ ଏହି ବୃକ୍ଷରୋପଣ ପାଇଁକି ପ୍ରକୃଷ୍ଟ ସମୟ କୋଉଟା?
1: ବୃକ୍ଷରୋପଣ ପାଇଁ ପ୍ରକୃଷ୍ଟ ସମୟ ହେଉଛି ଆମର ରଜ ପରେ ଯେତେବେଳେ ବର୍ଷା ଆସିଥାଏ, ଜୁନ୍ ମାସ ପରେ ଯେତେବେଳେ ବର୍ଷା ଆସିଥାଏ ତା ପରଠୁ ଅଗଷ୍ଟ ମାସ।

0: ଏଇ ଜଳବାୟୁ ପରିବର୍ତ୍ତନ ଲାଗି ବେଳେବେଳେ ଦେଖିବେ ବର୍ଷାର ବି ଠିକଣା ରହୁନି, ବର୍ଷା ବି ତା ବାଟ ଉଡି ଯାଉଛି। ତେଣୁ ଯୋଉ ସମୟରେ ବର୍ଷା ଥାଏ ସେଇ ସମୟରେ ହିଁ ଗଛ ଆମେ ଲଗେଇବା, ଏବଂ ସେଇ ସମୟଟା ହଉଛି ପ୍ରକୃଷ୍ଟ ସମୟ। ଭଲ କରି ବଡ ବଡ ଗାତ କରିବା ଏବଂ ସେଥିରେ କିଛି ଜୈବିକ ଖତ ଦବା, ଖତ ଦେଇ ଗଛ ଲଗେଇଲେ ସେ ନିଶ୍ଚୟ ବଞ୍ଚିଯିବ। ବର୍ଷା ଦିନେ ଲଗେଇଲେ ନିଶ୍ଚୟ ବଞ୍ଚିଯିବ ଗଛ।
1: ଜଳବାୟୁ ପରିବର୍ତ୍ତନ ପାଇଁ କି ଧୀରେ ଧୀରେ ବର୍ଷା ମଧ୍ୟ କମିଗଲାଣି, ବର୍ଷାର ଅନିୟମିତତା ଦେଖାଯାଉଛି। ତେବେ ଏଇ କ୍ଷେତ୍ରରେ ଏଇ ଯୋଉ ସମସ୍ୟାଟି ହେଇଛି ସେଇ ସମସ୍ୟାରେ ଆମେ କେମିତି ଗୋଟେ ଗଛ ଲଗେଇବା?
0: ଏ ସମସ୍ୟା ତ ରହିବ, କିନ୍ତୁ ଗଛଟି ଯଦି ଆମେ ନିଜେ ନେଇକି ଲଗେଇଲେ ତା ଦେହରେ ପାଣି ଦବା, ତାର ଚାରିପଟେ ବ୍ୟାରିକେଡ୍ କରିବା, ବାଡ଼ ଦବା। ସମସ୍ତଙ୍କୁ ଅନୁରୋଧ କରିବି ଯେ ଗଛଟି ଲଗାନ୍ତୁ, ତା ଯତ୍ନ ନିଅନ୍ତୁ, ତାକୁ ବଞ୍ଚାନ୍ତୁ। ଏବଂ ପ୍ରଥମେ ଯେମିତି ଫଟୋଟିଏ ଉଠେଇଦେଲେ ଆଉ ସୋସିଆଲ ମିଡିଆରେ ଛାଡ଼ିଦେଲେ, ସେମିତି ତାର 6 ମାସ ପରେ ମଧ୍ୟ ତା ପାଖରେ ଛିଡ଼ା ହୁଅନ୍ତୁ, ଫଟୋଟିଏ ଉଠାନ୍ତୁ ଆଉ ସୋସିଆଲ ମିଡିଆରେ ଛାଡ଼ନ୍ତୁ ଯେ ମୁଁ ଏ ଗଛଟା ଜୁନ୍ରେ ଲଗେଇଥିଲି, ବର୍ତ୍ତମାନ ଡିସେମ୍ବର ମାସ, ଦେଖନ୍ତୁ କେତେ ବଡ଼ ହେଲାଣି। ଏବଂ ତାରି ସାଙ୍ଗରେ ନିଜର ଖୁସିଟାକୁ ମଧ୍ୟ ସାମିଲ କରନ୍ତୁ ଯେ ଦେଖନ୍ତୁ ଗଛଟା କେମିତି ଧୀରେ ଧୀରେ ବଢି ବଢି ଚାଲିଛି, ଆପଣ ନିଶ୍ଚୟ ଖୁସି ହେବେ। ଆଉ ଗୋଟେ ଜିନିଷ ନାରୀମାନଙ୍କୁ କହିବେ, ସେ ତାଙ୍କ ପିଲାମାନଙ୍କୁ ଜାଗା ନଥାଉ ପଛେ ନିଜ ବାଡ଼ିପଟେ ଗୋଟେ ଛୋଟ କୁଣ୍ଡରେ କିଛି ମଞ୍ଜି ପିଲାମାନଙ୍କୁ ଲଗେଇବାକୁ କହିବେ, ଏବଂ ମଞ୍ଜିଟି କେମିତି ଗଜା ହେଲା, କେମିତି ଗଛ ତା ଭିତରୁ ବାହାରିଲା, କେମିତି ତା ଭିତରୁ ପତ୍ର ବାହାରିଲା, ସେଇଟା ସେ ପିଲାଙ୍କୁ ଶିଖାନ୍ତୁ। ପିଲା ଭିତରେ ତା ପ୍ରତି ଯୋଉ ଭଲ ପାଇବା ସେଇଟା ବଢ଼ାନ୍ତୁ,
1: ତାଛଡ଼ା ସେମାନଙ୍କର ଜ୍ଞାନ ମଧ୍ୟ ବଢିବ ଗଛଟି
0: କେମିତି ହଉଛି, ତାପରେ ଫଳ ହବ ଫୁଲ ହବ। ଆପଣ ଲଙ୍କା ଗଛଟେ ଲଗାନ୍ତୁ, ତା ଦେହରେ ଫୁଲ ଫଳ ସବୁ ସେ ପିଲାଟି ଦେଖିବ, ତାକୁ ଭାରି ଖୁସି ଲାଗିବ।
1: ଆଜ୍ଞା, ଆପଣ ଯେମିତି କହିଲେ ଯେ ଆମେ ଗଛଟେ ଲଗେଇଦେଲୁ ତାପରେ ତାର ଯତ୍ନ ନବା ନିହାତି ଦରକାର, ତେବେ ଗଛଟେ ଲଗେଇଲା ପରେ ତାର ଯତ୍ନ ଆମେ କେମିତି ନବା?
0: ବୃକ୍ଷ ରୋପଣର ପ୍ରକୃତ ସଫଳତା କେବଳ ଚାରା ଲଗାଇବାରେ ନୁହଁ, ବରଂ ତାହାର ସଠିକ୍ ଯତ୍ନ ନେବାରେ ରହିଛି। ଆମେ ଯେମିତି ଏକ ଶିଶୁର ଯତ୍ନ ନେଇ ତାକୁ ବଡ଼ କରିଥାଉ, ସେହିପରି ଏକ ଚାରାକୁ ମଧ୍ୟ ନିୟମିତ ଦେଖାଶୁଣାର ଆବଶ୍ୟକତା ଥାଏ। ତେଣୁ ଗଛ ମୂଳର ଯୋଉ ଛୋଟ ଛୋଟ ଘାସ ବା ଅନ୍ୟ ଅନାବନା ଗଛ ସବୁ ଉଠି ଯାଇଥିବ ତାକୁ ସଫା କରିଥିବେ, ତା ଚାରିପଟ ଟିକେ କୋଡ଼ି ଦେବେ, ତା ଦେହରେ ଟିକେ ଖତ ଦେଇଦେବେ, ତାହେଲେ ଯାଇ ସେ ଧୀରେ ଧୀରେ ଭଲରେ ବଢିବ। ଆଉ ଯଦି ଦେଖିବେ ବର୍ଷା ନ ହେଉଛି, ତାକୁ ଟିକେ ପାଣି ଦେଇଦେବେ, ଏବଂ ଗାଈ ଠାରୁ ତାକୁ ରକ୍ଷା କରିବା ପାଇଁ ଯେକୌଣସି ଗଛ ଆପଣ ଲଗାନ୍ତୁ, ଛୋଟ ଗଛକୁ ଗାଈ ଖାଇଦେବେ, ତେଣୁ ତା ଚାରିପଟେ ଟିକେ ବାଡ଼ ଦେଇଦେବେ, ଏଭଳିଆ କରିବେ। ବର୍ଷା ପରେ ମଧ୍ୟ ଚାରାର ବୃଦ୍ଧି ଉପରେ ନଜର ରଖିବ, ଏବଂ ଯଦି କୌଣସି ଚାରା ନଷ୍ଟ ହୋଇଯାଏ ତା ବଦଳରେ ନୂଆ ଚାରା ମଧ୍ୟ ସେଇ ଜାଗାରେ ଲଗେଇଦେବା। ଯେ କେବଳ ଚାରା ଲଗାଇବା ନୁହେଁ, ତାକୁ ବଞ୍ଚାଇବା ହିଁ ଆମର ପ୍ରକୃତ ଦାୟିତ୍ୱ।
1: ଯେତେବେଳେ ଗଛଟିଏ ଲଗାଉଛନ୍ତି ତାର ପ୍ରକୃଷ୍ଟ ସମୟ ହେଉଛି ବର୍ଷା ଯେତେବେଳେ ଆରମ୍ଭ ହେଇଯାଏ ସେଇ ସମୟରେ, ଏଇ ସମୟଟିକୁ ଛାଡ଼ିଦେଲେ ଆମେ ବର୍ଷର ଅନ୍ୟ କୋଉ କୋଉ ସମୟରେ ମଧ୍ୟ ଗଛଟିଏ ଯଦି ଲଗେଇବା ତାହେଲେ ତା ବଞ୍ଚିଯିବ?
0: ଡିସେମ୍ବର ମାସ ପର୍ଯ୍ୟନ୍ତ ଆମେ ଗଛ ଲଗେଇ ପାରିବା, କିନ୍ତୁ ତାର ବହୁତ ଧ୍ୟାନ ଦେବାକୁ ପଡିବ। ପୁରା ଛୋଟ ପିଲାଟେ ପଡେ ଗଛଟି, ମଧ୍ୟ ଛୋଟ ପିଲାଟେ ପଡେ, କାଳେ ଉଇ ଲାଗିଯିବ, କାହିଁକିନା ବର୍ଷା ଦିନ ଏତେ ଉଇ ଲାଗେନି, ତେଣୁ ସେ ବଞ୍ଚିଯାଏ ଶୀଘ୍ର ଶୀଘ୍ର ଧୀରେ ଧୀରେ। କିନ୍ତୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଯେତେବେଳେ ଆପଣ ଗଛ ଲଗେଇବେ ଉଇ ଲାଗିବାର ସମ୍ଭାବନା ଥାଏ, ତେଣୁ ସେଠି ପେଷ୍ଟିସାଇଡ୍ସ ଆପଣ ଦେବେ ଏବଂ ତାର କୋଡ଼ା ଘୋଷା କରିକି ତାକୁ ସାର ଦେଇକି ତାକୁ ଭଲରେ ବଢେଇବେ। ସେତେବେଳେ ପର୍ଯ୍ୟନ୍ତ ତାର ଧ୍ୟାନ ଆପଣ ନଉଥିବେ, ସେ ପର୍ଯ୍ୟନ୍ତ ସେ ରହିଥିବ, ତାକୁ ଯେତେ ଭଲ ପାଉଥିବେ ଆପଣଙ୍କ ଭଲ ପାଇବାକୁ ନେଇକି ସେ ଗଛ ଧୀରେ ଧୀରେ ମଧ୍ୟ ବଢିବ।
1: ଆଜ୍ଞା, କଥା ପ୍ରସଙ୍ଗରେ କହୁଥିଲେ ଯେ ଅନେକ ସମୟରେ ଗଛ କେବଳ ଯେ ଆମକୁ ଛାଇ ଦିଏ ତା ନୁହେଁ, ମାଟିର ଆର୍ଦ୍ରତା ମଧ୍ୟ ବଢେଇଥାଏ। ତେବେ ଏମିତି କୋଉ ଗଛ ଅଛି ଯାହାଦ୍ୱାରା କି ଭୂତଳ ଜଳସ୍ତର ବଢିବା ଏବଂ ଜଳ ସଂରକ୍ଷଣ ହେବାର ସମ୍ଭାବନା ରହିଛି?
0: ଶାଳ, ଅର୍ଜୁନ, ନିମ୍ବ, କରଞ୍ଜ, ବାହାଡ଼ା, ହରିଡ଼ା, ଆମ୍ବ, ଜାମୁ, ଅଁଳା, କଦମ୍ବ ଇତ୍ୟାଦି ଗଛ, ଏଗୁଡ଼ାକ ସବୁ ଆମ ଜଙ୍ଗଲରେ ଏମିତି ବି ମିଳନ୍ତି। ଲୋକାଲି ଯୋଉ ଗଛ ରହୁଛି, ଯେମିତି ଆମେ ଆଣି କହିବା ଆପଲ ଆଉ ଅଙ୍ଗୁର ଗଛ ଆମେ ଲଗେଇବା, ସେଇଟା ଆମ ଲୋକାଲ ଗଛ ନୁହଁ, ଯୋଉଠି ଆମେ ରହୁଛେ ଆମ ଚାରିପଟେ ଆମେ ଯୋଉ ଗଛ ସବୁ ଦେଖୁଛେ ସେଇ ଗଛ ହିଁ ସେଇ ଜାଗାରେ ଭଲ ବଢିବ।
1: ଆଜ୍ଞା, ଜଳଧାରଣ କ୍ଷମତା କୋଉ କୋଉ ଗଛର ଭଲ ରହିଛି?
0: ଯେତେ ଗଛ ମୁଁ ନାଁ କହିଲି ବର୍ତ୍ତମାନ, ସମସ୍ତଙ୍କର ଜଳଧାରଣ କ୍ଷମତା ଭଲ ରହିଛି।
1: ଆଜ୍ଞା, ଅନେକ ସମୟରେ ଆମେ ଦେଖିଥାଉ ଯେ କେବଳ ଫଳ ଗଛ ନୁହେଁ, ବହୁତ ଜଣ ବର ଗଛ, ଓସ୍ତ ଗଛ, ନିମ୍ବ ଗଛ ଏଗୁଡ଼ିକ ମଧ୍ୟ ଲଗେଇଥାନ୍ତି। ତେବେ ଏଇ ଯୋଉ ଗଛ ଗୁଡିକ ଲଗେଇବା ଦ୍ୱାରା କଣ ଉପକାର ହେଇଥାଏ?
0: ବରଗଛ ବହୁତ ଦିନ ବଞ୍ଚିଥାଏ।
1: ଆଜ୍ଞା,
0: ତେଣୁ ସିଏ ବହୁତ ଦିନ ଯାଏ ଲୋକଙ୍କୁ ଛାଇ ଏବଂ ଅମ୍ଳଜାନ ଯୋଗେଇଥାଏ, ତେଣୁ ସେଇ ଗଛଟା ସମସ୍ତେ ଲଗେଇବାକୁ ଭଲ ପାଆନ୍ତି, କାହିଁକିନା ଯେତେ ଦିନ ପର୍ଯ୍ୟନ୍ତ ସେ ବରଗଛ ଓସ୍ତ ଗଛ ସେଠି ଥିବ ତାକୁ ସେତେ ଦିନ ପର୍ଯ୍ୟନ୍ତ ଲୋକ ମନେ ରଖିଥିବେ। ଏଇଠି ଗୋଟେ ଛୋଟିଆ କଥା କହିବି, ମୋ ନିଜ କଥା, ଆମ ବାଡ଼ିରେ ଗୋଟେ ଆମ୍ବ ଗଛ ଅଛି, ସେଟାକୁ ଆମେ ଖାଲି ଆମ୍ବ ଗଛ କହୁନା, ଆମେ କହୁ ଏଇଟା ହଉଛି ଆମ ବୋଉ ଆମ୍ବ ଗଛ। ମୋ ଶାଶୁ ସେ ଗଛଟିକି ଲଗେଇଛନ୍ତି, ଆଜି ବି ସେ ଗଛଟି ଅଛି, ତା ଦେହରେ ଫଳ ହଉଛି ବହୁତ ମିଠା। ତା ସହିତ ଯୋଉ ଭାବନାଟା ଯୋଡି ହେଇ ରହିଛି, ସେଇ ଜିନିଷ ଯୋଉ ଲୋକ ଲଗେଇଥାନ୍ତି।

0: ତାଙ୍କର ଭାବନାଟା ମଧ୍ୟ ସେଇ ଗଛ ସହିତ ଯୋଡି ହେଇକି ରହିଥାଏ।
1: ଆପଣ ଯେମିତି କହିଲେ ଯେ ଗଛଟିଏ ଲଗେଇଲେ ତାର ଯତ୍ନ ନେବା ତ ଦରକାର ନିହାତି ଭାବରେ, ତେବେ ଏମିତି କିଛି ଗଛ ଅଛି ଯାହାଦ୍ୱାରା ଉପକାର ହେଇଥାଏ ସତ, କିନ୍ତୁ ତାର ଯତ୍ନ ଟିକେ କମ୍ ନେଲେ ମଧ୍ୟ ଚଳିବ?
0: ହଁ, ଯେମିତି ଆମର ୟୁକାଲିପ୍ଟସ୍, ଆକାସିଆ ଏସବୁ ଗଛ ଲୋକାଲି ଅଛି, ଯୋଉଗୁଡାକ ଆମ ନର୍ସରୀ ମାନଙ୍କରେ ସହଜରେ ଉପଲବ୍ଧ ରହୁଛି, ବିନା ମୂଲ୍ୟରେ ଉପଲବ୍ଧ ରହୁଛି। ଲୋକମାନେ ସେଗୁଡ଼ାକ ନେଇକି ନିଜ ବାଡି ବଗିଚାରେ ଲଗେଇ ପାରିବେ, ଯତ୍ନ ବେଶୀ ନେବାକୁ ପଡ଼ିବନି, ଆଉ ବର୍ଷା ଦିନରେ ହିଁ ଲଗେଇବେ।
1: ଆପଣ ଯେମିତି କହିଲେ ଆମେ ଫଳ ଗଛ ମଧ୍ୟ ଲଗେଇ ପାରିବା, ଆକାଶିଆ ଗଛ ଲଗେଇ ପାରିବା, ତେବେ କୋଉ ପ୍ରକାର ଗଛ ଅଧିକରୁ ଅଧିକ ଲଗେଇବା ବର୍ତ୍ତମାନ ସମୟରେ ନିହାତି ଦରକାର?
0: ବର୍ତ୍ତମାନ ସମୟରେ ଆପଣ ଯାହା ବି ଗଛ ଲଗାନ୍ତୁ ନିହାତି ଦରକାର, କାହିଁକି ନା ଜଳବାୟୁର ଯୋଉ ଅବସ୍ଥା ବର୍ତ୍ତମାନ, ତେଣୁ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ପାଇବା ଦରକାର। ତେଣୁ ଆପଣଙ୍କୁ ଯେମିତି ସୁବିଧା ହଉଛି, ଆମର ଯୋଉ ନିକଟସ୍ଥ ନର୍ସରୀ ବନ ବିଭାଗର ରହିଛି, ନର୍ସରୀକୁ ଯାଆନ୍ତୁ, ଆପଣ ନିଜେ ଚଏସ୍ କରନ୍ତୁ କୋଉ ଚାରା ଆପଣ ତା ଦେହରୁ ଲଗେଇବେ, ଏବଂ ତାକୁ ଆଣି ଆପଣଙ୍କର ଖାଲି ଜାଗା ଗୁଡାକ ଯୋଉଠି ଅଛି, ଯୋଉଠିକି ଆପଣ ତାକୁ ପ୍ରୋଟେକ୍ସନ୍ ଦେଇପାରିବେ, ସେଇଭଳିଆ ଜାଗାରେ ଲଗାନ୍ତୁ, ଏବଂ 4-5 ବର୍ଷ ଭିତରେ ଗଛଟି ବହୁତ ବଡ଼ ହେଇଯାଇଥିବ ଏବଂ ତା ପାଇଁ ଆପଣଙ୍କୁ ପରେଶାନ ହେବାକୁ ପଡ଼ିବନି, ଆଉ ସେ ନିଜେ ନିଜେ ଗଛଟି ବଢ଼ିଯିବ।
1: ଆଜ୍ଞା, ଆପଣ କହୁଥିଲେ ଯେ ଧୀରେ ଧୀରେ ଜଙ୍ଗଲର ଘନତ୍ୱ କମିଯାଉଛି, ତେବେ ସେଇ ଘନତ୍ୱକୁ ବଢ଼ାଇବା ପାଇଁ କିଛି ଆମେ କରିପାରିବା କି?
0: ଜଙ୍ଗଲର ଘନତ୍ୱକୁ ବଢ଼ାଇବା ପାଇଁ ବନ ବିଭାଗ କରୁଛି, ସେଇଠି ସିଲ୍ଭିକଲଚରାଲ ଅପରେସନ୍ ହେଉଛି, ମଞ୍ଜି ପଡ଼ିକି ଯୋଉ ନୂଆ ଚାରା ବାହାରିଛି ସେ ଚାରା କେମିତି ପଡ଼ିବ ସେ ପାଇଁ ଅପରେସନ୍ ହେଉଛି, ସେ ଜାଗାରେ କେମିତି ପ୍ରୋଟେକ୍ସନ୍ ହେଉଛି ଯେ ଚାରାଟି ନଷ୍ଟ ହେବନି, ପ୍ରୋଟେକ୍ସନ୍ ଏଇଥିପାଇଁ ହେଉଛି ଯେ ସେ ଜାଗାରେ ଚୋର ପଶିକି ଗଛ କାଟି ଯେମିତି ନ ନେବ,
1: ଆଜ୍ଞା,
0: ଏବଂ ପଶୁପକ୍ଷୀ କେମିତି ରହିପାରିବେ, ସେମାନଙ୍କ ପାଇଁ ଜଳାଶୟ ତିଆରି ହେଉଛି, ଘାସର ମିଡ଼ ତିଆରି ହେଉଛି, ଖାଲି ଜାଗା ଯୋଉଠି ଅଛି ସେଠି ଘାସ ମଞ୍ଜି ବୁଣା ହେଇ ଘାସ ଚାଷ କରାହଉଛି, ଏବଂ ମାଟିର ଆର୍ଦ୍ରତା ବଢ଼ାଇବା ପାଇଁ ଚେକ୍ଡ୍ୟାମ୍ ସବୁ କରାହଉଛି, ଯେତେବେଳେ ଦେଖେ ବର୍ଷା ହେବ ପାହାଡ଼ରୁ ସବୁ ପାଣି ଗୁଡାକ ଝରି ଯାଉଛି ତଳକୁ, ମୃତ୍ତିକା କ୍ଷୟ ହେଉଛି, ତେଣୁ ଜଙ୍ଗଲକୁ ମୃତ୍ତିକା କ୍ଷୟରୁ ରକ୍ଷା କରିବା ପାଇଁ ଚେକ୍ଡ୍ୟାମ୍ ସବୁ ତିଆରି ହେଉଛି, ମାଟିର ଆର୍ଦ୍ରତା ଯାହାଫଳରେ ଜଙ୍ଗଲଟି ପୁଣି ଥରେ ଗଢି ଉଠିବା ପାଇଁ ତାକୁ ସୁଯୋଗ ମିଳୁଛି।
1: ଆଜ୍ଞା, ଆପଣ ଦେଖିଥିବେ ଶୁଣୁଥିବେ ଖବରକାଗଜରୁ ହଉ ବା ଗଣମାଧ୍ୟମରୁ ହଉ ଯେ ଅନେକ ଦେଶରେ ବର୍ତ୍ତମାନ ମରୁଭୂମି ପାଲଟି ଯାଇଥିବା ଜାଗା ମଧ୍ୟ ସବୁଜିମାରେ ଭର୍ତ୍ତି ହେଇଯାଇଛି, ତେବେ ଆମ ଦେଶରେ ମଧ୍ୟ ସେମିତି କିଛି ପଦକ୍ଷେପ ନିଆଯାଉଛି କି?
0: ଭାରତୀୟ ବନ ସର୍ବେକ୍ଷଣ ରିପୋର୍ଟ 2023 ଅନୁସାରେ ଓଡ଼ିଶାରେ 33.67% ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ରହିଛି, ତେଣୁ ଆମେ ନ୍ୟାସନାଲ ଟାର୍ଗେଟ ଠାରୁ ବହୁତ ଭଲରେ ଅଛୁ, ଏବଂ 52,433 square kilometer ଜଙ୍ଗଲ ଏରିଆ ଆମ ପାଖରେ ଅଛି। ତ ଏହା କେବଳ ସମ୍ଭବ ହେଇଛି ଆମର ଯେତେ ଭିଏସ୍ଏସ୍ ମାନେ ଅଛନ୍ତି, ପାଖାପାଖି 16,217 ଭିଏସ୍ଏସ୍ ଅଛନ୍ତି, ବନ ସୁରକ୍ଷା ସମିତି କୁହାଯାଉଛି, ଯେଉଁମାନେ କି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ମାନଙ୍କରେ ରହନ୍ତି। ଆମ ଓଡ଼ିଶାରେ ପ୍ରାୟ 15,350 ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ରହିଛି, ଯେଉଁମାନେ କି ଡିପେଣ୍ଡ କରନ୍ତି ଜଙ୍ଗଲ ଉପରେ, ଏବଂ ସେମାନେ ହିଁ ଜଙ୍ଗଲର ସୁରକ୍ଷା କରିଥାନ୍ତି।
1: ଏଇ ଯୋଉ ବନ ସୁରକ୍ଷା ସମିତି କେମିତି ସୁରକ୍ଷା ଦେଇଥାଏ ଜଙ୍ଗଲ?
0: ବନ ସୁରକ୍ଷା ସମିତି ସବୁବେଳେ ଆମ ସହିତ ରହିଛନ୍ତି, ଆମର ଯାହା ଯାହା କାମ ହଉଛି, ଯଦି ଫିଜିକାଲ ଲେବର କାମ ହେଲା ସେମାନେ କରନ୍ତି, ପ୍ରୋଟେକ୍ସନ୍ ସେମାନେ ଦିଅନ୍ତି, ତାଙ୍କୁ ନେଇକି ଆମେ କାମ କରୁ। ଆମେ ଯୋଉ ପ୍ରୋଟେକ୍ସନ୍ ସ୍କ୍ୱାଡ୍ ସବୁ ଥାଏ, ସୁରକ୍ଷା କର୍ମୀ ଯୋଉ ଥାନ୍ତି, 10 ଜଣିଆ ଦଳ କିମ୍ବା 5 ଜଣିଆ ଦଳ, ଆମେ ସେଇ ଯୋଉ ବନ ସୁରକ୍ଷା ସମିତିର ଯୋଉ ଅଛନ୍ତି ସେମାନଙ୍କ ଦ୍ୱାରା ଚୟନ କରାଯାଇ ସେମାନେ ପ୍ରୋଟେକ୍ସନ୍ ବି ଦିଅନ୍ତି। ଜଙ୍ଗଲରେ କୋଉ କୋଉ ଗଛ ଲାଗିବ, ମନେକର ଆମେ ସେଠି ବନୀକରଣ କଲୁ, କୋଉ ଜାଗାଟା ବହୁତ ଖରାପ ହେଇଯାଇଛି ଜଙ୍ଗଲ, ସେ ଜାଗାରେ ବନୀକରଣ କରିବା ଦରକାର ହେଲା, ତ ସେଇ ଜାଗାରେ କୋଉ ଗଛ ଲାଗିବ ସେଇଟା ମଧ୍ୟ ବନ ସୁରକ୍ଷା ସମିତି ଡିସାଇଡ୍ କରିଥାଏ। ସେମାନେ କ'ଣ ଡିସାଇଡ୍ କରନ୍ଥାନ୍ତି ନା, ଲୋକାଲି ଯୋଉ ଗଛ ଗୁଡାକ ସେଠି ମିଳେ, ଯୋଉ ଗଛରୁ ସେମାନେ ଅଣକାଶ ବନଜାତ ଦ୍ରବ୍ୟ ପାଆନ୍ତି, ସେମାନଙ୍କର କାମରେ ଲାଗେ, ସେମାନେ ସେଇ ଗଛ ସବୁ ସଜେଷ୍ଟ କରନ୍ତି, ଆମେ ସେଇ ଗଛର ଚାରା ତିଆରି କରୁ ଏବଂ ସେଇ ଜାଗାରେ ବନୀକରଣ
1: କରିଥାନ୍ତି। ଆଜ୍ଞା, ଆପଣ ଯେମିତି କହିଲେ ଯେ ଯୋଉ ଜଙ୍ଗଲ ଯଦି କୌଣସି ଅଂଶ ନଷ୍ଟ ହେଇଯାଇଥାଏ ତାକୁ ବନୀକରଣ କରାଯାଏ, ଯଦି ବଡ଼ ଜାଗା ଖାଲି ପଡ଼ିଛି ବା ନଷ୍ଟ ହେଇଯାଇଛି ତାକୁ ଶୀଘ୍ର ସେଥିରେ ବୃକ୍ଷରୋପଣ କରିବା ପାଇଁ ଆପଣ କିଛି ପଦ୍ଧତି ଆପଣେଇଥାନ୍ତି?
0: ସେଥିପାଇଁ କିଛି ପଦ୍ଧତି ନଥାଏ, ଆମର ପ୍ରତ୍ୟେକ ଯୋଉ ବନାଞ୍ଚଳ ଅଛି, ବନାଞ୍ଚଳରେ ସେମାନେ ତାଙ୍କର ନିଜ ଜାଗାରେ ଦେଖନ୍ତି ଯେ କୋଉ କୋଉ ଜାଗା ଫାଙ୍କା ଅଛି, ଚଳିତ ବର୍ଷ ବନୀକରଣ କରାଯାଇପାରିବ, ତେଣୁ ସେମାନେ ଜାନୁଆରୀ ମାସରୁ ଏ ପ୍ରସ୍ତୁତିଟି ଆରମ୍ଭ କରିଦେଇଥାନ୍ତି। ସେହି ଅନୁସାରେ ଜାନୁଆରୀ ମାସରୁ ମଧ୍ୟ ଚାରା ପ୍ରସ୍ତୁତି କାମ ଆରମ୍ଭ ହୋଇଥାଏ ଏବଂ ସେମାନେ ଲୋକମାନଙ୍କ ସାଙ୍ଗରେ ନେଇକି ସେ ଜାଗାରେ ବନୀକରଣ କରିଥାନ୍ତି।
1: ବର୍ତ୍ତମାନ ତ ବନ ମହୋତ୍ସବ ସପ୍ତାହ ଆମେ ପାଳନ କରୁଛୁ, ତେବେ ଏଇ ସପ୍ତାହ କେବେଠାରୁ ପାଳନ କରାଯାଉଛି?

0: ଏହାର ମୁଖ୍ୟ ଆଭିମୁଖ୍ୟ କ'ଣ ରହିଛି?
1: ବନ ମହୋତ୍ସବ ସପ୍ତାହ ବା ଫେଷ୍ଟିଭାଲ ଅଫ୍ ଟ୍ରି, ଏଇଟା ପ୍ରକୃତରେ ଆରମ୍ଭ ହୋଇଥିଲା 1950 ମସିହା ଠାରୁ। ଡକ୍ଟର କେ ଏମ୍ ମୁନ୍ସି, ଆମର ପୂର୍ବତନ ୟୁନିୟନ ମିନିଷ୍ଟର, ଏଇଟାକୁ ପ୍ରଥମେ ଆରମ୍ଭ କରିଥିଲେ, କାହିଁକିନା ଜନ ଆନ୍ଦୋଳନ ନିହାତି ଆବଶ୍ୟକ ପଡ଼ିଲା। ଧୀରେ ଧୀରେ ଜଳବାୟୁ ପରିବର୍ତ୍ତନ ହେଲା, ସମସ୍ତେ ଜାଣିଲେ ଯେ ଜଳବାୟୁ ଠିକ୍ ରଖିବା ପାଇଁ ହେଲେ ଜଙ୍ଗଲର ସୁରକ୍ଷା କରିବାକୁ ପଡ଼ିବ। ତେଣୁ ଏଇଟା ଜନ ଆନ୍ଦୋଳନରେ ପରିଣତ ଏଇଥିପାଇଁ ହେଲା ଯେ ଖାଲି ତ ଗୋଟେ ବିଭାଗ ହିଁ କାମ କରିପାରିବ ନାହିଁ, ଲୋକଙ୍କ ସହାୟତାରେ ହିଁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପଡ଼ିବ। ତେଣୁ ଜନ ଆନ୍ଦୋଳନ କେମିତି ହବ, ଗୋଟେ ସପ୍ତାହ କରିବା, ସମସ୍ତଙ୍କୁ ଆୱେର କରିବା, ଏଇ ଯୋଉ ଉଦ୍ଦେଶ୍ୟଟାକୁ ନେଇକି କରାଯାଇଥିଲା। ଆଉ ଏଇ ଯୋଉ ବନ ମହୋତ୍ସବ କେବଳ ବୃକ୍ଷରୋପଣର ଏକ କାର୍ଯ୍ୟକ୍ରମ ନୁହେଁ, ଏହା ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଏକ ପଦକ୍ଷେପ। ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହା ପାଳନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣ, ବନ ସଂରକ୍ଷଣ ଏବଂ ପରିବେଶ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ଅବସରରେ ଆମେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ସଂସ୍ଥା, ଅନ୍ୟ ଡିପାର୍ଟମେଣ୍ଟ, ସାଧାରଣ ଲୋକ ସମସ୍ତଙ୍କୁ ନେଇକି ବୃକ୍ଷରୋପଣ କାର୍ଯ୍ୟ କରିଥାଉ।
0: ଆଜ୍ଞା, ତେବେ ଏଇ ଯୋଉ ବନ ମହୋତ୍ସବ ସପ୍ତାହ ସମୟରେ କ'ଣ ସବୁ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଥାଏ?
1: ଓଡ଼ିଶାର ବନ ବିଭାଗ ବନ ମହୋତ୍ସବ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ନିଃଶୁଳ୍କ ଚାରା ବଣ୍ଟନ, ସଚେତନତା ରାଲି, ପ୍ରକୃତି ସଚେତନତା ଶିବିର, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପ୍ରତିଯୋଗିତା କରାଯାଇଥାଏ, ସ୍କୁଲ କଲେଜରେ ଯୋଉ ଡିବେଟ୍, ଡ୍ରଇଂ କମ୍ପିଟିସନ ଏସବୁ କରାଯାଇଥାଏ ଏବଂ ଜନସହଭାଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହା ସହିତ ଗ୍ରାମ୍ୟ ଅଞ୍ଚଳରେ ବନ ସୁରକ୍ଷା ଏବଂ ବୃକ୍ଷରୋପଣ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ଅଭିଯାନ ମାନ କରାଯାଇଥାଏ। ସମସ୍ତଙ୍କ ସହଯୋଗରେ ସବୁଜ ଓଡ଼ିଶା ଗଠନ ହେଉଛି ଏହାର ମୂଳ ଉଦ୍ଦେଶ୍ୟ।
0: ଆପଣ ଯେମିତି କହିଲେ ଯେ ଲୋକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରାଯାଇଥାଏ, ତା ଛଡ଼ା ଆପଣଙ୍କର ବିଭାଗ ପକ୍ଷରୁ ମାଗଣାରେ ଚାରା ବଣ୍ଟନ କରାଯାଏ। ଏଇ ଯୋଉ ମାଗଣାରେ ଚାରା ବଣ୍ଟନ କରାଯାଏ, ଏ ସମ୍ପର୍କରେ ଲୋକଙ୍କ ପାଖରେ ଆପଣ କେମିତି ପହଞ୍ଚିଥାନ୍ତି?
1: ଯୋଉ ଚାରା ଉତ୍ପାଦନ କେନ୍ଦ୍ର ଆମର ରହିଛି, ପ୍ରତ୍ୟେକ ଚାରା ଉତ୍ପାଦନ କେନ୍ଦ୍ରରେ ଯିଏ ଚାର୍ଜ ଅଛନ୍ତି ସେମାନଙ୍କର ମୋବାଇଲ ନମ୍ବରଟି ଚାରିଆଡ଼େ ଦିଆଯାଏ।
0: ଆଜ୍ଞା,
1: ସେମାନେ ଡିଭିଜନ ଲେବୁଲରେ ମୋବାଇଲ ନମ୍ବରଟି ଦେଇଥାନ୍ତି ଯେ ଯେଉଁମାନଙ୍କର ଚାରା ଦରକାର ଅଛି ସେମାନେ ସେଠି କଣ୍ଟାକ୍ଟ କରିପାରିବେ, କିମ୍ବା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଯାଇ ଲୋକମାନେ ସେମାନଙ୍କର ଆବଶ୍ୟକତା କ'ଣ ଅଛି ସେମାନେ ଆପ୍ଲିକେସନ ମାଧ୍ୟମରେ ମଧ୍ୟ ଦେଇଥାନ୍ତି ଏବଂ ସେଠାରୁ ମଧ୍ୟ ସେମାନେ ପାଇଯାଇଥାନ୍ତି। ଏହା ଛଡ଼ା ଆମର ଗୋଟେ ୱେବସାଇଟ୍ ଅଛି, ୱେବସାଇଟ୍ରେ ମଧ୍ୟ ଆମେ ଡିଟେଲ କୋଉ ଜିଲ୍ଲାରେ କୋଉ ବନଖଣ୍ଡରେ କେତେ ଚାରା ରହିଛି, କେତେ ନର୍ସରୀ ରହିଛି ତାର ମଧ୍ୟ ବିବରଣୀ ଆମେ ଦେଇଥାଉ, ଯୋଉଠାରୁ କି ଲୋକମାନେ ସେମାନଙ୍କର ନିକଟସ୍ଥ ଯୋଉ ଚାରା ଉତ୍ପାଦନ କେନ୍ଦ୍ରକୁ ଯାଇ ତାଙ୍କର ଆବଶ୍ୟକ ମୁତାବକ ଚାରା ମଧ୍ୟ ସେମାନେ ସେଠୁ ପାଇପାରୁଛନ୍ତି। ଆମର ଯୋଉ ୱେବସାଇଟ୍ ଅଛି ତାର ଠିକଣା ହେଲା ODishaForest.in।
0: ସାଧାରଣ ଲୋକ ଚାହିଁଲେ

0: ଯୋଉଟା କି ଆମର ମାନ୍ୟବର ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଏଇ କ୍ୟାମ୍ପେନ୍ଟି ହେଉଛି ଏକ ପେଡ୍ ମା କେ ନାମ ବା ମା ପାଇଁ ଗଛଟିଏ, ଏବଂ 2024 ମସିହା ଠାରୁ ଏହା ଆରମ୍ଭ ହୋଇଛି। ଏଥିରେ ଆମେ 2024 ମସିହାରେ 6.5 କୋଟି ଚାରା ଆମେ ଓଡ଼ିଶାରେ ଲଗେଇଥିଲେ, 2025 ମସିହାରେ 7.5 କୋଟି ଚାରା ଆମେ ଲଗେଇଥିଲେ। ମାନେ ଲୋକଙ୍କୁ ଆହୁରି ଗଛର ନିକଟତର କରିବା ପାଇଁ ପ୍ରତ୍ୟେକ ଲୋକ ନିଜ ମା ପାଇଁ ଗଛଟିଏ ଲଗେଇବ। ଆଉ ସବୁଠୁ ଇଣ୍ଟରେଷ୍ଟିଂ ହେଲା, ତା ପାଇଁ ଗୋଟେ ୱେବସାଇଟ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ କରାଯାଇଥିଲା, merilife.nic.in। ଏଇ merilife.nic.inକୁ ଯାଇକି ଆପଣ ନିଜକୁ ରେଜିଷ୍ଟର କରିପାରିବେ, ଏବଂ ଆପଣଙ୍କ ମା ପାଇଁ ଯେଉଁ ଗଛଟି ଆପଣ ଲଗେଇଥିଲେ ସେ ସମୟରେ ଯେଉଁ ଫଟୋଟି ନେଇଥିଲେ ସେ ଫଟୋ ସହିତ ଆପଣଙ୍କ ଡିଟେଲ ମଧ୍ୟ ତାଧିରେ ଦେଇପାରିବେ। ଏ ବର୍ଷ ମଧ୍ୟ ସେଇ କ୍ୟାମ୍ପେନ୍ ଚାଲିଛି। ଏ ବର୍ଷ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ମାନେ ଓଡ଼ିଶାକୁ 3.67 କୋଟି ଚାରା ରୋପଣ କରିବା ପାଇଁ। ତେଣୁ ଏଇ ବନ ମହୋତ୍ସବ ସପ୍ତାହରେ ମୋର ସମସ୍ତଙ୍କୁ ଅନୁରୋଧ, ଆପଣମାନେ ନିଜ ମା ପାଇଁ ଗଛଟିଏ ଲଗାନ୍ତୁ ଏବଂ ଫଟୋ ଉଠାନ୍ତୁ, ଫଟୋ ସୋସିଆଲ ମିଡିଆରେ ବି ତ ଛାଡ଼ନ୍ତୁ। ଏଇ ଯୋଉ merilife.nic.in ଯୋଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ୱେବସାଇଟ୍ ଅଛି, ତାଧିରେ ମଧ୍ୟ ଅପଲୋଡ କରନ୍ତୁ।
1: ଆପଣ ଯେମିତି କହିଲେ ଯେ ଯେକୌଣସି କାର୍ଯ୍ୟକ୍ରମ ହୋଇଥାଉ ତାର ସଫଳତା ଅନେକ ସମୟରେ ନିର୍ଭର କରେ ସାଧାରଣ ଲୋକଙ୍କର ଭାଗିଦାରିତାରେ, ତେବେ ଏଇ ବୃକ୍ଷରୋପଣ ପାଇଁକି ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁକି ଆଉ କ'ଣ କ'ଣ ବ୍ୟବସ୍ଥା ରହିଛି?
0: ସାଧାରଣ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆମେ ତ ଜନସଚେତନତା ଶିବିର ମାନ କରୁଛୁ, ଏହା ଛଡ଼ା ଆମେ ପ୍ଲାଷ୍ଟିକ୍ ଫ୍ରି କ୍ୟାମ୍ପେନ୍ ମଧ୍ୟ କରୁଛୁ, ଯେ ଆମ ଅଞ୍ଚଳରୁ କିପରି ପ୍ଲାଷ୍ଟିକ୍ ସବୁ ଦୂର କରିଦେବା ଏବଂ ପ୍ଲାଷ୍ଟିକ୍ କେମିତି ବ୍ୟବହାର ନ କରିବା ସେ ପ୍ରତି ମଧ୍ୟ ଦୃଷ୍ଟି ଦେବା, କାହିଁକିନା ପରିବେଶକୁ ସ୍ୱଚ୍ଛ କରିବାକୁ ହେଲେ ପ୍ଲାଷ୍ଟିକ୍କୁ ମଧ୍ୟ ଆମକୁ ବର୍ଜନ କରିବାକୁ ପଡ଼ିବ। ଖାଲି ଗଛ ଲଗେଇଦେଲେ ହେବନି, ତାର ସୁରକ୍ଷା କରିବା ପାଇଁ ମନେକର ନିଆଁ ଦାଉରୁ ରକ୍ଷା କରିବା, ଜଙ୍ଗଲରେ ନିଆଁ ଲାଗିଗଲା ଯୋଉ ଛୋଟ ଛୋଟ ଚାରା ଗୁଡ଼ାକ ଆଗେ ମରିଯାଏ, ତେଣୁ ନିଆଁ ଦାଉରୁ କେମିତି ଜଙ୍ଗଲକୁ ରକ୍ଷା କରିବା ସେ ପାଇଁ ବନ ବିଭାଗକୁ ମଧ୍ୟ ସାହାଯ୍ୟ କରନ୍ତୁ, ଏବଂ ନିଜ ଘରର ଲୋକମାନଙ୍କ ସହିତ ନିଜ ପଡ଼ୋଶୀ ନିଜ ଗାଁର ଲୋକମାନଙ୍କୁ ସାଙ୍ଗସାଥୀମାନଙ୍କୁ ସମସ୍ତଙ୍କୁ ଏଥିରେ ସାମିଲ କରାନ୍ତୁ ଏବଂ ସଚେତନ କରାନ୍ତୁ।
1: ତେବେ ଏଇ ଯୋଉ ଜଙ୍ଗଲରେ ନିଆଁ ଲାଗେ ତାର କ'ଣ କାରଣ ରହିଛି, ଏବଂ ଯେମିତି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ କି କ'ଣ କରିବା ଦରକାର?
0: ଆମର ଓଡ଼ିଶାର ପ୍ରାୟତଃ ଜଙ୍ଗଲ ବର୍ଣ୍ଣମୋଚୀ ଜଙ୍ଗଲ, ବର୍ଣ୍ଣମୋଚୀ ଜଙ୍ଗଲ ବର୍ଷରେ 2 ଥର ପତ୍ର ଝଡ଼ା ଦିଏ, ତେଣୁ ଆମର ଜଙ୍ଗଲ ଚଟାଣରେ ସବୁବେଳେ ପତ୍ରର ଗଦା ରହିଥାଏ। ସେଥିରେ ଯେତେବେଳେ ଶିକାରୀ ଯାଉଛି ଗୋଟେ ପଟରୁ ନିଆଁ ଲଗେଇଦେଲେ ପଶୁଟି ଦୌଡ଼ିବା ଆରମ୍ଭ କରିବ ଏବଂ ତାକୁ ଶିକାର କରିବାକୁ ସୁବିଧା ହେବ, ସେ ପାଇଁ ମଧ୍ୟ ନିଆଁ ଲଗେଇ ଦେଉଛି। 2ରେ ଯେତେବେଳେ ଅଣକାଷ୍ଠ ବନଜାତ ଦ୍ରବ୍ୟ ତୋଳିବା ପାଇଁ ଲୋକ ଯାଉଛନ୍ତି, ଗଛ ମୂଳଟା ଯଦି ସଫା ହେଇଯାଆନ୍ତା, ଉଦାହରଣ ସ୍ୱରୂପ ମହୁଲ, ମହୁଲ ଫୁଲ ଗୁଡ଼ାକ ଗୋଟେଇବା ପାଇଁ ଗଛ ମୂଳଟା ସଫା ଦରକାର, ତ ଗଛ ମୂଳଟା ସଫା କରିବା ପାଇଁ ସେମାନେ ନିଆଁ ଲଗେଇ ଦେଉଛନ୍ତି, ସେ ଗଛ ମୂଳ ସହିତ ନିଆଁଟି ସ୍ପ୍ରେଡ୍ କରିଯାଉଛି। ବେଳେବେଳେ ଜଙ୍ଗଲ ପାଖରେ ଥିବା ଚାଷ ଜମି ଗୁଡ଼ିକ ଅମଳ ପରେ ଯେଉଁ ରେସିଡ୍ୟୁଟା ରହୁଛି ତାକୁ ନିଆଁ ଲଗେଇ ଦେଉଛନ୍ତି, ତ ସେଇ ନିଆଁଟା ମଧ୍ୟ ସ୍ପ୍ରେଡ୍ କରିଯାଉଛି ଜଙ୍ଗଲ ଭିତରକୁ।
1: ଆଜ୍ଞା, ତେବେ ଏଇ ନିଆଁ ଯେମିତି ନ ଲାଗିବ ବା ନିଆଁ ଲାଗିବା ସମୟରେ ଆମେ କ'ଣ କରିପାରିବା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ?
0: ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଆମର ପ୍ରୋଟେକ୍ସନ ସ୍କ୍ୱାଡ୍ ସବୁ ରହିଛନ୍ତି, ସେ ପାଇଁ ଆମେ ସଚେତନତା ଶିବିର ମଧ୍ୟ କରୁଛୁ, ଦାସକାଠିଆ ପାଲା ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛୁ। ଆମର ଏଲ୍ଇଡି ଟିଭି ସବୁ ଗାଡ଼ିମାନଙ୍କରେ ଫିଟ୍ ହୋଇ ବିଭିନ୍ନ ଡ୍ରାମା ଗୀତ ସହାୟତାରେ ଲୋକଙ୍କୁ ସଚେତନ କରାହଉଛି, ଛୋଟ ଛୋଟ ନାଟକ ମାଧ୍ୟମରେ ମଧ୍ୟ ଦେଖୁଛନ୍ତି, ମିଟିଂ କରାହଉଛି, ମିଟିଂ କରିକି ସେମାନଙ୍କୁ ବୁଝାହଉଛି ନିଆଁ ଲଗାଅ ନାହିଁ। ଆମର ଏବେ କରାହେଇଛି ମହୁଲ ଗଛ ତଳଟା ଆଗ୍ରୋନେଟ୍ରେ କଭର କରିଦିଆହଉଛି, ତ କଭର କରିଦେଲେ ସେମାନଙ୍କୁ ତୋଳିବା ପାଇଁ ସୁବିଧା ହଉଛି, ତେଣୁ ସେମାନେ ଯୋଉଠି ତାଙ୍କର ଯାହା ଆବଶ୍ୟକତା ରହିଛି ବନ ବିଭାଗକୁ ଜଣାନ୍ତୁ, ତା ମାନେ ନୁହଁ ଯେ ଆପଣଙ୍କର ଦରକାର ଅଛି ବୋଲି ନିଆଁଟା ଲଗେଇଦେବେ, ଆଜି ଥରେ ଯିବେ ନିଆଁ ଲଗେଇ ମହୁଲ ସଂଗ୍ରହ କରିଦେବେ, କିନ୍ତୁ ନିଆଁ ଲଗେଇ ନିଆଁଟା ଯୋଉ ସ୍ପ୍ରେଡ୍ କଲା ପାଖରେ ଯୋଉ ଛୋଟ ମହୁଲ ଗଛଟା ଉଠିଥିଲା ସେଟା ତ ମରିଗଲା, ତ ଏଇ ଗଛଟା ତ ଆଉ ଚିରନ୍ତନ ନୁହଁ, ଯାହା ପାଖରୁ ଆପଣ ମହୁଲ ଯୋଉ ତୋଳୁଛନ୍ତି ସେଟା ତ ବର୍ଷ ବର୍ଷ ଧରି ରହିବନି, ସିଏ ତ କେବେ ଦିନ ନଷ୍ଟ ହବ, ତେଣୁ ଆଉ କିଛି ଗଛ ବଢ଼ିଥିଲେ ସିନା ଆପଣଙ୍କ ପିଲା ଛୁଆ ଯାଇ ସେଠୁ ମହୁଲ ତୋଳିବେ। ଆମେ ବି ଲୋକଙ୍କ ସହାୟତାରେ ଫାୟାର ଲାଇନ୍ ସବୁ ଟାଣୁଛୁ ବିଭିନ୍ନ ଜାଗାରେ, କ'ଣ କରୁଛୁ ନା ରାସ୍ତା କଡ଼ରୁ କିଛି ଦୂର ଛାଡ଼ିକି ଆମେ 10 ମିଟର ଗୋଟେ ସିଧା ରାସ୍ତା ଭଳି ତିଆରି କରିଦେଉ, ତାକୁ ମଝିରେ ମଝିରେ ବ୍ଲୋୟର ଆମର ଅଛି ଲିପ୍ ବ୍ଲୋୟର, ସେଇଥିରେ ଆମେ ପତ୍ର ତାକୁ ଝାଡ଼ିଦେଉ, ଯାହାଫଳରେ ନିଆଁଟା ଏପଟରୁ ଆଉ ସେପଟକୁ ମାଡ଼ିଯିବନି।
1: ଆଜ୍ଞା,
0: ନିଆଁ ଲାଗିବା ସମୟରେ ଆମର ଯୋଉ ନିଆଁ ଲିଭାଳି ଦଳ ମଧ୍ୟ ଯାଆନ୍ତି, ନିଆଁକୁ ଆଉ ଆଗକୁ ଯିବା ପାଇଁ ଦିଅନ୍ତି ନାହିଁ।
1: ଶେଷରେ ଆମର ଯୋଉ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
0: ପ୍ରକୃତି ଆମକୁ ଜୀବନ ଦେଇଛି, ତେଣୁ ତାହାର ସୁରକ୍ଷା କରିବା ଆମ

0: ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଏହି ବନ ମହୋତ୍ସବ ସପ୍ତାହରେ ଆମେ ସମସ୍ତେ ଅତି କମ୍ରେ ଗୋଟିଏ ଚାରା ଲଗେଇବା ଏବଂ ତାହାକୁ ବଡ଼ ଗଛରେ ପରିଣତ କରିବାର ସଂକଳ୍ପ ନେବା। ଆଜିର ଏହି ଛୋଟ ପଦକ୍ଷେପ ଆସନ୍ତା ପିଢ଼ି ପାଇଁ ଏକ ସୁନ୍ଦର, ସୁସ୍ଥ ଓ ସବୁଜ ଭବିଷ୍ୟତ ଗଢ଼ିବ। ଗଛଟିଏ ଲଗାନ୍ତୁ, ତାର ଯତ୍ନ ନିଅନ୍ତୁ ଓ ସବୁଜ ଭବିଷ୍ୟତ ଗଢ଼ନ୍ତୁ।
1: ବାସ୍ତବିକ ଗଛ ଆମର କେତେ ଉପକାରୀ ତାହା ସମସ୍ତେ ଉଣା ଅଧିକା ଜାଣୁ। ତେବେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆମେ ନିଶ୍ଚିତ ଭାବରେ ଗୋଟିଏ ଗଛ ଲଗେଇବା, ତାର ଯତ୍ନ ନେବା। ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ବନ ମହୋତ୍ସବରେ କ'ଣ ସବୁ କାର୍ଯ୍ୟକ୍ରମ କରାଯାଉଛି ଏବଂ ଏଥିପାଇଁ ଲୋକମାନଙ୍କୁ କ'ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ସେ ସମ୍ପର୍କରେ ତ ଅନେକ ଉପାଦେୟ ତଥ୍ୟ ପ୍ରଦାନ କଲେ। ଯେଉଁମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ନିଶ୍ଚୟ ଏଥିରୁ ପ୍ରେରଣା ପାଇବେ ଏବଂ ଗଛଟିଏ ଲଗେଇବା ପାଇଁ କି ନିଶ୍ଚୟ ଆଗ୍ରହୀ ହେବେ ବୋଲି ଆମେ ଆଶା କରୁଛୁ। ଏହି ଆଲୋଚନା ପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷରୋପଣର ଆବଶ୍ୟକତା। ଆଲୋଚନା କରିଥିଲେ ସୁନିତା ଜୀ। ହଁ, ଗଛଟିଏ ଜୀବନଟିଏ, ଗଛ ବିନା ଜୀବନ ଧାରଣର ପରିକଳ୍ପନା ଅସମ୍ଭବ। ତେଣୁ ଆଗାମୀ ବଂଶଧରମାନଙ୍କୁ ଏକ ସବୁଜିମା ଭରା, ସ୍ୱଚ୍ଛ, ସୁନ୍ଦର ପୃଥିବୀ ଭେଟିଦେବାକୁ ହେଲେ ଆମକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ହେବ। ତେବେ ଖାଲି ଯିଏ ବୃକ୍ଷରୋପଣ କରିଦେଲେ ଚଳିଯିବ ସେ କଥା ବି ନୁହେଁ, ଆମକୁ ଗଛର ଯତ୍ନ ନେବାକୁ ହେବ। ଏହା ହିଁ ବନ ମହୋତ୍ସବ ସପ୍ତାହର ଧ୍ୟେୟ ହେବା ଉଚିତ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣା

0: ପ୍ରମାଣପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
1: ମୁଁ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋଙ୍କୁ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। आज सुबह मुझे आदर के साथ इंडोनेशिया का सर्वोच्च सम्मान दिया गया है। ये सम्मान कोटि कोटि भारतवासियों का है, इंडोनेशिया के लोगों की भावनाओं का है।
0: ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ୍ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018ରେ ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: 2018 ମେ ବନି ହମାରୀ କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ ଏକ ନଇ ଉଡାନ ଲେ ରହି ହେ। ହମ୍ ଡେଭଲପମେଣ୍ଟ, ସିକ୍ୟୁରିଟି, ଟେକ୍ନୋଲୋଜି, कल्चर और एजुकेशन हर क्षेत्र में महत्वपूर्ण कदम बढ़ा रहे हैं। मुझे विश्वास है आज से भारत इंडोनेशिया साझेदारी का एक सुनहरा अध्याय शुरू होगा और इस सुनहरे अध्याय का बहुत बड़ा सकारात्मक प्रभाव 21वीं सदी की दुनिया पर होगा, पूरी मानवता पर होगा।
0: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ। ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍କରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ୍, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡ କପ୍ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ

0: ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
1: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଔର ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା ହେ। ଖେଲ ଭାବନା କା ମହତ୍ୱ କେବଳ ଖେଲ ତ ସୀମିତ ନହିଁ, ଏ ଏକ ମହତ୍ୱପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଔର ବିପରୀତ ପରିସ୍ଥିତିଓ ମେ ବି ଦୃଢ଼ ବନେ ରହନେ କି ସିଖ ଦେତା ହେ।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38ଟି ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲ୍ଜିୟମ୍ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ପେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ପେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
2: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honour, Bintang Adipurna, of the Republic of Indonesia in Jakarta. Gujarat High Court upholds death sentence for 38 accused and life term for 11 persons in 2008 Ahmedabad serial blast case. President Draupadi Murmu flags off trophies of Durand Cup Tournament 2026 in New Delhi today. And southwest monsoon to further advance into parts of Gujarat, Haryana, Punjab and Rajasthan during next 3 days. Prime Minister Narendra Modi held delegation-level talks with his Indonesian Prabowo Subianto in Jakarta to review the full spectrum of bilateral ties and provide fresh momentum to the comprehensive strategic partnership between the two countries. The two leaders also witnessed

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ, ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ, ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିଭିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ

0: ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ୍ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ତିନୋଟି ସ୍ଥାନ ସମ୍ଭଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ୍ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ସମୁଦ୍ର ଯାହା ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏହି ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 250,000 କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା, ମେନ୍ଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 212,509 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 25,378 କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 3,26,000 କ୍ୟୁସେକ୍ ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 4,50,000 କ୍ୟୁସେକ୍ ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ। ଭଦ୍ରକ ଜିଲ୍ଲା ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି।

ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ। ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା, ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା, ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁରର। ଏହି ସୁନ୍ଦର ଗୀତଟି ଗାଇଛନ୍ତି ତୃପ୍ତି ଦାସ।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ସତ୍ୟମେବ ଜୟତେର ଏହି ସୁନ୍ଦର ଗୀତଟି ଗାଇଛନ୍ତି ଏସ୍ ଜାନକୀ।

ଆପଣମାନେ ଶୁଣୁଛନ୍ତି ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ଖେଲ୍ ଖେଲ୍ ମେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସ୍ଲେ।

I'm going to go to the hospital.

କିଶୋର କୁମାରଙ୍କ କଣ୍ଠରେ ଶୁଣନ୍ତୁ ଲହୁକେ ଦୋରଙ୍ଗ କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍। ତେବେ ମନପସନ୍ଦର ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବାକୁ ଚାହୁଁଥିଲେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି କଣ୍ଟ୍ରୋଲ ଆଠଗଡ଼ରୁ। ପଠାଇଛନ୍ତି ସମୀକ୍ଷା, ସାଦୀକ୍ଷା, ସନ୍ତୋଷ, ନିର୍ମଳା ଏବଂ ମାମାଲି। ତେବେ ଆପଣମାନେ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ। ତେବେ ଶ୍ରୋତାବନ୍ଧୁ, ମୁଁ ପୂର୍ବରୁ ବି କହି ରଖିଛି ଯେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାକୁ ଚାହୁଁଥିଲେ ଆପଣମାନେ ଏସ୍ଏମ୍ଏସ୍ କରନ୍ତୁ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମକୁ, ଯେଉଁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ପ୍ରତ୍ୟେକ ଦିନ 12ଟାରୁ ଗୋଟାଏ ଯାଏଁ। ତେବେ ଏବେ ପ୍ରଚାରିତ ହେଉଛି ଚିରହରିତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମଧ୍ୟ ପ୍ରତ୍ୟେକ ଦିନ ଅପରାହ୍ନ 4:00-4:55 ଯାଏଁ ପ୍ରଚାରିତ ହେଉଛି। ତେବେ କିଛି ମନେ ନକରି ଏସବୁକୁ ଧ୍ୟାନ ଦେବେ ବୋଲି ଆଶା କରୁଛି, ଏବଂ ଆପଣଙ୍କ ପାଇଁ ଖୁବ୍ ସୁନ୍ଦର ଗୀତଟି ପ୍ରଚାର କରୁଛୁ ଉଦିତ ନାରାୟଣଙ୍କ କଣ୍ଠରେ, ଆଲବମ୍ ବନହରିଣୀ।

ସୁଭାଶିଷଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। ଏହି ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି ଜଗତପୁରରୁ ରୂପାଲୀ। ଆଲବମ୍ ଜାଣେ ନା ମୁଁ।

ପରବର୍ତ୍ତୀ ଏସଏମ୍ଏସ୍ଟି ଆସିଛି ବଲାଙ୍ଗୀରରୁ ପଠାଇଛନ୍ତି ପ୍ରଭାସିନୀ। ଆପଣ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ବାଇ ଚଢ଼େଇର ଶୀର୍ଷକ ଗୀତଟି। ତେବେ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଆପଣଙ୍କ ପାଇଁ ଗାଇଛନ୍ତି ନିବେଦିତା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଆଲବମ୍ ପୁନେଇ ଜହ୍ନ ଅନୁରୋଧର ଗୀତଟି ହେଉଛି ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ ନା ଆଗକୁ ଯାଇ ହୁଏ ନା ପଛକୁ ଫେରି ହୁଏ। ଏହି ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଏସ୍ଏମ୍ଏସ୍ କରିଛନ୍ତି କନିକା ଛକ କଟକରୁ ଶୀର୍ଷା।

ଚିରହରିତ କାର୍ଯ୍ୟକ୍ରମରେ ଶୁଣିଲେ ଓଡ଼ିଆ ଲୋକ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz କି ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଶୁଣିବା ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ। ଗୀତ ରଚନା କରିଛନ୍ତି ନରସିଂହ ମହାପାତ୍ର।

ଶୁଣିଲେ ଦେଶଭକ୍ତି ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ ବେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଆକାଶଦୀପର ଏହି ସୁନ୍ଦର ଗୀତଟି ଶୁଣନ୍ତୁ। ଗାଇଛନ୍ତି ତୃପ୍ତି ଦାସ ଏବଂ ବିଭୁ ଦାସ।

0: କଥାଚିତ୍ର ଉଦୟ ଭାନୁ, ଗୀତରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ।
1: ବେଲୁ ନବ ବେଲୁ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ସମାଜର ଏକ ଅସ୍ତମିତ, ବରଂ ଏହା ହେଉଛି ଏକ ସଦା ପ୍ରଜ୍ୱଳିତ ପ୍ରଦୀପ, ଯାହା ସାମାଜିକ ଜୀବନର ଅନ୍ଧକାରମୟ ଦିଗକୁ ଆଲୋକିତ କରି ବାସ୍ତବତାର ନଗ୍ନ ରୂପକୁ ସାମ୍ନାକୁ ଆଣିଥାଏ। ବାସ୍ତବିକତା ଯଦି ଏକ ବିରାଟ ମରୁଭୂମି ହୁଏ, ସାହିତ୍ୟ ତେବେ ସେଠାରେ ଏକ ଶୀତଳ ମରୁଦ୍ୟାନ ସାଜିଥାଏ।
1: ବନ୍ଧୁ, ସାହିତ୍ୟ ହେଉଛି କାଳଜୟୀ। ଯେ ପର୍ଯ୍ୟନ୍ତ ଏ ସୃଷ୍ଟିରେ ମାନବ ସଭ୍ୟତା ରହିବ, ସେ ପର୍ଯ୍ୟନ୍ତ ଜୀବନର ବାସ୍ତବତା ସାହିତ୍ୟର ସୁରଭିତ ପୁଷ୍ପରେ ନିଜକୁ ପ୍ରସ୍ଫୁଟିତ କରୁଥିବ।
0: ସାହିତ୍ୟ କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ବର୍ତ୍ତମାନର ସାରଥୀ ଏବଂ ଭବିଷ୍ୟତର ଆଲୋକ ବର୍ତ୍ତିକା ଅଟେ।
1: ହଁ ବନ୍ଧୁ, ସାହିତ୍ୟ କେବଳ ପୁରୁଣା ପୋଥିର ପୃଷ୍ଠା ନୁହେଁ, ବରଂ ଏହା ସବୁବେଳେ ନୂଆ ଚିନ୍ତାଧାରାରେ ସଜେଇ ହେଉଥିବା ଏକ ଚିର ଯୌବନା ସ୍ରୋତସ୍ୱିନୀ ନଦୀ।
0: ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଜଣେ ଏମିତି ଏକ ଯୁବ ପ୍ରତିଭା ଉପସ୍ଥିତ ଅଛନ୍ତି, ଯାହାଙ୍କ ଲେଖନୀରୁ ଝରି ଆସୁଥିବା ପ୍ରତିଟି ଶବ୍ଦ ଆଜିର ଯୁବ ସମାଜର ପ୍ରତିନିଧିତ୍ୱ କରୁଛି। ତାଙ୍କ କବିତାରେ ଯେମିତି ପ୍ରେମର ମିଠା ମହକ ଅଛି, ସେମିତି ସମାଜର ବାସ୍ତବତାକୁ ନେଇ ଏକ ସାଣିତ୍ୟ ପ୍ରଶ୍ନ ମଧ୍ୟ ଅଛି।
1: ହଁ ବନ୍ଧୁ, ଯାହାଙ୍କ ଲେଖନୀ ଆଜିର ସମାଜର ବାସ୍ତବତାକୁ ନେଇ କଥା କହିଥାଏ, ଯାହାଙ୍କ ଶବ୍ଦରେ ଅଛି କ୍ରାନ୍ତିର ସ୍ୱର ଆଉ ଯୁବ ପିଢ଼ିର ଅନ୍ତରର ସ୍ପନ୍ଦନ, ଯିଏ ନିଜ କବିତା ମାଧ୍ୟମରେ ସାହିତ୍ୟକୁ କେବଳ ସଜେଇ ନାହାନ୍ତି, ବରଂ ଜୀବନର ନିଚ୍ଛକ ସତ୍ୟ ସହ ସମସ୍ତଙ୍କୁ କରାଇଛନ୍ତି ପରିଚିତ।
0: ବନ୍ଧୁ, ସେ ହେଉଛନ୍ତି ଯୁବ କବି ନାରାୟଣ ସାହୁ। ଆସନ୍ତୁ ଶୁଣିବା ତାଙ୍କ ସହ ଏକ ସୁନ୍ଦର ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଛନ୍ତି ଗୌରୀ ସାହୁ।
2: ସାର୍ ନମସ୍କାର, ସ୍ୱାଗତ ଆପଣଙ୍କୁ ଆଜିର ସୃଜନୀ ଅଗଣାକୁ।
3: ଆପଣଙ୍କୁ ମଧ୍ୟ ନମସ୍କାର।
2: ପେଶାରେ ଆପଣ ଜଣେ ଶିକ୍ଷକ, କିନ୍ତୁ ନିଶା ଆପଣଙ୍କର ସାହିତ୍ୟ। ସାହିତ୍ୟ ପ୍ରତି ଆପଣଙ୍କ ଏ ଅନୁରାଗ ଏବଂ ସାହିତ୍ୟର ଯାତ୍ରା କେବେଠୁ ଆରମ୍ଭ ହୋଇଛି?
3: ସାହିତ୍ୟର ଗୋଟେ ମଞ୍ଜି ଥାଏ, ସେ ମଞ୍ଜିଟିଏ ପୋତିଥାନ୍ତି ଆମ ବାପା ମା। ବାପା ଭକ୍ତି ମାର୍ଗରେ ବୁଡ଼ି ରହୁଥିଲେ ସବୁବେଳେ, ଏମିତିକି ଏବେ ବି ଆମ ଠାକୁର ଘର ପକ୍କାରେ ତାଙ୍କର ମଥାର ଦାଗ ଥିବ। ବୋଉର ପ୍ରିୟ ଥିଲା ଭାଗବତ, ବିଷ୍ଣୁ ପୁରାଣ। ଠାକୁର ଘରେ ସେଇ ଉଇ ଖାଇଯାଇଥିବା ଭାଗବତ ପିଲାବେଳେ ତୁମ ପରି ଛୋଟ ପିଲାଟିଏ ସାଇକେଲଟିଏ କିଣିବ ଅନନ୍ତ ଭଳି କବିତାକୁ ତା ପୂର୍ବ ଶ୍ରେଣୀରେ ପଢିସାରିଦେଇଥିବା ଏ ଆଗ୍ରହ ହିଁ ମୋତେ କବିତା ଲେଖିବାର ଯାତ୍ରାରେ ସାମିଲ କରିଥିଲା।
2: ବହୁତ ସୁନ୍ଦର। ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା? ଆପଣଙ୍କୁ କିପରି ଭାବେ ଅନୁପ୍ରାଣିତ କରିଥିଲା ସାହିତ୍ୟ ଦିଗରେ ଆଗକୁ ବଢ଼ିବାକୁ?
3: ମୋର ପ୍ରଥମ ପ୍ରକାଶିତ ଲେଖାଟି ଥିଲା ବର୍ଷା, ଯେଉଁଟାକି ସର୍ବସାଧାରଣ ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ସେହି ପୃଷ୍ଠାରେ ମୋ ସହ ଥିଲେ ପ୍ରିୟ କବି ବାଦଲ ମହାନ୍ତି, ତାଙ୍କ କବିତା ପାଣି ଗୀତ ସହ। ଯେବେ ଆକାଶ ଖୁବ୍ ସଜେଇ ହୋଇ ରହିଥାଏ କାହାର ଉଡ଼ାଣରେ, ତାହେଲେ ଉଡୁଥିବା ସାଧାରଣ କାଗଜ ବି ପାଲଟି ଯାଏ ଡେଣା, ପାଲଟି ଯାଏ ପକ୍ଷୀ।
2: ଦୁନିଆରେ ଏମିତି ଅନେକ ପାଠ ଥାଉ ଥାଉ ଆପଣ କାହିଁକି ସାହିତ୍ୟକୁ ବାଛିଲେ?
3: ସାହିତ୍ୟକୁ ମୁଁ ବାଛି ନାହିଁ, ସାହିତ୍ୟ ମୋତେ ବାଛି ନେଲା। ତାହା ନହେଲେ ଜଣେ ପଦାର୍ଥ ବିଜ୍ଞାନ ଛାତ୍ର କେବେ କଣ କବିତା ଲେଖିଥାନ୍ତା?
2: ଯଦି କବିତା ବିନା ଜୀବନକୁ କଳ୍ପନା କରିବାକୁ ହୁଏ, ତେବେ ଆପଣଙ୍କୁ କେମିତି ଦିଶିବ ଜୀବନ?
3: ମୋ ମତରେ କବିତା ବିନା ଜୀବନ ଅସମ୍ଭବ। ଆଖି ମେଲି ଚେଇଁଥିଲେ, ନିଦ ନ ହେଉଥିଲେ, କବିତା ହିଁ ଶୁଏଇ ଦିଏ ଆଇମାର କୋଳ ହେଉ ଗପ, ପ୍ରଚଣ୍ଡ ନିଦରେ ବି କଟା ଗାଁର ଆଁ ହେଇ କବିତା ମୋ ଚାରିପାଖରେ ବୁଲୁଥିବା ମାଛି ଭଳି, କେବେ ଗୁଣୁଗୁଣାଏ, କେବେ ନିରବ ତ କେବେ ଉଭାନ। କବିତା ବିନା ଜୀବନ ଯେପରି ଅଗଣାରେ ଚଉରା ବିନା ଘର, ମଥାନ ବିନା ମନ୍ଦିର।
2: କବିତାକୁ ନେଇ ଏତେ ବାସ୍ତବ ଆଉ ସୁନ୍ଦର କଥା କହୁଥିବା କବିଙ୍କ ଠାରୁ ଏବେ ଆମେ ଶୁଣିବା ଆମ ଶ୍ରୋତାଙ୍କ ପାଇଁ ଏକ କବିତା।
3: କବିତାର ଶୀର୍ଷକ ସହଯାତ୍ରୀ। ଯେବେ ଗଛ ଫୁଲ ଧରେ, ଯେବେ ପକ୍ଷୀ ଶିଖେ ଉଡ଼ାଣ, ଯେବେ ପଥର ଭାଙ୍ଗିଲେ ସୁନା, ଯେବେ ଶାମୁକାରୁ ମିଳିଯାଏ ମୋତି, ସେବେଳର ସହଯାତ୍ରୀ ଲୋଡ଼ା ନାହିଁ, ଲୋଡ଼ା ନାହିଁ। ଛାଇ ଛାଇକା ଆଲୁଅରେ ପ୍ରେମ ଯାଚି ଅନ୍ଧାରରେ ଉଭେଇ ଯାଉଥିବା ଖରାବେଳ ଲୋଡ଼ା ନାହିଁ, ପତ୍ର ଉପରେ ପାଣି ଛିଞ୍ଚି ଖରାବେଳରେ ଉଭେଇ ଯାଉଥିବା ମେଘ ଲୋଡ଼ା ନାହିଁ, ମେଘର କୁଆପଥର ଭଳି ପାପୁଲିରୁ ସଙ୍ଗେ ସଙ୍ଗେ ତରଳି ଯାଉଥିବା ଦେହ। ଏବେ ଦୁଃଖର ସମୟ, ଯେଉଁଠି ମୋ ଦେହ ଏକ ଶୀତ ଋତୁର ବରଫାବୃତ ବରଗଛ, ଯେଉଁଠି କ୍ଷେତାକ୍ତ ଡେଣାକୁ ଡର ଲାଗୁଛି ଆକାଶ, ଯେଉଁଠି ଶରୀର ପାଲଟି ଯାଉଛି ପାହାଡ଼, ଯେଉଁଠି ସମୁଦ୍ରରୁ ଲୁଣ ବ୍ୟତିରେକ ଅଶ୍ରୁ ଅଶ୍ରୁ ଆଉ ଅଶ୍ରୁ, ସେବେଳ ସମୟର ସହଯାତ୍ରୀ ଲୋଡ଼ା, ସେବେଳ ସମୟର ସହଯାତ୍ରୀ ଲୋଡ଼ା, ଲୋଡ଼ା ଯେ ଆଙ୍ଗୁଠି ସନ୍ଧିରୁ ଆଲୁଅ ତିଆରି ମୋ ଅନ୍ଧାର ପିଠି ଉପରେ ଆଉଁସିଦେବ ହାତ, ଲୋଡ଼ା ଯେ ଉଠରୁ ହଳଦୀ ବସନ୍ତ ପକ୍ଷୀଟେ ମୁକୁଳେଇ ମୋ ଶୀତ ଋତୁର ମଥାରେ ରଖିବ ତା ଥଣ୍ଟ, ଲୋଡ଼ା ଯେ ନିଜେ ଗୋଟେ ବସନ୍ତଟେ ହେଇ ତା ଲିଙ୍ଗନରେ ପତ୍ରେଇ ପାରିବ ମୋ ଲତା। ହଁ,

0: ଏମିତି ହିଁ ସହଯାତ୍ରୀ ଲୋଡ଼ା, ଯେ ଗଛର ଉଚ୍ଛେଦନରେ ପତ୍ରଧର ରୂପ ଚିପାରିବ ମୋ ଲୁହ, ଯେ ଗଛର ଉଚ୍ଛେଦନରେ ପତ୍ରଧର ରୂପ ଚିପାରିବ ମୋ ଲୁହ। ଧନ୍ୟବାଦ।
1: ବା ଖୁବ୍ ଚମତ୍କାର କବିତା।
0: ଧନ୍ୟବାଦ ଗୌରୀ।
1: ଏଇ ନିକଟରେ ସଦ୍ୟ ପ୍ରକାଶିତ ହୋଇଛି ଆପଣଙ୍କ କବିତା ବହି ମାୟାପଞ୍ଜୁରୀ, ଯାହାର ସମୀକ୍ଷା ସହ ଆପଣଙ୍କୁ ମିଳିଛି ଅନେକ ପାଠକୀୟତା। ତେବେ ଆପଣ କ'ଣ କହିବେ ଏ ବିଷୟରେ?
0: ଯଦି ପଚରାଯାଏ ସବୁଠୁ କମ୍ ସମୟ ଭିତରେ ପ୍ରକାଶ ହୋଇଥିବା କବିତା ବହିଟି କେଉଁଟି, ତାହେଲେ ଉତ୍ତର ହେବ ମାୟାପଞ୍ଜୁରୀ। 7 ରୁ 15 ଦିନ ଭିତରେ ସରିଯାଇଥିଲା କବିତା ବହିଟି। ବହି ବାହାର କରିବା ମୋର 1% ବି ଇଚ୍ଛା ନଥିଲା, ହେଲେ କ'ଣ କରାଯିବ। କବି ସ୍ୱାଗତିକ ମିଶ୍ରଙ୍କ ଭାଷାରେ, ପ୍ରତ୍ୟେକ ବହିର ଗୋଟେ ଜନ୍ମଲଗ୍ନ ଥାଏ, ଏହି ବହିର ବି ସେମିତି। ନିକଟରେ ବିରଜାବଳ ସାର ରେବତୀରେ ଲେଖିଥିଲେ, ମାୟାପଞ୍ଜୁରୀ ଗୋଟେ ସମକାଳୀକ ମୁକ୍ତିବୋଧ, ଜଗତ ଓ ଆଧୁନିକ ଜଗତର ମିଳନ, ପ୍ରାଚୀନ ମିଥ ଓ ଆଧୁନିକ ଅଣମିଥର ମିଳନ, ଜାଗତିକ ଦୁଃଖ ଯନ୍ତ୍ରଣା ଭିତରେ କୋମଳ ଦ୍ରୋହ ଯେ ମାନବୀୟତାକୁ ଗ୍ରହଣ କରି ଧ୍ୱଂସ ଆତଙ୍କକୁ ଅସ୍ୱୀକାର କରେ। ମାୟାପଞ୍ଜୁରୀରେ ସ୍ୱପ୍ନର ଦାନାକୁ ପଛରେ ଛାଡ଼ି ପକ୍ଷୀ ଉଡ଼ିଯାଇଛି ଜଗତ ମାୟା ଓ ଜୀବନ ମୁକ୍ତ। ସ୍ୱପ୍ନଭଙ୍ଗର ଯନ୍ତ୍ରଣା ଭିତରେ ସ୍ୱପ୍ନର ଆକାଂକ୍ଷାରେ ଶୂନ୍ୟତାର ଭୟାବହତାକୁ ପାରି କରି ଆକାଶ ଆଡ଼କୁ ଯାତ୍ରା ହିଁ ମାୟାପଞ୍ଜୁରୀ। ଆଉ ଏ ଧାଡ଼ି ହିଁ ତାଙ୍କର ମୋର ସବୁଠାରୁ ପ୍ରିୟ ଧାଡ଼ି।
1: ଆପଣଙ୍କ କବିତା ଯେତିକି ଗଭୀର ସେତିକି ଛଳ ଛଳ ମଧ୍ୟ। ସେ କବିତା ସବୁରେ ଦିଶେ ନିରୀହ ଦୁଃଖମାନଙ୍କ ମୁହଁ। ତେବେ କବିତାରେ କ'ଣ ସତରେ ହାଲୁକା କରିହୁଏ ଦୁଃଖ?
0: ନିଶ୍ଚୟ ଗୌରୀ, ମୋ ମତରେ ହଁ, କାରଣ ଏଇ ବର୍ଷେ ହେବ ହଠାତ୍ ଛାଡ଼ି ଚାଲିଗଲେ ବାପା। ତାଙ୍କ ପ୍ରତି ନେଇ ଯେତେ ସବୁ ଭାବନା ଥିଲା, ଯେତେ ସବୁ କାନ୍ଦ ଥିଲା, ମୋତେ ରାତି ଶୁଇ ଦେଇନି, ପାଗଳ ଭଳି ହେଇଛି ଯେଉଁ ପର୍ଯ୍ୟନ୍ତ ତାଙ୍କୁ ନେଇ ଗୋଟେ କବିତା ଲେଖିନି। କବିତା ହାଲୁକା କରିଦିଏ ଆମ ଦୁଃଖକୁ, କବିତା ହାଲୁକା କରିଦିଏ ଆମର ଲୁହର ଓଜନକୁ।
1: ନିହାତି ଭାବେ ଆପଣଙ୍କ କବିତା ଖୁବ୍ ବସ୍ତୁଭିତ୍ତିକ। ଏଇ ଯେମିତି କାନ୍ଥକୁ ଜୀବନ, କଣ୍ଟାକୁ ପ୍ରେମ, ଦାଗକୁ ସ୍ମୃତି ସହ ତୁଳନା କରିବା, ଏଇ ଭିତରେ ଆପଣଙ୍କ କବିତା କିପରି ଭଲ ପାଇବା ସାଉଣ୍ଟେ?
0: ଏକ ଅନଲାଇନ୍ ଆଶ୍ରୟରେ ମୋତେ ଜଣେ ଭାଇ ପଚାରିଲେ, ବସ୍ତୁବାଦୀ କବିତା ବହୁତ ବୋରିଂ ହେଇଥାଏ, ତ ଆପଣଙ୍କ କବିତା ବୋରିଂ ନା ଏଣ୍ଟରଟେନିଂ? ମୋର ଉତ୍ତର ଥିଲା, ମୁଁ ବସ୍ତୁକୁ ବସ୍ତୁଟିଏ ଭାବେନି, ଯେପରି କାନ୍ଥକୁ ଜୀବନ ବୋଲି ଭାବେ, କାନ୍ଥର କଣ୍ଟାକୁ ପ୍ରେମ, ଦାଗକୁ ସ୍ମୃତି, ସେହିପରି କଅଁଳ ଘାସକୁ ମୋ ନିରୀହ ଖୁସି ଭାବେ, ଡଙ୍ଗାକୁ ହାତ, ବଂଶୀକୁ କନ୍ୟା ଭୃଣ ଓ ପାହାଡ଼କୁ ଗୁଣ୍ଡୁଚି ମୂଷା ହୋଇଥିବା ବୋଝ। ସେଥିପାଇଁ କବିତା ବସ୍ତୁଭିତ୍ତିକ ହେଲେ ବି କବିତା ବୋରିଂ ଆଦୌ ନୁହେଁ, ବୋଧେ ସେଥିପାଇଁ ଭଲ ପାଇବା ସାଉଁଟି ପାରେ, ସେତକ ମୋ ସୌଭାଗ୍ୟ।
1: ନିହାତି ଭାବରେ ଆପଣଙ୍କ କବିତା ଆହୁରି ଏମିତି ବହୁତ ଭଲ ପାଇବା ସାଉଣ୍ଟି ଚାଲୁ। ତେବେ ଲେଖକଟିଏ ବେଶୀ ବାସ୍ତବ ଜୀବନର କଥା ଲେଖେ ନା କଳ୍ପନାରେ ଲେଖେ?
0: ମୋ ମତରେ ଉଭୟ ଜୀବନର କବିତା ସମପରିମାଣରେ ଲେଖିହେବ, କିନ୍ତୁ ବାସ୍ତବ ଜୀବନର କବିତା ହିଁ ପ୍ରକୃତ କବିତ୍ୱ। ପ୍ରେମ ନ କରି ପ୍ରେମ କବିତା ଲେଖିବା ନିରର୍ଥକ, ଖୁସିରେ ରହି ଦୁଃଖ କବିତା ଲେଖିବା ନିରର୍ଥକ, ମୌନ ରହି ବିଦ୍ରୋହ କବିତା ଲେଖିବା ବି ନିରର୍ଥକ।
1: ତେବେ ପ୍ରତ୍ୟେକ ମଣିଷ, ବିଶେଷ ଭାବେ ସାହିତ୍ୟକୁ ଭଲ ପାଉଥିବା ମଣିଷଟିଏ ସବୁବେଳେ ପ୍ରେମରେ ଥାଏ। ତେବେ ପ୍ରେମକୁ କବି ନାରାୟଣ ସାହୁ କେମିତି ଦେଖନ୍ତି ତାଙ୍କ ଜୀବନରେ?
0: ବିନା ପ୍ରେମରେ କବିତା ଉଠିବା ଅସମ୍ଭବ। ପ୍ରେମ ଅଛି ବୋଲି କବିତା ଲେଖିବାର ଲୋଭ ଅଛି, ବଞ୍ଚିବାର ଲୋଭ ଅଛି, ପ୍ରେମ ବିନା କବିତା କାହିଁ, ଜୀବନ କାହିଁ?
1: ଆପଣଙ୍କ ମତରେ ସାହିତ୍ୟ ସମାଜ ପାଇଁ ଓ ଜୀବନ ପାଇଁ କେତେ ଜରୁରୀ ବୋଲି ଆପଣ ଭାବନ୍ତି?
0: ସାହିତ୍ୟ ଜୀବନରେ ସମସ୍ତଙ୍କର ଥାଏ, ସେ ଇଂରାଜୀ ସାହିତ୍ୟ ହେଉ କି ଓଡ଼ିଆ ସାହିତ୍ୟ। ଆମେ ଯଦି ରମାକାନ୍ତ ରଥଙ୍କୁ ପଢ଼ିଥିବା, ବୁଝିଥିବା, କେହି ନା କେହି ପଢ଼ିଥିବେ କି ଶୁଣିଥିବେ ଗୋପବନ୍ଧୁ ଦାସଙ୍କୁ, ସାରଳା ଦାସଙ୍କୁ, କିଛି ନ ହେଲେ ବିଦ୍ୟାଳୟରେ ତ ପ୍ରାର୍ଥନା କରିଥିବେ, ଆହେ ଦୟାମୟ ବିଶ୍ୱବିହାରୀ। ତାହା ହିଁ ତ ସାହିତ୍ୟ, ସମାଜ ପାଇଁ ବହୁମାତ୍ରାରେ ଜରୁରୀ ଥିଲା, ଏ ସାହିତ୍ୟ ରହିଥିବ।
1: ତେବେ ସମୟ ତ ଇସାରା ଦେଲାଣି, ତା ଆଗରୁ ଆମେ ଶୁଣିନେବା ଆପଣଙ୍କ କଲମରୁ ଆଉ ଏକ କବିତା।
0: ନିଶ୍ଚୟ। କବିତାର ଶୀର୍ଷକ ବାପା। ସବୁକିଛି ଲିଭିଗଲାଣି ବାପା, କାନ୍ଥରୁ ପାପୁଲି ଦାଗଠୁ ଗାଲରୁ 24 ବର୍ଷର 5 ଆଙ୍ଗୁଳି, ସବୁକିଛି ଲିଭିଗଲାଣି। ତୁମେ ଚାଲୁଥିବା ପିଣ୍ଡାରୁ ପାଦ ଚିହ୍ନ, ଠାକୁର ଘରେ ଏକ ନିର୍ଦ୍ଦିଷ୍ଟ କଣରେ ତୁମ ମଥା ଚିହ୍ନ, ଆଉ ମଥା ପିଟି ଖୋଳି ହୋଇଯାଇଥିବା ମେଜିଆ ଲିଭିଗଲାଣି। ଛାତଟିଏ, ଛାତର ଏକ ଗୋଲ ହୋଇ ଲାଗିଥିବା ବିଡ଼ି ଧୂଆଁ, ଧୂଆଁର କଳା ଦାଗ ଲିଭିଗଲାଣି। ଆକାଶଟିଏ, ଆକାଶର ସାଦା ଫର୍ଦ୍ଦରେ ହାତ ତିଆରି ପକ୍ଷୀ ଛୁଆ ଚିତ୍ର, ତୁମେ ଯେ ଆକାଶକୁ ଚାହିଁ କହୁଥିଲ ଦିନେ ପକ୍ଷୀ ଉଡ଼ିଯିବ ଆକାଶକୁ, ଆକାଶକୁ ଚାହିଁବନି ଆଉ ମୁଣ୍ଡ ଟେକି, ପକ୍ଷୀକୁ ଝୁରିବ ପକ୍ଷୀ ଛୁଆର ଚିତ୍ରକୁ ବି। ତୁମେ ଶୋଉଥିବା ଖଟରେ ଏଇ ମାସକେ ଲାଗିଗଲେଣି ଉଇ, ଦେଖିବ କିଛି ଦିନ ପରେ ସେ ଖଟ ବି ନଥିବ, ତୁମ ତକିଆ ଯେଉଁଥିରେ ଭାରି ନିଦ ମତେ, ସେ ତକିଆ ଦେଇ ଶୋଇପାରୁନି ଆଉ ମୁଁ, ଯଦିଓ ଦୁଷ

0: ସ୍ୱପ୍ନ ଗୁଡ଼େ ସତ ପାଲଟି ଯାଇଛି କେବେଠୁ, ଦୁଃସ୍ୱପ୍ନରେ ଗଦା ହେଇଯାଉଛି ରାତି। ଲିଭି ଆସିଲାଣି ଛାତିରୁ କୋହ, ଆଖିରୁ ଲୁହ, ମନରୁ ମୋହ। ଏବେ ଖୁବ୍ କମ୍ କାନ୍ଦୁଛି ମୋ ବାପା, ମୋ ଲୁହ ଦେଖି କ'ଣ ଖୁସି ହୁଅନ୍ତ ବାପା। କ'ଣ ଯେ ଲିଭେଇ ଦେଉଛି ବାର ବାର ତୁମ ସ୍ମୃତି, କ'ଣ ଯେ କ୍ଷଣିକେ ଆଙ୍କି ଦେଉଛି ସବୁକିଛି, କ'ଣ ଯେ କ୍ଷଣିକେ ପାଗଳ କରିଦେଉଛି ଲେଖିବାକୁ କିଛି ତୁମ ପାଇଁ, କ'ଣ ଯେ କ୍ଷଣିକେ ଆସି ପୋଛି ଦେଉଛି ଅଦୃଶ୍ୟ ଲୁହ ଗୋଡ଼େ। ସବୁକିଛି ଲିଭିଗଲାଣି ବାପା, କ୍ଷଣିକେ କିଛି ବି ଲିଭିନି ବାପା। ଦାୟିତ୍ୱ ଚଳଚଞ୍ଚଳର ଜୀବନ ଏ, ଦୀପ ଜାଳି ଲିଭେଇବାକୁ ହୁଏ ଅନ୍ଧାର। ଅନ୍ଧାର ଭଲ ଲାଗେନି ତୁମକୁ ବାପା, ଅନ୍ଧାର ଭଲ ଲାଗେନି ତୁମକୁ ବାପା। ଧନ୍ୟବାଦ।
1: ଖୁବ୍ ଚମତ୍କାର କବିତା। ଯୁବବାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ମୋ ମତରେ ସାହିତ୍ୟ ଗୋଟେ ବରଗଛ, ସବୁବେଳେ ସମ୍ଭବ ନୁହେଁ ବର ଓହଳ ହେଇ ରହିବା। ଗୁଣ୍ଡୁଚି ମୂଷା ହେଇ ଜଗିଥାନ୍ତୁ ସେମାନେ ଗଛକୁ।

0: ଚମତ୍କାରୀ କବିତା। ଯୁବବଣୀ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ମୋ ମତରେ ସାହିତ୍ୟ ଗୋଟେ ବରଗଛ, ସବୁବେଳେ ସମ୍ଭବ ନୁହେଁ ବର ଓହଳେଇ ରହିବା। ଗୁଣ୍ଡୁଚି ମୂଷାଇ ଜଗିଥାନ୍ତୁ ସେମାନେ ଗଛକୁ, ସାହିତ୍ୟକୁ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଧନ୍ୟବାଦ।
2: ବନ୍ଧୁ ଶୁଣୁଥିଲେ ସାକ୍ଷାତକାର ନାରାୟଣ ସାହୁଙ୍କ ସହିତ, ତାଙ୍କୁ ସାକ୍ଷାତ କରିଥିଲେ ଗୌରୀ ସାହୁ। ବନ୍ଧୁ ସାହିତ୍ୟ ଯଦି ମାନବ ଚେତନାର ଏକ ବିଶାଳ ପ୍ରାସାଦ ହୁଏ, ତେବେ କବିତା ହେଉଛି ତାର ସବୁଠାରୁ ସୁନ୍ଦର ଓ ଆଳଙ୍କାରିକ ସିଂହଦ୍ୱାର। ତେଣୁ ସାହିତ୍ୟ ଓ କବିତା ପରସ୍ପରଠାରୁ ଅଭିନ୍ନ।
3: ସାହିତ୍ୟ ମଣିଷକୁ ଜୀବନର ବାସ୍ତବତା ସହ ପରିଚିତ କରାଉଥିବା ବେଳେ କବିତା ସେହି ବାସ୍ତବତାକୁ ଛନ୍ଦ, ଅଳଙ୍କାର ଓ ଭାବର ରଙ୍ଗରେ ରଞ୍ଜିତ କରି ଏକ ଚିରନ୍ତନ ରୂପ ଦେଇଥାଏ। ଶବ୍ଦ ଯେତେବେଳେ ହୃଦୟର ସ୍ପର୍ଶ ପାଏ, ସେତେବେଳେ ତାହା କବିତା ରୂପାନ୍ତରିତ ହୁଏ। କବିତା ହେଉଛି ସାହିତ୍ୟର ସେହି ସୂକ୍ଷ୍ମତମ ବିନ୍ଦୁ, ଯାହା ଅଳ୍ପ ଶବ୍ଦରେ ବିରାଟ ଗଭୀରତାକୁ ପ୍ରକାଶ କରିପାରେ।
2: ତେବେ ବନ୍ଧୁ ଆସନ୍ତୁ ନା ହଜିବା, ମଜିବା ଆଉ ଭିଜିବା ଆପଣଙ୍କ ହାତ ଲେଖା ସୁନ୍ଦର ସୁନ୍ଦର କବିତାରେ। କାହାର କବିତାରେ ଅଛି ମାଟିର ମହକତ, କାହା କବିତାରେ ଅଛି ଅନ୍ତରର ଅକୁହା କଥା। କିଏ ପ୍ରେମର ପ୍ରଥମ ପ୍ରହରକୁ କାଗଜରେ ସଜେଇଛି ତ କିଏ ଜୀବନର କଠୋର ବାସ୍ତବତାକୁ ସମାଜକୁ ଚେତେଇ ଦେଇଛି।
3: ଆଉ ଜମାରୁ ବିଳମ୍ବ ନ କରି ଆରମ୍ଭ କରିବା ଶବ୍ଦ, ଭାବନା ଓ କଳ୍ପନାର ମହାକୁମ୍ଭ। ଶ୍ରୋତାଙ୍କ କଲମରୁ କବିତା ସ୍ତମ୍ଭରେ ଆଜିର ଆମର ପ୍ରଥମ କବିତାଟି ପଠାଇଛନ୍ତି ବୈଜନ୍ତୀ ବିଶୋଇ, ହୁଲିପୁର, କିଶୋରନଗର, କଟକରୁ। କବିତାର ଶୀର୍ଷକ ସନ୍ତାନ। ତୋ ମୁହକୁ ଚାହିଁ ଭୁଲି ଯାଏ ମୁହିଁ, ଜୀବନର ଯେତେ କଥା ତୋ ଓଠର ଧାରେ ହସ ଦେଖିଦେଲେ ଭୁଲି ଯାଏ ସବୁ ବ୍ୟଥା। ଠୁକୁ ଠୁକୁ ଚାଲି ଥିରି ଥିରି ପାଦେ ପାହୁଣ୍ଡ ପକାଉ ଥାଉ, ବାରମ୍ବାର ତଳେ ଛୁଣ୍ଟି ପଡ଼ିଯାଇ ଉଠି ତୁହି ପଡ଼ୁଥାଉ। ଖଣ୍ଡି ଖଣ୍ଡି କଥା ଅଧା ଅଧା ହସ ତୋର ସେ ବାଙ୍କ ଚାହାଣୀ, ଯେଉଁଠି ଥାଏ ମୁହିଁ ଯେମିତି ବି ଥାଏ ତୋ ପାଖକୁ ଆସେ ଧାଇଁ। ସୁନାଧନ ମୋର ଗଳାର ମାଳି ତୁ ମୋ ରଙ୍କୁଣୀ ଧନ, ଦୁଃଖ କଷ୍ଟ ମତେ ଯେତେ ଆସୁ ଜୀବନେ ତୁ ମୋ ମଥାର ଚନ୍ଦନ। ଭୁଲି ଯିବୁ ନାହିଁ ମାକୁ ତୋହର ତୁ ମୋ ଧନ ସମ୍ପତ୍ତି, ସର୍ବଦା ନିରୋଗ ଖୁସିରେ ରହିବୁ ମତେ ଆସୁରେ ବିପତ୍ତି, ମତେ ଆସୁରେ ବିପତ୍ତି।
2: ପରବର୍ତ୍ତୀ କବିତାଟି ପଠାଇଛନ୍ତି ରାମଚନ୍ଦ୍ର ସାହୁ, ବଡ ମଙ୍ଗଳପୁର, ଯାଜପୁରରୁ। କବିତାର ଶୀର୍ଷକ ଅନ୍ତିମ ଯାତ୍ରା। ମୁଁ ଯାଉଛି ଏ ଦୁନିଆରୁ ବିଦାୟ ନେଇ, କେଉଁ ଅଜଣା ରାଇ ଯେ ଠିକଣା ନାହିଁ। ପିଲା କୁଟୁମ୍ବ ମାନଙ୍କୁ ସ୍ନେହରେ ବଢ଼ାଇଥିଲି, ସମୟ କହୁଛି ଆଜି ଯା ସବୁ ଭୁଲି। କିଏ ପିତା କିଏ ପୁତ୍ର କିଏ ବନ୍ଧୁ ଭାଇ, ଲୋଭ ମାୟା ଏ ସଂସାର କେଇ ଦିନ ପାଇଁ। ମୁଁ ଯାଉଛି ଏ ଦୁନିଆରୁ ବିଦାୟ ନେଇ, ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ଯେତେ ଆପଣା ଜନ, ସମସ୍ତଙ୍କୁ ଦେଖିବାକୁ ବଳିଲାଏ ମନ। ମାନ ଅଭିମାନ ଥିଲେ ଦିଅ ତୁଟାଇ, ଭବବନ୍ଧନରୁ ମତେ ଦିଅ ମୁକୁଳାଇ। ମୁଁ ଯାଉଛି ଏ ଦୁନିଆରୁ ବିଦାୟ ନେଇ, ମହାପ୍ରଭୁଙ୍କ ନିର୍ମାଲ୍ୟ ଆଣ ଗଙ୍ଗା ଜଳ ଦିଅ ତୁଣ୍ଡି, ଯିବ ଗଲେ ଶବ ଯାତ୍ରା ହେବ ରାଜଦାଣ୍ଡେ, କୋକେଇରେ ବୋହି ନେବେ ହରି ବୋଲ ଦେଇ, ଗାଁ ପାଖ ମଶାଣିରେ ଚଳିବ ମୋ ଜୁଇ। ମୁଁ ଯାଉଛି ଏ ଦୁନିଆରୁ ବିଦାୟ ନେଇ, ମୁଁ ଯାଉଛି ଏ ଦୁନିଆରୁ ବିଦାୟ ନେଇ।
3: ଶ୍ରେୟା, ଆମ ପାଖରେ ମଧ୍ୟ କିଛି ମେଲ୍ ରହିଛି, ସେଥିରେ ଆସିଥିବା ଆମ ପ୍ରଥମ କବିତାଟି ଆସିଛି ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ, ଏବଂ କବିତାଟି ପଠାଇଛନ୍ତି ସ୍ୱର୍ଣ୍ଣଲତା ସାହୁ। କବିତାର ଶୀର୍ଷକ ରହିଛି ମୌସୁମୀ। ଆସ ମୌସୁମୀ ନାଚି ଝୁମି ଝୁମି ପରସର ଧାରା ନେଇ, ମୁହିଁ ଯେ ଚାତକ ଅପେକ୍ଷା କରିଛି ତୁମର ପରସ ପାଇଁ, ମୋର ତନୁମନ ଭିଜାଇ ଦିଅ ହେ ଜଳଧର ତୁମେ ହୋଇ, ମୋ ମନ ମରୁରେ ଫୁଟାଇ ଦିଅ ହେ କୁମୁଦିନୀ ପୁଷ୍ପ ତହିଁ, ତୁମେ ମୋ କୁମୁଦ ମୁଁ ତୁମ ଚାନ୍ଦ ଅପେକ୍ଷା କରିଛି ତୁମକୁ, ମୋ ମନ ମରୁରେ ବରସି ଯାଅ ହେ ବାନ୍ଧି ତୁମ ପ୍ରେମ ଡୋରକୁ, ମୋ ମନ ମୟୂରୀ ନୃତ୍ୟ କରିବ ହେ ତୁମର ପରସ ପାଇଁ, ଭିଜିଯିବି ମୁହିଁ ହଜି।

0: ଏବେ ମୁହିଁ ତୁମକୁ ଯେ ଭଲ ପାଇ, ତୁମକୁ ଯେ ଭଲ ପାଇ।
1: ବନ୍ଧୁ ପରବର୍ତ୍ତୀ ମେଲ୍ଟି ପଠେଇଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ। କବିତାର ଶୀର୍ଷକଟି ହେଉଛି ବନ ମହୋତ୍ସବ। ବଣ ଜଙ୍ଗଲର ମହତ୍ଵ ଗୁରୁତ୍ୱ ବନାନୀ ଦେଉଛି କହି ଜୁଲାଇ ମାସର ପ୍ରଥମ ସପ୍ତାହ ବନ ମହୋତ୍ସବ ପାଇଁ ଗଛଟିଏ ଆଶା ଲଗାଇବା ଭାଇ ଆଗାମୀ କାଲିର ପାଇଁ ସବୁଜ ସୁନ୍ଦର ପରିବେଶ ଆମ ହସିବ ମରତ ଭୂଇଁ। ଉତ୍ତର ପିଢ଼ିଙ୍କୁ ସହାୟ ହେବା ଜୀବନ ଜିଇଁବା ପାଇଁ ସୁସ୍ଥ ନିରାମୟ ଜୀବନ ବଞ୍ଚିବେ ନଥିବା ପ୍ରମାଦ ଯହିଁ। ଗଛଟିଏ ଆମ ଜୀବନଟିଏ, ଗଛ ଆମ ଚିରମିତ, ଗଛ ଲାଗି ଆମେ ଅମ୍ଳଜାନ ପାଉ ସହିଥାଉ ବର୍ଷା ଶୀତ। ଖାଇବାକୁ ଦିଏ ସ୍ୱାଦକର ଫଳ, ଜାଳିବାକୁ ପତ୍ର କାଠ, ଲଜ୍ଜା ନିବାରଣେ ବସ୍ତ୍ର ପରିଧାନେ କାଠ ଯେ ଦେଖାଏ ବାଟ। ରହିବା ପାଇଁକି ଘର ହୋଇଥାଏ, ଚଳିବାକୁ ସରଞ୍ଜାମ, ପିନ୍ଧିବା ପାଇଁକି ବସ୍ତ୍ର ହୁଏ ପୁଣି ପେଟ ପାଇଁ ଭିନ୍ନ କାମ। ସବୁଜ ପୃଥିବୀ ଗଢ଼ି ଦେବା ପୁଣି ହସିବ ସବୁଜ ବନ, ବାଡ଼ି ବଗିଚାରେ ଲଗାଇବା ଗଛ ସ୍ୱର୍ଣ୍ଣାକ୍ଷରେ ରଚି ନାମ, ସ୍ୱର୍ଣ୍ଣାକ୍ଷରେ ରଚି ନାମ। ବନ୍ଧୁ ସାହିତ୍ୟରେ କଳ୍ପନାର କୁହକ ଥାଏ, ମାତ୍ର ତାର ମୂଳଦୁଆ ସଦାବେଳେ ବାସ୍ତବତାର କଠିନ ଭୂମି ଉପରେ ହିଁ ପ୍ରତିଷ୍ଠିତ। ଉଦୟମାନ ସୂର୍ଯ୍ୟର ସୁବର୍ଣ୍ଣ କିରଣ ଭଳି କଳ୍ପନା ଯେତେବେଳେ ବାସ୍ତବତାର ଶିଶିର ବିନ୍ଦୁ ଉପରେ ପଡ଼େ ସେତେବେଳେ ସୃଷ୍ଟି ହୁଏ ଏକ ଅପୂର୍ବ ସାରସ୍ୱତ ସୌନ୍ଦର୍ଯ୍ୟ। ଗରିବ ଚାଷୀର ଲୁହ, ନିଷ୍ପେଷିତର ଆର୍ତ୍ତନାଦ ଏବଂ ପ୍ରେମିକର ନିଶ୍ୱାସ, ଏସବୁକୁ ସାହିତ୍ୟ ଏକ ରସମୟ ଛନ୍ଦ ବାନ୍ଧି ଭବିଷ୍ୟତ ପାଇଁ ସାଇତି ରଖେ।
0: ସାହିତ୍ୟ ହେଉଛି କାଳଜୟୀ, ଯେ ପର୍ଯ୍ୟନ୍ତ ଏ ସୃଷ୍ଟିରେ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଜୀବନର ବାସ୍ତବତା ସାହିତ୍ୟର ସୁରଭିତ ପୁଷ୍ପରେ ନିଜକୁ ପ୍ରସ୍ଫୁଟିତ କରୁଥିବ। ସାହିତ୍ୟ କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ବର୍ତ୍ତମାନର ସାରଥୀ ଏବଂ ଭବିଷ୍ୟତର ଆଲୋକବର୍ତ୍ତିକା ଅଟେ।
1: ହଁ ବନ୍ଧୁ, ସାହିତ୍ୟ ଏବଂ ବାସ୍ତବିକତା ମଧ୍ୟରେ ଥିବା ସମ୍ପର୍କ କୌଣସି କୃତ୍ରିମ ସେତୁ ନୁହେଁ, ବରଂ ଏହା ଆତ୍ମା ଏବଂ ଶରୀରର ମିଳନ ଭଳି ଅଭିନ୍ନ।
0: ବନ୍ଧୁ ସାହିତ୍ୟ କେବଳ ଏକ ସ୍ୱପ୍ନୀଳ ଆକାଶ ନୁହେଁ, ବରଂ ଏହା ମାଟିର ମହକ ଏବଂ ମଣିଷର ଲୁହ ଲହୁରେ ଗଢ଼ା ଏକ ଜୀବନ୍ତ କାବ୍ୟ, ଯେଉଁଠାରେ ସାହିତ୍ୟିକ ନିଜର କଳ୍ପନାର ସ୍ପର୍ଶରେ ରୁକ୍ଷ ସତ୍ୟକୁ ରସମୟ କରି ସମାଜ ସମ୍ମୁଖରେ ପରିବେଷଣ କରେ, ଯାହା ମଣିଷକୁ କେବଳ ଆନନ୍ଦ ଦିଏ ନାହିଁ ବରଂ ତାର ବିବେକକୁ ଜାଗ୍ରତ କରାଇଥାଏ।
1: ବନ୍ଧୁ ସାହିତ୍ୟ ଏବଂ ବାସ୍ତବିକତା ପରସ୍ପରର ପରିପୂରକ। ଯେପର୍ଯ୍ୟନ୍ତ ଏ ସୃଷ୍ଟିରେ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଜୀବନର ସତ୍ୟ ଓ ବାସ୍ତବତା ସାହିତ୍ୟର ସୁରଭିତ ପୁଷ୍ପରେ ନିଜକୁ ପ୍ରସ୍ଫୁଟିତ କରୁଥିବ।
0: ସାହିତ୍ୟ କେବଳ ଅତୀତର ସ୍ମୃତିଚାରଣ ନୁହେଁ, ବରଂ ଏହା ବର୍ତ୍ତମାନର ସାରଥୀ ଏବଂ ଭବିଷ୍ୟତର ଆଲୋକବର୍ତ୍ତିକା ଅଟେ। ଶବ୍ଦର ଏହି ମହାଯଜ୍ଞରେ ବାସ୍ତବତା ହିଁ ଏହାର ପବିତ୍ର କୃତ, ଯାହା ସାରସ୍ୱତ ଶିକ୍ଷାକୁ ଚିର ପ୍ରଜ୍ୱଳିତ ରଖେ। ତେଣୁ ସାହିତ୍ୟ ହେଉଛି ବାସ୍ତବତାର ସେହି ପବିତ୍ର ଗଙ୍ଗୋତ୍ରୀ, ଯାହା ମାନବ ସମାଜକୁ ଚିରକାଳ ପାଇଁ ଶୁଦ୍ଧ, ମାର୍ଜିତ ଏବଂ ପ୍ରେରଣାଦାୟୀ କରି ରଖିବ।
1: ବନ୍ଧୁ ସାହିତ୍ୟ, ସୃଜନଶୀଳତା ଏବଂ ଲେଖକ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ସୃଜନଶୀଳତା ବିନା ସାହିତ୍ୟର ସୃଷ୍ଟି ଅସମ୍ଭବ ଏବଂ ଲେଖକ ବିନା ସେହି ସୃଜନଶୀଳତାର ପ୍ରକାଶ ଅସମ୍ଭବ। ଲେଖକ ନିଜର ଅନୁଭୂତି ଓ କଳ୍ପନା ମାଧ୍ୟମରେ ସମାଜର ବାସ୍ତବତାକୁ ସାହିତ୍ୟରେ ରୂପାନ୍ତରିତ କରିଥାନ୍ତି।
0: ତେଣୁ ବନ୍ଧୁ ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ସମାଜର ମାର୍ଗଦର୍ଶକ। ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ପାଇଁ ସୃଜନଶୀଳ ସାହିତ୍ୟ ଏବଂ ଲେଖକମାନଙ୍କର ସମ୍ମାନ ଅତ୍ୟନ୍ତ ଆବଶ୍ୟକ। ଶବ୍ଦରେ ଥାଏ ଜୀବନର ସ୍ପନ୍ଦନ, ସାହିତ୍ୟରେ ଥାଏ ସମାଜର ମନ, ଲେଖକର ସୃଜନୀ ସଦା ଅମର। ସାହିତ୍ୟ ହିଁ ଆମ ସଂସ୍କୃତିର ଗୌରବ ଅନନ୍ୟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟାର ନ୍ୟୁଜ୍ ହେଡ୍‌ଲାଇନ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି, ମୁଁ ମହେଶ୍ୱର ସାହୁ। ଭୁବନେଶ୍ୱରରେ ନିର୍ମାଣ ହେବ ନୂତନ ରାଜସ୍ୱ ଭବନ। 600 କୋଟି ଟଙ୍କା ବ୍ୟୟରେ 10 ମହଲା ବିଶିଷ୍ଟ ଏହି ନୂତନ ଭବନରେ ଅଗ୍ନିଶମ ଓ ଡ୍ରାଫ୍ ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ୟାସ୍ଲେସ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି କିଣାବିକା ବେଳେ ଦଲାଲମାନଙ୍କୁ ଦୂରେଇ ରଖିବା ପାଇଁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ଯୋଜନାର ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷା ପ୍ରତିଷ୍ଠାନର ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11ଟା ଯାଏ ଆବେଦନର ସମୟସୀମା ରଖାଯାଇଛି। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ 8,000ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଛନ୍ତି। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ଗୋଲରେ ପରାସ୍ତ କରି ବେଲ୍ଜିୟମ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବର୍ତ୍ତମାନ ନ୍ୟୁଜ୍ ହେଡ୍‌ଲାଇନ୍ ସେତିକି, ଆପଣମାନେ ପରବର୍ତ୍ତୀ ହେଡ୍‌ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟାରେ।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ସହିତ ଆଲୋଚନା ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ରାତି 8:30 ରାତି 9:30 ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ବନମଲ୍ଲିକା ପ୍ରଚାର କରିବ ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:30। ଗୀତ ଗୀତିକା ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 3:00। ଚିରହରିତ୍ରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ଅପରାହ୍ନ 4:55 ଦେଶଭକ୍ତି ଗୀତ ରାତି 7:02 ଓଡ଼ିଆ କଥାଚିତ୍ର ଗୀତ ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 71ତମ ଭାଗ।

ସ୍ୱାସ୍ଥ୍ୟ ଶିକ୍ଷା ଓ ସାମାଜିକ ସମ୍ମାନର କଥା। ଏବେ ଆସିବା ଦ୍ୱିତୀୟକୁ। ଦ୍ୱିତୀୟ ସୋପାନ ହେଲା ଅର୍ଥନୈତିକ ସ୍ୱାଧୀନତା। ଯେତେବେଳେ ମହିଳା ସାମାଜିକ ଭାବେ ସୁରକ୍ଷିତ ହୁଏ, ସେତେବେଳେ ସେ ନିଜ ପରିବାର ତଥା ସମାଜ ଓ ଦେଶର ବିକାଶ କଥା ଚିନ୍ତା କରିପାରେ। ଏହିଠାରେ ହିଁ ଅର୍ଥନୈତିକ ସ୍ୱାଧୀନତାର ମୂଳଦୁଆ ପଡେ। ଏବଂ ଏହାକୁ ଆଖିରେ ଦେଖି ସରକାର 2021 ଓ 2022 ଅଣସଂଗଠିତ ମହିଳା ଶ୍ରମ କ୍ଷେତ୍ର ଗୁଡକୁ ସରକାରୀ ଉଦ୍ୟମରେ ଅଧିକ ଗୁରୁତ୍ୱ ଦିଆଯାଇ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ ଗଠନ କରି ଗାଁ ଗାଁ ଓ ସହରରେ ସଂଗଠିତ କରିଛନ୍ତି। ଏହା ଛଡା ଜନଧନ ଯୋଜନା ମାଧ୍ୟମରେ 53%ରୁ ଅଧିକ ବ୍ୟାଙ୍କ ଖାତା ମହିଳାଙ୍କ ନାମରେ ଖୋଲାଯାଇ ସିଧାସଳଖ ସରକାରୀ ସହାୟତା ସେମାନଙ୍କ ହାତରେ ପହଞ୍ଚା ଯାଇଛି। ଏହା ତାଙ୍କୁ ଠକ ଜାଲ ମଧ୍ୟସ୍ଥିଙ୍କ କବଳରୁ ରକ୍ଷା ବି କରିଛି। ସମଗ୍ର ଭାରତରେ 10 କୋଟିରୁ ଉର୍ଦ୍ଧ ମହିଳା ଆଜି ସ୍ୱୟଂ ସହାୟିକା ଗୋଷ୍ଠୀରେ ନିଜକୁ ସଂଗଠିତ କରିପାରିଛନ୍ତି। କୋଭିଡ ଲକଡାଉନ ସମୟରେ ଏହି ମହିଳାମାନେ ହିଁ ଆଗଧାଡିର ଯୋଦ୍ଧା ସାଜି ରାସନ ଓ ପନିପରିବା ଦୋକାନ ପରିଚାଳନା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହା ଛଡ଼ା ଐତିହାସିକ ସୁଭଦ୍ରା ଯୋଜନା ମାଧ୍ୟମରେ ଆଜି ଓଡ଼ିଶାର 1 କୋଟିରୁ ଅଧିକା ମହିଳାଙ୍କୁ ଆର୍ଥିକ ମୂଳପୁଞ୍ଜି ଭାବେ ଯୋଗାଇ ଦିଆଯାଇଛି। କିଛି ଛୋଟ କଥା ନୁହେଁ। ଏହା ଛଡ଼ା ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଆଜି ଗ୍ରାମୀଣ ମହିଳାମାନେ ବାର୍ଷିକ 1 ଲକ୍ଷରୁ ଅଧିକ ଆୟ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କୋରାପୁଟର ରାଇମତୀ ଘିଉରିଆ, ଯାହାଙ୍କୁ ଆମେ ମାଣ୍ଡିଆ ରାଣୀ ବୋଲି ଜାଣିଛେ, ଏବଂ ମୟୂରଭଞ୍ଜର ସୁବାସା ମହନ୍ତ, ମାଣ୍ଡିଆ ମା, ଯେଉଁମାନେ ଆଜି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଇ G20 ସମ୍ମିଳନୀ ପର୍ଯ୍ୟନ୍ତ ନିଜର ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଆଜି ଗାଁ ଗାଁରେ ମହିଳାମାନେ ଡ୍ରୋନ୍ ଦିଦି ସାଜି ଆଧୁନିକ କୃଷି ଡ୍ରୋନ୍ ଉଡାଉଛନ୍ତି। ଏହା ଛଡ଼ା ପ୍ରଧାନମନ୍ତୀ ମୁଦ୍ରା ଯୋଜନାରେ ଶତକଡା 68% ଋଣ ମହିଳା ଉଦ୍ୟୋଗୀଙ୍କୁ ମିଳିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଜୟନ୍ତୀ ମହାପାତ୍ରଙ୍କ ଭଳି ମହିଳାମାନେ ମାଣିକସ୍ତୁ ଆଗ୍ରୋ ପ୍ରାଇଭେଟ ଜରିଆରେ ପଶୁପାଳନ ପରି ବ୍ୟବସାୟକୁ ଏକ ନୂତନ ଦିଗନ୍ତ ଦେଇଛନ୍ତି, ଯାହାଦ୍ୱାରା ସେ ଛେଳି ବ୍ୟାଙ୍କ ଗାଁ ଗାଁରେ ପ୍ରତିଷ୍ଠା କରି ଏକ ନୂତନ ବ୍ୟବସାୟର ଶୁଭାରମ୍ଭ କରିଛନ୍ତି। ଇଏ ତ ଗଲା ଆମ ଦ୍ୱିତୀୟ ସୋପାନ କଥା। ବର୍ତ୍ତମାନ ଆସିବା ତୃତୀୟ ସୋପାନକୁ। ତ ଏଇ ତୃତୀୟ ସୋପାନ ହେଉଛି ଆମ ରାଜନୈତିକ ନେତୃତ୍ୱ କ୍ଷମତା। ଏହା ହେଉଛି ଏ ଯାତ୍ରାର ସର୍ବୋଚ୍ଚ ଶିଖର, ଯାହା ରାଜନୈତିକ ଭାଗିଦାରୀ କଥା କହେ। ଯେଉଁ ପର୍ଯ୍ୟନ୍ତ ମହିଳାମାନେ ନିଜକୁ ସଂସଦ ବା ବିଧାନସଭାରେ ଉପଯୁକ୍ତ ସଂଖ୍ୟାରେ ଉପସ୍ଥାପିତ ନ କରି ନିଜର ସୁବିଧା ଅସୁବିଧା ଭଲ ମନ୍ଦ କଥା ନ ଉଠେଇ ପାରିବେ, ସେ ପର୍ଯ୍ୟନ୍ତ ଏ ଯୋଜନାର ସଫଳ ମୂଲ୍ୟାୟନ କେବେ ବି ହୋଇପାରିବ ନାହିଁ। ଆଜିର ନାରୀ କେବଳ ଆଉ ନିରବ ଭୋଟର ନୁହେଁ, ସେ ଏକ ଶକ୍ତିଶାଳୀ ଷ୍ଟ୍ରାଟେଜିକ ଭୋଟ ବ୍ୟାଙ୍କ ସାଜିଛି ଏବଂ ସରପଞ୍ଚରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନେତୃତ୍ୱ ନେଉଛି। ଏହା ସତ୍ତ୍ୱେ ବି ମହିଳା ସଶକ୍ତିକରଣରେ ରାସ୍ତାରେ ଅନେକ ଘାତ ପ୍ରତିଘାତ ଓ ବାଧାବିଘ୍ନ ରହିଛି, ଯେମିତିକି ଆମ ସାମାଜିକ ଓ ସାଂସ୍କୃତିକ ବାଧା। ଆଜି ବି ଆମେ ଏକ ପୁରୁଷ କେନ୍ଦ୍ରିକ ସାମାଜିକ ବ୍ୟବସ୍ଥାରେ ବଞ୍ଚୁଛେ, ଯେଉଁଠି ପାଠ ଠାରୁ ଆରମ୍ଭ କରି ସୁବିଧା ସୁଯୋଗ ଓ ସମ୍ପତ୍ତି ବାଡି କ୍ଷେତ୍ରରେ ପୁଅଙ୍କ ତୁଳନାରେ ଝିଅଙ୍କୁ ଗୌଣ ମନେ କରାଯାଏ। ଆଜି ବି ଅନେକ ଚଳଣିରେ ଝିଅକୁ କେବଳ ଅନ୍ୟର ଘର ସଂସାର ସମ୍ଭାଳୁଥିବା ପରଗୋତ୍ରୀ ଭାବେ ଗଣାଯାଏ। ଆଜି ବି ଜାତି ଧର୍ମ ନିର୍ବିଶେଷରେ ନାରୀଟି ସାମାଜିକ ତଥା ଘରୋଇ ହିଂସା ଓ ପାଶବିକ ଅତ୍ୟାଚାରର ଶିକାର ହୁଏ। ଏମିତିରେ ବି ଦେଖାଯାଇଛି ମହିଳାମାନଙ୍କୁ ସୁଯୋଗ ସୁବିଧା ପ୍ରଦାନ କଲେ ସେମାନେ ଖେଳ, ସଙ୍ଗୀତ, ଗୀତ, ବ୍ୟବସାୟ ଅନେକ କ୍ଷେତ୍ରରେ ଆଜି ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛନ୍ତି। ସେଥିପାଇଁ ତ ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଅନେକ ଥର ଅନେକ ସଫଳ ଉଦ୍ୟୋଗୀ ମହିଳା, ସେ ଚାଷୀ ହୁଅନ୍ତୁ, ସେ ବୁଣାକାର ହୁଅନ୍ତୁ, ସେ ଖେଳାଳି ହୁଅନ୍ତୁ କି ସେ ଜଣେ ବୈଷୟିକ କୌଶଳୀ ମହିଳା ହୁଅନ୍ତୁ, ସମସ୍ତଙ୍କର ଉତ୍କୃଷ୍ଟତାକୁ ପ୍ରତିପାଦିତ କରି ଆମକୁ ପ୍ରୋତ୍ସାହନ ଦେଇଛନ୍ତି ଆଗକୁ ବଢିବା ପାଇଁ। ଆଜି ଏଇ ସବୁ ଯୋଜନା ମାନଙ୍କର ସଫଳ ରୂପାୟନ ତ ହେଲା ଆଜି ଷ୍ଟାର୍ଟଅପ୍ କୁହନ୍ତୁ, ଏଇ ସରକାରୀ ପ୍ରଚେଷ୍ଟାର ଫଳ ହିଁ ଆମେ ଆଜି ଆଖି ଆଗରେ ଦେଖୁଛେ। ସେ ମିଜାଇଲ ଓମେନ୍ ଡକ୍ଟର ତେସି ସୋମାସ ହୁଅନ୍ତୁ, ତାମିଲନାଡୁ ଇଟାଭାଟିର ଦାଦନ ଶ୍ରମିକ ଉଦ୍ଧାର କରିଥିବା ମାନସୀ ବହରିଆ ସାମାଜିକ କର୍ମୀ ହୁଅନ୍ତୁ, ବା ନାୟିକାର ପ୍ରତିଷ୍ଠାନ ଫାଲ୍ଗୁନି ନେୟାର ହୁଅନ୍ତୁ, ବା 16,000 କିଲୋମିଟର ବିମାନ ଉଡାଇଥିବା କ୍ୟାପ୍ଟେନ ଜୟା ଅଗ୍ରୱାଲ, ଏମାନେ ସମସ୍ତେ ପ୍ରମାଣିତ କରିଛନ୍ତି ଯେ ସୁଯୋଗ ମିଳିଲେ ନାରୀ ଗବେଷଣାରୁ ଆରମ୍ଭ କରି ବ୍ୟୋମଯାନ ଚାଳନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶୀର୍ଷକୁ ଯାଇପାରେ। 2047ର ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ମହିଳାମାନଙ୍କୁ ସାଥିରେ ନେବାକୁ ପଡିବ। ମହିଳାମାନଙ୍କ କାନ୍ଧରେ କାନ୍ଧ ମିଳାଇ ହିଁ ବିକଶିତ ଭାରତ।

0: ଭାରତର ଲକ୍ଷ୍ୟ ପୂରଣ ହେଇପାରିବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ, କେବଳ ସରକାରଙ୍କ ଉପରେ ତ ଦାୟିତ୍ୱ ଛାଡି ଦେଇ ହେଲେ ହବନି। ସରକାରଙ୍କ ପ୍ରଚେଷ୍ଟା ଛଡା ସମାଜର ଦୃଷ୍ଟିଭଙ୍ଗୀ ମଧ୍ୟ ଏଥିପ୍ରତି ବଦଳିବା ଦରକାର। କାରଣ ଯେତେବେଳେ ଦେଶର ଜନସଂଖ୍ୟାର 50% ପାଖାପାଖି ନାରୀ ରହୁଛନ୍ତି, ସେତେବେଳେ ନାରୀଙ୍କୁ ଅବହେଳା କରି କେବେ ବିକଶିତ ଭାରତର ସ୍ୱପ୍ନ ଦେଖି ହୁଏ ନା। ତେଣୁ ନାରୀର ପ୍ରଗତି ହିଁ ଦେଶର ପ୍ରଗତି, ଏକଥା ଘରଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ସମସ୍ତେ ଭାବିବା ଉଚିତ। ଯାହା ସରକାର ହୃଦୟଙ୍ଗମ କରିଛନ୍ତି ତାହା ସମାଜ ବି ଭାବିବା ଉଚିତ। ଏହା ହିଁ ବିକଶିତ ଭାରତର ଲକ୍ଷ୍ୟ ହେଉ।
1: ଶୁଣୁଥିଲେ ଆଲୋଚନା, ନାରୀ କୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ ବିକଶିତ ଭାରତର ମୁଖ୍ୟ ସୋପାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ବିନ୍ଦୁ ନିବେଦିତା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 9,00,000 ଚାରାରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ୍, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯେଉଁ ବଡ଼ ବଡ଼ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯେଉଁ ନଦୀ ଗୁଡ଼ିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ, ଏଇଭଳି ଯେଉଁ ମିଶନ କରାଯାଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି। ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 9,00,000 ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ୍ ପେଡ଼୍ ମା' କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କୁ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଊର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଦୁଇଟି ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍କୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ

0: ହୋଇଛି। ଏଥିରେ ଜନଜାତି କଳା, ସଂସ୍କୃତି, ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତାପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ, ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣା ବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ଭାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ୍ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ଜମିଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କ୍ୟାଶ ଟ୍ରାନ୍ଜାକ୍ସନ ହୋଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାଯାଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କ୍ୟାସଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କ୍ୟାଶ ଟ୍ରାନ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍କାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍କାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍କାତ କ୍ଷେତ୍ରରେ ଏସ୍ଏଆଇଏଲ୍ ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। ଏସ୍ଏଆଇଏଲ୍ର ଇସ୍କାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର ଦରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ଭାର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ

0: ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7ଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇଭେକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇ ନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍କରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟାବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଅଧିକ ଚାରାରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଚାରାରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ୍ ପେଡ଼ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରାରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24,70,00,000 ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ

ପ୍ରୋହାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ଶ୍ରୋତାବନ୍ଧୁ ସନ୍ଧ୍ୟା ସାତଟାର ନ୍ୟୁଜ୍ ହେଡ୍ଲାଇନ୍ସକୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୁଁ ମହେଶ୍ୱର ସାହୁ ବର୍ଦ୍ଧିତ ସବୁଜ ବଳୟ ଯୋଜନା ମାଧ୍ୟମରେ ଚଳିତ ବର୍ଷ ରାଜ୍ୟରେ 358 ହେକ୍ଟର ଜମିରେ 15,93,000 ଚାରା ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଆଜି ଭୁବନେଶ୍ୱରରେ ଆୟୋଜିତ 77ତମ ବନ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବିକାଶ ଓ ପରିବେଶ ପରସ୍କର ବିରୋଧୀ ନୁହେଁ ବରଂ ପରିପୂରକ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଉତ୍କଟ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘସ୍ଥାୟୀ ସମାଧାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଫିଟ୍ନେସ୍ ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ ଜବତ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ବୀମା ପରମିଟ୍ ଓ ଫିଟ୍ନେସ୍ ପ୍ରମାଣପତ୍ର ନଥିଲେ ଜରିମାନା ସହ ଗାଡ଼ି ଜବତ କରାଯିବ ସଡ଼କ ଦୁର୍ଘଟଣା ହ୍ରାସ କରିବା ଉଦ୍ଦେଶ୍ୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ଏଭଳି କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି ଛତିଶଗଡ଼ର କଲମା ବ୍ୟାରେଜ୍ରେ 46 ଗେଟ୍ ଖୋଲାଥିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ଏହାକୁ ଦୃଷ୍ଟିରେ ରଖି ଆସନ୍ତା 9 ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଛଡ଼ାଯିବ ବୋଲି ନଦୀବନ୍ଧ ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି ତେବେ ଏଥିନେଇ ମହାନଦୀରେ କୌଣସି ପ୍ରକାର ବନ୍ୟା ଆଶଙ୍କା ନାହିଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଟ୍ରାଇବ୍ ଏକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି ଏହା ଜନଜାତି ସମ୍ପ୍ରଦାୟର ଐତିହ୍ୟ ସଂରକ୍ଷଣ ଗବେଷଣାକୁ ସୁଦୃଢ଼ କରିବା ଏବଂ ସମାବେଶୀ ବିକାଶକୁ ଅଧିକ ଗତିଶୀଳ କରିବ ବୋଲି ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି
2: ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି ଆପଣମାନେ ପରବର୍ତ୍ତୀ ହେଡ୍ଲାଇନ୍ ଶୁଣିପାରିବେ ରାତି 8ଟାରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବିଶ୍ୱରୂପ ମହାପାତ୍ର ଓ ଯଶସ୍ୱିନୀ ନାୟକ କଥାଚିତ୍ର ଟିକେ ଖରା ଟିକେ ଛାଇ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ ସିକ୍ସଟିନ୍ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୈତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
2: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा। हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
1: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିଭିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
2: ଇଣ୍ଡିଆ ଔର ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହି ଶେୟାର ନହିଁ କରତେ, ହମାରି ହିଷ୍ଟ୍ରି ଭି ଶେୟାର୍ଡ ହେ, ହମାରା ସମ୍ବନ୍ଧ ରାମାୟଣ ଔର ମହାଭାରତ କି ବିରାସତ ହେ। ବୋରୋବୁଦୁର ଔର ପ୍ରଭାନନ୍ଦ ଜେସି ଅଦ୍ଭୁତ ସ୍ମାରକୋଁ କେ ଜରିଏ ଜୁଡେ ହେ, ହମ ଇଣ୍ଡୋନେସିଆ କେ ରାଷ୍ଟ୍ରୀୟ ପ୍ରତି ଗରୁଡ଼ା ସେ ଜୁଡେ ହେ।
1: ରଣନୀତିକ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜି ଇଣ୍ଡୋନେସିଆ ସଂସଦରେ ସାଇବର ସୁରକ୍ଷା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଗ୍ରେଟ୍ ନିକୋବରଠାରୁ ମଲାକା ପ୍ରଣାଳୀ ପର୍ଯ୍ୟନ୍ତ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଜନସମ୍ପର୍କକୁ ଅଧିକ ସଶକ୍ତ କରିବାର

0: ଆବଶ୍ୟକତା ଉପରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଭାରତୀୟ ସାଂସ୍କୃତିକ ଐତିହ୍ୟ ଗଙ୍ଗା ମହାକୁମ୍ଭ ଭଳି ମହୋତ୍ସବକୁ ସୁଯୋଗ ସୃଷ୍ଟି କରିଥାଏ। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ବଜାୟ ରଖିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ମୋଦି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଆଇଆଇଏମ୍ ବାଙ୍ଗାଲୋରର ଏକ କ୍ୟାମ୍ପସ୍ ଇଣ୍ଡୋନେସିଆରେ ପ୍ରତିଷ୍ଠା କରାଯିବ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତ ଅବସରରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଭାରତର ପାରମ୍ପରିକ ଜ୍ଞାନ ଓ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରରେ ଆଦୃତ କରାଇବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: भारत की बहुत ही महत्वपूर्ण बी स्कूल आईआईएम बेंगलुरु की कैंपस ओवरसीज कैंपस इंडोनेशिया की संगासरी एसईजेड में माननीय प्रधानमंत्री नरेंद्र मोदी जी की इंडोनेशिया की दौरे के अंदर अभी माननीय प्रधानमंत्री इंडोनेशिया के दौरे में हैं। उस दौरे के अंदर अनेक बायलैटरल विषय सामने आई है, बहुत द्विपाक्षिक विषय पर सहमति बनी और राजीनामा हुई। उसी श्रेणी में आज आईआईएम बेंगलुरु की कैंपस इंडोनेशिया में खोलने के लिए प्रधानमंत्री जी ने अनुमति दिया है।
0: आपण माने संवाद सुनुछंती आकाशवाणी रो। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା 20,000 ଅଧିକ କୃଷି ଉଦ୍ୟୋଗୀ ଏବଂ ପ୍ରାୟ 2,00,000 ଚାଷୀଙ୍କୁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଲାଗି କୃଷିକ୍ଷେତ୍ରକୁ ବିକଶିତ କରିବା ସହିତ ଦେଶର ଗ୍ରାମାଞ୍ଚଳ ଓ କୃଷକମାନଙ୍କୁ ମଧ୍ୟ ସମୃଦ୍ଧ କରିବା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟ ହାସଲ କରିବା ଲାଗି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ସଂଗଠନ ସହିତ ଏ ଦିଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ପ୍ରଗତି କାର୍ଯ୍ୟକ୍ରମ ଅଧୀନରେ 26,000 କ୍ଷୁଦ୍ର କୃଷି ଉଦ୍ୟୋଗୀଙ୍କୁ ତାଲିମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ୟୋଗୀମାନେ ଗୋଟିଏ ଗ୍ରାମରେ କାର୍ଯ୍ୟ କରିବେ ଏବଂ ଗ୍ରାମାଞ୍ଚଳ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଦିଗରେ 100-200 କୃଷକ ସେମାନଙ୍କୁ ସହଯୋଗ କରିବେ ବୋଲି ଶ୍ରୀ ଚୌହାନ କହିଛନ୍ତି।
2: प्रधानमंत्री जी के विजन के कारण भारत की कृषि तेजी से बदल रही है। विकसित भारत के लिए विकसित कृषि, समृद्ध गांव, समृद्ध किसान, उसमें सरकार अपने सारे प्रयत्न कर रही है, लेकिन सरकार के साथ अगर बाकी संगठन भी जुड़ते हैं तो काम और तेजी से आगे बढ़ता है। और प्रगति कार्यक्रम के अंतर्गत ये तय किया है कि अभी तक 26,000 कृषि उद्यमी ट्रेंड करके छोटे छोटे कृषि उद्यमी इन्होंने तैयार किए हैं जो एक गांव में काम करते हैं और गांव की कृषि को बदलने के लिए 100-200 किसान को साथ जोड़ते हैं।
0: ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ସହିତ ଏହି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ହାସଲ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରି ଶିଳ୍ପ ଏବଂ ଇସ୍କାତ ମନ୍ତ୍ରୀ ଏସ୍ଡି କୁମାରସ୍ୱାମୀଙ୍କ ସହିତ ଏ ସମ୍ପର୍କରେ ତାଙ୍କର ଅତ୍ୟନ୍ତ ଫଳପ୍ରଦ ତଥା ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଇସ୍କାତ କ୍ଷେତ୍ରରେ ନୂତନ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିବା ତଥା ଏହାର ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ସମ୍ପୃକ୍ତ ବିଭିନ୍ନ ପ୍ରତିପକ୍ଷଙ୍କ ସହିତ ଏକ ସକାରାତ୍ମକ ଆଲୋଚନା କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ବାହାରିନ୍ର ଉପପ୍ରଧାନମନ୍ତ୍ରୀ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା ହୋଇଛି। କ୍ରିକେଟ୍, ଭାରତ ଇଂଲଣ୍ଡ ମଧ୍ୟରେ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିର ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10ଟାରେ ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ପୂର୍ବବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30ରେ ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଜାନିକ୍ ସିନର ଓ ଜର୍ମାନ୍ର ଜାନ୍ ଲେନାର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ

0: ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋବାଙ୍କ ମଧ୍ୟରେ ମୁକାବିଲା ହେବ। କେରଳରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟାନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏକ ସଶକ୍ତ ଭାରତ ଓ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏହି ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତା'ର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି, ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତ ମୋର ମାତୃଶକ୍ତି ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୂରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୂରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
2: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସେନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000 ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବାବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ

0: ସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧ ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମ ଅନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଯା ହଉ, ଏଥର ଏତେ ଗଛ ଲାଗିଲାଣି ମନ ଖୁସି ହେଇଯାଉଛି। ହଉ, ଏ ଗଛ ଯଦି ଟିକେ ବଡ ହେଇଯିବ, କେତେ ଛାଇ ଦବ, କେତେ ଫୁଲ ଦବ, କେତେ ଫଳ ଦବ। ଏଇ ମାଳ ପାଟି
1: ହଁ
0: ହଁ ମାଳ ଆସେ ଆସେ।
1: ଜୁହାରେ ଜୁହାରେ ଲୋ ଅପା।
0: ହଁ ଜୁହାରେ ଜୁହାରେ।
1: ତମେ ଏଇଠି ବସିଛ, ମୁଁ ଗାଁ ଗୋଟା ଯାକ ଖୋଜିକି ଆସିଲି।
0: କାହିଁକି ଖୋଜୁଥିଲ କି?
1: ଆଲୋ ଅପା, ଆଜି ଯୋଉ ଖରାବେଳେ ଚାରା ଦିଆଯାଉଥିଲା ବା, ଆଣିଛ ନା ନାହିଁ ବା?
0: ଚାରା କେତେ ଆଣିକି ଲଗା ସରିଲାଣି, ପୁଣି ଯୋଉ ଆଣିଥିଲି ତାକୁ ହେଇ ଲଗା ହେଇଛି, ପୁଣି ଆଉ କିଛି ଅଛି, କାଲି ବି ଲଗା ହବ। ହେଲେ ଆମର ଯୋଉ ବନ ମହୋତ୍ସବ ସପ୍ତାହ ପାଳନ ହଉଛି ଜୁଲାଇ 1 ତାରିଖରୁ ଆଜି ପର୍ଯ୍ୟନ୍ତ 7 ତାରିଖ ପର୍ଯ୍ୟନ୍ତ, ତା ମାଧ୍ୟମରେ ଆମର କେତେ ଗଛ ଲାଗିଲା କହିଲ?
1: ଆଲୋ ଅପା, ଆଷାଢ ମାସ ବର୍ଷା ହଉଛି, ଠିକ ସମୟରେ ଆମର ଯାହା ହଉ ଗଛ ଗୁଡା ଲାଗିଗଲା।
0: ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଉ ନାରା ଦେଇଛନ୍ତି, ଏକ ପେଡ ମା କେ ନାମ,
1: ବହୁତ ଭଲ କଥା,
0: ଗୋଟିଏ ଗଛ ମାଙ୍କ ନାଁରେ।
1: ହଁ,
0: ଲୋକମାନେ ତ ଲଗେଇଛନ୍ତି, ତାପରେ ବି ଆହୁରି ଅଧିକ ଗଛ ଲଗେଇଛନ୍ତି।
1: ଆଲୋ ଅପା, ଗଛଟିଏ ଜୀବନଟିଏ, ଯେମିତି ଆମେ ଆମର ପିଲାକୁ ସୁସ୍ଥ ସବଳ କରି ପାଳୁଛେ, ସେମିତି ଗଛ ରହିଲେ ସିନା ଧରିତ୍ରୀ ଶସ୍ୟ ଶ୍ୟାମଳା ହବ।
0: ଗଛ ଅଧିକରୁ ଅଧିକ ଲଗେଇବା, ଆମ ପରିବେଶକୁ ସବୁଜିମାରେ ଭରିବା, ତାହେଲେ ଆଗାମୀ କି ଆମେ ଠିକ ଟାଇମରେ ଖରା ପାଇବା, ଠିକ ଠାକ ଶୀତ ହବ, ଠିକ ଠାକ ବର୍ଷା ହବ, ସବୁ ପରିମାଣ ଠିକ ହବ।
1: ମାନେ ତମେ କହିବାକୁ ଚାହୁଁଛ, ଖରା ଦିନେ ଖରା ହବ, ବର୍ଷା ଦିନେ ବର୍ଷା ହବ, ଶୀତ ଦିନେ ଶୀତ ହବ, କିନ୍ତୁ ଅପା ସବୁ କିଛି ହଉଛି, ଆମେ ମଣିଷ ସମାଜ ଏତେ ବସ୍ତୁବାଦୀ ହେଇଯାଉଛେ, ଆମେ ଅଯଥାରେ ଗଛ ଗୁଡା କାଟି ପକଉଛେ।
0: ହେଲେ କଂକ୍ରିଟ ଜଙ୍ଗଲ କଲେ, ଘର ଉପରେ ଘର କଲେ, ଫଟଫଟିଆ ଚଢିକି ବୁଲିଲେ, ଗଛ କାଟିଲେ, ଆମେ ମାନେ ସହିବାନି ତ ସହିବ କିଏ?
1: ମାନେ ଆମେ ଉନ୍ନତି ନାଁରେ ବିନାଶ କରି କରି ଚାଲିଲେ
0: ବିକାଶ ହବ ତା ବାଟରେ ହବ? ଆମେ ଗଛ କାଇଁ କାଟିବା?
1: ଆମେ ଯଦି ଗୋଟେ ଗଛ ହାଣିବା, ସେଇଠି 5ଟା ଗଛ ଲଗେଇଲେ କ୍ଷତି?
0: ବାସ, ଏଇ ପଦେ କଥା କହିଲ, ମୋ ମନକୁ କିଣି ନେଲ। ଯଦି ଆମେ ଗୋଟିଏ ଗଛ କାଟୁଛେ, 5ଟି ଗଛ ଲଗେଇ, ଏଇ ପଦକ୍ଷେପ ନେଲେ ଆମେ ଗଛ ସଂଖ୍ୟା ବଢିବ, କୃତ୍ରିମ ଜଙ୍ଗଲ ସୃଷ୍ଟି ହବ, ଆମ ପରିବେଶରେ ସବୁଜିମା ଭରିବ। ହେଲେ ବୁଝିଲ ମାଳ, ଏଥର ଗାଁ ଗାଁରେ ସବୁ ଯୋଉ ଯୁବକ ପିଲାମାନେ ଭଲ ପଦକ୍ଷେପ ନେଇଛନ୍ତି,
1: ନବା ଉଚିତ ଆମର ଭାରତର ଭବିଷ୍ୟତ ଯୁବକଙ୍କ କାନ୍ଧରେ।
0: ଯୋଉ ଚାରା ବଣ୍ଟନ ହଉଛି
1: ସରକାର ପୁରା ମାଗଣାରେ ଦଉଛନ୍ତି,
0: ମାଗଣାରେ ଦଉଛନ୍ତି କୋଉଠିକି? ସ୍କୁଲ କଲେଜ ଯୋଉ ସରକାରୀ ସଂସ୍ଥାମାନ ଅଛି,
1: ଆମର ପିଲାମାନେ ଶିଖିଲେ ଭଲ ନା? ଆଉ
0: ଏଇଠିକି ସବୁ ମାଗଣା ଦିଆଯାଉଛି, ଆଉ ଯଦି ଆମର ସାଧାରଣ ଲୋକ ଆଣିବେ, ତାହେଲେ ଗଛ ଗୋଟେକୁ 1 ଟଙ୍କା ଦେଇ ଆଣିବେ।

0: ଏତେ ଅଳ୍ପ ପଇସାରେ ଯଦି ଆମେ ଗଛଟେ ଆଣିପାରିବା, ଗଛ ତ ଫୁଲ ଦବ, ଫଳ ଦବ, ସବୁ ତ କିଛି ଆମେ ପାଉଛେ ସେଇ ଗଛରୁ।
1: ଏଇ ସପ୍ତାହ ବ୍ୟାପୀ ଗଛ ବହୁତ ଲୋକ କିଣିଛନ୍ତି ଆଉ ବହୁତ ଲଗେଇଛନ୍ତି।
0: ଲୋକମାନେ ସଚେତନ ହେଲେଣି, ପୁଣି ଥରେ ପୁରୁଣା ଚାଷ ପଦ୍ଧତିକୁ ଫେରିଲେଣି, ଗଛ ଲଗେଇବାକୁ ମନ ବଳେଇଲେଣି। କାରଣ ସବୁରି ମୂଳରେ ଆମେ ଦେଖୁଛେ ପାଣିପାଗ, ଆମେ ତ ଭୁକ୍ତଭୋଗୀ। ଆମେ ଦେଖୁଛେ ପାଣିପାଗର ଅନିୟମିତତା ଫଳରେ ଉପକାରୀ ଜୀବ ମରୁଛନ୍ତି, ଅପକାରୀ ଜୀବଙ୍କର ସଂଖ୍ୟା ଦିନକୁ ଦିନ ବଢୁଛି।
1: ହେଲେ ବର୍ତ୍ତମାନ ଦେଖାଯାଉଛି ଘର ପଛପଟେ ସବୁ ଗଛ ଲଗାଉଛନ୍ତି, ଖାଲି ଜାଗା ମାନଙ୍କରେ ଗଛ ଲଗାଉଛନ୍ତି, ତା ସହିତ ଛାତ ଉପରେ ଗଛ ଲଗାଉଛନ୍ତି।
0: ଆଉ ଗୋଟେ କଥା ଜାଣିଛ ଟି?
1: କୋଉ କଥା କହିଲା?
0: ଆଲୋ, ଘର ଭିତରେ ପରା ଗଛ ଲାଗୁଛି।
1: ହଁ, ଘର ଭିତରେ ଲଗାଉଛନ୍ତି, ଛାତ ଉପରେ ଛୋଟ ଛୋଟ ଯୋଉ ଗଛ ହବ ତାକୁ ସବୁ ଲଗାଉଛନ୍ତି, ପନିପରିବା ବି ଚାଷ କରୁଛନ୍ତି ଛାତ ଉପରେ। ଯାହାର ଯାହା ଦରକାର ହେଲା ତୋଳି ଆଣିକି ରୋଷେଇବାସ କରୁଛନ୍ତି ଆଉ କଣ।
0: ଆମେ ଗୋଟେ ସବୁଜ ସୁନ୍ଦର ପୃଥିବୀ ଗଢିବା। 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ, ମାନେ ଆଜିର ତାରିଖରେ ଆମେ ଯୋଉ ବନ ମହୋତ୍ସବ ପାଳନ କଲେ, ଆମ ଗାଁ ଗହଳିରେ ତ ଆମେ ଦେଖୁଛେ କେମିତି ସବୁଜିମାରେ ଭରି ହେଇଗଲା।
1: ଏ ଯୁବକ ପିଲାମାନେ କେତେ ଗଛ ଆଣିକି ସବୁ ଲଗେଇକି ତାକୁ ବାଡ଼ ବନ୍ଦୀ କରିଛନ୍ତି ନିଜ ହାତରୁ ପଇସା ଖର୍ଚ୍ଚ କରି।
0: ଆଲୋ ଅପା, ଗୋରୁ ଗାଈ ଖାଇଯିବେନି,
1: ଆଉ ତେଣୁ କରି ତାକୁ ବି ବାଡ଼ ବନ୍ଦୀ କରି ସେ କେମିତି ଗୋଟେ ବଡ ଗଛରେ ପରିଣତ ହବ। ଗଛ ଲଗେଇବା, ପିଲା ଛୁଆ ପରି ପାଳିବା, ଆମ ପରିବେଶକୁ ସବୁଜିମାରେ ଭରିବା।
0: ତାହେଲେ ଜେମା ଅପା, ଆମେ ତ କଥା ହେଲେ, ସନ୍ଧ୍ୟାବେଳ
1: ବୈଠକ ଘର, ଭଜନ ଟିକେ ଶୁଣିବା, ତାପରେ କଥା ହବା।

0: ଜେମାପା।
1: ହଁ ମାଳ,
0: କଣ ବସି ଭାବୁଛ ବା? ଭଜନ ମନକୁ ଗଲା ତ?
1: ଭଜନ ଶୁଣିଲି ମନକର୍ଣ୍ଣ ପବିତ୍ର ହେଲା। ଯୋଉ କଥା ଆମେ କଥା ହଉଥିଲେ ମ, ଗଛ ଲଗେଇବା କଥା।
0: ହଁ ବାପା,
1: ଆଉ କିଛି ଚାରା ଅଛି, ତୁମେ ମୁଁ ଆମର ଗୋଷ୍ଠୀରେ ସବୁ ଯିବା, ଆହୁରି ପୁଣି ଚାଲିବ ଏମିତି ଗଛ ଲଗେଇ।
0: ସ୍କୁଲ ଘରେ ଲଗେଇବା, ଆଲୋ ଆମେ ସେ ଗାଁର ସେ ନାଳବନ୍ଧ କଡ଼ରେ
1: ଲଗେଇବା।
0: ଲଗେଇବା ନା ଆଉ ନଷ୍ଟ କରିବା? ଆଲୋ ବର୍ଷା ପାଣି ଦିନ ଗଛ ଗଡା ହେଲେ ଭଲ ନା? ଆମ ପର ପିଢି ସବୁ ଜାଣିବେନି।
1: ନା ନା, ଆମେ ଯଦି ଏମିତି ଗଛ ଲଗେଇବା, ଆମ ପିଲା ଛୁଆ ଦେଖିଲେ ସେ ବି ଲଗେଇବେ। ଭଗବାନ କରନ୍ତୁ।

0: ତାଙ୍କ ବେଳକୁ ବର୍ତ୍ତମାନ ସମସ୍ୟା ନଥାଉ, ଚାରିଆଡେ ଛୋଟ ଛୋଟ କୃତ୍ରିମ ଜଙ୍ଗଲ ସୃଷ୍ଟି ହେଇ ପରିବେଶ ଠିକ୍ ଠାକ୍ ରହୁ। ହେଲେ ମାଳ, ଆମେ ତ ଭଲ ମନ୍ଦ ଦୀପଦ କଥା ହେଲେ, ଭଜନ ଟିକେ ଶୁଣିଲେ, ବୈଠକ ଘର, ଆଜି ଯୋଉ ଉପରେ ଆମେ କଥା ହଉଥିଲେ ଏଇ ବନ ମହୋତ୍ସବ ଉପରେ ଭଲ ବିଷୟଟି ଅଛି। ଆଜି ଆଲୋଚନାର ବିଷୟ ଅଛି ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ।
1: ଭଲ ବିଷୟଟେ, ଆମେ ତ ଏଇ ଉପରେ କଥା ହଉଥିଲେ। ଆଉ
0: ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ବିନୋଦ କୁମାର ଆଚାର୍ଯ୍ୟ।
1: ତାହେଲେ ମହାଶୟ କଣ ଆଲୋଚନା କରିବେ ଆମେ ଶୁଣିବା।
2: ଏଇ ବିଷୟରେ ବୁଝାଇ କହିବା ପାଇଁ ଆଲୋଚକ ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ। ଆସନ୍ତୁ ସାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ମ୍ୟାଡମ।
2: ସାର, ଆଜି ଯୋଉ ବିଷୟ ରଖିଛେ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ, ଏ ବିଷୟରେ ତ କଥା ହେବା, ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଏ ଯୋଉ ବନ ମହୋତ୍ସବ ସପ୍ତାହ ପାଳନ ହଉଛି, ଏଇ ବନ ମହୋତ୍ସବ ସପ୍ତାହ ପାଳନର ଉଦ୍ଦେଶ୍ୟ କଣ ରହିଛି?
3: ଦେଖନ୍ତୁ, ଏଇଟା ବନ ମହୋତ୍ସବ ବୋଲି ଆମେ କହୁଛେ, ଏହା ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ସମଗ୍ର ଭାରତ ବର୍ଷରେ ବନ ମହୋତ୍ସବ ସପ୍ତାହ ହିସାବରେ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ୍ୟ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସଂରକ୍ଷଣ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ବନ ମହୋତ୍ସବ ହେଉଛି ବୃକ୍ଷରୋପଣ ଓ ବନ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଜାତୀୟ ଅଭିଯାନ। ଏଇଟା 1950 ମସିହାରୁ ପାଳନ ହେଇ ଆସୁଛି, ପ୍ରତିବର୍ଷ ଏଇଟା ପାଳନ ଚାଲିଛି। ଲୋକମାନଙ୍କୁ କେମିତି ସଚେତନ କରିବୁ, ଏହା ହେଉଛି ଆମ ସମସ୍ତଙ୍କର ଏକ ମୁଖ୍ୟ ଉଦ୍ଦେଶ୍ୟ। ସେହି କାର୍ଯ୍ୟକ୍ରମ ଆମେ ପ୍ରତିବର୍ଷ ଆଗକୁ ନେଉଛୁ।
2: ଏହି ସପ୍ତାହ କେବେଠାରୁ ପାଳନ ହେଇ ଆସୁଛି ବର୍ତ୍ତମାନ ପର୍ଯ୍ୟନ୍ତ?
3: ହଁ ମ୍ୟାଡାମ, ଏହି ସପ୍ତାହ ପ୍ରକୃତରେ 1950 ମସିହାରୁ ପାଳନ ଆରମ୍ଭ ହୋଇଛି। ଯେତେବେଳେ ଯେ କହ୍ନେଲାଲ ମାନେକଲାଲ ମୁନ୍ସି ବୋଲି ଜଣେ ମନ୍ତ୍ରୀ ମହୋଦୟ ଥିଲେ, କେନ୍ଦ୍ର ସରକାରଙ୍କର କୃଷି ଓ ଖାଦ୍ୟ ମନ୍ତ୍ରୀ ଥିଲେ, ସେ ହିଁ ପ୍ରଥମେ ଏଇଟା ଏହି ସ୍ଲୋଗାନ ବା ଏହି ସପ୍ତାହ ପାଳନ ଆରମ୍ଭ କରିଥିଲେ। ଆଉ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଏଇଟା ପାଳନ କରାଯାଉଛି, ତାକୁ ମହୋତ୍ସବ ହିସାବରେ ପାଳନ କରାଯାଉଛି। ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବନ ସଂରକ୍ଷଣ, ବନ ସୁରକ୍ଷା ଓ ଲୋକମାନଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି କରିବା, ଏହା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ। ଆଉ ଏହି ଅଭିଯାନରେ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଧାରଣ ଲୋକ ସମସ୍ତେ ଅଂଶଗ୍ରହଣ କରନ୍ତି। ଓ ଏହି ବୃକ୍ଷରୋପଣ ଦ୍ୱାରା ବାୟୁ ପ୍ରଦୂଷଣ ହ୍ରାସ ହୁଏ, ଜଳବାୟୁ ସନ୍ତୁଳନ ରକ୍ଷା ହୁଏ, ମୃତ୍ତିକା କ୍ଷୟ ରୁକା ହୁଏ, ତା ସହିତ ଜୈବ ବିବିଧତାର ସୁରକ୍ଷା ମଧ୍ୟ ସାହାଯ୍ୟ ମିଳେ। ସେଥିରେ ସରକାର ଯୋଜନା ଉପରେ ଯୋଜନା ଜାରି ରଖିଛନ୍ତି, ଯେମିତି ଗତବର୍ଷ ଆମର ଗତ 2025-26 ଆମର 2,27,00,000 ଗଛ ଲଗା ହେଇଥିଲା, ଆଉ ଲୋକଙ୍କ ମଧ୍ୟରେ ବଣ୍ଟନ କରାହେଇଥିଲା 1,86,00,000 ଚାରା। ସେମିତି ଏହି ବର୍ଷ ଆମର ପ୍ଲାନିଂ କରାହେଇଛି, ଆମ ଜଙ୍ଗଲ ପରିବେଶ ବିଭାଗ ତରଫରୁ ପ୍ଲାନିଂ କରାହେଇଛି ଯେ ପାଖାପାଖି 36,00,000 ଚାରା ଲଗାଯିବ, ତା ସହିତ 5,42,00,000 ଚାରା ବଣ୍ଟନ କରାଯିବ। ଏହି ଯୋଜନା ସରକାର ଏଥର ହାତକୁ ନେଇଛନ୍ତି।
2: ଏ ବର୍ଷ କେତେ ପରିମାଣରେ ଗଛ ଲଗାଇବା ପାଇଁ ଯୋଜନା ହୋଇଛି ସରକାରଙ୍କ ତରଫରୁ?
3: ପୁରା ସରକାରଙ୍କର ଏଥର ଯୋଉ ବୃକ୍ଷରୋପଣ ପାଇଁ ଯୋଉ ରଖିଛନ୍ତି ଲକ୍ଷ୍ୟ, ସେଟା ଏଇ ବର୍ଷ ପାଇଁ 37,666 ହେକ୍ଟର ଜାଗାରେ ଗଛ ଲଗାଇବେ। ତା ଭିତରୁ ସହରାଞ୍ଚଳ ବୃକ୍ଷରୋପଣ ଯୋଉଟା ଆମର ଅର୍ବାନ ଟ୍ରି ପ୍ଲାଣ୍ଟେସନ ବୋଲି କହୁଛନ୍ତି, ସେଥିରେ ପାଖାପାଖି 6.95 ବା 7,00,000 ଗଛ ଲଗାଯିବ। ଆଉ ଅନ୍ୟାନ୍ୟ ଜାଗାରେ ସବୁ ଆମ ପୁରା ଓଡ଼ିଶାର ଫିଗର ଆମେ ରଖିଛୁ, ପୁରା ଓଡ଼ିଶାରେ 1,36,00,000 ଚାରା ଲଗାଯିବ। ତା ସହିତ ବିତରଣ ବି ଏଥର ବହୁତ ସଂଖ୍ୟାରେ ଲୋକଙ୍କୁ ଚାରା ଯୋଗାଇ ଦିଆଯିବ, ସେମାନେ ନିଜ ବାଡ଼ି ବଗିଚା ଶ୍ରମିକ ଜାଗାରେ ସେମାନେ ଲଗାଇ ପାରିବେ, ଯୋଉଟାକି 5,42,00,000 ଚାରା ଆମର ବଣ୍ଟନରେ ବ୍ୟବସ୍ଥା କରାଯାଇଛି ବିଭାଗ ତରଫରୁ।
2: ସାର, ଗତ ବର୍ଷ ତୁଳନାରେ କେତେ ପରିମାଣରେ ଗଛ ଏଥର ଅଧିକ ଲଗାଇବା ପାଇଁ ଯୋଜନା ରହିଛି?
3: ଲଗେଇବାଟା ଟିକେ ଯଦିଓ କମ୍ ଅଛି, ଯେହେତୁ ଜାଗା ସଫିସିଏଣ୍ଟ ହେବାର ଅଛି, କିନ୍ତୁ ଏଥର ବଣ୍ଟନ ଅଧିକ କରାଯିବ, ତେଣୁ ଲୋକମାନଙ୍କୁ ଉତ୍ସାହିତ କରାଯିବ, ସେମାନେ ତାଙ୍କ ନିଜସ୍ୱ ଜମିରେ ନିଜ ବାଡ଼ି ହଉ, ବଗିଚା ହଉ, ତାଙ୍କ ଘର ପାଖାପାଖି ଯାହା ବି ଆମର ଶ୍ମଶାନ ହଉ ବା ତାଙ୍କର ବନ୍ଧଗୁଡ଼ା ହଉ, ଯୋଉଠି ନିଜ ଇଏରେ ଲଗାଇବେ। ଅଧିକା ସଂଖ୍ୟାରେ ଆମର ଚାରା ବଣ୍ଟନ ବ୍ୟବସ୍ଥା କରାଯାଇଛି, କେମିତି ହେଲେ ସବୁ ଯିବା ଆଗକୁ ନବକର ଅଛି ବା କେମିତି ବଢ଼େଇବାର ଅଛି, ସେଇ ଉଦ୍ଦେଶ୍ୟ ରଖିକି ଏଥର ଅଧିକରୁ ଅଧିକ ଚାରା ଆମର ବଣ୍ଟନ ବ୍ୟବସ୍ଥା କରାଯାଇଛି।
2: ଆଜ୍ଞା ସାର, ଏତ ବହୁତ ବଢିଆ କଥା। ସାଧାରଣତଃ ଏଇ ସାଧାରଣ ଜନତା ଆମର କୋଉ ଜାଗାରେ ସେ ଚାରା ପାଇପାରିବେ, କେତେ ପଇସା ତାର ଧାର୍ଯ୍ୟ କରାଯାଇଛି କି ମାଗଣା ପାଇପାରିବେ, ସେ ବିଷୟରେ ନିହାତି ତାଙ୍କର ଜ୍ଞାନ ରହିବା ଦରକାର, ଆଉ ଜାଣିବା ବି ନିହାତି ଦରକାର ସେମାନେ କୋଉଠୁ ପାଇବେ, ମୁଣ୍ଡ ପିଛା କିଛି ଅଛି କି?
3: ନିହାତି, ଏଇଟା ଆମ ବିଭାଗ ତରଫରୁ ଏ ବର୍ଷ ସବୁ ଜାଗାରେ, ସବୁ ଫରେଷ୍ଟ ଡିପାର୍ଟମେଣ୍ଟର ବିଭିନ୍ନ ସବୁ ଜାଗାରେ, ଆପଣମାନେ ଜାଣିଛନ୍ତି ଆମ ବନଖଣ୍ଡ ତରଫରୁ ପ୍ରତି ବନଖଣ୍ଡରେ ବିଭିନ୍ନ ବନାଞ୍ଚଳ ସବୁ ରହିଛି, ପ୍ରତି ବନାଞ୍ଚଳରେ 3-4 ଅତି କମ୍ରେ ବଡ଼ ବଡ଼ ନର୍ସରୀ କରାହେଇଛି, ସେ ନର୍ସରୀରେ ଚାରା ଆଭେଲେବୁଲ ଅଛି, ତ କରିଛନ୍ତି ସବୁ ଚାରା। ତେଣୁ ସାଧାରଣ ଜନତା ଯିଏ ବି ଯାଇ ପହଞ୍ଚିବ, ଅତି କମ୍ରେ ତାଙ୍କର ଆଧାର କାର୍ଡ ନମ୍ବର କହିଲେ ସେମାନେ 10 ଚାରା ଅତି କମ୍ରେ ପାଇପାରିବେ। ଅତି କମ୍ ଜଣେ ଲୋକ 10 ଚାରା ନିହାତି ପାଇବ, ତାଠୁ ତାକୁ ଯଦି ଅଧିକା ଚାରା ଦରକାର ଅଛି ସେ 100 ପର୍ଯ୍ୟନ୍ତ ବି ଆପ୍ଲାଏ କରିକି ନେଇପାରିବ, ଯେ ତାର ବାଡ଼ି ବଗିଚା ଯୋଉଠି ସୁବିଧା ଅଛି, ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟର ଯୋଉ ଅଧିକାରୀ ଅଛନ୍ତି ତାଙ୍କୁ ନେଇ ଦେଖେଇବା, ଆଜ୍ଞା 100 ଚାରା ଲଗାଇବା ପାଇଁ ମୋର ଜାଗା ଅଛି, ମୋତେ ଚାରା ଦିଅନ୍ତୁ।

0: ସେଇଟା ଭେରିଫିକେସନ ହେଲା 100 ଚାରା ପର୍ଯ୍ୟନ୍ତ ଦିଆ ହେଇପାରିବ, ତାଠୁ ଅଧିକା ଚାରା ଚାହିଁବେ ବି ତାକୁ ବି, କିନ୍ତୁ ତାଙ୍କୁ ସେପଟେ କରାଇ ସରକାରଙ୍କ ଯୋଜନା କରାଯାଇଛି, ଜଣକେ ପ୍ରତି ଚାରା ପିଛା ଟଙ୍କାଏ ଲେଖେ ଡିପୋଜିଟ୍ କରିବେ। ତା ସହିତ ଯୋଉଟା ସବୁ ଆମର ସରକାରୀ ଅନୁଷ୍ଠାନ ଅଛି ସେମାନଙ୍କ ପାଇଁ ଫ୍ରି ଅଫ୍ କଷ୍ଟ, ସରକାରୀ ଅନୁଷ୍ଠାନକୁ କିଛି ପଇସା ଦେବାକୁ ପଡ଼ିବନି, ସେମାନେ ଖାଲି ସେ ଆମ ନର୍ସରୀରେ ପହଞ୍ଚିବେ, ଯେତିକି ଚାରା ତାଙ୍କୁ ଦରକାର ଅଛି ଗୋଟେ କାଗଜ ସେମାନେ ଗୋଟେ ରିକ୍ୱେଷ୍ଟ ଲେଟର ଲେଖିକି ଚାରା ନେଇପାରିବେ, କିଛି ଅସୁବିଧା ନାହିଁ।
1: ସରକାରୀ ସ୍ତର ମାନେ ସ୍କୁଲ କଲେଜ
0: ସବୁ ମାଗଣା ନେବେ, ବାକି ଅନ୍ୟ ଯୋଉ ସଂସ୍ଥା ଯୋଉମାନେ ଯଦି ପ୍ରାଇଭେଟ ଏନ୍ଜିଓ ଫେନ୍ଜିଓ ହେଇଥିବେ ସେମାନେ ଚାରାର କଷ୍ଟ ଡିପୋଜିଟ୍ କରିକି ନେବେ।
1: କୋଉ କୋଉ ଚାରା ଯୋଗାଇ ଦିଆହଉଛି?
0: ଆମର ସବୁ ପ୍ରକାର ଫଳ ଚାରା ଅଛି, ଆମର ଛାଇ ଯୋଗାଉଥିବା ଚାରା ଅଛି, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଯୋଉଟାକି ଆମର ପଥପାର୍ଶ୍ୱରେ ଲଗାଯାଉଛି ସେଭଳିଆ ଚାରା ବି ଅଛି, ବିଭିନ୍ନ କିସମର ଚାରା ପାଖାପାଖି 50 ଭେରାଇଟିର ଚାରା ସବୁ ଜାଗାରେ ଆଭେଲେବୁଲ ଅଛି।
1: ସାର ବହୁତ ବଢିଆ କଥା, ସାଧାରଣ ଜନତା ଗୋଟେ ଟଙ୍କା ଦେଇ ଗଛ ନେଇପାରିବେ, ଯଦି ଚାହିଁବେ 100 ଗଛ ବି ସେ କିଣିକି ନେଇପାରିବେ, ଇଚ୍ଛା ଶକ୍ତି ଥିବା ଦରକାର।
0: ଇଚ୍ଛା ଶକ୍ତି ଥିଲେ ହିଁ ସେମାନେ ଆଗକୁ ବଢିପାରିବେ, ଟଙ୍କାଟେ କିଛି ନୁହଁ।

0: ସରକାରୀ ସ୍ତର ମାନେ ସ୍କୁଲ କଲେଜ ସବୁ ମାଗଣା
1: ନେବେ, ବାକି ଅନ୍ୟ ଯୋଉ ସଂସ୍ଥା ଯୋଉମାନେ ଯଦି ପ୍ରାଇଭେଟ ବା ଏନ୍ଜିଓ ଫେନ୍ଜିଓ ହେଇଥିବେ ସେମାନେ ଚାରାର କଷ୍ଟ ଡିପୋଜିଟ୍ କରିକି ନେବେ।
0: କୋଉ କୋଉ ଚାରା ଯୋଗାଇ ଦିଆହଉଛି?
1: ଆମର ସବୁ ପ୍ରକାର ଫଳ ଚାରା ଅଛି, ଆମର ଛାଇ ଯୋଗାଉଥିବା ଚାରା ଅଛି, ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଯୋଉଟାକି ଆମର ପଥପାର୍ଶ୍ୱରେ ଲଗାଯାଉଛି ସେଭଳିଆ ଚାରା ବି ଅଛି। ବିଭିନ୍ନ କିସମର ଚାରା, ପାଖାପାଖି 50 ଭେରାଇଟିର ଚାରା ସବୁ ଜାଗାରେ ଆଭେଲେବୁଲ ଅଛି।
0: ସାର ବହୁତ ବଢିଆ କଥା, ସାଧାରଣ ଜନତା ଗୋଟେ ଟଙ୍କା ଦେଇ ଗଛ ନେଇପାରିବେ, ଯଦି ଚାହିଁବେ 100 ଗଛ ବି ସେ କିଣିକି ନେଇପାରିବେ। ଇଚ୍ଛା ଶକ୍ତି ଥିବା ଦରକାର,
1: ଇଚ୍ଛା ଶକ୍ତି ଥିଲେ ହିଁ ସେମାନେ ଆଗକୁ ବଢିପାରିବେ। ଟଙ୍କାଟେ କିଛି ନୁହଁ ଲୋକଙ୍କ ପାଇଁ, ଟଙ୍କାଟେ କିଛି ନୁହଁ, ସରକାର ଯାହା ଗୋଟେ ଧାର୍ଯ୍ୟ କରିଛନ୍ତି ଗୋଟେ, ଯେହେତୁ ଗୋଟେ ଗୋଟେ ଚାରା ପିଛା ବର୍ତ୍ତମାନ ପାଖାପାଖି 20 ଟଙ୍କା 21 ଟଙ୍କା ଖର୍ଚ୍ଚ କରାହଉଛି, ତେଣୁ ଟଙ୍କାଟେ ଧାର୍ଯ୍ୟ କରିଛନ୍ତି, 20 ଟଙ୍କା ତୁମକୁ ସବସିଡି ଦିଆହଉଛି ଗୋଟେ ଚାରାରେ କହିବାକୁ ଗଲେ, ତେଣୁ ତାଙ୍କର ଉଦ୍ଦେଶ୍ୟ ବି ଠିକ୍ ଅଛି, ସେ ନିଶ୍ଚିତ ଭାବରେ ତାକୁ ସଫଳ କରିବେ। ବର୍ତ୍ତମାନ ଆମର ଯୋଉ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କର ତାଙ୍କର ଯୋଉ ନାରା ଚାଲିଛି ଏକ ପେଡ୍ ମା କେ ନାମ, ଆପଣ ଜାଣିଥିବେ 1.0 2.0, ତେଣୁ 1.0 ପ୍ରଥମେ ସେ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ 2024-25 ଯୋଉଟାକି ଆମ ରାଜ୍ୟରେ ଟୋଟାଲ 6.72 କୋଟି ଚାରା ଲଗା ଦେଇକି ମେରି ଲାଇଫ ପୋର୍ଟାଲରେ ଅପଲୋଡ କରାଯାଇଥିଲା, ଯୋଉଟାକି ଆମ ଓଡ଼ିଶା ଜାତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା ସେମିତି
0: 24-25ରେ।
1: କିନ୍ତୁ ଗତବର୍ଷ 25-26ରେ ସେଇ ଏକ ପଏଣ୍ଟ ମା କି ନାମ 2.0 ବୋଲି କହୁଛନ୍ତି, ସେଥିରେ 8.13 କୋଟି ଚାରା ଲଗେଇକିରି ମେରି ଲାଇଫ ପୋର୍ଟାଲରେ ଅପଲୋଡ କରିଥିଲା, ଯୋଉଟାକି ଜାତୀୟ ସ୍ତରରେ 5ମ ସ୍ଥାନ ଅଧିକାର କରିଥିଲା ବୁଝୁଛନ୍ତି। ଆଉ ଏଇ ବର୍ଷ ବି ଏମିତି ଆହ୍ୱାନ ଅଛି, ତେଣୁ ଆମକୁ ସଫିସିଏଣ୍ଟ କୁହାହେଇଛି ଯେତେ ଚାରା ଆପଣ ଲଗେଇ ପାରିବେ ସେ ସେହି ଅନୁସାରେ ଆପଣ ଅପଲୋଡ କରିବେ, ସଂଖ୍ୟା ଜାଣିବା ପାଇଁ ଯେ ଭାରତରେ କେତେ ଚାରା ଲଗା ହେଲା ସେଇଟାକୁ ମନିଟର କରିବା ପାଇଁ ପୋର୍ଟାଲ କରାହେଇଛି, ମେରି ଲାଇଫ ପୋର୍ଟାଲ ବୋଲି କୁହାହଉଛି।
0: ମେରି ଲାଇଫ ପୋର୍ଟାଲରେ ସବୁକିଛି ଜାଣିପାରିବେ,
1: କେତେ ଚାରା କୋଉଠି କେତେ କଣ ଚାରା ଲଗାଯାଇଛି
0: ଆଜ୍ଞା, ସେଇ ପୋର୍ଟାଲରେ ସବୁ ତଥ୍ୟ
1: ଅଛି।
0: 24-25ର
1: ବି ଅଛି, ଏଇ ବର୍ଷ ବି ଅପଲୋଡ ହବ, ତେଣୁ ଏଇ ବର୍ଷରେ ବି ଫିଗର ଆସିବ
0: ଆଜ୍ଞା।
1: ଆଉ ଏଇଟା ସମସ୍ତଙ୍କୁ ସଚେତନ ହେବା ପାଇଁ ବି ଗୋଟାଏ ବାର୍ତ୍ତା ଦିଆହେଇଛି ଯେ ଆପଣମାନେ ଯାହା ବି ଲଗାଉଛନ୍ତି ତାକୁ ସଫଳ କରାନ୍ତୁ
0: ଆଜ୍ଞା,
1: ଯେମିତି ଏଇ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଯୋଉ ଏକ ପେଡ୍ ମା କି ନାମ, ଆପଣ ମାଙ୍କ ନାମରେ ଗଛଟିଏ ଲଗାନ୍ତୁ, ଆଉ ମାଙ୍କୁ ଯେମିତି ଭଲ ପାଉଛନ୍ତି ଆପଣ ସେମିତି ଗଛଟିକୁ ଭଲ ପାଆନ୍ତୁ, ଆଉ ତାକୁ କେମିତି ଏଷ୍ଟାବ୍ଲିଶ କରାନ୍ତୁ, ତାହେଲେ ହିଁ ଆପଣଙ୍କର ଏଇ ଉଦ୍ୟମ ସଫଳ ହେବ, ଏହା ହେଉଛି ଆମର ଉଦ୍ଦେଶ୍ୟ। ତାଦ୍ୱାରା ଯେତେ ଆମେ ଅଧିକା ଗଛ ଲଗେଇ ପାରିବା ସେତେ ଆମ ପରିବେଶକୁ ଆମେ ସୁନ୍ଦର କରିକି ଗଢିପାରିବା, ଆମର ପରିବେଶ ସନ୍ତୁଳନ ଠିକ୍ ରହିବ, ଆମର ଜଳବାୟୁ ଠିକ୍ ରହିବ, ସମସ୍ତେ ଆମେ ସୁସ୍ଥ ଜୀବନଯାପନ କରିପାରିବା
0: ଆଜ୍ଞା। ଏତ ବହୁତ ବଢିଆ କଥା, ସାଧାରଣତଃ ବର୍ତ୍ତମାନ ଦେଖାଯାଉଛି ଯୁବ ସମାଜ ପ୍ରତ୍ୟେକ ଗାଁରେ ଏଇ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସେମାନେ କିଛି ଗଛ ନିଅନ୍ତି ଆଉ ତାକୁ ଲଗାନ୍ତି। ସାଧାରଣତଃ ଏଇ ଗଛ ଲଗେଇବେ ଯୋଉ ସରକାର ସ୍ତରରେ ବି ଯୋଉ ଯୋଜନା ହେଇଛି ଗଛ ଲଗା ହବ ରାସ୍ତା କଡ଼ରେ ଖାଲି ପଡ଼ିଆ ଖାଲି ଖାଲି ଜାଗା ଯୋଉ ଅଛି ଲଗା ହବ, ତାର କିଛି ବାଡ଼ବନ୍ଦୀ ପାଇଁ ସରକାରଙ୍କ ତରଫରୁ କିଛି ବ୍ୟବସ୍ଥା ଅଛି କି?
1: ବିଭିନ୍ନ ଅଲଗା ଅଲଗା ଯୋଜନା ସବୁ ହୋଇଛି, ସାଧାରଣ ଲୋକ ଲଗେଇବା ପାଇଁ ତ ସେମିତି ଯୋଜନା ବର୍ତ୍ତମାନ ସରକାରଙ୍କ ନାହିଁ, ଖାଲି ଗଛ ଫ୍ରି ଅଫ୍ କଷ୍ଟରେ ତାଙ୍କୁ ଯୋଗାଇ ଦିଆଯିବ, ସେମାନେ ନିଜ ଉଦ୍ୟମରେ ତାର ବାଡ଼ବନ୍ଦୀ କରିକି ତାର ସଂରକ୍ଷଣ କରିବେ, ତାକୁ ଠିକ୍ ସମୟରେ ପାଣି ଦେବେ, ତାର ରକ୍ଷଣାବେକ୍ଷଣ କରିବେ। ସରକାରଙ୍କର ବର୍ତ୍ତମାନ ଡାଇଲଗ୍ ହେଉଛି ଆପଣ ଅଳ୍ପ ଲଗାନ୍ତୁ ସଫଳ କରନ୍ତୁ, 10ଟା ଲଗାନ୍ତୁ 8ଟା ମରି ଯାଇଥିବ ଲାଭ ହେଉଛି ନାହିଁ, ଆପଣ ଅଳ୍ପ 2ଟା ଲଗାନ୍ତୁ ଏଷ୍ଟାବ୍ଲିଶ କରନ୍ତୁ
0: ଆଜ୍ଞା,
1: ସେଇଟା ହେଉଛି ବର୍ତ୍ତମାନର ସ୍ଲୋଗାନ
0: ଆଜ୍ଞା। ଆପଣ ଜଣେ ବନଖଣ୍ଡ ଅଧିକାରୀ, ଆପଣ ତ ଦେଖୁଥିବେ ଆପଣଙ୍କ ସମୟରେ କେତେ ଗଛ ଥିଲା, ବର୍ତ୍ତମାନ କେତେ ଗଛ ଅଛି, ଜଙ୍ଗଲ କେତେ ଅଛି, ଜଙ୍ଗଲ କିଛି କ୍ଷୟ ହେଇଛି କି, ଏ ବିଷୟ ଟିକେ ପରାମର୍ଶ ଦିଅନ୍ତୁ।
1: ହଁ ନିହାତି, ଜଙ୍ଗଲ ତ କ୍ଷୟ ହେଉଛି, ଯେହେତୁ ଆମର ଡେଭଲପମେଣ୍ଟ ବି ଚାଲିଛି, ଆମର ରାସ୍ତା ଘାଟ କଳକାରଖାନା ସବୁ ହେଉଛି, ତେଣୁ ଜଙ୍ଗଲ ତ ନିଶ୍ଚିତ ଭାବରେ କ୍ଷୟ ହେଉଛି, ତାକୁ ଧରିକି ତାକୁ କମ୍ପେନ୍ସେସନ ଆମେ ନିଶ୍ଚିତ ଭାବରେ, ଜନସଂଖ୍ୟା ବି ବଢି ବଢି ଯାଉଛି
0: ଆଜ୍ଞା,
1: ତେଣୁ ଜଙ୍ଗଲ ଉପରେ ନିଶ୍ଚିତ ଭାବରେ ପ୍ରେସର ପଡୁଛି, ଜଙ୍ଗଲ କ୍ଷୟ ହେଉଛି, କିନ୍ତୁ ତା କମ୍ପେନ୍ସେଟ୍ କରିବା ପାଇଁ ଆମର ଲାଇଫଟାକୁ ସୁସ୍ଥ କରିବା ପାଇଁ ଆମେ ବେଳକୁ ବେଳେ ଅଧିକା ଅଧିକା ଗଛ ଲଗେଇବା ଦରକାର, ସେକୁ ଜଙ୍ଗଲ ସିନା କ୍ଷୟ ହେଉଛି, ଆମର ବାଡ଼ି ବଗିଚା ଯେତିକି ସମ୍ଭବ ଅଛି ଯୋଉ ଖାଲି ଜାଗା ଆମେ ପାଉଛେ, ଜେନେରାଲ ଜାଗା ସବୁ ପଡୁଛି, ସାମୂହିକ ଜାଗା ସବୁ ପଡୁଛି, ସେ ଜାଗାରେ ଆମେ ବେଳକୁ ବେଳେ ଅଧିକା ଗଛ ଲଗାଯାଉ। ବର୍ତ୍ତମାନ ସମସ୍ତେ ଏଇଟା ସଚେତନତା ବାର୍ତ୍ତା ସବୁ ଜାଗାରେ ପହଞ୍ଚୁଛି, ଆମେ ବି ଲକ୍ଷ୍ୟ କରୁଛୁ, ଆଗରୁ ଲୋକମାନେ ଯେତିକି ଉତ୍ସାହିତ ନଥିଲେ, ତହୁଁ ବଡ଼ା ବହୁତ ଲୋକ ଉତ୍ସାହିତ ହେଲେଣି, ବହୁତ ଏନ୍ଜିଓ ଲୋକ ଆସିଲେଣି, ବହୁତ ସାଧାରଣ କର୍ମୀ ଯୁବ ସମାଜ ସମସ୍ତେ ଚାହୁଁଛନ୍ତି କେମିତି ଅଧିକା ଗଛ ଲଗାଯାଉ
0: ଆଜ୍ଞା,
1: ପରିବେଶଟାକୁ ବହୁତ ସୁନ୍ଦର କରାଯାଉ ବୋଲି।
0: ତ ବର୍ଷା ଆରମ୍ଭ ହେଇଗଲା, ଏଇ ସମୟରେ ଆମେ ଦେଖୁଛୁ କିଛି ପିଲା ବି ଏଇ ବର୍ଷା ସମୟରେ ଗଛ ଲଗାଉଛନ୍ତି, ତାକୁ ନିଜ ହାତରୁ ପଇସା ଖର୍ଚ୍ଚ କରି ବି ବାଡ଼ବନ୍ଦୀ କରୁଛନ୍ତି, କେମିତି ଆମର ଗୋଟେ ଛୋଟିଆ କୃତ୍ରିମ ଜଙ୍ଗଲଟେ ଆମେ ସୃଷ୍ଟି କରିବୁ, କେମିତି ଆମ ଘର ପାଖରେ ଆମେ ସବୁ ଜିମାରେ ଭରିଦେବୁ, ଆମେ ଛୋଟ ଛୋଟ ଜଙ୍ଗଲଟେ ସୃଷ୍ଟି କଲେ ଆମ ଗାଁ ଆମ ପରିବେଶ ଠିକ୍ ରହିବ, ଆମେ ଆମ ପରିବେଶକୁ ଠିକ୍ ରହିଲେ ଆମେ ସୁସ୍ଥରେ ରହିପାରିବୁ।
1: ନିଶ୍ଚିତ ମ୍ୟାଡମ୍, ନିଶ୍ଚିତ, ସେଥିରେ ଆଦୌ ଦ୍ୱିଧା ନାହିଁ କି ଦ୍ୱିମତ ନାହିଁ ସେଥିରେ।
0: ସାର୍ ଆଉ କଣ ପରାମର୍ଶ ରହିବ ଆମର ସାଧାରଣ ଜନତାଙ୍କ ପାଇଁ?
1: ଆମର ଏଇ ଯୋଉ ପ୍ରୟାସ ବା ଏଇ ଯୋଉ ବନ ମହୋତ୍ସବ

0: ଏଟା କେବଳ ଗଛ ଲଗାଇବା ନୁହେଁ, ଗଛକୁ ବଞ୍ଚାଇବାର ସଂକଳ୍ପ ନେବା, ଓଡ଼ିଶାକୁ ସବୁଜ ସୁନ୍ଦର ଭାରତ ଗଢ଼ିବାରେ ନିଜର ଅବଦାନ ରଖିବା, ଏହା ହେଉଛି ଆଜିର
1: ଏହି ବନ ମହୋତ୍ସବ ପାଳନ
0: ତାତ୍ପର୍ଯ୍ୟ ମୁଖ୍ୟ ଉଦ୍ଦେଶ୍ୟ କହିଲା।
1: ସାଧାରଣ ଜନତା ତାଙ୍କୁ ଆମେ କ'ଣ ପରାମର୍ଶ ଦେବା, ସେମାନେ କେମିତି କ'ଣ ଆଉ ଟିକେ ସଚେତନ ହୋଇପାରିବେ?
0: ଯାହା ବି ତାଙ୍କ ପାଖରେ ସାଧାରଣ ମାଧ୍ୟମ ଅଛି ସେ ଲଗାନ୍ତୁ। ଆଜିକାଲି ଯିଏ ଫ୍ଲାଟ ଘରେ ବି ଯିଏ ରହୁଛନ୍ତି ସିଏ ବି ବହୁତ ପ୍ରକାର ଗଛ ଲଗାଉଛନ୍ତି, ମାନେ ଛାତ ଉପରେ ମଧ୍ୟ କଦଳୀ ଫଳୁଛି, ଆପଣ ଦେଖୁଥିବେ କଦଳୀ ଫଳୁଛି, ଅମୃତଭଣ୍ଡା ଫଳୁଛି, ତେଣୁ ଯେତେ ଗ୍ରୀନ ଆଟମସ୍ଫିୟର ସେ ତିଆରି କରିପାରିବେ। ଘର ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଗଛ ଲଗାଉଛନ୍ତି, ଯେ ଅକ୍ସିଜେନ ଆପଣଙ୍କ ମାତ୍ରା ବଢ଼ିବା ଦରକାର, ତେଣୁ ଲୋକ ବହୁତ ସଚେତନ ହେଲେଣି, ତାଙ୍କୁ ଆହୁରି ସଚେତନ ହେବାର ବାକି ଅଛି। କର ହୁଅନ୍ତୁ, ଲୋକ ବି ହଉଛନ୍ତି, ଚିନ୍ତା କରିବା ନିଶ୍ଚିତ ଭାବରେ ଏଟା ଭଲ ମେସେଜ ଯାଉଛି ଲୋକଙ୍କ ପାଖକୁ ଯେ ସେମାନେ ବେଳକୁ ବେଳ ଅଧିକା ଗଛ ଲଗାଇବାରେ ନିଜକୁ ସାମିଲ କରୁଛନ୍ତି।
1: ଆମର ପ୍ରିୟ ପ୍ରଧାନମନ୍ତ୍ରୀ ବି ଆମକୁ ସେଥିପାଇଁ ପ୍ରୋତ୍ସାହନ ଦେଉଛନ୍ତି ବା ଉତ୍ସାହିତ କରିଛନ୍ତି। ସାଧାରଣତଃ ମାଙ୍କୁ ସମସ୍ତେ ଭଲ ପାଆନ୍ତି, ମାଙ୍କୁ ଭଲ ପାଉଥିବା ପୁଅ ହଉ ଝିଅ ହଉ ସମସ୍ତେ ଭଲ ପାଆନ୍ତି, ସେଥିପାଇଁ ସେ କହିଲେ ମାଙ୍କ ନାଁରେ ଗୋଟିଏ ଗଛ, ସମସ୍ତେ ମାଙ୍କ ପାଇଁ ଗଛ ଲଗାଇଛନ୍ତି ଆଉ ତାକୁ ବି ବଢ଼େଇଛନ୍ତି। ଦେଖାଯାଉଛି ଆରଥର ଯେତିକି ଗଛ ଲାଗିଥିଲା ଏଥର ଆଉ ଟିକେ ଅଧିକ ଗଛ ଲାଗିବ। ସାର୍, ଏଇ ଯୋଉ ଆମେ ବନ ମହୋତ୍ସବ ସପ୍ତାହ ପାଳନ କରୁଛେ, ସାଧାରଣ ଜନତାକୁ ଆମେ ଗଛ ଯୋଗାଇ ଦଉଛେ, ସେ ଗଛ ସେମାନେ ବଢ଼ଉଛନ୍ତି, ସାଧାରଣତଃ ସବୁଜିମାରେ ଭରୁଛି, ଏ ତ ସତ କଥା, କିନ୍ତୁ ଆମେ ବର୍ଷକୁ ବର୍ଷ ଏ ଗଛ ଲଗାଇବା ସଂଖ୍ୟାଟା ବଢୁଛି, ଆର ବର୍ଷ ଯେତିକି ଥିଲା ଏ ବର୍ଷ ତାଠୁ ଅଧିକ ଲଗାଇବା ପାଇଁ ବି ଜନସାଧାରଣଙ୍କୁ ଯୋଗାଇ ଦିଆହଉଛି ଗଛ, ତା ଉପରେ ଆଉ କିଛି ତାଙ୍କୁ ଅନୁକମ୍ପା ରାଶି ଅଛି କି? ସେମାନେ ଆଉ କିଛି ଅଧିକ ଗଛ ପାଇପାରିବେ କି ବିନା ପଇସାରେ? କେବଳ ସରକାରୀ ସ୍ତରଙ୍କୁ ଦିଆହଉଛି ବିନା ପଇସାରେ ଗଛ?
0: ସରକାର ଲୋକଙ୍କୁ ଦିଆହଉଛି, ସେମିତି ତ କିଛି ଯୋଜନା ମ୍ୟାଡାମ ହେଇନି, ନୋମିନାଲ ଟଙ୍କା ଲେଖେ ଫିକ୍ସ କରାହେଇଛି ସାମାନ୍ୟ ମାନଙ୍କ ପାଇଁ, ସେମାନେ ଆଗ୍ରହୀ ହେବେ ତାହେଲେ ସେମିତି ବି ଆମ ବିଭାଗ ସ୍ତରରେ ପଦକ୍ଷେପ ନିଆଯାଇ ତାଙ୍କୁ ଯୋଗାଇ ଦିଆଯିବ, କିଛି ଅସୁବିଧା ନାହିଁ।
1: ସାଧାରଣ ଜନତାକୁ ଆପଣ ଯୋଉ ପରାମର୍ଶ ଦେଲେ, ଯେତେ ସମ୍ଭବ ଗଛ ଲଗାନ୍ତୁ ଆଉ ତାକୁ ଭଲ ଭାବରେ ପାଳନ୍ତୁ ବା ବଢ଼ାନ୍ତୁ, ବଢ଼େଇକି ମହାଦ୍ରୁମରେ ବା ଭଲ ଗଛଟିଏ ସୃଷ୍ଟି କରନ୍ତୁ। ଅଧିକ ଗଛ ଲଗାଇ ତାକୁ ଶୁଖେଇ ଶୁଖେଇ ମାରିବା ଅପେକ୍ଷା ଗୋଟିଏ ଦୁଇଟା ଗଛ କରନ୍ତୁ ଆଉ ଭଲସେ ତାକୁ ବଢ଼ାନ୍ତୁ। ବିନୋଦ ଆଚାର୍ଯ୍ୟ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଏତେ ସୁନ୍ଦର ଭାବରେ ବନ ମହୋତ୍ସବ ପାଳନ ତାତ୍ପର୍ଯ୍ୟ ବିଷୟଟିକୁ ଅତି ସୁନ୍ଦର ଭାବରେ ପ୍ରାଞ୍ଜଳ ଭାବରେ ଆମର ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଯେ ମା ବାପା, ଏଇ ଏତେ ଜିନିଷ ଜାଣିବାକୁ ମିଳିଲା?
1: ଏ ମୁଁ ପରା ଯେତିକି ଜିନିଷ ଜାଣିପାରୁନଥିଲି ମହାଶୟଙ୍କୁ ପଚାରିଲି, ମହାଶୟ ବି ଭଲ ଭାବରେ ଉତ୍ତର ଦେଲେ ଆଉ ମୋ ମନ ଭାରି ଖୁସି ହେଇଗଲା। ଏ ସବୁ କଥା ତ କହିଦେଲେ, କେବେଠାରୁ ପାଳନ କରାଯାଉଛି, ଏଥର କେତେ ଆମର ଗଛ ଲଗା ହେବାର ଯୋଜନା ଅଛି, ସରକାର ତା ପାଇଁ ପଦକ୍ଷେପ ନେଇଛନ୍ତି, ସରକାରଙ୍କ ତରଫରୁ ଆମର ସ୍କୁଲ କଲେଜ ମାନଙ୍କୁ ଗଛ ମାଗଣାରେ ଦିଆଯାଉଛି, ସେ ପିଲାମାନେ ସାମିଲ ହେଇକି ଗଛ ଲଗାଇଛନ୍ତି।
2: ପିଲାମାନେ ଏସବୁ ଶିଖିଲେ ଆଗକୁ ପଢିବେ, କାରଣ ଆଜିର ଶିଶୁ କାଲିର ଭବିଷ୍ୟତ। ଶ୍ରୋତା ବନ୍ଧୁ, ଜଳ, ଜମି, ଜଙ୍ଗଲ, ଜନ ଆଉ ଜନ୍ତୁ ଏମାନେ କେବେ କାହାର ଅମଙ୍ଗଳ କରନ୍ତି ନାହିଁ, ବରଂ ଜଗତର କଲ୍ୟାଣ ସାଧନ କରନ୍ତି।
1: ଆମେ ବର୍ତ୍ତମାନ ଠାରୁ ଶପଥ ନବା, ଯେତେ ସମ୍ଭବ ଗଛ ଲଗାଇବା, ଆଉ ଗଛ ଗୋଟେ କାଟିବାନି, ଯଦି ଅତି ଦରକାରୀ ଅଛି ଗଛ କାଟିବା, ଗୋଟିଏ ଗଛ କାଟିଲେ ଆମେ ତା ସ୍ଥାନରେ 10ଟି ଗଛ ଲଗାଇବା, ଲଗାଇଲେ ଯାଇ ଆମେ ଆଗାମୀ କି ଠିକ ଠାକ ପରିବେଶଟିଏ ପାଇବା।
2: ଆମର ପରିବେଶ ଠିକ ହବ, ଆମର ପାଣିପାଗ ଠିକ ହବ, କାରଣ କଥାରେ ଅଛି ସୁସ୍ଥ ପରିବେଶ
1: ସୁସ୍ଥ ଜୀବନ। ଏ ମାଳ, ଆମର ଜଣେ ଭାଇ କେମିତି କଣ ଗାଁରେ ସବୁ ଗଛ ଲଗାଉଛନ୍ତି ଏଇ ବନ ମହୋତ୍ସବ ସପ୍ତାହ ଭିତରେ, ସେ କହୁଛନ୍ତି, ତାଙ୍କ ଅନୁଭୂତି କଥା ଶୁଣିବା, ତାପରେ କଥା ହବା। ଆଉ
3: ମୁଁ ଧୀରେନ୍ଦ୍ର କୁମାର ରାଉତ, ଗ୍ରାମ ଶିକ୍ଷକ, କେନ୍ଦ୍ରାପଡ଼ାରୁ କହୁଛି। ଆମ ଗ୍ରାମରେ ଥିବା ଯେତେ ସବୁ ଅନାବାଦି ଜମି, ଯୋଉଠି ଗୋଚର ଜମି ଅଛି, ସେଇ ପଡ଼ିଆ ଗୁଡାକୁ ସବୁ ଆମେ ଗଛରେ ଭରି ଦଉଛୁ। ବର୍ତ୍ତମାନ ଯୋଉ ସରକାରଙ୍କର ବନ ମହୋତ୍ସବ ପ୍ରୋଗ୍ରାମ ଚାଲିଛି, ସେଇ ପ୍ରୋଗ୍ରାମରେ ଆମେ କିଛି ଆମ୍ବ ଗଛ, ଲିଚୁ ଗଛ, ଏମିତି ସବୁ ଯେତେ ଗଛ ଅଛି ତାକୁ କଲେକ୍ସନ କରିଛୁ। ସରକାର ଜରିଆରୁ କିଛି ଗଛ ମିଳିଛି, କିଛି ଆମେ ପ୍ରାଇଭେଟ୍ ଆଣିଛୁ। ଆମ ଗାଁ ପିଲା ସବୁ ଯେଉଁମାନେ ଅଛନ୍ତି, ସେମାନେ ଆମ ସାଥି ସବୁ ସ୍ୱର୍ଣ୍ଣ ପିଲା, ସେମାନଙ୍କ ସମସ୍ତଙ୍କ ସହଯୋଗରେ ଆମେ ତାକୁ ବାଡ଼ ଘେରେଇ, ତାର ବାଡ଼ ଘେରେଇ କୁଣ୍ଟ ପକେଇ, ଗାଈ ଛେଳି ଏମାନଙ୍କୁ ନଷ୍ଟ କରିବେ ତାଙ୍କଠୁ ବଞ୍ଚାଇବା ପାଇଁ ତାକୁ ବାଡ଼ବନ୍ଧ ଦେଇ ସେ ଗଛ ସବୁ ଲଗେଇଛୁ।
1: ଭାଇ, ଆପଣଙ୍କ ମନକୁ କାହିଁକି ଆସିଲା ଆମେ ଗଛ ଲଗେଇବୁ ଆଉ ସବୁଜିମାରେ ଭରିବୁ, ସେ ବିଷୟଟି କୁହନ୍ତୁ।
3: ପୁରା ଧୀରେ ଧୀରେ ଗରମର ଯୋଉ ସମସ୍ୟା ହେଲାଣି, ଟେମ୍ପରେଚର ଯୋଉଭଳିଆ ବଢୁଛି, ପରିବେଶକୁ ପରିଷ୍କାର ରଖିବା, ଗ୍ରୀନ ଫିଲ୍ଡ ତିଆରି କରିବା, ଏଇସବୁ ପାଇଁ ଧୀରେ ଧୀରେ ଆମେ ଏଇସବୁ ଇନିସିଏଟିଭ ନେଇକି ଆମ ପାଖ ଅଞ୍ଚଳରେ ଯେତେ ଯୋଉଠି ସବୁ ଫାଙ୍କା ଜମି ଅଛି, ଇଏ ଅଛି, ସେଗୁଡାକୁ ସବୁ ଆମେ
1: ସେଇ ଫାଙ୍କା ଜାଗା ମାନଙ୍କରେ ଆପଣ ଗଛ ଲଗାଉଛନ୍ତି ସମସ୍ତଙ୍କର ସହଯୋଗରେ,
3: ସେଇ ଲକ୍ଷ୍ୟରେ ଆମେ କରୁଛୁ। ଆମ ଗାଁରେ

0: ଯେଉଁମାନେ ଗାଁରେ ରହୁଛନ୍ତି ବା ବାହାରୁ ଆସିଛନ୍ତି ଏମାନେ ସେମାନେ ସମସ୍ତଙ୍କ ସହଯୋଗ ମିଳିଛି। ତା ସହିତ ଗ୍ରାମରେ ଯିଏ ବୟସ୍କ ବ୍ୟକ୍ତି ଅଛନ୍ତି, ଗ୍ରାମରେ ଯିଏ ମୁଖିଆ ଅଛନ୍ତି, ସେମାନେ ଆସିକି ସହଯୋଗ କରୁଛନ୍ତି। ତା ସହିତ ଗୋଟେ ସ୍ପେଶାଲ ଜଣଙ୍କ ନାଁ ମେନ୍ସନ୍ କରିବି, ସେ ଆମର ସତ୍ୟ ଭାଇ, ସମସ୍ତଙ୍କର ପ୍ରିୟ। ସେ ଆମ ପଡ଼ିଆ ବାସନ୍ତୀ ପୂଜା ଯୋଉ ସେ ପୋଖରୀ ଫୋଖରୀ ଯେତେ ଯୋଉଠି ଅସନା ଆବର୍ଜନା ଯାହା ଅଛି ସବୁ ସେ ସଫା କରନ୍ତି, ଆଉ ଗଛ ଯୋଉଠି ପାରିଲେ ଗଛ ଲଗାନ୍ତି, ତାର କେୟାର କରନ୍ତି। ତ ତାଙ୍କ ସହଯୋଗରେ, ତାଙ୍କରି ଗାଇଡାନ୍ସରେ ହିଁ ଆମେ ସବୁ ଲଗାଉଛୁ।
1: ତାମାନେ ସତ୍ୟ ଭାଇ ଆପଣଙ୍କର ଗୋଟେ ମାର୍ଗଦର୍ଶକ।
0: ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ।
1: ବର୍ତ୍ତମାନ ଯୋଉ ଗଛ ଲଗେଇଛନ୍ତି ପଡ଼ିଆରେ, କେତେ ଗଛ ଲଗେଇଛନ୍ତି, କଣ କଣ ଗଛ ଲଗେଇଛନ୍ତି?
0: 100ଟି ଆମ୍ବ ଗଛ ଲଗେଇଛୁ, 50ଟି ଲିଚୁ ଗଛ,
1: ଆଜ୍ଞା,
0: ଆଉ 30-40ଟି ହେବ କଦମ୍ବ ଗଛ,
1: ଆଜ୍ଞା,
0: ଏମିତି 200-250 ଗଛ ଲଗେଇଛୁ।
1: ଆଉ ଆଗରୁ କିଛି ଗଛ ଲଗେଇଛନ୍ତି, ସେ ଗଛ ତ ବଡ ହେଇଯିବନି?
0: ହଁ, ଲଗେଇଥିଲୁ ଆମେ ବାତ୍ୟା ପରେ ପରେ ଯେ ସବୁ ଗଛ ଭାଙ୍ଗିଥିଲା ସେଇ ସମୟରେ ଆମେ କିଛି ଲଗେଇଥିଲୁ, 100-200 ଗଛ ଲଗେଇଥିଲୁ। ସେ ତ ବହୁତ ବଡ ବଡ ହେଇସାରିଲାଣି ସବୁ। ଆମେ କାଜୁ ଗଛ କିଛି ଲଗେଇଥିଲୁ, ବନ୍ୟାଞ୍ଚଳ ତ ଏପଟ ବନ୍ୟା ହେଇଥିବାରୁ ସେ ନଷ୍ଟ ହେଇଗଲା,
1: ଆଜ୍ଞା।
0: ଆଉ ତାପରେ ବି ଯେତେବେଳେ ସମୟ ସୁବିଧା ହୁଏ ସେମିତି ଗଛ ଲଗେଇଛୁ। କିଛି ଇଣ୍ଡିଭିଜୁଆଲ ଲୋକ ବି ଗଛ ଲଗେଇଛନ୍ତି, ଯୋଉଟା ଗୋଟେ ଗୋଟେ କରି ଗଛ, ବର ଗଛ ହେଲା, ଅସ୍ତ ଗଛ ହେଲା, ଏମିତି ଗଛ ଲଗେଇକି ପଡ଼ିଆରେ ବଡ କରିଛନ୍ତି। ତ ବର୍ତ୍ତମାନ ଏଇଟା ଯୋଉଟା ଚାଲିଛି, ଏଇଟା ମାସ୍ ପ୍ଲାଣ୍ଟେସନ ହଉଛି, ଯୋଉଠି ଯୋଉଠି ଅଛି ଫାଙ୍କା ଜମି ସେ ସବୁ ଜାଗାରେ ଲଗାଉଛି।
1: ତାମାନେ ଆମର ବର୍ତ୍ତମାନ ଯୁବପିଢ଼ି ଲାଗି ପଡ଼ିଛନ୍ତି ଗଛ ଲଗେଇବାରେ, କେତେ ଜଣ ପିଲା ସହଯୋଗ କରୁଛନ୍ତି, କେମିତି କଣ?
0: ପାଖାପାଖି ପ୍ରାୟ 20 ପିଲା, ଯୁବବର୍ଗ ପିଲା, ତା ସହିତ ବୟସ୍କ ବ୍ୟକ୍ତି 5-6 ଅଛନ୍ତି, ଆଉ କିଛି ସଫଳ ଚାଷୀ ବି ଆମ ଏରିଆରେ ଅଛନ୍ତି। ସେ 2 ଚାଷୀ ବି ତାଙ୍କ ପୋଖରୀ କରିବେ, ସେମାନେ ସେ ଯାଇପାରୁଛନ୍ତି, ସେ ବି କିଛି ଗାଇଡାନ୍ସ ଆମକୁ ଦଉଛନ୍ତି, ସେ ବି ଆମ ସହିତ ଅଛନ୍ତି।
1: ବହୁତ ବଢିଆ କଥା, ଅତି ସୁନ୍ଦର ପଦକ୍ଷେପ। ଆଉ ଧୀରେନ୍ ଭାଇ ଗୋଟେ କଥା କୁହନ୍ତୁ, ଆପଣ ଯେତେବେଳେ ଗଛଟି ଲଗାଉଛନ୍ତି, ଗଛ ଯଦି ଟିକେ ବଢି ଯାଉଛି, ଆପଣ ତା ମୂଳରେ ଠିଆ ହେଲେ ଆପଣଙ୍କୁ କେମିତି ଲାଗୁଛି?
0: ନିଶ୍ଚିନ୍ତ ଭାବରେ ଆପଣ ଘରେ ରହିବା ଯାହା ଗଛ ମୂଳରେ ରହିବା ତାଠୁ ନିହାତି ଭାବରେ ଆନନ୍ଦ, ଆଉ ନିଜେ ଲଗେଇଥିବା ଗଛ ମୂଳରେ ରହିବା ସେଟା ଆହୁରି ଖୁସିର କଥା। ଆଉ ଗଛର ବର୍ତ୍ତମାନ ସହର ଯାହା ଥିଲା, ବର୍ତ୍ତମାନ ଗ୍ରାମାଞ୍ଚଳ ତ ଧୀରେ ଧୀରେ ସହରାଞ୍ଚଳରେ ପରିବର୍ତ୍ତନ ହେଇଯାଉଛି। ସେଇ କଂକ୍ରିଟ, ସେଇ ବାଲିଗୁଡି, ସେଇ ସବୁ ବର୍ତ୍ତମାନ ଗାଁର ପ୍ରତି ଗାଁରେ, ଆଉ ଚାଳ ମାଟି ସେ ଘର ଆଉ ମିଳୁନି, ସବୁ ତ କୋଠା ଘର ପକ୍କା ଘର କଲେଣି। ତାଦ୍ୱାରା ଗାଁର ପରିବେଶ, ଗାଁର ବି ତାପମାତ୍ରା ସେଇ ସହର ଭଳିଆ ଚାଳିଶ ଉପରକୁ ପଳେଇ ଯାଉଛି। ଗଛ ଧୀରେ ଧୀରେ, ଗଛ ନ ଲଗେଇଲେ ଆମ ପାଇଁ, ଆମ ଛୁଆଙ୍କ ପାଇଁ ହିଁ ଭବିଷ୍ୟତ ହିଁ ଧୀରେ ଧୀରେ ବିପଦପୂର୍ଣ୍ଣ ହୋଇଯାଉଛି।
1: ପୂର୍ବରୁ ଟିକେ କହୁଥିଲେ ବାଡ଼ବନ୍ଦୀ କରିଛନ୍ତି, ସିମେଣ୍ଟ ଖୁଣ୍ଟି ବି ଲଗେଇଛନ୍ତି, ଏଇ ଯୋଉ ଖର୍ଚ୍ଚ ହଉଛି ତାକୁ କିଏ ଦଉଛନ୍ତି, କେମିତି କଣ ଆପଣ ମ୍ୟାନେଜ କରୁଛନ୍ତି?
0: ଏଇଟା ସ୍ୱତଃପୃତ ଭାବରେ ଆମର ଯୋଉମାନେ ସମାଜସେବୀ ଅଛନ୍ତି, ଆଉ ଯୋଉ ଆମ ପିଲା ସବୁ ବାହାରେ ଅଛନ୍ତି, ଯିଏ ବି ଅଛନ୍ତି, ତାଙ୍କ ନିଜ ସବୁ ଇଚ୍ଛାରେ ସେମାନେ ଖର୍ଚ୍ଚଟାକୁ ବହନ କରୁଛନ୍ତି, ନିଜ ହାତରୁ ପଇସା ଖର୍ଚ୍ଚ କରିକି ପିଲାମାନଙ୍କୁ କନେକ୍ସନ କରିକି କରୁଛୁ।
1: ବହୁତ ସୁନ୍ଦର ପଦକ୍ଷେପ ଧୀରେନ୍ ଭାଇ, ଆପଣ ଅତି ସୁନ୍ଦର ଭାବରେ ଆପଣଙ୍କ ଅଞ୍ଚଳରେ ଗଛ ଲଗାଉଛନ୍ତି, ଆଉ ନିଜ ଅଞ୍ଚଳକୁ, ନିଜ ବାଡି ବଗିଚାକୁ ସବୁଜିମାରେ ଭରୁଛନ୍ତି, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ତାହେଲେ ଯିମା ଅପା, ଆଜି ତ ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ରଖିବା ଯେ, ପାଣିପାଗ ପରା ଅଛି,
0: ପାଣିପାଗର ଖବର ଶୁଣିବା,
1: ତାପରେ ଉଠିବା।
0: ହଉ
2: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରେ ଜଣାଯାଇଛି, ରାଜ୍ୟର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନ୍ୟୁଜ୍ ହେଡ୍ଲାଇନ୍ ସହିତ ମୁଁ ଆଶୁତୋଷ ପତି। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ୍ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ 16ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10ଟାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କିଶୋର କୁମାର ଓ ସାଥୀ, ଚଳଚ୍ଚିତ୍ର ନମକ ହଲାଲ।

अरे तो लो भैया, हम अपने पैरों के ऊपर खड़े हो गए और मिला ली है ताल।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ଅହମ୍ମଦାବାଦରେ ଖେଳାଯିବ। ଅତୀତରେ ଭାରତ ଥରେ ମାତ୍ର ଏହାକୁ ଆୟୋଜନ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିଥିଲା। 2010ରେ ନୂଆଦିଲ୍ଲୀଠାରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଭାରତ 38 ସ୍ୱର୍ଣ୍ଣ 27 ରୌପ୍ୟ 36 କାଂସ୍ୟ ସହିତ 101 ପଦକ ଜିତି ନୂଆ ଫର୍ଦ୍ଦ ମଧ୍ୟ ଯୋଡ଼ିଥିଲା। ଶେଷ ଥର ପାଇଁ 2022ରେ ବର୍ମିଂହାମରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଦଳ 22 ସ୍ୱର୍ଣ୍ଣ 16 ରୌପ୍ୟ 23 କାଂସ୍ୟ ସହ 61 ପଦକ ଜିତିଥିଲା। ଗ୍ଲାସ୍କୋରେ ମଧ୍ୟ ଭାରତୀୟ ଦଳ ଖେଳାଳିମାନେ ଏହାକୁ ଦୋହରାଇବେ ବୋଲି ଆଶାବାଦୀ ଅଛନ୍ତି। 1934ରେ ଭାରତ ପଦାର୍ପଣ କରିଥିବା ବେଳେ ମାତ୍ର 6 ଜଣ ଭାଗ ନେଇଥିଲେ। ପଦାର୍ପଣରେ ଭାରତ ପାଇଁ ସର୍ବପ୍ରଥମ ପଦକ ଜିତିଥିଲେ କୁସ୍ତି ଯୋଦ୍ଧା ରସିଦ ଅନୱାର। ସେ 74 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରାରମ୍ଭିକ କିଛି ସଂସ୍କରଣରେ ଭାରତ ପଦକଟିଏ ପାଇଁ ସଂଘର୍ଷ କରିଥିଲା, କିନ୍ତୁ 1958 ମସିହା ପରେ ଏହି ଧାରା ଟିକେ ବଦଳିଥିଲା। କାର୍ଡିଫ୍ରେ ଖେଳାଯାଇଥିବା ଏହି ସଂସ୍କରଣରେ କିମ୍ବଦନ୍ତୀ ଧାବକ ମିଲ୍ଖା ସିଂ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ 440 ୟାର୍ଡ ଇଭେଣ୍ଟରେ ଏହି ସଫଳତା ଅର୍ଜନ କରିଥିଲେ। ସେହିଠାରେ ମଧ୍ୟ ଲୀଲା ରାମ ପୁରୁଷ 100 କିଲୋଗ୍ରାମ ଫ୍ରି ଷ୍ଟାଇଲ୍ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ବର୍ଷ ଅନ୍ୟ ଏକ ଦୃଷ୍ଟିକୋଣ ମଧ୍ୟ ଭାରତୀୟ ପାଇଁ ଐତିହାସିକ ଥିଲା। ଷ୍ଟିଫାନିନ୍ ଡି ସୁଜା ଓ ଏଲିଜାବେଥ୍ ଡାଭେନପୋର୍ଟ ପ୍ରଥମ ଦୁଇ ଭାରତୀୟ ମହିଳା ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ। 1970 ଓ 80 ଦଶକ ପର୍ଯ୍ୟନ୍ତ ଭାରତୀୟ କୁସ୍ତି ଯୋଦ୍ଧାମାନେ ହିଁ ସଫଳତାର ବାଟ କଢ଼ାଇଥିଲେ। ଏହାପରେ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ, ସୁଟିଂ ସଫଳତା ପାଇଁ ଭାରତ ଆହୁରି ଟିକେ ଆଗକୁ ବଢ଼ିଥିଲା। ଏପର୍ଯ୍ୟନ୍ତ ଭାରତ ଜିତିଥିବା 203 ସ୍ୱର୍ଣ୍ଣ ପଦକ ମଧ୍ୟରୁ ସୁଟିଂରୁ ସର୍ବାଧିକ 63 ସ୍ୱର୍ଣ୍ଣ ପଦକ ପାଇଛି। କୁସ୍ତିରୁ ମଧ୍ୟ ଦ୍ୱିତୀୟ ସର୍ବାଧିକ 49 ସ୍ୱର୍ଣ୍ଣ ପଦକ, ଭାରୋତ୍ତୋଳନରୁ 46 ସ୍ୱର୍ଣ୍ଣ ପଦକ ଅର୍ଜନ କରିଛି। ଏଥର ମଧ୍ୟ ଆମେ ସେଭଳି ଏକ ସମ୍ଭାବନା ପାଇଁ ଆଶାବାଦୀ ଅଛୁ। 4 ବର୍ଷ ପରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବାରୁ ଗ୍ଲାସ୍କୋରେ ଭଲ ପ୍ରଦର୍ଶନ କରି ଆତ୍ମବିଶ୍ୱାସ ପାଇବାକୁ ଲକ୍ଷ୍ୟ ରଖିଛି। ଏଥର ମଧ୍ୟ ଭାରତର ସୁଯୋଗ ସମ୍ଭାବନା ଭଲ ରହିଛି। ବିଗତ କିଛି ବର୍ଷ ହେବ ଭାରତରେ କ୍ରୀଡ଼ା ବିପ୍ଳବ କାରଣରୁ ଏଥର ଅଧିକ ପଦକ ଅମଳର ବିଶ୍ୱାସ ଆସିଛି। ବିଶେଷ କରି ଖେଲୋ ଇଣ୍ଡିଆ ଯୋଜନାର ସଫଳତା ତୃଣମୂଳ ସ୍ତରରୁ ଖେଳାଳି ବାହାରିବା ଧାରାକୁ ତ୍ୱରାନ୍ୱିତ କରିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଆଥଲେଟ୍ମାନେ ଉଚ୍ଚ ପ୍ରଦର୍ଶନ କରିବାର ଆଶା ଦେଖାଇଛନ୍ତି। ବିଶେଷ କରି ଅଲିମ୍ପିକ୍ସ ପଦକ ବିଜୟୀ ନିରୋଜ ଚୋପ୍ରା, ମୀରାବାଇ ଚାନୁ, ଲଭ୍ଲିନା ବୋରଗୋହାଇଙ୍କ ନେତୃତ୍ୱରେ ଭାରତ ଗ୍ଲାସ୍ଗୋରେ ତ୍ରିରଙ୍ଗା ଉଡ଼ାଇବ ବୋଲି ପ୍ରଶଂସକମାନେ ବିଶ୍ୱାସ ରଖିଛନ୍ତି। ଖେଳ ସଂଖ୍ୟା କମିଥିବାରୁ ସୀମିତ ସୁଯୋଗ ମଧ୍ୟରେ ଭାରତ ଦଳଗତ ଭାବେ କେଉଁଠି ରହିବ ସେ ଚର୍ଚ୍ଚା ମଧ୍ୟ ହେବ। ଭାରତ ପାଇଁ ସୁଟିଂ ସ୍ଥାନ ନ ପାଇବା ବଡ଼ ଝଟକା ଭଳି ହୋଇଛି। ତଥାପି ନିରଜଙ୍କ ବ୍ୟତୀତ ଗୁରିନ୍ଦର ବୀର ସିଂ, ଅନିମେଶ କୁଜୁର, ମୁରଲୀ ଶ୍ରୀଶଙ୍କରଙ୍କ ଭଳି ଜାତୀୟ ରେକର୍ଡଧାରୀ ଧାବକ ଥିବାରୁ ଆଥ୍ଲେଟିକ୍ସରୁ ଅଧିକ ପଦକ ଅମଳ ସମ୍ଭାବନା ରହିଛି। ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଧାବକ ଅନିମେଶ କୁଜୁର, ଜିମ୍ନାଷ୍ଟ ପ୍ରଣତି ନାୟକଙ୍କ ବ୍ୟତୀତ ଭାରତୀୟ ପୁରୁଷ ଜିମ୍ନାଷ୍ଟ ଦଳରେ ଥିବା ଦୁଇ ପୁରୀ ପୁଅ ତପନ ମହାନ୍ତି, ତପେଶ୍ୱରନାଥ ଦାସ ମଧ୍ୟ ରାଜ୍ୟର ଗୌରବ ବଢ଼ାଇବେ ବୋଲି ବିଶ୍ୱାସ ରହିଛି। ସମ୍ପୂର୍ଣ୍ଣ ଭାରତୀୟ ଖେଳାଳିମାନଙ୍କ ଉପରେ ଆସନ୍ତୁ ଟିକେ ନଜର ପକାଇ ନେବା। ଯେଉଁମାନେ ପଦକ ଜିତିବାର ସମ୍ଭାବନା ରଖିଛନ୍ତି, ଭାରତୀୟ ମହିଳା ଦୌଡ଼କୁଦ ଦଳରେ ଥିବା ପାରୁଲ ଚୌଧୁରୀ 3000 ମିଟର ଷ୍ଟିପୁଲ ଚେଜ୍, 5000 ମିଟର ଦୌଡ଼, ପୂଜା ସିଂ ହାଇଜମ୍ପରେ, ମନପ୍ରୀତ କୌର ସଟ୍ପୁଟ୍, ସୀମା ଓ ନିଧିରାଣୀ ଉଭୟ ଡିସ୍କସ୍ ଥ୍ରୋ, ରବିନା 10000 ମିଟର ରେସ୍ୱାକ୍, ପ୍ରିୟଙ୍କା ଗୋସ୍ୱାମୀ ମଧ୍ୟ 10000 ମିଟର ରେସ୍ୱାକ୍, ରାଜଦୀପ କୌର, ନିରୁ ପାଠକ, ଆନ୍ସା ବାବୁ ଏମାନେ 4000 ମିଟର ଦୌଡ଼ ଏବଂ 400 ମିଟର ରିଲେରେ ମଧ୍ୟ ଭାଗ ନେବେ। ପୁରୁଷ ଦଳରେ ଗୁରିନ୍ଦର ବୀର ସିଂ 100 ମିଟରରେ, ଅନିମେଶ କୁଜୁର 200 ମିଟର, ଗୁଲବୀର ସିଂ 5000 ମିଟର ଏବଂ 10000 ମିଟର, ତେଜସ ଶୀର୍ଷେ 110 ମିଟର ବାଧା ଦୌଡ଼, ୟାସାସ ପାଲାସା 400 ମିଟର ବାଧା ଦୌଡ଼, ସନ୍ତୋଷ କୁମାର ତାମିଲାରାସନ 400 ମିଟର ବାଧା ଦୌଡ଼, ସର୍ବେଶ କୁସାରେ ହାଇଜମ୍ପ, ଆଦର୍ଶ ରାମ ହାଇଜମ୍ପ, ଦେବ ମିନ୍ନା ପୋଲଭଲ୍ଟ, କୁଲଦୀପ କୁମାର ପୋଲଭଲ୍ଟ, ମୁରଲୀ ଶଙ୍କର ଲଙ୍ଗ ଜମ୍ପ, ଲୋକେଶ ସତ୍ୟନାଥନ ଲଙ୍ଗ ଜମ୍ପ, ପ୍ରବୀଣ ଚିତ୍ରଭାଲି ଟ୍ରିପଲ ଜମ୍ପ, ସେଲଭା ପ୍ରଭୁ ଟ୍ରିପଲ ଜମ୍ପ, ସମରଦୀପ ସିଂ ଗିଲ୍ ସଟ୍ପୁଟ୍ ଥ୍ରୋ, ତାଜିନ୍ଦର ପାଲ ସିଂ ତୁର ସଟ୍ପୁଟ୍ ଥ୍ରୋ, ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋ, ରୋହିତ ଯାଦବ ଜାଭେଲିନ୍ ଥ୍ରୋ, ୟାସବୀର ସିଂ ଜାଭେଲିନ୍ ଥ୍ରୋ, ତେଜସ୍ୱୀ ଶଙ୍କର ଡେକାଥଲନ୍, ବିଶାଲ ଟିକେ 400 ମିଟର ଦୌଡ଼ ଓ 400x400 ମିଟର ରିଲେ, ରାଜେଶ ରମେଶ 400 ମିଟର ଦୌଡ଼ ଓ 4x400 ମିଟର ମିଶ୍ରିତ ରିଲେରେ ଭାରତ ପାଇଁ ପଦକ ଜିତିବାର ସମ୍ଭାବନା ରଖିଛନ୍ତି। ସେହିଭଳି ଜିମ୍ନାଷ୍ଟିକ୍ସ ଦଳରେ ପ୍ରଣତି ନାୟକ, ନିଶିକା ଅଗ୍ରୱାଲ, ଇଶିକ୍ତା ରିୱାଲ, ପ୍ରତିଷ୍ଠା ସାମନ୍ତ, ତପନ ମହାନ୍ତି, ତପେଶ୍ୱର ନାଥ, ଯୋଗେଶ୍ୱର ସିଂ ପ୍ରମୁଖଙ୍କ ଉପରେ ବଡ଼ ସମ୍ଭାବନା ରହିଛି। ଏମାନେ ଆର୍ଟିଷ୍ଟିକ୍ସ ଇଭେଣ୍ଟରେ ଭାଗ ନେବେ। ବାସ୍କେଟ୍ ଦଳ ପାଇଁ ଦଳ ଘୋଷଣା ହୋଇନାହିଁ, କିନ୍ତୁ ବକ୍ସିଂ ସବୁଠାରୁ ବଡ଼ ସମ୍ଭାବନା ଏବଂ ସୁଯୋଗ ରଖିଛି। ଏଥର ନିଖତ ଜରିନ୍ ନଥିଲେ, ଯେଉଁମାନେ ବିଶ୍ୱ ଚାମ୍ପିୟନ ନିଖତ ଜରିନ୍ ନାହାନ୍ତି, କିନ୍ତୁ ଆମର ସାକ୍ଷୀ ଚୌଧୁରୀ 51 କିଲୋଗ୍ରାମ,
ପ୍ରୀତି ପାୱାର 54 କିଲୋଗ୍ରାମ, ଜସ୍ମିନ ଲମ୍ବରିଆ 57 କିଲୋଗ୍ରାମ, ପ୍ରିୟା ଗଙ୍ଗାସ 60 କିଲୋଗ୍ରାମ, ପରବିନ ହୁଡ଼ା 65 କିଲୋଗ୍ରାମ, ଅରୁନ୍ଧତୀ ଚୌଧୁରୀ 70 କିଲୋଗ୍ରାମ, ଲଭଲିନା ବର୍ଗୋହାଇ 75 କିଲୋଗ୍ରାମ ଏବଂ ପୁରୁଷମାନଙ୍କ ମଧ୍ୟ

0: ଯଦୁମଣି ସିଂ 55 କିଲୋଗ୍ରାମ, ସଚିନ ସିୱାଚ 60 କିଲୋଗ୍ରାମ, ଆଦିତ୍ୟ ପ୍ରତାପ ସିଂ 65 କିଲୋଗ୍ରାମ, ସୁମିତ କୁଣ୍ଡୁ 75 କିଲୋଗ୍ରାମ, ଅଙ୍କୁଶ 80 କିଲୋଗ୍ରାମ, କପିଲ ପୋଖରିଆ 90 କିଲୋଗ୍ରାମ, ନରେନ୍ଦ୍ର ବୋରୱାଲ 90+ କିଲୋଗ୍ରାମ ବର୍ଗରେ ମଧ୍ୟ ଆମ ଭାରତର ସମ୍ଭାବନାକୁ କାୟମ ରଖିବେ। ଗୋଟିଏ କଥା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି, ତାହା ହେଉଛି ଏଥର କିଛି ଭାରତୀୟ ପଦକ ଜିତିଥିବା ଶୃଙ୍ଖଳା ବାଦ ପଡ଼ିଛି। ଖର୍ଚ୍ଚ କାଟ ପାଇଁ ଏଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାର 9ଟି ନିୟମିତ ଖେଳ ଶୃଙ୍ଖଳା ବାଦ ଦିଆଯାଇଛି। ସେଗୁଡ଼ିକ ହେଉଛି କ୍ରିକେଟ, ହକି, କୁସ୍ତି, ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ସ୍କ୍ୱାସ୍, ସୁଟିଂ, ଟ୍ରାଏଥଲନ୍ ଏବଂ ରଗ୍ବି ସେଭେନ୍ସ। ସୁଟିଂକୁ ପୂର୍ବଥର ଭଳି ଦୂରେଇ ରଖାଯାଇଛି, ଭାରତ ପାଇଁ ଏହା ସବୁଠାରୁ ବଡ଼ ଝଟକା ଭଳି ହେବ। କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରଗ୍ବି ସେଭେନ୍ସ, ସୁଟିଂ, ଟେବୁଲ ଟେନିସ୍ରେ ଭାରତ ନିଶ୍ଚିତ ପଦକ ସମ୍ଭାବନା ଥିବାରୁ ଏଥର ଯେ ମୋଟ ସଂଖ୍ୟାରେ ଆଶାଜନକ ପଦକ ମିଳିବ ନାହିଁ ଏହା ନିଶ୍ଚିତ ଲାଗୁଛି। କାରଣ 2022 ବର୍ମିଂହାମ୍ ସଂସ୍କରଣରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ଜିତିଥିଲା। ସେଥିରେ କେବଳ କୁସ୍ତିରୁ 12, ବ୍ୟାଡମିଣ୍ଟନରୁ 6, ଟେବୁଲ ଟେନିସ୍ 7, କ୍ରିକେଟରୁ 1, ଏହାକୁ ମିଶାଇଲେ 26 ପଦକ ଥିଲା ଯେଉଁ ଖେଳ ଏଥର ନାହିଁ। ଏହାର ଅଧା ମଧ୍ୟ 13 ସ୍ୱର୍ଣ୍ଣ ପଦକ ଥିଲା। ବର୍ମିଂହାମ୍ରେ ଭାରତ 22 ସ୍ୱର୍ଣ୍ଣ, 16 ରୌପ୍ୟ, 23 କାଂସ୍ୟ ସହ ମୋଟ 61 ପଦକ ଜିତି ଚତୁର୍ଥରେ ରହିଥିଲା। ସୁଟିଂ ସାମିଲ ନଥିଲେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା ଏବଂ ଚତୁର୍ଥ ସ୍ଥାନରେ ରହିଥିଲା। ଶେଷରେ ଗୋଟିଏ କଥା କହିବି, ଗ୍ଲାସ୍କୋରେ ଯାହା ବି ସଫଳତା ମିଳୁନା କାହିଁକି, ଆମକୁ କିନ୍ତୁ ଏବେଠାରୁ 2030 ଅହମ୍ମଦାବାଦ ସଂସ୍କରଣ ପାଇଁ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ପ୍ରସ୍ତୁତି ଉପରେ ଏକାଗ୍ର ହେବାକୁ ପଡ଼ିବ। କାରଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଆମକୁ ଆୟୋଜନ ଅଧିକାର ମିଳିଛି। ଭାରତକୁ ସର୍ବସମ୍ମତିକ୍ରମେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ଆୟୋଜନର ଅଧିକାର ପ୍ରଦାନ କରିଛି, ଯାହା ଭାରତକୁ କ୍ରୀଡ଼ା ମହାଶକ୍ତି ଭାବେ ଉଭା କରିବ ବୋଲି ବିଶ୍ୱାସ କରିପାରିବା।
1: ନିକଟରେ 10 ବର୍ଷରୁ କମ୍ ବିଭାଗରେ ୱାର୍ଲ୍ଡ କ୍ୟାଡେଟ୍ସ କପ୍ 2026ରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱାତିକ ସ୍ୱାଇଁଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର, ଆସନ୍ତୁ ଶୁଣିବା। ଶ୍ରୋତାବନ୍ଧୁ, ଆମ ସହିତ ଟେଲିଫୋନ୍ ଯୋଗେ ଯୋଡ଼ି ହୋଇଛନ୍ତି କୁନି ଚେସ୍ ଖେଳାଳି ସ୍ୱାତିକ ସ୍ୱାଇଁ, ଯିଏକି ଓଡ଼ିଶାର ଜଣେ ପ୍ରତିଭାବାନ କୁନି ଚେସ୍ ଖେଳାଳି। ଅତି କମ୍ ବୟସରୁ ସେ ଅନେକ ସଫଳତା ସାଉଁଟି ସାରିଲେଣି। ସେ ଅଣ୍ଡର 7 ରାଜ୍ୟସ୍ତରୀୟ ଚେସ୍ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ। ସେ 2024ରେ ଅଣ୍ଡର 8 ଫିଡେ କ୍ୟାଡେଟ୍ସ ୱାର୍ଲ୍ଡ କପ୍ରେ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଥିଲେ ଏବଂ 2024ରେ ଅଣ୍ଡର 8 ୱାର୍ଲ୍ଡ ଚାମ୍ପିୟନସିପ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ଗତବର୍ଷ ବେଷ୍ଟ ଏମର୍ଜିଂ ପ୍ଲେୟାର ଭାବେ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ମଧ୍ୟ ହାସଲ କରିଛନ୍ତି। ଆସନ୍ତୁ ତାଙ୍କୁ ସ୍ୱାଗତ କରିବା ଆମ କାର୍ଯ୍ୟକ୍ରମକୁ। ସ୍ୱାତିକ, ଆମ କାର୍ଯ୍ୟକ୍ରମକୁ ତୁମକୁ ସ୍ୱାଗତ ଏବଂ ଅନେକ ଅନେକ ଅଭିନନ୍ଦନ।
2: ଧନ୍ୟବାଦ
1: ସ୍ୱାତିକ। ଆମର ପ୍ରଥମ ପ୍ରଶ୍ନ ରହିବ, ଏଇ ନିକଟରେ କିଛି ଦିନ ତଳେ ଜର୍ଜିଆରେ ୱାର୍ଲ୍ଡ କ୍ୟାଡେଟ୍ସ କପ୍ 2026 ଅନୁଷ୍ଠିତ ହୋଇଥିଲା, ଆଉ ସେଥିରେ ତମେ ବହୁତ ଭଲ ପ୍ରଦର୍ଶନ କରିଥିଲ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲ, ତ ଏ ଜର୍ଣ୍ଣିଟା କେମିତି ଥିଲା ଏବଂ ଏ ଅଭିଜ୍ଞତାଟା କେମିତି ଥିଲା ଏବଂ ଖୁସି କେତେ ମାତ୍ରାରେ ଥିଲା ଯେତେବେଳେ ବ୍ରୋଞ୍ଜ ପଦକ ପାଇଲ?
2: ମୁଁ ବହୁତ ଖୁସି ଥିଲି, ଆଉ ଏ ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଥିଲା, ଆଉ ୱାନ୍ ଅଫ୍ ମାଇ ଇମ୍ପୋର୍ଟାଣ୍ଟ ଟୁର୍ଣ୍ଣାମେଣ୍ଟ, ଆଉ କିଛିଟା ରାଉଣ୍ଡ ମୁଁ ମିସ୍ କଲି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଠିକ ଥିଲା। ଆଇ ଆମ୍ ଭେରି ହ୍ୟାପି ଆଣ୍ଡ ଆଇ କୁଡ୍ ହାଭ୍ ଡନ୍ ବେଟର।
1: କ୍ରିକେଟ ଅଛି, ହକି ଅଛି, ଆହୁରି ବହୁତ ବହୁତ ଖେଳ ଏବେ ବାହାରିଲାଣି, ତା ଭିତରୁ କାହିଁକି ଏଇ ଚେସ୍ ଖେଳକୁ ତମେ ବାଛିଲ?
2: ଚେସ୍ ଖେଳଟା ଆକ୍ଚୁଆଲି ମାଇଣ୍ଡ ଗେମ୍ସ ପାଇଁ ବହୁତ ଭଲ, ଇଟ୍ ୱିଲ୍ ମେକ୍ ୟୋର ବ୍ରେନ୍ ଶାର୍ପ। ମାମା ଆକ୍ଚୁଆଲି କହିଲେ ମତେ ଚେସ୍ ଖେଳିବା ପାଇଁ, କାହିଁକିନା ସିଏ ଆଗରୁ ସ୍କୁଲ ଲେଭେଲ୍ସରେ ଖେଳୁଥିଲେ, କଲେଜ ଲେଭେଲ୍ସରେ, ତ ସିଏ କହିଲେ କି ଚେସ୍ ଖେଳିପାରିବ ଆଉ ବହୁତ ଭଲ ମାଇଣ୍ଡ ଗେମ୍, ବହୁତ ଭଲ ହବ। ସିଏ ଇଣ୍ଟ୍ରୋଡ୍ୟୁସ୍ କରିଥିଲେ ମତେ ଚେସ୍ ରେ କୋଭିଡ ଟାଇମ୍ରେ, ମୁଁ ସେତେବେଳେ 6 ବର୍ଷ ଥିଲି, ମାନେ ବେସିକ୍ ଜିନିଷ ଗୁଡା କହିଥିଲେ, ଆଉ ମୋ ଜର୍ଣ୍ଣି କୁ ମାନେ ସିଏ ହିଁ ମତେ ଇଏ କରିଥିଲେ, ଆଉ ତାପରେ ମୋ ବାପା ବହୁତ ସପୋର୍ଟ କରନ୍ତି।
1: ତାହେଲେ 6 ବର୍ଷ ବୟସରେ ଏ ଚେସ୍ ଖେଳିବା ଆରମ୍ଭ କରିଥିଲ, ଚେସ୍ ବ୍ୟତୀତ ଆଉ କୋଉ ଖେଳ ଖେଳିବାକୁ ଭାରି ଭଲ ଲାଗେ?
2: ମତେ କ୍ରିକେଟ ବି ଭଲ ଲାଗେ।
1: ଭବିଷ୍ୟତରେ କଣ ହବ, କ୍ରିକେଟ ଖେଳାଳି ହେବାକୁ ଚାହିଁବ ନା ଚେସ୍ ଖେଳାଳି ହେବାକୁ? ଚେସ୍ ଖେଳାଳି ହେବାକୁ ଚାହିଁବ। ନାଇଁ, ଚେସ୍ ଖେଳିଲେ କୁହାଯାଏ ବହୁତ ତୀକ୍ଷ୍ଣ ବୁଦ୍ଧି ଦରକାର, ମନ ଶାନ୍ତ ରହିବା ବି ଦରକାର, ଆଉ ଦୂରଦର୍ଶୀ ହେବା ଦରକାର, ବହୁତ ବାଟ ଭାବି ପାରୁଥିବା ଦରକାର, ଆଉ ଏତେ ସବୁ ଜିନିଷକୁ ଯଦି ନିଜ ଭିତରେ ସାମିଲ କରିବ ତ ସେଥିପାଇଁ ତମେ କଣ କର?
2: ମାନେ ଟ୍ରେନିଂ ପାଇଁ ପଜଲ୍ସ ଥାଏ ଚେସ୍ ର, ଚେସ୍ ଏକ ବୁକ୍ସ ଥାଏ, ଆଉ ସେ ବୁକ୍ସ ରୁ ମୁଁ ସବୁ ଟ୍ରେନିଂ କରେ କି ମାନେ କେତେ ବାଟ ମୁଁ ଭାବିବି, କେମିତି କାଲକୁଲେସନ କରିବି, କେମିତି ମୁଁ ପୋଜିସନାଲ ଡିସିଜନ ମେକିଂ କରିବି, କେମିତି ମୁଁ ଇଏ କରିବି, ସବୁ ଅନେକ ବୁକ୍ସ ରୁ ମୁଁ ଏବେ ଶିଖୁଛି। ଆଉ କୋଚେସ୍ ମାନେ ଦେବାଶିଷ ଦାସ ହଉ, ଆଉ ସ୍ୱୟଂସ ମିଶ୍ରା, ଆଉ ସତ୍ୟପ୍ରଜ୍ଞା ସାର୍ ବି ହେଲ୍ପ କରନ୍ତି, ଆଉ ସେ ବହୁତ ସାରା ମତେ ପୋଜିସନ ଦିଅନ୍ତି, ଅନେକ क्वेश्चन भलसे एक्सप्लेन करती।

0: ଶିଖେ ଚେସ୍।
1: ବର୍ତ୍ତମାନ ଚେସ୍ରେ ତମ ଗୁରୁ କିଏ ଅଛନ୍ତି?
0: ଏବେ ଦେବାଶିଷ ଦାସ ହେଲା ମୋ ମେନ୍ ମେଣ୍ଟର, ଆଉ ପୟମ ମିଶ୍ରା ଯିଏକି ସେକେଣ୍ଡ ଓଡିଶାର ଗ୍ରାଣ୍ଡ ମାଷ୍ଟର, ଆଉ ସତ୍ୟପ୍ରଜ୍ଞା ସାର୍ ସେକେଣ୍ଡ ଆଇଏମ୍ ଅଫ୍ ଓଡିଶା।
1: ତାଙ୍କ ପାଖରୁ କେବଳ ମାନେ କୋଚିଂ ନେଇକି ଖେଳିବାକୁ ଚାହିଁବ ନା ଆହୁରି ବାହାରକୁ ଯାଇବା, ଭଲ କୋଚ୍ ଆଡପ୍ଟ କରିବା, ଭଲ କୋଚ୍ ଠାରୁ ଆହୁରି ଟ୍ରେନିଂ ନେବାକୁ ଚାହିଁବ ଫ୍ୟୁଚରରେ?
0: କୋଚେସ୍ ଉପରେ ଏତେ କିଛି ନାହିଁ, ତମକୁ ବାସ୍ ନିଜର ବେଷ୍ଟ ଦେବାର ଅଛି, ନିଜେ ତମକୁ ଅଣ୍ଡରଷ୍ଟାଣ୍ଡ କରିବାକୁ ପଡିବ।

0: କୋଚେସ ଉପରେ ଏତେ କିଛି ନାହିଁ, ତମକୁ ବାସ ନିଜର ବେଷ୍ଟ ଦେବାର ଅଛି, ନିଜେ ତମକୁ ଅଣ୍ଡରଷ୍ଟାଣ୍ଡ କରିବାକୁ ପଡିବ, ଆଉ ତମକୁ ବି ନିଜର ମାନେ ଯୋଉଟା ବି କୋଚ କହୁଛନ୍ତି ତମକୁ ସେଇଟା ଅଣ୍ଡରଷ୍ଟାଣ୍ଡ କରିବାକୁ ପଡିବ, ଯଦି ଅଣ୍ଡରଷ୍ଟାଣ୍ଡ ନ କଲ କିଛି ଦେର ଇଜ ନୋ ବେନିଫିଟ, ତ ସେଇଟା ହେଲା ଇମ୍ପୋର୍ଟାଣ୍ଟ। ଅନଲାଇନ ହଉ କି ଓଡିଶାରେ ହଉ କି ବାହାରେ ହଉ, ଯେତିକି ଗେମ୍ସ ଖେଳିବ ସେତିକି ତମ ଗେମ୍ର ମିଷ୍ଟେକ୍ସ ଜାଣିପାରିବ, ଆଉ କଣ କଣ ଭଲ କଲ କଣ କଣ ଖରାପ କଲ ସେଇଟା ବି ଜଣାପଡିବ, ଆଉ ୱିକନେସ୍ ବି ଜଣାପଡିବ।
1: ଜଣେ ଖେଳାଳି ସେ ତା ନିଜ ଭିତରେ ଟ୍ୟାଲେଣ୍ଟ ବଢେଇବାକୁ ହେଲେ ପ୍ରତିପକ୍ଷଟା ଭଲ ହବା ଦରକାର, ଅପୋନେଣ୍ଟଟା ଭଲ ହବା ଦରକାର। ତମ ହିସାବରେ ସେମିତି ଯଦି ଅପୋନେଣ୍ଟ କେହି ଯଦି ଭଲ ନ ରହିବେ, ତମେ କେମିତି ନିଜର ଇମ୍ପ୍ରୁଭମେଣ୍ଟ କରିବ?
0: ମାନେ ଲେଟ୍ସ ସେ ଅପୋନେଣ୍ଟ ମାନେ ବହୁତ ଡିସେଣ୍ଟ ଅପୋନେଣ୍ଟ ମାନେ ଚଳିବ, ମୁଁ ବାସ ନର୍ମାଲ ଖେଳେ, ମୁଁ ଏତେ ଫାୟାର ଆଣିନା ବୋର୍ଡରେ, ମୁଁ ବାସ ମୋର ନର୍ମାଲ ଚେସ୍ ଖେଳେ, ମୁଁ ଏତେ ସାକ୍ରିଫାଇସ କରେ ନା କି ଏତେ କମ୍ପ୍ଲେକ୍ସ କରେ ନା, ମାନେ ଯୋଉମାନେ ମୋଠୁ ଏତେ ମାନେ ଭଲ ନୁହଁ, ମାନେ କି ଟିକେ ମୋଠୁ ଇଏ ଷ୍ଟ୍ରଙ୍ଗ ନୁହଁ, ତାଙ୍କ ସାଙ୍ଗରେ ମୁଁ ବହୁତ ନର୍ମାଲ ଖେଳେ, ମାନେ ଟାକ୍ଟିକ୍ସ ଥାଏ ଚେସ୍ରେ, ସେଇଟାକୁ ଭଲ ଥାନ୍ତି, ସେଇଟାକୁ ମୁଁ ଇଏ କରିବା ପାଇଁ ମୁଁ ପୋଜିସନାଲ ଚେସ୍ ଖେଳେ, ମୋର ମାନେ ବିଲୋ ରେଟେଡ୍ ଅପୋନେଣ୍ଟକୁ ହରାଏ।
1: ଆଉ ତାପରେ ତ ସିନିୟର ପ୍ଲେୟାର ମାନଙ୍କ ସହିତ ବି ପ୍ରାକ୍ଟିସ କରୁଥିବ, କୋଚ ମାନଙ୍କ ସହିତ ବି ବେଳେବେଳେ ମଧ୍ୟ ପ୍ରାକ୍ଟିସ ହଉଥିବ,
0: ଆଜ୍ଞା
1: ସେଥିରେ କୋଚ ମାନଙ୍କୁ କେତେବେଳେ ହରେଇଛ?
0: ଆଜ୍ଞା ସାର୍, ମୋର ଆଉ ଗୋଟେ କୋଚ ଅଛି ଯେ କି ମୋ ପ୍ଲେଇଂ ପାର୍ଟନର ଗ୍ରାଣ୍ଡମା ଲକ୍ଷ୍ମଣ ନାରାୟଣ, ସେ ତାମିଲନାଡୁର, ସିଏ ଅନଲାଇନରେ ଖେଳନ୍ତି ମୋ ସାଙ୍ଗରେ, ମୁଁ ତାଙ୍କୁ ବି ବହୁତ ଥର ହରେଇଛି।
1: ତାହେଲେ ଅନଲାଇନରେ ଚେସ୍ ଖେଳିକି ମାନେ ନିଜର ଟ୍ୟାଲେଣ୍ଟଟାକୁ ବା ନିଜର ଦକ୍ଷତାକୁ ଆହୁରି ମାର୍ଜିତ କରୁଛନ୍ତି ନାଇଁ?
0: ୟେସ୍ ଟେକ୍ନିକାଲି, ବଟ୍ ଅନଲାଇନ ଚେସ୍ ଟୁ ଅପେକ୍ଷା ତମକୁ ବାସ ଅନ୍ ଦ ବୋର୍ଡ ଖେଳିବାଟା ବେଶୀ ଇମ୍ପୋର୍ଟାଣ୍ଟ, ଆଉ ମାନେ ଅନ୍ ଦ ବୋର୍ଡ ରେ ବେଶୀ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡେ, ଏମିତି ଅନଲାଇନରେ ସବୁକିଛି ହେଇଯିବନି।
1: ସତ୍ୟିକ, ତ ଆଗାମୀ ଦିନରେ ରାଜ୍ୟସ୍ତରୀୟ, ଜାତୀୟ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କଣ କଣ ବଡ ବଡ ଇଭେଣ୍ଟ ଅଛି ଚେସ୍ରେ ଯୋଉଥିରେ ତମେ ଭାଗ ନବ?
0: ମୁଁ ଏସିଆନ ୟୁଥ ଖେଳିବି, ସେଟା ଚାଇନାରେ ହବ, ଶେନଜେନ୍ ଜାଗାରେ, ଆଉ ସେଇଟା ହଉଛି ଜୁଲାଇ 16 ଷ୍ଟାର୍ଟ ହବ ମ୍ୟାଚ, ଆଉ ନେକ୍ସଟ ମୁଁ ଅଣ୍ଡର 11 ନ୍ୟାସନାଲ୍ସ ଖେଳିବି, ଯୋଉଟା କି ହବ ଅଗଷ୍ଟ 2 ଷ୍ଟାର୍ଟ, ସେଇଟା ହଉଛି ବେଙ୍ଗାଲୋରରେ କର୍ଣ୍ଣାଟକ, ଆଉ ତାପରେ ମୁଁ ଓପନ୍ ଟୁର୍ଣ୍ଣାମେଣ୍ଟ ଖେଳିବି।
1: ଆଗାମୀ ଦିନରେ ଗ୍ରାଣ୍ଡ ମାଷ୍ଟର ହେବାକୁ ଇଚ୍ଛା ଅଛି ନା ନାହିଁ?
0: ଆଜ୍ଞା।
1: ତା ପାଇଁ କେମିତି ପ୍ରିପାରେସନ ଚାଲିଛି?
0: ମୁଁ ଏବେ ଯୋଉ ବାଟରେ ପ୍ରିପାରେସନ କରିଛି ସେଇ ବାଟରେ ମୁଁ ଏବେ ଷ୍ଟେପ ବାଇ ଷ୍ଟେପ ଏବେ ନଉଛି, ମୁଁ ଡାଇରେକ୍ଟ ଏମିତି ଥୋଡି GM ହେଇଯିବି, ମତେ IM ବି ହବାକୁ ପଡିବ, ତାପରେ GM ହେବି। ଏବେ ମୁଁ କ୍ୟାଣ୍ଡିଡେଟ ମାଷ୍ଟର ଅଛି, ମାନେ ଅପକମିଂ ଟାଇଟଲ୍ସ ହେଲା ଫିଡେ ମାଷ୍ଟର, ଇଣ୍ଟରନ୍ୟାସନାଲ ମାଷ୍ଟର, ଗ୍ରାଣ୍ଡ ମାଷ୍ଟର, ଆଉ ୱାର୍ଲଡ ଚାମ୍ପିୟନ। ତାପରେ ମୁଁ ଯୋଉ ମାନେ ଷ୍ଟେପ ବାଇ ଷ୍ଟେପ ଯେତିକି କଲେ ଧୀରେ ଧୀରେ ଇମ୍ପ୍ରୁଭ କରିଲି, କରିକି ମାନେ ସ୍ଲୋଲି ହବା ମାନେ ଗୋଟେ ଥର କରେ ତ ହେଇପାରିବ।
1: ଆଉ ଇଏ ଖେଳ ଆଉ ପାଠପଢା, ଇଏ ଦିଟାକୁ କେମିତି ବାଲାନ୍ସ କରା ହଉଛି? କାରଣ ଖେଳ ଉପରେ ବି ବହୁତ ଟାଇମ ଦବାକୁ ପଡୁଥିବ, ତ ତାପରେ ପାଠପଢାର ବୋଝ ରହୁଥିବ, ତ କେମିତି ଦିଟାକୁ ବାଲାନ୍ସ କରା ହଉଛି?
0: ଚେସ୍ ରେ ମୁଁ 7-8 ଆୱାର୍ସ ଦିଏ, ଆଉ ପାଠପଢାରେ ମୁଁ ଏକ୍ସାମ୍ସ ଯେତେବେଳେ ଥାଏ ମୁଁ ଏକ୍ସାମ୍ସ ପାଇଁ ମୁଁ ବେଶୀ ପ୍ରିପେୟାର କରେ, ହୋମୱାର୍କ ଯୋଉ ଥାଏ ମୁଁ ଏତେ କରେ ନା, ମୁଁ ଏକ୍ସାମ୍ ଉପରେ ଫୋକସ୍ କରେ, ଯାହା ବି ସ୍କୁଲ ଏକ୍ସାମ୍ସ ଅଛି ସେଇଟାରେ ମୁଁ ପ୍ରିପେୟାର କରେ ମାନେ ତଗଡା ହେଇକି।
1: କ୍ଲାସ୍ ରେ କଣ ହଉଛି ଏବେ?
0: କ୍ଲାସ୍ ରେ ଏବେ ମିଡିୟମ ରେଞ୍ଜ, ମାନେ ସେ 90% ଉପରେ ତ ଆସୁଛି।
1: ଓଡିଶା ସରକାରଙ୍କ ଠାରୁ କୌଣସି ସେମିତି ଆୱାର୍ଡ ପାଇଛ ଯୋଉଟାକି ଆହୁରି ଆଗକୁ ଯିବାକୁ ପ୍ରୋତ୍ସାହନ ଦବ?
0: ବିଜୁ ପଟ୍ଟନାୟକ ସ୍ପୋର୍ଟସ ଆୱାର୍ଡ ପାଇଥିଲି 2025 ରେ, ଏମର୍ଜିଂ ଆଥଲିଟ।
1: ଆଗାମୀ ଦିନରେ କଣ ଟାର୍ଗେଟ ଅଛି ବା କଣ ସ୍ୱପ୍ନ ଅଛି?
0: ଆଗାମୀ ଦିନରେ ମୁଁ ଚାହୁଁଛି ଫାର୍ଷ୍ଟ ଗ୍ରାଣ୍ଡ ମାଷ୍ଟର ହେବି, ତାପରେ ମୁଁ ଗୋଲ ହଉଛି 2700 ହେଇକି ସ୍ଲୋଲି କ୍ୟାଣ୍ଡିଡେଟ ଖେଳିବି, ତାପରେ ୱାର୍ଲଡ ଚାମ୍ପିୟନ।
1: ଆଉ ବାପା ମାଙ୍କ ସପୋର୍ଟ କେମିତି ରହିଛି ଏ ଖେଳ ନେଇକି?
0: ବହୁତ ଷ୍ଟ୍ରଙ୍ଗ ସାର୍, ବହୁତ ହି ସପୋର୍ଟ ଅଛି।
1: ସେଭଳିଆ ଏନଭାୟରମେଣ୍ଟ ମିଳିପାରୁଛି ଘରେ?
0: ଆଜ୍ଞା।
1: ମାନେ ଏଥିପାଇଁ କିଛି ବି ମାନେ ଭଲ ଆଇଟମ ଖାଇବାକୁ ପଡିବ, ବ୍ରେନକୁ କୁଲ ରଖିବାକୁ ହେଲେ, ବ୍ରେନକୁ ଟିକେ ଡେଭଲପ କରିବାକୁ ହେଲେ କଣ ମାନେ ମେନୁରେ କଣ ରହୁଛି ଖାଇବା?
0: ମୁଁ ଅଣ୍ଡା ଅମଲେଟ ଖାଏ, ମୁଁ ଡେଲି ସିଝା ଅଣ୍ଡା ଖାଏ, ଡ୍ରାଇ ଫ୍ରୁଟ୍ସ ଖାଏ, ଆଲମଣ୍ଡ, ଆଉ ମାନେ ବ୍ରେନକୁ ଷ୍ଟ୍ରଙ୍ଗ ରଖିବା ପାଇଁ, ଆଉ ତାପରେ ମୁଁ ମିଲ୍କ ବି ପିଏ।
1: ଚେସ୍ ଖେଳ ପାଇଁ ମେଣ୍ଟାଲି ସହିତ ଫିଜିକାଲି ବି ଷ୍ଟ୍ରଙ୍ଗ ହବା ଦରକାର, ଏହାକୁ ତମେ କେତେ ମାତ୍ରାରେ ବିଶ୍ୱାସ କର?
0: ବହୁତ ମାତ୍ରାରେ ମୁଁ ବିଶ୍ୱାସ କରେ, ଆଉ ସେଇଥିପାଇଁ ମୁଁ ମାନେ ଲେଗ୍ ୱାର୍କ, ଫୁଟ୍ ୱାର୍କ କରେ ୱିଥ୍ ଦ ଫୁଟବଲ, ଆଉ ଡ୍ରିବ୍ଲିଂ କରେ, ଆଉ ଟେବଲ୍ ଟେନିସ ମାନେ ଯୋଉ ବଲ୍ରେ କରନ୍ତିନି କି ଯୋଉ ବାଲାନ୍ସିଂ, ଆଉ ଟେବଲ୍ ଟେନିସ ବି କେବେ କେବେ ଖେଳେ।
1: ଯଦି ଜଣେ ପିଲା ଆଉଟଡୋର ଗେମ୍ ଖେଳିବ ସିଏ ତ ପୁଣି ଥକିଯିବ, ସିଏ ଫେର କେମିତି ଫେର ଖେଳରେ ଫୋକସ୍ କରିପାରିବ, ମାଇଣ୍ଡଟାକୁ କେମିତି ଚେସ୍ ଖେଳରେ ଲଗେଇ ପାରିବ?
0: ମୁଁ ଏତେ ବି ଏତେ ଟାୟାର୍ଡ ହୁଏ ନା, ମୁଁ ବାସ

0: ଝାଳ ବସ ବୋହିଯାଏ କିନ୍ତୁ ମାନେ ଏତେ ବି ଟାୟାର୍ଡ ହୁଏ ନା।
1: ହଁ ମାନେ କେବଳ ବଡି ଫିଟନେସ ପାଇଁ ଖେଳ ହୁଏ, ଏତେ ପରିଶ୍ରମ ବଡି ଉପରେ ଦିଆଯାଏନି। ନାଇଁ
0: ହଁ ୱାର୍ମ ଅପ୍ ପାଇଁ ଜଷ୍ଟ,
1: ମାନେ
0: ଗୋଟେ ଟୁର୍ଣ୍ଣାମେଣ୍ଟ କୁ ଯାଇଥିବି ସେଠି ଯଦି କିଛି ଥିବ ସେତେବେଳେ ଆମ ଘରେ ଥୋଡି ଥିବ ଟେବୁଲ ଟେନିସ।
1: ଏସବୁ ଏସବୁ ସଫଳତା ପାଇଁ ବା ଆଗାମୀ ଦିନରେ ଯୋଉ ଲକ୍ଷ୍ୟ ଅଛି ତାକୁ ହାସଲ କରିବା ପାଇଁ ଏହାର ଶ୍ରେୟ କାହାକୁ ଦବ?
0: ମୋ ପ୍ୟାରେଣ୍ଟସ କୁ ଆଉ କୋଚେସ।
1: ସ୍ୱାତିକ ଆମକୁ ବହୁତ ମୂଲ୍ୟବାନ ସମୟ ଦେଲ ଏବଂ ବହୁତ କଥା କହିଲ ଏବଂ ଆଗାମୀ ଦିନରେ ତୁମର ସ୍ୱପ୍ନ କଣ ଆମକୁ ଜଣେଇଲ। ଭଗବାନ କରନ୍ତୁ ତୁମର ସବୁ ସ୍ୱପ୍ନ ସାକାର ହଉ। ଆମକୁ ବହୁମୂଲ୍ୟ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ।
0: ଥ୍ୟାଙ୍କ ୟୁ,
1: ଧନ୍ୟବାଦ। ଫିଫା ୱାର୍ଲ୍ଡ କପ୍ର ପ୍ରି କ୍ୱାର୍ଟର ମୁକାବିଲା ଏବେ ଜାରି ରହିଛି। ଏହି ନକ୍ଆଉଟ୍ ପର୍ଯ୍ୟାୟ ଲଢ଼େଇରେ ଯେଉଁ ଦଳ ପରାଜୟ ହେବେ ସେ ଦଳ ବିଶ୍ୱକପ୍ରୁ ବିଦାୟ ନେବେ। ଏହି କ୍ରମରେ ପ୍ରଥମ ପ୍ରି କ୍ୱାର୍ଟର ମୁକାବିଲାରେ ମୋରକ୍କୋ 3-0 ଗୋଲ୍ରେ କାନାଡାକୁ ହରାଇଥିବା ବେଳେ ଫ୍ରାନ୍ସ ପାରାଗୁଏକୁ 1-0 ଗୋଲ୍ରେ, ବେଲଜିୟମ ଆମେରିକାକୁ 4-1 ଗୋଲ୍ରେ, ସ୍ପେନ୍ ପର୍ତ୍ତୁଗାଲକୁ 1-0 ଗୋଲ୍ରେ, ନରୱେ ବ୍ରାଜିଲକୁ 2-1 ଗୋଲ୍ରେ, ଇଂଲଣ୍ଡ ମେକ୍ସିକୋକୁ 3-2 ଗୋଲ୍ରେ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଆଜି ଆର୍ଜେଣ୍ଟିନା ସହିତ ଇଜିପ୍ଟ ଏବଂ ଆସନ୍ତାକାଲି ସ୍ୱିଜରଲ୍ୟାଣ୍ଡ ସହିତ କଲମ୍ବିଆର ମୁକାବିଲା ହେବ। ଆସନ୍ତା 10 ତାରିଖରୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ ଏବଂ ଜୁଲାଇ 20ରେ ମେଗା ଫାଇନାଲ ଅନୁଷ୍ଠିତ ହେବ। ଓଡ଼ିଶାର ପ୍ରତିଭା ସମ୍ପନ୍ନ ତରୁଣ ଟେବୁଲ ଟେନିସ୍ ଖେଳାଳି ସାର୍ଥକ ଆର୍ଯ୍ୟ 2026 ଡାକର ୟୁଥ୍ ଅଲମ୍ପିକ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭାରତୀୟ ଅଲମ୍ପିକ ସଂଘ ଏବଂ ଭାରତୀୟ ଟେବୁଲ ଟେନିସ୍ ଫେଡେରେସନ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସେ ଏହି ସୁଯୋଗ ହାତେଇଛନ୍ତି। ଉଭୟ ବିଶ୍ୱ ଓ ଭାରତୀୟ ମାନ୍ୟତାରେ ବି ଭଲ ସ୍ଥିତିରେ ରହିବାରୁ ତାଙ୍କୁ ମନୋନୀତ କରାଯାଇଛି। ଏଫ୍ଏଏସ୍ ପ୍ରୋ ଲିଗ୍ର ଲଣ୍ଡନ ପର୍ଯ୍ୟାୟରେ ଭାରତ ନାଟକୀୟ ଫଳ ପାଇଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍କୁ ସୁଟ୍ଆଉଟ୍ରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍କୁ ସେହି ସୁଟ୍ଆଉଟ୍ରେ ଜିତି ମଧୁର ପ୍ରତିଶୋଧ ନେଇଛି ଭାରତ। ପ୍ରଥମ ମ୍ୟାଚ୍କୁ ନାଟକୀୟ ଭାବେ ହାରି ଚାପରେ ଥିବା ଭାରତୀୟ ଦଳ ନିର୍ଦ୍ଧାରିତ ସମୟରେ ଇଂଲଣ୍ଡକୁ ଗୋଲ୍ କରିବାକୁ ଦେଇନଥିଲା, ବରଂ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ, ଫଳରେ ମ୍ୟାଚ୍ 0-0ରେ ଶେଷ ହୋଇଥିଲା। ସୁଟ୍ଆଉଟ୍ରେ ଭାରତ କିନ୍ତୁ ରୋମାଞ୍ଚକ ଭାବେ 3-2ରେ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ଅଭିଷେକ, ଶିଳାନନ୍ଦ ଲାକ୍ରା ଓ ସଞ୍ଜୟ ଗୋଲ୍ ସ୍କୋର କରିଥିଲେ। ଖେଳରତ୍ନ ପ୍ରମୋଦ ଭଗତ ଫ୍ରାନ୍ସରେ ଆୟୋଜିତ ବାୱାଲେଡ୍ ଫ୍ରେଞ୍ଚ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି 3ଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସେ ମିଶ୍ରିତ ଯୁଗଳ, ଏକକ ଓ ଯୁଗଳରେ ପଦକ ଜିତି ନିଜ ଶ୍ରେଷ୍ଠତାର ପରିଚୟ ଦେଇଛନ୍ତି। ପ୍ରମୋଦ ପ୍ରଥମେ ମିଶ୍ରିତ ଯୁଗଳର SL3 SU5 ବର୍ଗରେ ମନୀଷ ରାମଦାସଙ୍କୁ ସାଥୀ କରି ରୌପ୍ୟ ପଦକ ଜିତିଥିଲେ। ଏହାପରେ ପୁରୁଷ ଏକକର SL3 ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ପୁଣି ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଆଉ ଏକ କାଂସ୍ୟ ପଦକ ଜିତି ନେଇଥିଲେ। ନ୍ୟୁଜିଲାଣ୍ଡରେ ଆୟୋଜିତ FIH ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତାରେ ଭାରତ ବିଜେତା ହୋଇଛି। ପୂରା ପ୍ରତିଯୋଗିତାରେ ଅପରାଜୟ ଥିବା ଭାରତ ରବିବାର ଫାଇନାଲରେ ଘରୋଇ ଦଳ ନ୍ୟୁଜିଲାଣ୍ଡକୁ 2-0 ଗୋଲ୍ରେ ପରାସ୍ତ କରି ତୃତୀୟ ଥର ଲାଗି ଏହି ଟ୍ରଫି ହାତେଇଛି। ଭାରତ ପ୍ରଥମ ଥର 2022 ଉଦ୍ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ଚଳିତ ସଂସ୍କରଣରେ ଭାରତ ପୁଲ୍ ଏରେ ଆମେରିକା, ଜାପାନ, ଉରୁଗୁଏକୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଚିଲିକୁ 6-0ରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲା। ଏହି ଟ୍ରଫି ବିଜୟ ସହ FIH ପ୍ରୋ ଲିଗ୍କୁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା ଦଳ। ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଭ୍ରମଣକାରୀ ଦଳ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା। ଏହାକୁ ନବନୀତ କୌର ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ୱାର୍ଟରର ଶେଷ ମିନିଟ୍ରେ ଦଳକୁ ମିଳିଥିବା ଅନ୍ୟ ଏକ ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଗୋଲ୍ରେ ପରିଣତ କରି 2-0ରେ ଭାରତକୁ ଆଗୁଆ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଶୃଙ୍ଖଳିତ ଖେଳ ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇନଥିଲା, ଫଳରେ ପ୍ରଥମାର୍ଦ୍ଧ ଭାରତ ସପକ୍ଷରେ 2-0 ରହିଥିଲା। ଶେଷ ଦୁଇ କ୍ୱାର୍ଟରରେ ମଧ୍ୟ ଭାରତର ଡିଫେଣ୍ଡର ଚମତ୍କାର ଖେଳି ଘରୋଇ ଦଳକୁ କୌଣସି ସୁଯୋଗ ଦେଇନଥିଲେ। ଏପରିକି ଶେଷ କ୍ୱାର୍ଟରରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସବିତା ବିଫଳ କରି ଭାରତର ବିଜୟ ନିଶ୍ଚିତ କରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ଲାଲ ରେଶମିଆଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। 6ଟି ଗୋଲ୍ କରିଥିବା ଦୀପିକାଙ୍କୁ ଯୁଗ୍ମ ଭାବେ ଆମେରିକାର ଆସେଲ ସେସାଙ୍କ ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
2: ଶ୍ରୋତାବନ୍ଧୁ, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ୍ ଶିକ୍ଷାମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦ ବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ।

ମନ୍ତ୍ରୀ କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ ଦେଶର ଇସ୍କାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ ସିକ୍ସଟିନ୍ରେ ଏବେ ଇଜିପ୍ଟ ଓ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଜାରି ଇଜିପ୍ଟ 1-0 ଗୋଲ୍ରେ ଏବେ ଆଗରେ ରହିଛି ଆଜି ଅନ୍ୟ ଏକ ରାଉଣ୍ଡ ସିକ୍ସଟିନ୍ ମ୍ୟାଚ୍ରେ କଲମ୍ବିଆ ଭେଟିବ ସ୍ୱିଜରଲ୍ୟାଣ୍ଡକୁ ମୁଖ୍ୟ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 11:05 ରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦଣ୍ଡନାଚ ଗୀତ, ପରିବେଷଣ କରିଛନ୍ତି ପରମାନନ୍ଦ ଭୋଇ ଏବଂ ସାଥୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ। ଜାଗୁଳା ଧାମରା ଭଦ୍ରକରୁ ଲେଖିଛନ୍ତି ଶଙ୍କର୍ଷଣ ବିଶ୍ୱାଳ, ବୈଦ୍ୟନାଥ ନାୟକ, ବୈକୁଣ୍ଠ ମାଝି ଓ ଶିବ ମାଝି। ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ସୁମନ କଲ୍ୟାଣପୁର ଗାଇଛନ୍ତି ଗପ ହେଲେ ବି ସତ କଥାଚିତ୍ରରେ।

ପରବର୍ତ୍ତୀ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି ଓ ହେମନ୍ତୀ ଶୁକ୍ଲା, କଥାଚିତ୍ର ଜାଇ ଫୁଲ। ଗୀତଟି ଶୁଣିବାକୁ ଅନୁରୋଧ କରୁଛନ୍ତି କୋଠି ଏରସମା ଜଗତସିଂହପୁରରୁ ପ୍ରତାପ ଚନ୍ଦ୍ର ମଲ୍ଲିକ, ପ୍ରିୟଙ୍କା, ପ୍ରଣତୀ, ପ୍ରମୋଦିନୀ, ପ୍ରଭାତ କୁମାର, ପ୍ରଭଞ୍ଜନ, ପ୍ରସନ୍ନ, ପିୟୁଷ, ପ୍ରିୟତମା, ସୁଜାତା, ମମତା, ସ୍ନେହଲତା, ମିତାରାଣୀ, ଚନ୍ଦ୍ରିକା, ମୟୂରୀ, ବର୍ଷା, କଣ୍ଢେଇ, ସୁହାନୀ, ସାଧୁ, କାଳନ୍ଦୀ, ଅଜୟ କୁମାର, କମଳା ବଡ଼ବୋଉ, ଫକୀରା ମଉସା, ଜୟଚନ୍ଦ୍ର, ବିକା ଭାଇ, ଭାଗ୍ୟଲକ୍ଷ୍ମୀ, ସୌଦାମିନୀ, କ୍ଷେତ୍ରବାସୀ, ସାବିତ୍ରୀ, ପପୁ, ଅଞ୍ଜନ ଭାଇ, ବାବୁ ଭାଇ ଏବଂ ରାଣୀ ପ୍ରତିମା ପ୍ରିୟଦର୍ଶିନୀ।

ଏଥର ଗୀତଟି ଗାଇଛନ୍ତି ଚିତ୍ତରଞ୍ଜନ ଜେନା, କଥାଚିତ୍ର ସିନ୍ଦୁର ବିନ୍ଦୁ। ଗୀତଟି ଶୁଣିବାକୁ ଚାହିଁଛନ୍ତି ନରେନ୍ଦ୍ର ମହାକୁର, ବାସୁଦେବପୁର ଭଦ୍ରକରୁ।

ନିଶାକର ଆଣ୍ଡିଆ, ତରଣୀସେନ ଆଣ୍ଡିଆ, ପାର୍ବତୀ ଆଣ୍ଡିଆ ଓ ଜାନକୀ ଆଣ୍ଡିଆ ଲେଖିଛନ୍ତି କାଠୁଆପଟଣା ଆଳି ପିଙ୍ଗଳ ଜଗତସିଂହପୁରରୁ। ଆପଣଙ୍କ ପସନ୍ଦର ପରବର୍ତ୍ତୀ ଗୀତ ଗାଇଛନ୍ତି ସୋନୁ ନିଗମ ଓ କବିତା କ୍ରିଷ୍ଣମୂର୍ତ୍ତି, କଥାଚିତ୍ର ସୁନା ପଞ୍ଜୁରୀ।

ଏଥର ଏଥିରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଓ ମହମ୍ମଦ ହବିବ୍ କଥାଚିତ୍ର ଶେଷ ଶ୍ରାବଣ ଗୀତଟି ଶୁଣିବାକୁ ଇଚ୍ଛା କରିଛନ୍ତି ଘାସିରାମ ପ୍ରଧାନ ସୁଚିତା ସାହୁ ଦେବଦତ୍ତ ପ୍ରଧାନ ଓ ସୁଫଳା ପ୍ରଧାନ ଗୁଳେହି ହିନ୍ଦୋଳ ଢେଙ୍କାନାଳରୁ

0: देवी कजल
1: मु देवी
0: हो देवी
1: मु देवी
0: हो देवी
1: मु देवी
0: हो देवी
1: मु
0: हो
1: मु
0: हो माणिक आलो आलो माणिक हे मोर माणिक।
2: ଶେଷରେ ଗୀତରେ ଗାଇଛନ୍ତି ଶ୍ରୀଚରଣ ଏବଂ ଅରୁପା ଦାସ କଥାଚିତ୍ର ବଧୁ ନୁହେଁ ମୋ ବନ୍ଧୁ। ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି କୁଞ୍ଜକୁଟୀର କନ୍ତଲା ଆଠଗଡ଼ରୁ ନିର୍ମଳା ବେହେରା, ସନ୍ତୋଷ ବେହେରା, ସମୀକ୍ଷା, ସଦୀକ୍ଷା, ଶିବାଶିଷ, ବିଜୟଲକ୍ଷ୍ମୀ, ବୈଜୟନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣ ଅପା, ସନ୍ଧ୍ୟା ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ରଜତ କର ଶ୍ରୀମଦ୍ ଭାଗବତର 89ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ବନ୍ଦନା।
2: ଭକ୍ତ ତାଙ୍କର ସଖା, ଭକ୍ତ ତାଙ୍କର ବନ୍ଧୁ, ଭକ୍ତ ପାଇଁ ସେ ଧାରଣ କରିଛନ୍ତି ଶଙ୍ଖଚକ୍ର ଚିହ୍ନ, ଭକ୍ତ ପାଇଁ ସେ ସର୍ବଦା ଅଧୀର ଆଉ ବିଭୋର, ସେ କୃପାସିନ୍ଧୁ, ଭକ୍ତର ମଙ୍ଗଳ ପାଇଁ, ଭକ୍ତର ମାନସିକ ପୂରଣ ପାଇଁ ସେ ସତତ ଚେଷ୍ଟିତ, ସେ ସର୍ବଦା କ୍ଷମାଶୀଳ କେବଳ ଭକ୍ତମାନଙ୍କ ପାଇଁ, ସେଇଥିପାଇଁ ପରା ସେ ଭକ୍ତର ଭଗବାନ। ଭକ୍ତ କବି ସାଲାବେଗଙ୍କ ରଚନା, ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆଶଭକ୍ତ ପତିତ ପାବନକୁ ଦର୍ଶନ କରି ପାପନାଶ କର, ଜନ୍ମ ଜନ୍ମର ବନ୍ଧନରୁ ମୁକ୍ତି ପାଅ, ଭକ୍ତ ଉପରକୁ ଅନାଇ ପ୍ରଣାମ କରେ ନେତକୁ, ପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ହୁଏ ଆଉ ଦର୍ଶନ କରି ହୁଏ ପାପମୁକ୍ତ। ପୁରାତନ ରଚନାରୁ ଗାଇଛନ୍ତି କଲ୍ୟାଣୀ ଭଟ୍ଟାଚାର୍ଯ୍ୟ।

ନୀଳାଦ୍ରୀ ବିହାରୀଙ୍କ ଦର୍ଶନରେ ଭକ୍ତ ମନରେ ଯେଉଁ ଭାବାନ୍ତର ସୃଷ୍ଟି ହୁଏ ତାହା ହିଁ ହେଉଛି ଆସକ୍ତିର ପ୍ରଥମ ପର୍ବ। ଆସକ୍ତି କ୍ରମଶଃ ନିବିଡ଼ ହୋଇ ଚିରକାଳୀନ ଭକ୍ତିରେ ରୂପାନ୍ତରିତ ହୁଏ, ତଥାପି ସନ୍ଦେହ ସୃଷ୍ଟି ହୁଏ। ସତରେ କ'ଣ ପ୍ରଭୁ ତାର ଦୁଃଖ ଶୁଣିବେ? ଭରସା ପାଏ ନାହିଁ। ମାତ୍ର ପ୍ରଭୁଙ୍କର ସେହି ସୁନ୍ଦର ରୂପର ଦର୍ଶନରେ ଅବଚେତନ ସ୍ତରକୁ ଚାଲିଯାଏ ଭକ୍ତ। କଳା କଳା ଚକାଡୋଳାର ମୋହ ନିରାସକ୍ତ କରିଦିଏ ଭକ୍ତକୁ। ନରସିଂହ ମହାପାତ୍ରଙ୍କ ରଚନା, ଗାଇଛନ୍ତି ଧନଞ୍ଜୟ ଶତପଥୀ।

ଦାରୁରେ ବ୍ରହ୍ମ ସଂସ୍ଥାପିତ ହୋଇଥିବାରୁ ସେ ଦାରୁ ବ୍ରହ୍ମ ଚତୁର୍ଦ୍ଧାମୂର୍ତ୍ତି ତାଙ୍କରି ଦ୍ୱିତୀୟରେ ଏ ଜଗତ ସମ୍ମୁଖିତ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦେଶରେ ସୂର୍ଯ୍ୟ ଚନ୍ଦ୍ର ଆଦଜାତ ଏହି ମହିରେ ସାରା ବିଶ୍ୱର ମଙ୍ଗଳକାମୀ ହେଉଛନ୍ତି ମହାବାହୁ ଚକାଡୋଳା ମୁକ୍ତିର ମହାମନ୍ତ୍ରରେ ଆଚ୍ଛନ୍ନ କରି ରଖିଛନ୍ତି ସମଗ୍ର ଜଗତ ତାଙ୍କରି ନାମ ଭଜନରେ ଦୁଃଖ ଆଉ ଶୋକ ଅପସରିଯାଏ। ନଗେନ୍ଦ୍ର ମହାପାତ୍ରଙ୍କ ରଚନା ଗାଇଛନ୍ତି ଅଞ୍ଜଳି ମିଶ୍ର।

ଯେତେ ପାଇଲେ ମଧ୍ୟ ଭକ୍ତର ମନ ସନ୍ତୁଷ୍ଟ ହୁଏ ନା, ଇଚ୍ଛା ହୁଏ ଆହୁରି ଅଧିକ ତାକୁ ମିଳିଯାଆନ୍ତା କି। ଅନ୍ତର୍ଯ୍ୟାମୀ ଜାଣିପାରନ୍ତି ଭକ୍ତର ମନ କଥା। ଭକ୍ତକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ସାମୟିକ ଭାବେ ନିଜକୁ ଦୂରେଇ ନିଅନ୍ତି। ଦୁଃଖ ଭରିଯାଏ ଭକ୍ତ ମନରେ, ମାତ୍ର ଗର୍ବଗଞ୍ଜନ ନରହରି ଭକ୍ତଠାରୁ ଅନ୍ତର ହୋଇଯାଆନ୍ତି। ଭକ୍ତ କହେ, ହେ ପ୍ରଭୁ କୈଳାସମୁଖ, ମୋର ଦୁଃଖ ହରଣ କର। ତାନସେନ ସିଂଙ୍କ କଣ୍ଠରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା।

ପ୍ରଭୁ କ୍ଷୀର ସମୁଦ୍ରରେ ଅନନ୍ତ ଶୟନ କରିଛନ୍ତି, ଚତୁର୍ଦ୍ଦିଗରେ ନିରବତା। ଏଣେ ପ୍ରାର୍ଥନା କରୁଛି ଭକ୍ତ, ହେ ଖଗପତି, ଚକ୍ଷୁ ଉନ୍ମୀଳନ କରି ମୋତେ ଦେଖ। ମୁଁ ତୁମରି ଦର୍ଶନ ପାଇଁ ଧାଇଁ ଆସିଛି ବହୁ ଦୂରରୁ। ମୋତେ ଦିବ୍ୟ ଭାବନାରେ ଅଭିମନ୍ତ୍ରିତ କର କରୁଣାମୟ। ଖଗ ଆସନ ତ୍ୟାଗ କରି ନୀଳାଦ୍ରି ମଣ୍ଡପରେ ମୋତେ ଦର୍ଶନ ଦିଅ। ପାରମ୍ପରିକ ରଚନାରୁ ଗାଇଛନ୍ତି ବୀଣାପାଣି ନାୟକ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ବେଳେବେଳେ ଯୁକ୍ତିବାଦୀ ମନ ପ୍ରଶ୍ନ କରେ, ଶ୍ରୀଜଗନ୍ନାଥ ଯଦି ଏଡ଼େ ବିଚିତ୍ରକର୍ମା, ତେବେ ସେ କଳାପାହାଡ଼ର ଆକ୍ରମଣକୁ ବରଦାସ୍ତ କଲେ କିଭଳି? ବାରମ୍ବାର ଯବନମାନଙ୍କର କଦର୍ଥନା ସହିଲେ କିଭଳି? କାହିଁ କିଛି ତ କରିପାରିଲେ ନାହିଁ। ସତକଥା, ଜଗନ୍ନାଥଙ୍କ ବିଗ୍ରହକୁ ଏହିଭଳି ସମୟମାନଙ୍କରେ ସୁରକ୍ଷା ଦେବା ପାଇଁ ତାଙ୍କ ସେବକମାନେ ବିଭିନ୍ନ ଗୋପନୀୟ ସ୍ଥାନକୁ ନେଇଛନ୍ତି। ମନରେ ପ୍ରଶ୍ନ ଆସେ, ଯେଉଁ ଠାକୁର ନିଜେ ନିଜକୁ ରକ୍ଷା କରିପାରନ୍ତି ନାହିଁ, ସେ ଆମକୁ କ'ଣ ଉଦ୍ଧାର କରିବେ? ଯୁକ୍ତି ଦୃଷ୍ଟିରୁ ଏ ପ୍ରଶ୍ନଟି ଠିକ୍, କିନ୍ତୁ ଆଧ୍ୟାତ୍ମିକ ବିଚାରରେ ଏ ପ୍ରଶ୍ନର କୌଣସି ଅର୍ଥ ନାହିଁ। ଠାକୁର କ'ଣ ମୂର୍ତ୍ତିରେ ଥାନ୍ତି? ସେ ଥାନ୍ତି ଆମ ବିଶ୍ୱାସରେ। ଆମେ ଯଦି କହିବା କ'ଣ ଏ ବଡ଼ ଦେଉଳ, କ'ଣ ଏ କାଠର ଦେବତା, ଆମ ପାଖରୁ ଠାକୁର ଉଭେଇଯିବେ। ଅଥଚ ସେହି ଠାକୁରଙ୍କୁ ଦେଖି କାହାର ଦେହଜ୍ଞାନ ରହୁନାହିଁ। କିଏ ଅଧୀର ହୋଇ ଉପରକୁ ହାତ ଟେକି ନାଚୁଛି, କିଏ ଠିଆ ହୋଇ ଚାହିଁଛି, ଆଖିରୁ ଧାରଧାର ଲୁହ ବୋହିଯାଉଛି, କାହାର କଣ୍ଠ ବାଷ୍ପାକୁଳ ହୋଇଯାଉଛି। ସବୁ ଲୋକଙ୍କର କ'ଣ ଏକଥା ହୁଏ ନା ସବୁ ଲୋକଙ୍କର ବ୍ୟାକୁଳତା ସମାନ? କିଏ ଲୋକଙ୍କୁ ଦେଖାଇବା ପାଇଁ ବିଚିତ୍ର ବେଶଟିଏ ପଡ଼ିଛି, କିନ୍ତୁ ଆଉ ଜଣେ ଠାକୁରଙ୍କୁ ଦୂରରୁ ଦେଖି ଏକାନ୍ତରେ ତାଙ୍କ ଭାବରେ ଭାବିତ ହୋଇ ଲୁହ ଗଢ଼ଉଛି। ସମସ୍ତଙ୍କୁ ଠାକୁରଙ୍କ ରୂପ ତ ଏକାପରି ଦିଶୁଛି, କିନ୍ତୁ ଦେଖନ୍ତୁ ପ୍ରତ୍ୟେକଙ୍କର ଅନୁଭବ କିଭଳି ଭିନ୍ନ ଭିନ୍ନ। ମୋ ଭିତରେ ଭାବ ଯେତିକି ଅଛି ତାରି ଆଧାରରେ ମୁଁ ଠାକୁରଙ୍କୁ ଦେଖୁଛି, ଆପଣଙ୍କ ଭିତରେ ଯେତିକି ଭାବ ଅଛି ତାରି ଆଧାରରେ ଆପଣ ଦେଖୁଛନ୍ତି ଠାକୁରଙ୍କୁ। ତେବେ ଗୋଟିଏ କଥା ଆମେ ବାରମ୍ବାର ଶୁଣିଛୁ, ଠାକୁରଙ୍କ ପାଖରେ ପହଞ୍ଚିବା ପାଇଁ ଯେତିକି ଭାବ ଲୋଡ଼ା, ସେତିକି ଯଦି ଭାବ ଅଛି ଭିତରେ, ତେବେ ଅନୁଭବରେ ଆସିଯିବେ ଠାକୁର। ଏହି ଅନୁଭବରେ ଆସିଥିବା ଅବସ୍ଥାରେ ହିଁ ଭୋକିଲା ବନ୍ଧୁ ମହାନ୍ତିଙ୍କୁ ସୁନାଥାଳିରେ ମହାପ୍ରସାଦ ମିଳିଯାଇଥିଲା, ବାଲିଗାଁ ଦାସ ହାତରୁ ନଡ଼ିଆ ଚାଲିଯାଇଥିଲା। ଏମିତି କେତେ କଥା ଘଟିଛି ତାର ହିସାବ ନାହିଁ। ଜଣେ ଡାକ୍ତର ତାଙ୍କ ପୁଅ ବୋହୂଙ୍କୁ ଧରି ଯାଇଥିଲେ ବଡ଼ଦେଉଳ। ପୁଅ ବିଦେଶରେ ରହେ, ଠାକୁର ଦେଖା ସରିଲା, ଆନନ୍ଦ ବଜାରରେ ବୁଲୁ ବୁଲୁ ପୁଅ ହଠାତ୍ ମନ କଲା ଗୁଆ ଘିଅରେ ହୋଇଥିବା କାକରା ମିଳିଲେ ଖାଆନ୍ତେ, ତା ପୁଣି ଠାକୁରଙ୍କ ପାଖରେ ଭୋଗ ଲଗା ହୋଇଥିବ। ଡାକ୍ତର ଜଣଙ୍କ ପୁଅକୁ କହିଲେ ତାହା କୋଉଠୁ ମିଳିବ, ସେ ଦୁର୍ଲଭ ପଦାର୍ଥ, ରାଜା ମନ୍ଦିର ପ୍ରଶାସକ କିମ୍ବା ବଡ଼ ବଡ଼ ସେବକ ରାଜଗୁରୁ ଏମାନଙ୍କୁ ସେସବୁ ମିଳେ, ସାଧାରଣ ଲୋକଙ୍କୁ ତାହା ମିଳିବାର ପ୍ରଶ୍ନ ନାହିଁ। ତୁ ଏମିତି ଦୁର୍ଲଭ ପଦାର୍ଥଟି ଇଚ୍ଛା କଲୁ ଯେ ଆମେ କୋଉଠୁ ପାଇବା, ସେ ଭୋଗ ତ ମିଳିବାର ନଥିଲା। ଫେରି ଆସିବା ପାଇଁ ସେମାନେ ସଜବାଜ ହେଉଛନ୍ତି, ହଠାତ୍ ଜଣେ ଆସି ପହଞ୍ଚିଲେ ଏବଂ ଏକ ସୁନ୍ଦର ବଡ଼ କାକେରା ଉପରେ କାଜୁ ଦ୍ରାକ୍ଷା ସବୁ ଦିଆହୋଇଛି ଡାକ୍ତରଙ୍କ ପୁଅ ହାତରେ ଦେଇଦେଲେ, କହିଲେ ନେ। ସେ କିଏ ତାଙ୍କର ପରିଚୟ ପଚାରିବା ଆଗରୁ ସେ ତୁରନ୍ତ ବାହାରିଗଲେ। କି ଅଦ୍ଭୁତ ଭାବରେ ଘଟଣାଟି ଘଟିଲା କେହି କିଛି ବୁଝିପାରିଲେ ନାହିଁ। କାକରାରୁ ଟିକିଏ ଭାଙ୍ଗି ଦେଖିଲା ବେଳକୁ ଗୁଆ ଘିଅରେ ତିଆରି ସ୍ୱାଦିଷ୍ଟ କାକରା, ମହମହ ବାସ୍ନା, ଭାବରେ ବୁଡ଼ିଯାଇ ଆଖିରୁ ଲୁହ ଖସୁଥିଲା ସମସ୍ତଙ୍କର। ଏକଥା କାହାକୁ କହିଲେ କିଏ ବିଶ୍ୱାସ କରିବ? ଏମିତି କେତେ କେତେ ଅନୁଭବ ଅଛି ଭକ୍ତମାନଙ୍କର, ଯେଉଁମାନେ ଅନ୍ତରରେ ଭାବ ଭର୍ତ୍ତି କରି ଯାଇଛନ୍ତି, ନିର୍ମଳ ମନରେ ଠାକୁରଙ୍କର କୃପାକଣିକା ଟିକେ ପାଇବାକୁ ମନ କରିଛନ୍ତି, ତାଙ୍କ ପାଖରେ ଠାକୁର ପହଞ୍ଚି ଯାଇଛନ୍ତି। ସେଠି କାକେରାଟିଏ ମାଧ୍ୟମ ମାତ୍ର, ଯିଏ ୟାକୁ ମନଗଢ଼ା କଥା କହି ଉଡ଼େଇଦେବାକୁ ଚାହିଁବ ଉଡ଼େଇଦେବ, ଯିଏ ବିଶ୍ୱାସ କରିବ ତା ଭିତରେ ଥିବା ଭାବ ଓ ବିଶ୍ୱାସ ଆଉ ଟିକିଏ ବଳ ପାଇଯିବ। ଏମିତି ଅଜସ୍ର ଭାବ ପାହାଡ଼ ପାହାଡ଼ ବିଶ୍ୱାସ ଜଗନ୍ନାଥଙ୍କ ଉପରେ ଆରୋପିତ ହୋଇଛି, ଆଉ ସେ ଭାବ ଓ ବିଶ୍ୱାସଗୁଡ଼ିକ ଆମମାନଙ୍କ ପାଖରୁ ହିଁ ଯାଇଛି। ସେଇଥିପାଇଁ ଠାକୁରମାନେ ଅଧାଗଢ଼ା ହୋଇ ରହିଗଲେ, କବାଟ ଖୋଲିଦେବାର ଶିଳ୍ପୀ ଉଭେଇଗଲେ ବୋଲି ଯେଉଁ କିମ୍ବଦନ୍ତୀଟି ଅଛି, ତାହା ଗୋଟିଏ ସତ୍ୟକୁ ଇଙ୍ଗିତ ଦେଉଛି ଯେ ଗୁଡ଼ାଏ ମତ, ଗୁଡ଼ାଏ ପଥ, ଗୁଡ଼ାଏ ସିଦ୍ଧାନ୍ତ ଆଉ ବିଚାରକୁ ନେଇ ଠାକୁରମାନଙ୍କର ରୂପ କଳ୍ପନା କରି ଅନୁଭବୀ ବିଦ୍ୱାନ ଶିଳ୍ପୀ ବୁଝିବିଚାରି ଏଭଳି ବିଗ୍ରହକୁ ତିଆରି କରିଛନ୍ତି। ସେଇଥିପାଇଁ ସେ ବିଗ୍ରହ ହୋଇଛନ୍ତି ବିଶ୍ୱଦେବତା ଜଗନ୍ନାଥ।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ 100 ବର୍ଷ ସହବାସ କରିବା ପରେ ତାଙ୍କର 9 କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି 9 ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଔରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

0: ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ କରି ରଖିଅଛି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲିଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ବୃଷ୍ଟିପୁଷ୍ଟ ଉଚ୍ଚଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 ସେଣ୍ଟିମିଟର କିମ୍ବା 20x20 ସେଣ୍ଟିମିଟର ବ୍ୟବଧାନରେ 4x6 ସେଣ୍ଟିମିଟର ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ ଡିଏପି ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50x60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 ସେଣ୍ଟିମିଟର ବ୍ୟବଧାନରେ 3 ସେଣ୍ଟିମିଟର ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4x5 ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା ଜଳ ସଂଗ୍ରହ ପ୍ରକଳ୍ପଗୁଡ଼ିକୁ ମରାମତି କରନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନ ସୁବିଧା ଥିବା ଅଞ୍ଚଳକୁ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା କରନ୍ତୁ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ା ନାଡ଼ି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40x50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ିରେ 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଯତ୍ନ ନିଅନ୍ତୁ। ହରଡ଼ର ଉନ୍ନତ ଓ ସହଳ କିସମଗୁଡ଼ିକ ହେଉଛି BRG5, PRG176, PRG235, VL ଅରହର, ଟି ଅରହର ଇତ୍ୟାଦି। ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସରଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
0: ଶେଷ ହେଲା କୃଷି ସୂଚନା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
1: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା ଦୁଇ ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖାଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତ କାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତ ଭ୍ରମଣ ବା ସାୟମ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ

0: ଦୂର କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

0: ଉପକୂଳବର୍ତ୍ତୀ ଅଞ୍ଚଳ ହେଉ ବା ଉପଦ୍ରୁତ ଅଞ୍ଚଳ, ସବୁ ଅଞ୍ଚଳରେ ପୁରାତନ ଜନବସତି ଅର୍ଥାତ୍ ଗାଁମାନେ ନିଜର ଭୌଗୋଳିକ ସ୍ଥିତି ଓ ସାଂସ୍କୃତିକ ଗରିମାକୁ ନେଇ ପରିପୁଷ୍ଟ। ତେବେ ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ନୂଆନନ୍ଦପୁର ଗାଁର କଥା କହିଛନ୍ତି କବିତା ଦାସ।
1: ନମସ୍କାର, ମୁଁ କବିତା ଦାସ ନୂଆନନ୍ଦପୁର ରଣପୁର ନୟାଗଡ଼ରୁ କହୁଛି। ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତର ଗାଁଟି ନାଜାର ନୂଆନନ୍ଦପୁର। ରଣପୁର ସହର ଠାରୁ ମଣିନାଗ ପାଦଦେଶରେ 5 କିଲୋମିଟର ଗଲା ପରେ ଏହି ଗାଁ ପଡ଼େ। ଏ ପାଖେ ମଣିନାଗ ପର୍ବତ, ଯେଉଁଠାରେ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା ମଣିନାଗ ବିରାଜମାନ କରନ୍ତି, ଏବଂ ଅନତି ଦୂରରେ ପରିଦୃଶ୍ୟମାନ କବିବର ରାଧାନାଥ ରାୟ ବର୍ଣ୍ଣିତ ଧାନ୍ୟ ଓ ଗୌଣିଆ ପର୍ବତ। ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଗାଁର ଗୋଟିଏ ପାଖରେ ପାହାଡ଼ ତ ଅନ୍ୟପଟରେ ବିସ୍ତୀର୍ଣ୍ଣ ଶସ୍ୟ କ୍ଷେତ୍ର, ଏବଂ ତା ମଧ୍ୟରେ କୁଳୁକୁଳୁ ନାଦ କରି ବହିଯାଉଛି ଛୋଟ ନଈଟି। କୃଷି ଉପରେ ନିର୍ଭର କରୁଥିବା ଲୋକମାନେ ଖରାଦିନେ ଏହି ନଦୀ ପାଣି ବ୍ୟବହାର କରି ଫସଲ ଫଳାଉଥାନ୍ତି। 50 ପରିବାରକୁ ନେଇ ଗଠିତ ଏହି ଗ୍ରାମର ଲୋକ ସଂଖ୍ୟା ପ୍ରାୟ 300 ଉର୍ଦ୍ଧ୍ୱ ହେବ। ପାଖରେ ଅଛି ପୁରୁଣା ନନ୍ଦପୁର ଗାଁ, ସେହି ଗାଁରୁ ଅଧିକାଂଶ ଲୋକ ଆସି ଏଠାରେ ବସବାସ କରି ନୂଆ ଗାଁଟିଏ ବସାଇଲେ, ଆଉ ତାର ନାଁ ଦେଲେ ନୂଆନନ୍ଦପୁର, ଯାହାର ପ୍ରତିଷ୍ଠା ଥିଲେ ସ୍ୱର୍ଗତ କୃପାସିନ୍ଧୁ ଦାସ, ଯିଏକି ରଣପୁର ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରି ଗାଁର ନାଁକୁ ପରିଚିତ କରାଇ ଯାଇଛନ୍ତି। ଗ୍ରାମର ଏ ମୁଣ୍ଡରେ ଆରାଧ୍ୟ ଦେବୀ ମା ବାଉତିଙ୍କର ମନ୍ଦିର ଏବଂ ସେ ମୁଣ୍ଡରେ ପ୍ରଭୁ ଜଗନ୍ନାଥ ବିଦ୍ୟମାନ। ଦଶହରା ସମୟରେ ବାଉତିଙ୍କ ପୀଠରେ ସପ୍ତମୀ ଦିନ ଠାରୁ ପୂଜା ଓ ଭୋଗ ଲାଗି ହୁଏ। ପ୍ରତିବର୍ଷ ନବମୀ ଦିନ ଦେବୀଙ୍କ ପୀଠରେ ଗ୍ରାମବାସୀ ମିଳିମିଶି ଭୋଜିଭାତ କରନ୍ତି ଏବଂ ସବୁ ଲୋକ ଏକାଠି ପଙ୍କ୍ତିରେ ବସନ୍ତି। ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟ ଅଧିକ ଥିବାରୁ ଏହି ଗାଁରେ କୁରାଳ ପଞ୍ଚମୀ ମହାସମାରୋହରେ ପାଳନ କରାଯାଏ। 5 ଧରି ହୋମ, ଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ବନ୍ଧୁବାନ୍ଧବଙ୍କ ମେଳ ଭିତରେ ଗ୍ରାମଟି ବେଶ ଉତ୍ସମୁଖର ହୋଇପଡ଼ିଥାଏ। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରେ ରଣପୁରର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡା ରଣପୁର ରାଜପ୍ରସାଦକୁ ଯିବା ବାଟରେ ଏହି ଗାଁରେ ଭୋଗ ଲାଗି ହୁଅନ୍ତି, ଏବଂ ଏହି ସମୟରେ ଘଣ୍ଟ ଘଣ୍ଟା ଢୋଲ ବାଦ୍ୟରେ କୋଳାହଳମୟ ହୋଇ ଉଠି ଗାଁଟି ବେଶ ଉତ୍ସମୁଖର ହୋଇପଡ଼ିଥାଏ। ଗ୍ରାମର ଜଣେ 2 ସରକାରୀ ଚାକିରିଆଙ୍କୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଲୋକ କୃଷି ଓ ନିର୍ମାଣ ଶ୍ରମିକ। ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଏବଂ ଗମନାଗମନର ବିଶେଷ ସୁବିଧା ନଥିବାରୁ ସମସ୍ତେ ପ୍ରାୟତଃ ପାଖ ସହର ରଣପୁର ଉପରେ ନିର୍ଭର କରନ୍ତି। 90 ଗ୍ରାମରେ ଅଣଆନୁଷ୍ଠାନିକ ଶିକ୍ଷା କେନ୍ଦ୍ରଟିଏ ଥିଲା, ଯାହାଫଳରେ ଗ୍ରାମର ଶିକ୍ଷାର ମାନ କେତେକାଂଶରେ ବୃଦ୍ଧି ହୋଇ ଗ୍ରାମଟି ସାକ୍ଷର ସୁନ୍ଦର ଗ୍ରାମ ଭାବରେ ପରିଚିତ ଲାଭ କରିଥିଲା। ନାରୀ ଶିକ୍ଷାର ପ୍ରଚାର ଓ ନାରୀ ଜାଗରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରାଯାଇ କିଛି ପରିମାଣରେ ମହିଳା ସଶକ୍ତିକରଣ ହୋଇଥିଲେ ହିଁ ବିଶେଷ କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ଯେତେ ଦୂରରେ ଥିଲେ ମଧ୍ୟ ମୋ ଗାଁର ସ୍ମୃତି ଏବେ ବି ଅପାସରା। ନୂଆନନ୍ଦପୁର ଗାଁଟି ମୋହର ଗଡ଼େ ନାହିଁ ତା ଗାର, ନୀତି ନୁ ଅଲଗେ ମୁହଁଟି ତାହାର ନାଁଟି କେଡ଼େ ମଧୁର। ସୁଯୋଗ ମିଳିଲେ ଆଗକୁ ମୋ ଗାଁ ପାଇଁ କିଛି କରିବାର ଆଶା ଓ ସଂକଳ୍ପ ନେଇ ରହୁଛି।

0: ଆଜିର ପ୍ରଭାତ ପରିକ୍ରମା ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚକ ଡକ୍ଟର ସୂର୍ଯ୍ୟମଣି ବେହେରା।
1: ବଜାରରୁ ଜିନିଷ କିଣିଲା ବେଳେ ଦୋକାନୀ ପଲିଥିନ ମଣିରେ ଜିନିଷ ଦେଉଛି, ପନିପରିବା, ଫଳ, ମାଛ କି ମାଂସ, ସବୁ ଜିନିଷ ପଲିଥିନ ମଣିରେ ହିଁ ଅଣାଯାଉଛି। ଶସ୍ତା, ସୁନ୍ଦର, ହାଲୁକା ଆଉ ମଜବୁତ ଗୁଣ ହେତୁ ପଲିଥିନ ମଣିର ଚାହିଦା ଚାରିଆଡ଼େ ବ୍ୟାପି ଯାଇଛି। ପଲିଥିନ ମଣିରେ ଜିନିଷ ନେବା ଆଣିବା ପାଇଁ ସହଜ ହେଉଛି, ହେଲେ ତା କାମ ସରିଗଲା ପରେ ତାକୁ ଫୋପାଡ଼ି ଦିଆଯାଉଛି, ଚାରିଆଡ଼େ ବିକ୍ଷିପ୍ତ ଭାବରେ ପଡ଼ି ରହୁଛି, ମାଟି ତଳେ ପୋତି ଯାଉଛି ତ ପବନରେ ଉଡ଼ିଯାଇ ଏଣେ ତେଣେ ପଡ଼ି ପରିବେଶକୁ ଅପରିଷ୍କାର କରିଦେଉଛି। ଏଥିପାଇଁ କୁହାଯାଇଥାଏ ପଲିଥିନ ମଣି ଆମକୁ ନାକେଦମ କଲାଣି। ଏହାର ବ୍ୟାପକ ବ୍ୟବହାର ଦୃଷ୍ଟିରୁ ପରିବେଶ ଉପରେ ପଲିଥିନର କି ପ୍ରକାର କୁପ୍ରଭାବ ପଡୁଛି ତାର ଉପରେ ବୈଜ୍ଞାନିକଗଣ ଅନେକ ଗବେଷଣା କରି ଚାଲିଛନ୍ତି। ଗବେଷଣାର ଫଳାଫଳକୁ ଦୃଷ୍ଟି ରଖି ବୈଜ୍ଞାନିକଗଣ ମତ ଦିଅନ୍ତି ଯେ ପରିବେଶ ପାଇଁ ପଲିଥିନ ଏବେ ଆତଙ୍କ ଭାବରେ ଉଭା ହୋଇଛି। ଏଇଠି ମନରେ ପ୍ରଶ୍ନ ଉଠୁଥିବ, ପଲିଥିନ କେମିତି ପରିବେଶକୁ ପ୍ରଦୂଷିତ କରୁଛି? ଉତ୍ତର ଜାଣିବାକୁ ହେଲେ ପ୍ରଥମେ ପରିବେଶ କ'ଣ ଜାଣିବାକୁ ପଡ଼ିବ, ତାପରେ ପଲିଥିନର ଗୁଣ ସମ୍ପର୍କରେ ମଧ୍ୟ କିଛି ଜ୍ଞାନ ଆହରଣ କରିବା ଦରକାର। ପରିବେଶ କହିଲେ ମୁଖ୍ୟତଃ ମାଟି, ପାଣି ଆଉ ପବନକୁ ନେଇ ଗଠିତ ବୋଲି ବୁଝାଯିବ। ଜୀବଜଗତ ସେଇଥିପାଇଁ ସୃଷ୍ଟି। ଆମ ପୃଥିବୀ କଥା ଧରାଯାଉ, ଏଠାରେ ଜୀବଜଗତ ତିଷ୍ଠ ରହିବାର କାରଣ ହେଉଛି ଏକ ସନ୍ତୁଳିତ ଅବସ୍ଥାରେ ପୃଥିବୀର ପରିବେଶ ରହିଛି। ମାଟି, ପାଣି ଏବଂ ପବନ ଭିତରେ କିଛିଟା ଅସନ୍ତୁଳନ ଦେଖାଦେଲେ ପରିବେଶ ବିଷାକ୍ତ ହୋଇଉଠେ, ଫଳରେ ଜୀବଜଗତ ବଞ୍ଚିବା କଷ୍ଟକର ହୋଇଥାଏ। ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅସନ୍ତୁଳିତ ଅବସ୍ଥାକୁ ନେଇଯାଉଥିବାରୁ ଜୀବଜଗତ ଏବେ ଆତଙ୍କିତ। ବର୍ତ୍ତମାନ ପଲିଥିନ କଥା ଦେଖାଯାଉ, ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି, ପଲି ଯୁକ୍ତ ଇଥିଲିନ ସମାନ ପଲିଥିନ। ପଲି ଏକ ଗ୍ରୀକ୍ ଶବ୍ଦ, ଏହାର ଅର୍ଥ ମେନି ବା ଅନେକ, ଆଉ ଏଥିଲିନ ହେଉଛି ପେଟ୍ରୋଲିୟମ ପଦାର୍ଥ ଜାତ ଏକ ଅପରିପୃକ୍ତ ଉଦ୍ଗାରକ ବା ହାଇଡ୍ରୋକାର୍ବନ। ଅନେକଗୁଡ଼ିଏ ଇଥିଲିନ ଅଣୁର ମିଶ୍ରଣରୁ ହିଁ ପଲିଥିନ ପ୍ରସ୍ତୁତ ହୋଇଥାଏ, ସେଥିପାଇଁ ପଲିଥିନ ଏକ ପଲିମର ଜାତୀୟ ବା ବହୁଳକ ପଦାର୍ଥ ଭାବରେ ପରିଗଣିତ ହୋଇଥାଏ। ପଲିଥିନ ପଦାର୍ଥ ଧର୍ମ ବା ଗୁଣାଗୁଣ ଅତି ବିଚିତ୍ର, ଏହାକୁ ତରଳ ଅବସ୍ଥାକୁ ଆଣି ଯେମିତି ଚାହିଁବା ସେମିତି ଛାଞ୍ଚରେ ପକାଇ କିସମ କିସମର ଦରକାରୀ ସାମଗ୍ରୀମାନ ପ୍ରସ୍ତୁତ କରିପାରିବା। ପଲିଥିନ ମଣିଠାରୁ ଆରମ୍ଭ କରି ବୋତଲ, ଖେଳଣା, ବାଲ୍ତି ପ୍ରଭୃତି ବିଭିନ୍ନ ପଦାର୍ଥ ତିଆରି ହୋଇଥାଏ। ଅସଲ କଥା ହେଉଛି ପଲିଥିନ ଜଳ, ଅମ୍ଳ କି କ୍ଷାରର ଦ୍ରବଣ ଦ୍ୱାରା ଦ୍ରବୀଭୂତ ହୁଏ ନାହିଁ, ଅଣୁଜୀବଙ୍କ ଦ୍ୱାରା ମଧ୍ୟ ନଷ୍ଟ ନ ହୋଇ ବର୍ଷ ବର୍ଷ ଧରି ସୀମିତ ଅବସ୍ଥା ରହିଥାଏ। ବିଜ୍ଞାନୀମାନେ ଏହି ଗୁଣ ହେତୁ ପଲିଥିନ ଏକ ଅଣବିଭାଜିତ ପଦାର୍ଥ ବା ନନ୍ ଡିଗ୍ରେଡେବଲ ଭାବରେ ପ୍ରକାଶ କରିଛନ୍ତି। ଘନତା ବା ଡେନ୍ସିଟି ମାନ ନିର୍ଦ୍ଧାରଣ କରି ଦୁଇ ପ୍ରକାର ପଲିଥିନ ପ୍ରସ୍ତୁତ କରାଯାଇପାରେ। ପ୍ରଥମ ପ୍ରକାର ପଲିଥିନ ହେଉଛି ଏଲ୍ଡିପିଇ ବା ଲୋ ଡେନ୍ସିଟି ପଲିଏଥିଲିନ୍, ଆଉ ଦ୍ୱିତୀୟ ପ୍ରକାର ପଲିଥିନ ହେଉଛି ଏସ୍ଡିପିଇ ବା ହାଇ ଡେନ୍ସିଟି ପଲିଏଥିଲିନ୍। ଏଲ୍ଡିପି ମାଧ୍ୟମରେ ଜାତ ପଲିଥିନ ହେଉଛି ଏହାର ଏକ ଉଦାହରଣ, ଏବଂ ଏସ୍ଡିପିର ଉଦାହରଣ କ୍ଷୀର ବୋତଲ, ସାମ୍ପୁ ବୋତଲ ଇତ୍ୟାଦି। ବର୍ତ୍ତମାନ ପଲିଥିନ କିପରି ପରିବେଶରେ ଆତଙ୍କ ସୃଷ୍ଟି କରି ଚାଲିଛି ସେ ସମ୍ପର୍କରେ ସୂଚିତ କରୁଛି। ପଲିଥିନ ପାଇଁ ମାଟି, ପାଣି କିମ୍ବା ପବନ ସବୁ ପ୍ରଦୂଷିତ ହୋଇଥାଏ। ମାଟି ଭିତରେ ପଲିଥିନ ମଣି ପୋତି ହୋଇ ରହିଲେ ଭୂମିର ତଳସ୍ତରକୁ ଜଳ ପ୍ରବେଶ କରିପାରେ ନାହିଁ, ଫଳରେ ଉଦ୍ଭିଦ ପାଇଁ ବ୍ୟବହୃତ ସାର ଗଛମୂଳରେ ପହଞ୍ଚିପାରେ ନାହିଁ, ଏହାଦ୍ୱାରା ଫସଲ ଅମଳ ମଧ୍ୟ ଭଲ ହୁଏ ନାହିଁ। ତାଛଡ଼ା ପଲିଥିନ ପାଇଁ ମାଟିରେ ଉତ୍ତାପ ବୃଦ୍ଧି ପାଇଥାଏ। ଜଳ ଭିତରେ ପଲିଥିନ ମଣି ରହିଲେ କଇଁଚ, ଜଳଜୀବ କିମ୍ବା ସମୁଦ୍ର ପକ୍ଷୀ ଏହାକୁ ଖାଇଥାନ୍ତି। ସହଜରେ ଏହା ହଜମ ହେଉନଥିବାରୁ ସେମାନଙ୍କ ପାକସ୍ଥଳୀରେ ତାହା ରହି ସେମାନଙ୍କୁ ଯନ୍ତ୍ରଣା ଦେବା ସହ ମୃତ୍ୟୁକୁ ଡାକି ଆଣିଥାନ୍ତି। ପବନରେ ପଲିଥିନ ମଣି ଉଡ଼ି ଚାରିଆଡ଼େ ପଡ଼ିଥାଏ, ଗାଈ, ଛେଳି ପ୍ରଭୃତି ପ୍ରାଣୀମାନେ ତାକୁ ଖାଇଥାନ୍ତି, ଆଉ ତାହା ହଜମ ହେବା ଦ୍ୱାରା ମୃତ୍ୟୁବରଣ କରିଥାନ୍ତି। ଏହାକୁ ପୋଡ଼ିଲେ ତାର ଧୂଆଁ ବାୟୁକୁ ପ୍ରଦୂଷିତ କରିଥାଏ। ଯେହେତୁ ମାଟି, ପାଣି ଆଉ ପବନ ଭିତରେ ଏହା ଅସନ୍ତୁଳନ ଆଣେ, ସେଥିପାଇଁ ଜୀବଜଗତରେ ଏହା କ୍ଷତି କରୁଛି ବୋଲି କୁହାଯାଇପାରେ, ଅର୍ଥାତ୍ ପରିବେଶ ପାଇଁ ପଲିଥିନ ଆତଙ୍କ ସୃଷ୍ଟି କରୁଛି। ପରିଶେଷରେ ଏଥିରୁ ମୁକ୍ତ ରହିବା ପାଇଁ କେତୋଟି କଥା ମନେ ରଖିବାକୁ ହେବ। ଏକ, ପଲିଥିନ ମଣି ବ୍ୟବହାରକୁ ନିଷିଦ୍ଧ କରି ତା ବଦଳରେ ସୂତା ବ୍ୟାଗ୍ ବା ଝୋଟ ବ୍ୟାଗ୍ ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ଉଚିତ। ପଲିଥିନ ମଣିକୁ ଚାରିଆଡ଼େ ନ ଫୋପାଡ଼ି ସେଗୁଡ଼ିକୁ ସଂଗ୍ରହ କରି 3R ପଦ୍ଧତିରେ ବିଶୋଧନ କରି ବିଭିନ୍ନ ଦରକାରୀ ସାମଗ୍ରୀ ପ୍ରସ୍ତୁତ କରାଯାଇପାରେ। 3R ମୂଳମନ୍ତ୍ର ହେଉଛି ରିଡ୍ୟୁସ୍, ରିସାଇକଲ୍ ଆଣ୍ଡ ରିୟୁଜ୍। ରାସ୍ତା ନିର୍ମାଣରେ ଏହାର ବ୍ୟବହାର ପ୍ରଣାଳୀ ଜଣାପଡ଼ିଥିବା ଦୃଷ୍ଟିରୁ ସେହି ଆବର୍ଜନାକୁ ଉପଯୋଗ କରାଯାଇପାରେ।
0: କଥିକାରୀ ଶୁଣୁଥିଲେ ପରିବେଶ ପାଇଁ ପଲିଥିନ ଆତଙ୍କ, ଆଲୋଚନା କରିଥିଲେ ଡକ୍ଟର ସୂର୍ଯ୍ୟମଣି ବେହେରା।

ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଲଳିତ ଲବଙ୍ଗ ଲତା ପରିଶୀଳନ କୋମଳ ମଲୟ ସମୀରେ।

ଶେଷରେ ଦେତକଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। सखी हे केसी मधन मुदारम।

ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଦାନ କରିଥିଲେ ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର। ଶିଳ୍ପୀ ପରିବେଷଣ କରିଥିଲେ ଜୟଦେବଙ୍କ ରଚିତ ଗୀତଗୋବିନ୍ଦ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

ଆକାଶବାଣୀ ପ୍ରଚାର କରୁଛୁ ରାଜ୍ୟସ୍ତରୀୟ ପ୍ରସାରଣରେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ରହିଛି ତିନି ରଥ ଓ ପାର୍ଶ୍ୱ ଦେବଦେବୀ। ଆଲୋଚକ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାଙ୍କୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦୈବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

0: ଅନୁରୂପ ଭାବରେ ଲୀଳାମୟ ଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଉଦ୍ଦେଶ୍ୟରେ ପ୍ରସ୍ତୁତ ରଥରେ ମଧ୍ୟ ପ୍ରଭୁ ଅବ୍ୟକ୍ତ ବ୍ରହ୍ମଙ୍କର ପ୍ରତୀକ ଭାବରେ ସବୁ ଦେବଦେବୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଥାନ୍ତି। ଠାକୁରଙ୍କର ଏହି ପତିତ ପାବନ ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ତିନୋଟିରେ ଅଧିଷ୍ଠିତ ହୋଇଥାନ୍ତି ଅନେକ ପାର୍ଶ୍ୱ ଦେବଦେବୀ। ଜଗନ୍ନାଥଙ୍କର ନନ୍ଦିଘୋଷ, ବଳଭଦ୍ରଙ୍କର ତାଳଧ୍ୱଜ, ସୁଭଦ୍ରାଙ୍କର ଦର୍ପତଳନ ପ୍ରତିବର୍ଷ ନୂତନ ବନଯୁଗ ସହ ନିର୍ମିତ ହୋଇ ତିନି ଠାକୁରଙ୍କୁ ବହନ କରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ସବୁ ଦେବଦେବୀଙ୍କ ସହିତ ଯାତ୍ରା କରେ। ସେଇଥିପାଇଁ ଆମର ଆଜିର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ରଥ ଏବଂ ସେଥିରେ ଅଧିଷ୍ଠିତ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆମକୁ ସୂଚନା ଆଜି ଦେବେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ବା ଗରୁଡ଼ଧ୍ୱଜ, ସୁଭଦ୍ରାଙ୍କ ରଥ ଦେବଦଳନ ଦର୍ପଦଳନ ବା ପଦ୍ମଧ୍ୱଜ, ବଳଭଦ୍ରଙ୍କ ରଥ ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ। ଏହି ତିନୋଟି ରଥ ସମ୍ପର୍କରେ ଆଲୋଚନା କଲାବେଳେ ପ୍ରଥମେ ଓଡ଼ିଶୀ ମନ୍ଦିର ସ୍ଥାପତ୍ୟ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଓଡ଼ିଶୀ ମନ୍ଦିର ସ୍ଥାପତ୍ୟରେ ତିନି ଗୋଟି ପ୍ରକାରର ମନ୍ଦିର ଦେଖିବାକୁ ମିଳେ। ଗୋଟିଏ ହେଲା ରେଖ ମନ୍ଦିର, ଗୋଟିଏ ହେଲା ପିଢ଼ ବା ଭଦ୍ର ମନ୍ଦିର, ଅନ୍ୟଟି ଖାକରାମୁଣ୍ଡି ମନ୍ଦିର। ଓଡ଼ିଶାର ପ୍ରାୟ ସମସ୍ତ ମନ୍ଦିରରେ ଦେବଦେବୀଙ୍କର ଯେଉଁ ଆସ୍ଥାନ, ଯେଉଁ ଗର୍ଭଗୃହ ବା ବିମାନ

ସେ ମନ୍ଦିର ଗୁଡ଼ିକ ଯେଉଁ ଦୀର୍ଘକାୟ ମନ୍ଦିର ସେଗୁଡ଼ିକ ହେଲା ରେଖା ମନ୍ଦିର ଏବଂ ତାକୁ ଲାଗି ଯେଉଁ ପିରାମିଡ଼ ଆକୃତିର ମନ୍ଦିରଟି ଥାଏ ତାକୁ କୁହାଯାଏ ପିଢ଼ଲା ଭଦ୍ର ମନ୍ଦିର। ଆଉ ଅନ୍ୟ ଗୋଟିଏ ପ୍ରକାର ମନ୍ଦିର ଯାହା ଓଡ଼ିଶାରେ କମ୍ ଦେଖିବାକୁ ମିଳେ ତାହା ହେଲା ଖାକରାମୁଣ୍ଡି ମନ୍ଦିର। ପୁରୀ ମନ୍ଦିର ତଥ୍ୟ ଅନୁସାରେ ଶ୍ରୀବତ୍ସ ଖଣ୍ଡଶାଳା ମନ୍ଦିର ଏହି ରେଖ ମନ୍ଦିରର ଅନୁକରଣରେ ତିନୋଟି ରଥ ନିର୍ମାଣ କରାଯାଇଥିଲା ଭଳି ମନେହୁଏ। ମନ୍ଦିରକୁ ଲକ୍ଷ୍ୟ କରି ରଥଗୁଡ଼ିକ ତିଆରି ହୋଇଛି। ତେଣୁ ଯେତେବେଳେ ରଥଗୁଡ଼ିକ ବଡ଼ଦାଣ୍ଡରେ ଗୋଟିଏ ପରେ ଗୋଟିଏ ଗତି କରେ ମନେହୁଏ ଏଗୁଡ଼ିକ ଚଳମାନ ରେଖ ମନ୍ଦିର।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପାର୍ଶ୍ୱଦେବତା, ପଶ୍ଚିମରେ ରହିବେ ନୃସିଂହ ଏବଂ ଉତ୍ତରରେ ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏହି କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏହି ଯେଉଁ ମୂର୍ତ୍ତିଗୁଡ଼ିକ ସବୁବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥୀ, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୁଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥ ଶକ୍ତି ହେଲେ ଜୟ ଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥ ଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି

ଅଛି ସେ ଦେବତା ଆମେ କହିବା ନାହିଁ, ସେଇଠି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର, ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସଂଝାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ, ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ।

ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ, ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବୋଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନ ହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ସରଧାବାଲି, ବଡ଼ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।

ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥୀ ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 74ତମ ଭାଗ। ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ପୂର୍ବରୁ କୁହାଗଲା ସର୍ପ ଭଳି ପରସ୍ପରରେ ଛନ୍ଦି ହୋଇଥିବା ସପ୍ତଶାଳକୁ ସିଧା କରି ଏକ ସ୍ୱରରେ ଛେଦନ କଲେ ଶ୍ରୀରାମ। ଭାବ ଓ ଶବ୍ଦର ଅପୂର୍ବ ସମନ୍ୱୟକାରୀ ଭଞ୍ଜ ସେଠି ନାଗବନ୍ଧ ଅଳଙ୍କାର ପ୍ରୟୋଗ କରିଥିଲେ। ସ୍ୱର ପ୍ରୟୋଗରୁ ସୁଗ୍ରୀବ ଜାଣିଲା ଯେ ଶ୍ରୀରାମ ସ୍ୱୟଂ ନାରାୟଣ। ସେ ପ୍ରଭୁଙ୍କୁ ସ୍ତୁତି କଲା। ଏଠି ଭଞ୍ଜ ବିଷ୍ଣୁଙ୍କ ଅସ୍ତ୍ର ଚକ୍ରବନ୍ଧରେ ସୁଗ୍ରୀବ ମୁଖରେ ଶ୍ରୀରାମଙ୍କ ସ୍ତୁତି କରାଇଛନ୍ତି। ସୁଗ୍ରୀବ କହିଲେ, ହେ ଖରପର ଅର୍ଥାତ୍ ଖର ରାକ୍ଷସର ଶତ୍ରୁ, ହେ ସର୍ବବ୍ୟାପକ ବିଭୁ, ତୁମେ ସୀତା ରୂପିଣୀ ସାଧବୀଙ୍କ ମେଳରେ ଅଛ। ତୁମେ ମେଘବର୍ଣ୍ଣ ତନୁ ସମ୍ପନ୍ନ, ତୁମର ଭା ଅର୍ଥାତ୍ ପ୍ରଭା ସୂର୍ଯ୍ୟ ଭଳି, ତୁମ ବୀର ଭା ଅର୍ଥାତ୍ ବୀରତ୍ୱର ତେଜ ନୂତ ବା ବନ୍ଦନୀୟ, ତୁମେ କ ବା ସୂର୍ଯ୍ୟଙ୍କ ଜ୍ଞାତି ଅର୍ଥାତ୍ ସୂର୍ଯ୍ୟବଂଶୀ ଦଶରଥଙ୍କଠାରୁ ଜନ୍ମ, ତୁମେ ଅନ୍ୟ ଅର୍ଥରେ ବୀରଭାନୁ ବା ବୀର ସୂର୍ଯ୍ୟ, ତୁମେ ପୁଣି କ ବା ନାରାୟଣ ପୃଥିବୀ ପୃଷ୍ଠରେ ଜନ୍ମି ଅଛ, ତୁମେ ବି ବା ଗରୁଡ଼ର ଈଶ ବା ପ୍ରଭୁ, ତେଣୁ କ ବା ବ୍ରହ୍ମା ନିରତ ବିଭାବି ଅର୍ଥାତ୍ ଆପଣଙ୍କୁ ବ୍ରହ୍ମା ବିଶେଷ ଚିନ୍ତା କରନ୍ତି, ଅନ୍ୟ ଅର୍ଥରେ ହେ ଗରୁଡ଼ର ପ୍ରଭୁ ଆପଣ କବିଙ୍କ ଚିନ୍ତନୀୟ, ତୁମେ ବି ଭାବିକ ବା ତୁମକୁ ବିଶେଷ ଭାବେ ଚିନ୍ତା କରୁଥିବା ଭକ୍ତଙ୍କ ଖେଦ ବା ଦୁଃଖ ଭେଦ କରିବା ପାଇଁ ବଜ୍ର ସ୍ୱରୂପ, ତୁମର ଉପାଧି ହେଲା ବିପଦ ଭେଦନ, ବିଦପର ଅର୍ଥାତ୍ ଜ୍ଞାନୀ ଶ୍ରେଷ୍ଠ ତୁମକୁ ଯଜ୍ଞରେ ଘୃତ ଦାନ କରନ୍ତି, ଦଶ ଅବତାର ଧରି ଏ ଭୁବି ବା ଭୁବନକୁ ରକ୍ଷା କର। ଏଭଳି ଚକ୍ରବନ୍ଧରେ ସ୍ତୁତି କରି ଓଳଗି ହେଲା ବା ପ୍ରଣାମ କଲା ସୁଗ୍ରୀବ। ଦୁଇ ଭାଇ ମନ୍ତ୍ରୀ ସଙ୍ଗରେ ଗଲାବେଳେ ବାଟରେ ଏକ ଦିବ୍ୟ ସର ବା ପୁଷ୍କରିଣୀର ଜଳ ଭିତରୁ ବାଦ୍ୟନାଦ ଶୁଣିଲେ। ପ୍ଲବଗ ଅର୍ଥାତ୍ ବାନରକୂଳ ଚନ୍ଦ୍ର ସୁଗ୍ରୀବ କହିଲେ, ମନ୍ଦକର୍ଣ୍ଣ ନାମରେ ବନୌକା ବା ଋଷି ଏଠାରେ ତପସ୍ୟା କରୁଛନ୍ତି, କାଳେ ତପସ୍ୟା କରି ଇନ୍ଦ୍ରପଦ ନେଇଯିବେ, ସେ ଭୟରେ ଅପ୍ସରା ପଠାଇ ଇନ୍ଦ୍ର ତାଙ୍କ ତପଭଙ୍ଗ କରାଇଲେ। ମୁନି ଅଧୈର୍ଯ୍ୟ ହେଲେ, ସେମାନଙ୍କୁ ପୁର ନିର୍ମାଣ କରି ରଖାଇଲେ। ଏବେ ସେ ବାଦ୍ୟ ଶୁଭୁଛି। ରାମଙ୍କ ଅଭୟ ପାଇଁ ସୁଗ୍ରୀବ ବାଳୀର ସିଂହଦ୍ୱାରରେ ବୀର ଡାକ ଦେଲା। ମଧ୍ୟାହ୍ନ କାଳରେ ବାଳୀ ଶୟନ କରିଥିଲା, ସେ ବାରୁଣୀ ମଦ୍ୟପାନ କରିଥିଲା। ବାରୁଣୀ ଅର୍ଥାତ୍ ପଶ୍ଚିମ ଦ୍ୱାରରେ ଶବ୍ଦ ଶୁଣି ଧାଇଁଲା। ମଦ୍ୟପାନ ହେତୁ ପୂର୍ବ ଦିଗ ତାକୁ ପଶ୍ଚିମ ଦିଗ ମନେ ହେଲା। ଗୋଟିଏ ବଜ୍ର ଭଳି ମୁଥ ମାରି ସୁଗ୍ରୀବର ଦମ୍ଭ ପର୍ବତକୁ ବିଭଞ୍ଜନ ଅର୍ଥାତ୍ ବିଶେଷ ଭାବେ ଭାଙ୍ଗିଦେଲା। ବଣୁଆ ଶୁଖିଲା ନଈରେ ବଢ଼ି ଜଳ ଆସି ଚାଲିଗଲା ଭଳି ସୁଗ୍ରୀବ ଗୁହାରେ ଲୁଚିଗଲା। ଏହା ଦେଖି ଦାଶରଥୀ କହିଲେ, ମୋ ମିତ୍ରଠାରେ କିଛି ବଳ ନାହିଁ। ହନୁମାନ ସୁଗ୍ରୀବଙ୍କ ମାନ ବଞ୍ଚାଇବା ପାଇଁ କହିଲେ, ସୁଗ୍ରୀବ ମେରୁ ଭଳି, କିନ୍ତୁ ବ୍ରହ୍ମ ପ୍ରଳୟ ଆସିଲେ ମେରୁ ମଧ୍ୟ ରହେ ନା, ବାଳି ସେହି ବ୍ରହ୍ମ ପ୍ରଳୟ ଭଳି। ବୃଷଧ୍ୱଂସ ବା ବିରାଡ଼ି ଭୟରେ ଇନ୍ଦୁର ବା ମୂଷା ଭଳି ହୋଇ ବାଳି ଆଗକୁ ଆଉ ଯିବାକୁ ମନା କଲା ସୁଗ୍ରୀବ। ରଘୁନନ୍ଦନ ସୁଗ୍ରୀବକୁ ଆଲିଙ୍ଗନ କରି ବଳ ଦେଲେ ଏବଂ କହିଲେ, ବେନି ଭାଇ ଏକାଭଳି ଦିଶିବାରୁ ବାରି ପାରିଲି ନାହିଁ। ବନ ମଲ୍ଲିମାଳା ସୁଗ୍ରୀବ କଣ୍ଠରେ ଲମ୍ବେଇ

ଏହି ଭାଗରେ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ଶିବରାଣୀ ମହାପାତ୍ର। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସ୍ୟଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
2: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପୋତେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ବନ୍ଧୁ, ଋତୁଚକ୍ରରେ ବର୍ଷା ଋତୁର ଆଗମନ ପ୍ରକୃତି ପାଇଁ ଏକ ନୂତନ ଜୀବନର ସନ୍ଦେଶ ଆଣିଦିଏ। ଗ୍ରୀଷ୍ମର ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ପରେ ଯେତେବେଳେ ଆକାଶରେ କଳାମେଘ ଛାଇଯାଏ ଏବଂ ବର୍ଷାର ପ୍ରଥମ ଧାରା ଥରା ଉପରେ ପଡ଼େ, ସେତେବେଳେ ପ୍ରକୃତି ଯେପରି ନୂଆ ଜୀବନ ପାଇଲା ପରି ମନେହୁଏ। ପ୍ରଥମ ବର୍ଷା ବୁନ୍ଦା ମାଟିରେ ପଡ଼ିବା ମାତ୍ରେ ମାଟିର ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ। ଏହି ସୁଗନ୍ଧ ପ୍ରତ୍ୟେକ ମଣିଷର ମନକୁ ଆନନ୍ଦରେ ଭରିଦିଏ। ଗଛପତ୍ର ଧୂଳିମୁକ୍ତ ହୋଇ ସବୁଜ ସତେଜ ଦେଖାଯାଆନ୍ତି ଏବଂ ପ୍ରକୃତି ନୂଆ ରୂପରେ ସଜେଇ ହେଲା ପରି ମନେହୁଏ।

ବନ୍ଧୁ, ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ ବର୍ଷା ଜଳ ଉପରେ ନିର୍ଭର କରନ୍ତି। ବର୍ଷା ହେଲେ ଜମି ଚାଷ ଉପଯୋଗୀ ହୁଏ। ଧାନ, ମୁଗ, ବିରି, ମକା, ଡାଲି, ପନିପରିବା ଏମିତି କେତେ କ'ଣ ଫସଲ ଭଲ ହୁଏ। ଭଲ ବର୍ଷା ହେଲେ ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଏ ଏବଂ ଦେଶର ଅର୍ଥନୀତି ମଜବୁତ ହୁଏ। ତେଣୁ ବର୍ଷାକୁ କୃଷକଙ୍କ ଜୀବନରେ ଆଶାର ଆଲୋକ ବୋଲି କୁହାଯାଏ। ବର୍ଷା ଆସିଲେ ପଶୁପକ୍ଷୀମାନେ ଖୁସି ହୁଅନ୍ତି, ମୟୂର ନୃତ୍ୟ କରେ, ବେଙ୍ଗ ଡାକିବା ଆରମ୍ଭ କରେ, ପକ୍ଷୀମାନେ କଳରବ କରନ୍ତି, ପଶୁମାନେ ପାଣି ପିଇବାର ସୁଯୋଗ ପାଆନ୍ତି ଏବଂ ଉଦ୍ଭିଦମାନେ ସତେଜ ହୋଇ ପଢ଼ିବା ଆରମ୍ଭ କରନ୍ତି। ବର୍ଷା ପୃଥିବୀର ଜୈବ ବିବିଧତାକୁ ବଜାୟ ରଖିବାରେ ଗୁରୁତ୍ୱ ବହନ କରେ।

ସତରେ ବନ୍ଧୁ, ବର୍ଷା ପ୍ରକୃତିର ଏକ ଅମୂଲ୍ୟ ବରଦାନ। ବର୍ଷା ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ। ବର୍ଷା ଆମକୁ ଖାଦ୍ୟ, ପାଣି, ସବୁଜ ପରିବେଶ, ସୁସ୍ଥ ଜୀବନ ପ୍ରଦାନ କରେ। ଏ ବର୍ଷା ପାଇଁ ତାପମାତ୍ରା ହ୍ରାସ ପାଏ ଏବଂ ଗରମରୁ ଆରାମ ମିଳେ। ଜଙ୍ଗଲ, ବଗିଚା, ପାହାଡ଼ ସବୁ ଜିମାରେ ଭରିଯାଏ। ଭୂତଳ ଜଳସ୍ତର ବି ବୃଦ୍ଧି ପାଏ। କୂଅ ନଳକୂପରେ ପାଣି ରହେ, ଯାହାକି ଲୋକମାନଙ୍କ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏତେସବୁ ପରେ ହେ ବର୍ଷା ଅନେକ ସମସ୍ୟା ବି ଆଣିଦିଏ। ବର୍ଷାର ଲାଭ ସହିତ ଏହାର ଅନେକ କୁପ୍ରଭାବକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡ଼ିଥାଏ।

ବନ୍ଧୁ, ବର୍ଷା ଧୋକା ଦିଏ ନାହିଁ। ଭାରି ବର୍ଷା ଅନେକ ସମସ୍ୟା ସୃଷ୍ଟି କରେ। ଆମ ଜୀବନରେ ବର୍ଷାର ଅନେକ ଉପକାରିତା ରହିଛି, କିନ୍ତୁ ଏହି ବର୍ଷା ଦିନେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ସାଧାରଣ ଜନଜୀବନଠାରୁ ଆରମ୍ଭ କରି ଶିକ୍ଷା, ଯାତାୟାତ, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ସାମାଜିକ ଜୀବନ ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ବର୍ଷାର ପ୍ରଭାବ ପଡ଼େ। ବିଶେଷକରି ବର୍ଷାଦିନେ ଯାତାୟାତରେ ସମସ୍ୟା ଦେଖାଦେଇଥାଏ। ବର୍ଷାଦିନେ ରାସ୍ତାଘାଟ ପାଣିରେ ବୁଡ଼ିଯାଏ। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିବାର ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୁଏ। ରାସ୍ତାରେ ଖାଲଖମା ଦେଖାନଯିବାରୁ ଦୁର୍ଘଟଣାର ସମ୍ଭାବନା ବଢ଼ିଯାଏ। ବସ୍, ଟ୍ରେନ୍ ଓ ଅନ୍ୟାନ୍ୟ ଯାନବାହନ ବିଳମ୍ବରେ ଚାଲେ। ଅଫିସ ଯିବା ଲୋକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନେ ଗନ୍ତବ୍ୟ ସ୍ଥାନରେ ଠିକ୍ ସମୟରେ ପହଞ୍ଚପାରନ୍ତି ନାହିଁ।

ବନ୍ଧୁ, ବର୍ଷା ଦିନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼େ। ପ୍ରବଳ ବର୍ଷା ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିବାରେ ଅସୁବିଧା ଭୋଗ କରନ୍ତି। ଅନେକ ସମୟରେ ବିଦ୍ୟାଳୟ ମଧ୍ୟ ବନ୍ଦ ରହେ, ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୁଏ। ବିଶେଷକରି ଏହି ବର୍ଷା ଦିନରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦିଏ। ବର୍ଷାଦିନେ ମଶା, ମାଛି ଓ ବିଭିନ୍ନ କୀଟପତଙ୍ଗମାନଙ୍କର ସଂଖ୍ୟା ବଢ଼ିଯାଏ। ଏଥିଯୋଗୁଁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗ ବି ହୁଏ। ଦୂଷିତ ପାଣି ପିଇବା କିମ୍ବା ଅସ୍ୱଚ୍ଛ ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ, ହଇଜା ସହିତ ଅନେକ ସଂକ୍ରାମକ ରୋଗ ମଧ୍ୟ ହୁଏ। ଥଣ୍ଡା, କାଶ ଓ ଜ୍ୱର ମଧ୍ୟ ଏହି ସମୟରେ ଅଧିକ ଦେଖାଦିଏ।

ବନ୍ଧୁ, ବର୍ଷାଦିନେ ଅନେକ ସମସ୍ୟା ଦେଖାଦିଏ, ଏକଥା ସତ, କିନ୍ତୁ ଏହାର ସମାଧାନର ବାଟ ମଧ୍ୟ ରହିଛି। ବର୍ଷାଦିନେ ସମସ୍ୟା କମାଇବା ପାଇଁ ସଠିକ୍ ଡ୍ରେନେଜ୍ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ରାସ୍ତାଘାଟର ମରାମତି

କରିବା ସହିତ ନାଳ ଡ୍ରେନ୍ ନିୟମିତ ସଫା ରଖିବା ମଧ୍ୟ ଦରକାର। ବର୍ଷା ଋତୁରେ ଯେହେତୁ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଡାଇରିଆ ଭଳି ରୋଗ ବଢ଼ିଯାଏ, ଏହାର ସମାଧାନ ପାଇଁ ଘର ଆଖପାଖ ପରିବେଶ ସଫା ରଖିବା, କେଉଁଠି ପାଣି ଜମିବାକୁ ନ ଦେବା, ବିଶୁଦ୍ଧ ପାଣି ପିଇବା, ପରିଷ୍କାର ଖାଦ୍ୟ ମଧ୍ୟ ଖାଇବା, ଏହା ସହିତ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା, ବ୍ୟକ୍ତିଗତ ଭାବେ ଛତା, ବର୍ଷାକୋଟ ବ୍ୟବହାର କରିବା ଏବଂ ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ଆମେ ଯଦି ପ୍ରକୃତିକୁ ସମ୍ମାନ କରି ଜଳର ସଠିକ୍ ବ୍ୟବହାର କରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା, ତେବେ ଏ ବର୍ଷା ଆମ ପାଇଁ କେବଳ ଆନନ୍ଦ ସମୃଦ୍ଧିର ବାର୍ତ୍ତା ନେଇ ଆସିବା।

ଗୀତା ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପରମ ତୃପ୍ତି ରହସ। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ। ନାଟକ ପରମ ତୃପ୍ତି ରହସ।

0: ତୁମେ କ'ଣ କଲ ଲକ୍ଷ୍ମଣ? ସାରା ଜୀବନ ପାଇଁ ନିଜ ମା ଜଗତ ଜନନୀ ସୀତାଙ୍କର ମୁଣ୍ଡରେ କଳଙ୍କର ପସରା ଲଦିଦେଲ।
1: ଆପଣ ଏ କ'ଣ କହୁଛନ୍ତି ଭରତ ଭାଇ? ରାମାଜ୍ଞା ଲଙ୍ଘନ କରିବାର ଶକ୍ତି ଲକ୍ଷ୍ମଣର କାହିଁ?
0: ତୁମେ ଭୁଲ କହୁଛ ସୌମିତ୍ରୀ। ତୁମେ କ'ଣ ପୂର୍ବରୁ କେବେ ରାମ ଆଜ୍ଞା ଲଙ୍ଘନ କରିନା?
2: ନା, ଏ ଜନ୍ମରେ ତ ଲଙ୍ଘନ କରିନାହିଁ। ଏମିତି ହେଉ, କେବେ ମୁଁ ଜନ୍ମ ଜନ୍ମାନ୍ତରେ ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରେ ଭରତ ଭାଇ।
0: ତୁମେ ଭୁଲି ଯାଉଛ ଲକ୍ଷ୍ମଣ। ତୁମେ ରାମ ଆଜ୍ଞା ଲଙ୍ଘନ କରି ଜନନୀ ଜାନକୀଙ୍କ ମସ୍ତକରେ କଳଙ୍କ।
2: ନା ନା ଭରତ ଭାଇ, ମୁଁ ପୁଣି ଥରେ କହୁଛି, କେବେ ବି ଭାତୃ ଆଜ୍ଞା ଲଙ୍ଘନ କରିନାହିଁ।
0: କରିନା? ସ୍ୱର୍ଣ୍ଣ ମୃଗ ପଛରେ ଅଗ୍ରଜ ଦୌଡୁଥିଲା ବେଳେ ତୁମକୁ କ'ଣ ମା ଜାନକୀଙ୍କୁ ଏକୁଟିଆ କୁଟୀରରେ ଛାଡ଼ି ଆସିବାକୁ ଅନୁମତି ଦେଇଥିଲେ? ମୁଁ ଜାଣେ ତୁମେ କହିବ, ତ୍ରାହି ଲକ୍ଷ୍ମଣ ଶବ୍ଦ ଶୁଣି କୁଟୀର ଦ୍ୱାରରେ ତିନିଗାର କାଟିଦେଇ ମା ଜାନକୀଙ୍କୁ ତୁମେ ଏକୁଟିଆ ଛାଡ଼ି ଯାଇଥିଲ ନା?
2: ଠିକ୍ ଭାଇ, ଠିକ୍।
0: ଭୁଲ? ତୁମେ ମୋତେ ଚାହିଁ କୁହ ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ ସ୍ୱର ରାମଙ୍କର ନୁହେଁ ରାକ୍ଷସ ମାରିଚର ବୋଲି ତୁମେ ସ୍ପଷ୍ଟ ଭାବରେ ଜାଣିଥିଲ। ମୁଁ କ'ଣ ମିଛ କହୁଛି? ନିରବ କାହିଁକି? ଅଗ୍ରଜଙ୍କ ନାମରେ ଶପଥ କରି କୁହ, ତାହା ରାମଙ୍କର ସ୍ୱର ନୁହେଁ ବୋଲି ତୁମେ କ'ଣ ଜାଣିନଥିଲ?
2: ଠିକ୍ କହିଛ ଭରତ ଭାଇ, ମୁଁ ଜାଣିଶୁଣି ରାମାଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହୋଇଥିଲି।
0: କାହିଁକି? ସେଦିନ ଜନନୀ ଜାନକୀଙ୍କର କଟୁଭାଷା ମୋତେ ରାମ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ କରିଥିଲା।
2: ମୁଁ ବର୍ତ୍ତମାନ ଅନୁଭବ କରୁଛି, ଅଗ୍ରଜଙ୍କ ଆଜ୍ଞା ଲଙ୍ଘନ ନ କରି ଅନ୍ତତଃ ପ୍ରତିବାଦ କରିଥିଲେ ହୋଇଥାନ୍ତା।
0: ନା ଲକ୍ଷ୍ମଣ, ତୁମ ସ୍ଥାନରେ ମୁଁ ଥିଲେ ଅନ୍ତତଃ ତାର ପ୍ରତିବାଦ କରିଥାନ୍ତି।
3: ଠିକ୍ କହିଛ ଭରତ, ଏଇଥିପାଇଁ ତ ମୁଁ ତୁମକୁ ନ ପଠାଇ ଲକ୍ଷ୍ମଣଙ୍କୁ ସୀତାଙ୍କ ସହିତ ବନକୁ ପଠାଇଥିଲି।
0: କିନ୍ତୁ କୁହନ୍ତୁ, ମାଙ୍କ ମଥାରେ ଆପଣ ଦେଇଥିବା କଳଙ୍କର ଟିକା କ'ଣ କଲେ ଲିଭିଯିବ? ମହାସତୀ ମୈଥିଳୀ, ଯାହାଙ୍କ ହୃଦୟରେ ସ୍ୱାମୀ ଶ୍ରୀରାମଙ୍କର ବ୍ୟତୀତ ଅନ୍ୟ କାହାର ଛାୟା ପଡ଼ିନାହିଁ ବୋଲି ଅଗ୍ନି ପରୀକ୍ଷା ଦେଇ ସେ ପ୍ରମାଣ କରିଥିଲେ, ମାତ୍ର ସାମାନ୍ୟ ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଆପଣ ସାରା ଜୀବନ ମା ସୀତାଙ୍କୁ।
3: ଶୁଣ ଭରତ, ଯେଉଁ ପ୍ରଜାମାନେ ମାତାଙ୍କୁ କଳଙ୍କିନୀ ଆଖ୍ୟା ଦିଅନ୍ତି, ସେହି ରାଜ୍ୟରେ ସେ ଆଉ ମହାରାଣୀ ହୋଇ ରହିବା ଉଚିତ ନୁହେଁ।
0: କେବଳ ମାତ୍ର ଦୁଇଜଣ ପ୍ରଜାଙ୍କ ଅଭିଯୋଗରେ ଯୁଗ ଯୁଗ ପାଇଁ ମାଙ୍କୁ କଳଙ୍କିନୀ ଆଖ୍ୟା ଦେଇଦେଲେ।
3: ସ୍ତବ୍ଧ ଭରତ,
0: ମୋତେ ସ୍ତବ୍ଧ କରିଦେଲେ। ଅଯୋଧ୍ୟାରେ ସମସ୍ତ ପ୍ରଜା ଆଉ ସାରା ବିଶ୍ୱବାସୀ ଏହାକୁ ସହ କରିନେବେ ତ? କୁହନ୍ତୁ, ମୋ ମାଙ୍କୁ କିଏ ଓ କେମିତି ଅପବାଦରୁ ମୁକ୍ତ କରିପାରିବ?
3: ଅପେକ୍ଷା କର ଭରତ, ମୋତେ ଆଉ ଦୋଷ ଦିଏ ନାହିଁ। ଯେଉଁ ସମୟ ସୀତାଙ୍କୁ ବନବାସ ଦେଇଛି,

0: ସର୍ବଶକ୍ତିମାନ ସମୟ ହିଁ ତାଙ୍କୁ ମହାସତୀ ବୋଲି ପ୍ରମାଣିତ କରିବ ନିଶ୍ଚୟ, ଏହା ମୋର ବିଶ୍ୱାସ। ଶୁଣ ଭରତ, ସେଦିନର କଥା। ଲକ୍ଷ୍ମଣ ତ ମୋ ସାଙ୍ଗରେ ଥିଲେ, ଗୁରୁଦେବ ବିଶ୍ୱାମିତ୍ର ବି ମୋ ସାଙ୍ଗରେ ଥିଲେ। ଆମେ ତାଡ଼କା ସୁବାହୁକୁ ବଦ୍ଧ କରି ସାରିବା ପରେ ସୀତା ସ୍ୱୟମ୍ବର ଦେଖିବାକୁ ମିଥିଳକୁ ଯାଉଥିଲୁ। ଗଙ୍ଗା କୂଳରେ କାହିଁ କେତେ କାଳରୁ ପଥରଟିଏ ପଡ଼ିଥିଲା,
1: ଲକ୍ଷ୍ମଣ।
2: ଗୁରୁଦେବ,
1: ଗଙ୍ଗା ନଦୀ କୂଳରେ ବହୁ କାଳରୁ ପଡ଼ିଥିବା ଏ ପଥରଟି ସାମାନ୍ୟ ପଥର ନୁହେଁ। ଏହାକୁ ଉଦ୍ଧାର କରିବାକୁ ରାମ ଆସି ଏଠାରେ ପହଞ୍ଚିଛନ୍ତି। ଯାଅ ଲକ୍ଷ୍ମଣ, ଗଙ୍ଗାରୁ ଜଳ ଆଣି ପଥରଟିକୁ ପରିଷ୍କାର କରି ଧୋଇଦିଅ।
2: ଆପଣଙ୍କ ଆଦେଶ ଶିରଧାର୍ଯ୍ୟ। ଧୋଇ ତ ସାରିଲି, ଏବେ କ'ଣ କରିବାକୁ ହେବ ଗୁରୁଦେବ?
1: ଶୁଣ ରାମ।
0: ଗୁରୁଦେବ,
1: ଏବେ ତୁମେ ଯାଅ, ଏହି ପଥର ଉପରେ ତୁମେ ତୁମର ଡାହାଣ ଗୋଡ଼ ସ୍ଥାପନ କର। ବାସ୍, କ'ଣ ଅନୁଭବ କରୁଛ ରାମ? ଏବେ ଗୋଡ଼ କାଢ଼ି ଆଣ। ଦେଖ ରାମ, କ'ଣ ଦେଖୁଛ?
0: ଇଏ କ'ଣ ହେଲା ଗୁରୁଦେବ? ଏକ ଅସାମାନ୍ୟ ସୁନ୍ଦରୀ ନାରୀ ମୋ ସମ୍ମୁଖରେ ଦଣ୍ଡାୟମାନ।
1: ଶୁଣ ରାମ, ଇଏ ହେଉଛନ୍ତି ଋଷି ଗୌତମଙ୍କ ପତ୍ନୀ ଅହଲ୍ୟା। ସ୍ୱାମୀଙ୍କ ଅଭିଶାପରେ ସେ ଏଠି କେଉଁ କାଳରୁ ପଥର ହୋଇ ପଡ଼ିଥିଲେ। ତାଙ୍କୁ ଏମିତି ମୁଁ କରିନାହିଁ, ସମୟ କରିଛି। ରାମଙ୍କ ଚରଣ ବାଜିବାରୁ ପଥର ତାର ଅଭିଶାପ ମୁକ୍ତ ହୋଇଛି। ଯାଅ ଲକ୍ଷ୍ମଣ, ଗୌତମ ଋଷିଙ୍କୁ ଡାକି ଆଣ। ରାମ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ତାଙ୍କ ହାତରେ ସମର୍ପଣ କରି ସମୟର ମର୍ଯ୍ୟାଦା ରକ୍ଷା କରନ୍ତୁ।
0: ଦେଖିଲ ତ ଭରତ, ପାଷାଣୀ ଅହଲ୍ୟାକୁ ମୁଁ ନୁହେଁ, ଲକ୍ଷ୍ମଣ ନୁହେଁ, ଗୁରୁଦେବ ବିଶ୍ୱାମିତ୍ର ବି ନୁହନ୍ତି, ସମୟ ହିଁ ସବୁ କରିଛି। ଭାଇ ଭରତ, ସମୟ ଉପରେ ଭରସା ରଖ। ଏଇ ତ ଗୁରୁଦେବ ବିଶ୍ୱାମିତ୍ର ଆସିଗଲେଣି।
3: ପ୍ରଣାମ ଚରଣେ ଗୁରୁଦେବ।
0: ଆପଣ କୁହନ୍ତୁ ଗୁରୁଦେବ, ସୀତାଙ୍କୁ ମୁଁ ନିର୍ବାସନ ଦେଇଛି? ମୁଁ ନିଜେ ମୋର ହୃତ୍ପିଣ୍ଡକୁ କାଟି ଫିଙ୍ଗି ଦେଇଛି, ଏହା ସତ ନା ମିଛ?
1: ମୁଁ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଯେ ଏଠାକୁ ଆସିନାହିଁ ରାମ, ମୁଁ ଆଜି ତୁମଠାରୁ ଗୁରୁ ଦକ୍ଷିଣା ନେବାକୁ ଆସିଛି। କୁହ, ମୋତେ ମୋ ଦକ୍ଷିଣା ଦେବ କି ନାହିଁ?
0: ମୋର ଆପଣଙ୍କୁ କିଛି ଅଦୟ ନାହିଁ, ମୁଁ କଥା ଦେଉଛି, ଆପଣ ଯାହା ଚାହିଁବେ ମୁଁ ତାହା ଦେବାକୁ ପ୍ରସ୍ତୁତ। ରଘୁକୂଳରେ ମୋର ଜନ୍ମ, ଆପଣ ଟିକିଏ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ନିଶ୍ଚୟ ଆପଣଙ୍କୁ ଗୁରୁ ଦକ୍ଷିଣା ଦେବି। ଭାଇ ଭରତ, ଜଳ ନେଇ ଆସ, ଗୁରୁଙ୍କ ପାଦ ଧୋଇଦେବା।
4: ଯଥା ଆଜ୍ଞା ଅଗ୍ରଜ, ଆପଣ କୁହନ୍ତୁ ଗୁରୁଦେବ, ଆପଣ କ'ଣ ଚାହାନ୍ତି? ରଘୁକୂଳର ମୌଡ଼ମଣି ମୋ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
2: ଆପଣ ନିଃସଙ୍କୋଚରେ ପ୍ରକାଶ କରନ୍ତୁ ଗୁରୁଦେବ, ଆପଣଙ୍କୁ ଆମର କିଛି ଅଦେୟ ନାହିଁ।
0: ଗୁରୁଦେବ, ଆସନ ଗ୍ରହଣ କରନ୍ତୁ।
1: ବେଶ, ଶୁଣ, ଆଜି ମୁଁ ଗଙ୍ଗା ନଦୀରେ ତର୍ପଣ କରୁଥିବା ବେଳେ ଆକାଶ ମାର୍ଗରେ ପତ୍ନୀ ସହିତ ରଥରେ ଯାଉଥିବା ଏକ ଉଦ୍ଧତ ଯୁବକ ତଳକୁ ପାନଛେପ ପକାଇଲା।
0: ହେଇପାରେ ଅଜାଣତରେ ତାହା ସେ କରିବସିଛି,
1: କିନ୍ତୁ ଶୁଣ, ସେ ଯାହା ହେଉ, ସେ ପକାଇଥିବା ଛେପ ମୁଁ ତର୍ପଣ କରିବାକୁ ଯାଉଥିବା ଅଞ୍ଜଳିରେ ଆସି ପଡ଼ିଲା, ତାର ଔଦ୍ଧତ୍ୟ ମୁଁ ସହ୍ୟ କରିପାରିଲି ନାହିଁ।
0: ଗୁରୁଦେବ,
4: ତାପରେ କ'ଣ ହେଲା ଗୁରୁଦେବ?
2: ଆପଣ ଶାନ୍ତ ହୁଅନ୍ତୁ ଗୁରୁଦେବ, ଆପଣଙ୍କ ଚକ୍ଷୁରୁ ଯେଉଁ ଅଗ୍ନିସ୍ଫୁଲିଙ୍ଗ ବାହାରୁଛି।
1: ହଁ ଲକ୍ଷ୍ମଣ, ମୁଁ ପ୍ରତିଜ୍ଞା କରିଛି, ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଯୁବକର ରକ୍ତରେ ତର୍ପଣ କରିବି।
5: ମୋ ମୁଁ କଣ କରିପାରିବି ତୁମେ କୁହ।

0: ଭାଇ ଲକ୍ଷ୍ମଣ, ମୋର ନାତୁଣୀ ଚନ୍ଦ୍ରକାନ୍ତିର ସ୍ୱାମୀ ବୋଲି ନୁହେଁ, ଯୁବକ ଜଣକ ନ ଜାଣି ଅପରାଧ କରିଛି ଓ ମୁଁ ତାକୁ ଶରଣ ରକ୍ଷା କରିବାକୁ କଥା ଦେଇଛି।
1: ନ ଜାଣି ହେଲେ ବି ଏପରି କାର୍ଯ୍ୟ କରିବା ଚିତ୍ରାଙ୍ଗଦ ପକ୍ଷେ ଉଚିତ ହୋଇଛି କି?
0: ମୁଁ ମାନୁଛି ଉଚିତ ହୋଇନାହିଁ।
1: ଦେଖନ୍ତୁ, ସେ ହେଉଛନ୍ତି ଗୁରୁଦେବ ବ୍ରହ୍ମର୍ଷି ବିଶ୍ୱାମିତ୍ର। ତାଙ୍କ ଅଞ୍ଜଳିରେ ହେଉ ବା ତର୍ପଣ କରୁଥିବା, ଯାହାର ଅଞ୍ଜଳିରେ ଥିବା ଜଳ ମଧ୍ୟରେ ଛେପ ପଡ଼ିବା କେହି କ'ଣ ସହ୍ୟ କରିପାରନ୍ତା?
0: କେବେ ବି ନୁହେଁ।
1: ବ୍ରହ୍ମର୍ଷି କ୍ରୋଧିତ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ସେହି ଦାୟିତ୍ୱହୀନ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ତାରି ରକ୍ତରେ ତର୍ପଣ କରିବାକୁ ପ୍ରତିଜ୍ଞାବଦ୍ଧ। ସେ ନିଜେ ବି ପ୍ରତିଜ୍ଞା ପୂର୍ଣ୍ଣ କରିପାରିଥାନ୍ତେ, କିନ୍ତୁ ଯେହେତୁ ତୁମର ଶରଣ ପଶିଛି ବୋଲି ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ, ତେଣୁ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥୀ ହୋଇ ଗୁରୁଦକ୍ଷିଣା ମାଗିଲେ, ଗୁରୁଙ୍କ ଆଜ୍ଞା ପାଳନ କରିବାକୁ ଅଗ୍ରଜ ପ୍ରତିଜ୍ଞାବଦ୍ଧ।
0: ମୁଁ ଜାଣିଛି ପ୍ରଭୁ ପ୍ରତିଜ୍ଞାବଦ୍ଧ, ତାଙ୍କର ଆଜ୍ଞା ଲଙ୍ଘନ କରିବାର ପ୍ରତିଫଳ ମୋତେ ଜଣାଅଛି। ତୁମର ମନେ ଥିବ ଭ୍ରାତା ଲକ୍ଷ୍ମଣ?
1: କ'ଣ ମନେ ପକାଇ ଦିଅ।
0: ବିଭୀଷଣ ଯେତେବେଳେ ଲଙ୍କା ତ୍ୟାଗ କରି ପ୍ରଭୁଙ୍କ ଶରଣ ପଶିବାକୁ ଆସିଲେ, ସୁଗ୍ରୀବ ତାଙ୍କୁ କହିଥିଲେ ରାକ୍ଷସ ଜାତିକୁ ବିଶ୍ୱାସ କରିବା ଉଚିତ ନୁହେଁ, ତାଙ୍କୁ ଶରଣ ଦେଲେ ବିପଦ ଆସିବା ନିଶ୍ଚିତ।
1: ହଁ, ମନେ ଅଛି ପ୍ରଭୁ କହିଥିଲେ ବିପଦ ଆସିବ ବୋଲି ଭୟ କରି ଯିଏ ଶରଣାଗତକୁ ତ୍ୟାଗ କରେ ସେ ପାପୀ, ତାର ମୁଖ ଦର୍ଶନ କରିବା ହିଁ ମହାପାପ।
0: ବେଶ, କୁହ ଭ୍ରାତା ଲକ୍ଷ୍ମଣ, ପ୍ରତିଫଳକୁ ଭୟ କରି ମୁଁ ଯଦି ଚିତ୍ରାଙ୍ଗଦକୁ ତ୍ୟାଗ କରେ ବା ପ୍ରଭୁଙ୍କ ନିକଟରେ ଅର୍ପଣ କରେ, ତାହେଲେ ମୁଁ କ'ଣ ହେବି? ମୋତେ ଜଗତ କ'ଣ କହିବ?
1: ମୁଁ ଜାଣୁଛି ଭକ୍ତ ମହାବୀର, କିନ୍ତୁ ତୁମେ ରାମାଜ୍ଞ ଲଙ୍ଘନ କରିପାରିବ କି?
0: ତା ଛଡ଼ା ଉପାୟ କ'ଣ? ମୁଁ ଜୀବନରେ ପ୍ରଥମ ଥର ପ୍ରଭୁଙ୍କ ଆଜ୍ଞା ଲଙ୍ଘନ କରିବାକୁ ବାଧ୍ୟ ହେଉଛି।
2: ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ଗୁରୁଦେବ, କୁହନ୍ତୁ ସେ ଉଦ୍ଧତ କିଏ, କୋଉଠି ଅଛି?
3: ସେ ଯିଏ ହଉ, ତୁମେ ତାର ଶିରଚ୍ଛେଦ କର। ଦିବ୍ୟ ଦୃଷ୍ଟିରେ ଦେଖି କୁହନ୍ତୁ ଗୁରୁଦେବ, କିଏ ସେ ଯୁବକ, କେଉଁଠି ଅଛି ସେ?
4: ଅଞ୍ଜନା ବନରେ ତପସ୍ୟା କରୁଥିବା ଭକ୍ତ ଶ୍ରେଷ୍ଠ ହନୁମାନଙ୍କ ନିକଟରେ ସେ ଶରଣ ପଶିଛି।
3: ସେ ଯିଏ ହଉ, ଯେଉଁଠି ଥାଉ, ହନୁମାନ ଶରଣରେ ଥିଲେ ବି ତୁମେ ଯଥାଶୀଘ୍ର ଯାଅ ଲକ୍ଷ୍ମଣ, ହନୁମାନଙ୍କୁ ସମ୍ବାଦ ଦିଅ, ମୁଁ ବିଶ୍ୱାମିତ୍ରଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ ତାର ଶିରଚ୍ଛେଦ କରିବାକୁ ପ୍ରତିଜ୍ଞାବଦ୍ଧ।
1: ତୁମେ ଠିକ୍ ମନେ ରଖିଛ ଭ୍ରାତା ହନୁମାନ।
0: ମୁଁ ଜାଣେ ରଘୁକୁଳ ନନ୍ଦନ ପ୍ରଭୁ ରାମ ଚିତ୍ରାଙ୍ଗଦର ଶିରଚ୍ଛେଦ କରି ସେହି ରକ୍ତ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କ ଅଞ୍ଜଳିରେ ଆଜିର ସୂର୍ଯ୍ୟାସ୍ତ ପୂର୍ବରୁ ଦେବେ, ଆଉ ସେ ରକ୍ତରେ ବ୍ରହ୍ମର୍ଷି ତର୍ପଣ କରିବେ। ଠିକ୍ ସେମିତି ମୁଁ ବି ଶରଣ ରକ୍ଷା କରିବାକୁ ଚିତ୍ରାଙ୍ଗଦକୁ କଥା ଦେଇଛି, ତେଣୁ ଏକଥା କେମିତି ଛିଡ଼ିବ?
1: ମୁଁ କିଛି ଶୁଣିବାକୁ ଚାହେଁ ନା, ପ୍ରଭୁଙ୍କ ଆଦେଶ ମୁଁ ତୁମକୁ ଜଣାଇଦେଲି, ଆଉ ବିଳମ୍ବ ନ କରି ଚିତ୍ରାଙ୍ଗଦକୁ ନେଇ ପ୍ରଭୁଙ୍କ ନିକଟରେ ପହଞ୍ଚାଅ, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି।
0: ଜୀବନରେ ପ୍ରଥମ ଥର ମୁଁ ପ୍ରଭୁଙ୍କ ଆଦେଶ ମାନିପାରୁ ନାହିଁ, ମୋର ଶପଥ ମୋତେ ବାଧା ଦେଉଛି।
1: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
0: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ ମୋ ଧର୍ମ ସଙ୍କଟ କଥା ଜଣେଇ ଦିଅ, କାରଣ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ମୋ ମନକୁ ମୁଁ ପ୍ରସ୍ତୁତ କରିସାରିଛି।
1: ତୁମେ କ'ଣ ତୁମ ଜିଦ୍ରେ ଅଟଳ?
0: ଜିଦ୍ ନୁହେଁ ଭ୍ରାତା ଲକ୍ଷ୍ମଣ, ଏହା ତ ଧର୍ମ ସଙ୍କଟ। ପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ, ମୁଁ ମୋର ଶରଣାଗତକୁ ରକ୍ଷା କରିବି, ଏହାର ସମାଧାନ କେମିତି ହେବ ଏକଥା ମହାପ୍ରଭୁଙ୍କ ବ୍ୟତୀତ ଆଉ କିଏ ଅଧିକ ଜାଣେ? ସେ ହିଁ ସବୁ କରିବେ। ପାରିବିନି ପ୍ରଭୁ, ତାହା ମୁଁ କରିପାରିବି ନାହିଁ, ବରଂ ଏହି ଅବାଧ୍ୟ ଭକ୍ତକୁ ବଧ କରି ଆପଣ ପ୍ରତିଜ୍ଞା ପୂର୍ଣ୍ଣ କରନ୍ତୁ।
3: ହନୁମାନ, ତୁମେ ଏଇ କ'ଣ କହୁଛ? ମୋ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅ।
0: ମୁଁ ଆପଣଙ୍କ ସହିତ ଯୁଦ୍ଧ କରିପାରିବିନି ପ୍ରଭୁ।
3: ମୁଁ କିନ୍ତୁ ଯୁଦ୍ଧ କରିବାକୁ ବାଧ୍ୟ।
0: ଆପଣଙ୍କ ଇଚ୍ଛାକୁ କିଏ ବା ଲଙ୍ଘନ କରିପାରିବ? ଯୁଦ୍ଧ ହେବ ପ୍ରଭୁ, ଏ ଯୁଦ୍ଧ କିନ୍ତୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ନାହିଁ, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହେବ। ଆପଣ କୋଦଣ୍ଡ ଟଙ୍କାର କରନ୍ତୁ, ମୁଁ ରାମ ନାମ ଜପ କରୁଛି। ରାମ ଓ ନାମ ମଧ୍ୟରେ ଏହି ଯୁଦ୍ଧ ହେବ, ଜଗତ ଦେଖୁ ଏହି ଅଦ୍ଭୁତ

0: ଏକି ଅସମ୍ଭବ ଯୁଦ୍ଧ। ମୁଁ ମୋ ଆଖିରେ ଠିକ୍ ଦେଖୁଛି ତ? ଗୋଟିଏ ପକ୍ଷରେ କୋଦଣ୍ଡଧାରୀ ରାମ ଓ ଅନ୍ୟ ପକ୍ଷରେ ହନୁମାନଙ୍କ ପଛରେ ସେହି ଅବିକଳ କୋଦଣ୍ଡଧାରୀ ରାମ ଓ ମୋ ସହିତ ଅବିକଳ ଭରତ, ହଁ ଲକ୍ଷ୍ମଣ, ସୁମନ୍ତ, ଶତ୍ରୁଘ୍ନ। କି ଯୁଦ୍ଧ, କି ଭୟଙ୍କର ଯୁଦ୍ଧ, ଏହାର ଶେଷ କୋଉଠି?
1: ଦେଖ ଭରତ ଭାଇ, ହଂସ ଆରୋହଣ କରି ବେଦ ବର ବ୍ରହ୍ମା ଆସି ଅଗ୍ରଜ ହନୁମାନଙ୍କ ମଧ୍ୟରେ ଦଣ୍ଡାୟମାନ।
2: ହେ ଜଗତ ପିତା ରାମ, ଓ ତୁମ ନାମ ମଧ୍ୟରେ ହେଉଥିବା ଏହି ମହାସଂଗ୍ରାମକୁ ଯଥାଶୀଘ୍ର ବନ୍ଦ କର, ନହେଲେ ଏ ବିଶ୍ୱ ଧ୍ୱଂସ ହୋଇଯିବ। ହନୁମାନ, ତମେ ସ୍ଥିର ହୁଅ, ନାମ ଜପିବା ବନ୍ଦ କର, କାରଣ ଅବତାରୀ ପୁରୁଷ ରାମ ଯୁଦ୍ଧ କରିବା ବନ୍ଦ କରିଦେଲେଣି। ତମେ ଲାଙ୍ଗୁଡ଼ଗଡ଼ରୁ ଶୀଘ୍ର ଚିତ୍ରାଙ୍ଗଦକୁ ମୁକ୍ତ କର, ରାମ ତାକୁ ବଧ କରନ୍ତୁ, ଆଉ ତାରି ରକ୍ତରେ ବିଶ୍ୱାମିତ୍ର ଗଙ୍ଗା ନଦୀରେ ତର୍ପଣ କରନ୍ତୁ। ମୁଁ ବ୍ରହ୍ମା ତୁମକୁ କଥା ଦେଉଛି, ଶିରଚ୍ଛେଦ ହୋଇଥିବା ଚିତ୍ରାଙ୍ଗଦକୁ ମୁଁ ମୃତ ସଞ୍ଜୀବନୀ ମନ୍ତ୍ର ପାଠ କରି ବଞ୍ଚାଇଦେବି।
3: ପ୍ରଭୁ, ମୁଁ କ'ଣ କରିବି, ମୋତେ କୁହନ୍ତୁ ପ୍ରଭୁ ଶ୍ରୀରାମ।
1: ଏପରି ଦୁଃସାହସ କର ନାହିଁ ଭ୍ରାତା ହନୁମାନ।
3: ଯାଅ ଭାଇ ଲକ୍ଷ୍ମଣ, ପ୍ରଭୁଙ୍କୁ କହିଦିଅ, ମୁଁ ଯେକୌଣସି ପରିସ୍ଥିତି ପାଇଁ ମନକୁ ପ୍ରସ୍ତୁତ କରିସାରିଛି।
1: ତଥାପି ତୁମେ ଜିଦ୍ରେ ଅଟଳ।
3: ଜିଦ୍ ନୁହେଁ ଭାଇ ଲକ୍ଷ୍ମଣ, ଇଏ ଧର୍ମ ସଙ୍କଟ। ଏପଟେ ପ୍ରଭୁଙ୍କ ଆଦେଶ ମାନିବା ବା ଶରଣାଗତକୁ ରକ୍ଷା କରିବା, ତେଣୁ ପ୍ରଭୁଙ୍କୁ କହିଦିଅ, ପ୍ରଥମେ ସେ ମୋତେ ବଧ କରନ୍ତୁ, ତାପରେ ଗୁରୁଦକ୍ଷିଣା ଦେବାରେ ଆଉ କୌଣସି ବାଧା ରହିବ ନାହିଁ।
1: ବେଶ, ଯଥାଶୀଘ୍ର ଯାଉଛି, କାରଣ ସୂର୍ଯ୍ୟାସ୍ତ ପାଖେଇ ଆସୁଛି। ହନୁମାନ ମୋର ଆଜ୍ଞା ଲଙ୍ଘନ କରି ଠିକ୍ କରିନାହିଁ। ଯାଅ ଭରତ, ଚିତ୍ରାଙ୍ଗଦ ସହିତ ହନୁମାନଙ୍କୁ ବନ୍ଦୀ କରି ଏଠାକୁ ନେଇଆସ।
0: ଆଉ ମୋତେ କେତେ ପରୀକ୍ଷା କରିବେ? ପ୍ରଭୁମାତା ଜାନକୀଙ୍କ ଦ୍ୱାରା ବରପ୍ରାପ୍ତ ହନୁମାନଙ୍କୁ ପରାସ୍ତ ପୁଣି ବନ୍ଦୀ କରିବା ମୋ ପକ୍ଷେ ସମ୍ଭବ କି? ଜାଣି ଜାଣି ମୋତେ ଅପଦସ୍ଥ କରିବାକୁ ଚାହୁଁଛନ୍ତି।
1: ତେବେ ତୁମେ କ'ଣ କହୁଛ ଭରତ? ରଘୁକୁଳର ପୁତ୍ର ହୋଇ ମୁଁ ଦେଇଥିବା ବଚନ ରକ୍ଷା କରିପାରିବି ନାହିଁ?
4: ଶୁଣ ରାମ, ତୁମ ବ୍ୟତୀତ ହନୁମାନଙ୍କୁ ଦଣ୍ଡ ଦେବାର ଶକ୍ତି ମୋର ବା ଆଉ କାହାର ଅଛି କି? ଆଉ ବିଳମ୍ବ କରନି ରାମ, ବିଳମ୍ବ ହେଲେ ସୂର୍ଯ୍ୟାସ୍ତ ହୋଇଯିବ, ସୂର୍ଯ୍ୟାସ୍ତ ହେଲେ ମୁଁ ପ୍ରତିଜ୍ଞା ରକ୍ଷା ନ କରି ଆତ୍ମହତ୍ୟା କରେ, ଏହା କ'ଣ ତୁମର ଇଚ୍ଛା?
1: ଗୁରୁଦେବ, ଆପଣଙ୍କର ଆଦେଶ ପାଳିତ ହେବ, ମୁଁ ଆପଣଙ୍କୁ ଗୁରୁଦକ୍ଷିଣା ଦେବି ଦେବି ଦେବି। ଭରତ, ଯଥାଶୀଘ୍ର ମୁଁ ଅଞ୍ଜନବନକୁ ଯାତ୍ରା କରୁଛି, ତୁମେ ଲକ୍ଷ୍ମଣ, ଶତ୍ରୁଘ୍ନ, ରଥାରୋହୀ ଓ ଅଶ୍ୱାରୋହୀ ସୈନ୍ୟଙ୍କ ସହିତ ମୋର ଅନୁଗମନ କର।
0: ଯଥାଜ୍ଞା ଭ୍ରାତାଶ୍ରୀ।
3: ପ୍ରଣାମ ଗ୍ରହଣ କରନ୍ତୁ ପ୍ରଭୁ।
1: ଲାଙ୍ଗୁଳଗଡ଼ ଖୋଲିଦିଅ ହନୁମାନ, ମୋତେ ଚିତ୍ରାଙ୍ଗଦକୁ ଅର୍ପଣ କର, ମୁଁ ତାର ଶିରଚ୍ଛେଦ କରି ସୂର୍ଯ୍ୟାସ୍ତ ପୂର୍ବରୁ ଗୁରୁଦକ୍ଷିଣା ଦେବି। ମୋତେ ବିଶ୍ୱାସ କର, ଗୁରୁଦକ୍ଷିଣା ଦେଲା ପରେ ଚନ୍ଦ୍ରକାନ୍ତିର ସ୍ୱାମୀ ଚିତ୍ରାଙ୍ଗଦ ବଞ୍ଚି ଉଠିବ।
2: ଏ କ'ଣ, ଚିତ୍ରାଙ୍ଗଦ ଶରୀର ଓ ମସ୍ତକ ଯୋଡ଼ି ଦେଇ କମଣ୍ଡଳରୁ ଜଳ ସିଞ୍ଚି ମୃତ ସଞ୍ଜୀବନୀ ମନ୍ତ୍ର ପାଠ କଲେ ମଧ୍ୟ ଚିତ୍ରାଙ୍ଗଦ ବଞ୍ଚି ଉଠୁନାହିଁ କାହିଁକି?
4: ବେଦବର ବ୍ରହ୍ମା, ରାମ ସ୍ୱୟଂ ବିଷ୍ଣୁ ଅବତାର, ତାଙ୍କ ଖଡ୍ଗରେ ଚିତ୍ରାଙ୍ଗଦର ଶିରଚ୍ଛେଦ ହୋଇଥିବାରୁ ମୃତ ସଞ୍ଜୀବନୀ ନିଷ୍କ୍ରିୟ ହୋଇଯାଇଛି।
2: ଏବେ କ'ଣ କରାଯିବ କୁହନ୍ତୁ ବ୍ରହ୍ମର୍ଷି, ଏହା କେଉଁ ଉପାୟରେ ଆମ ସମସ୍ତଙ୍କର କଥାରକ୍ଷା ହୋଇପାରିବ ଆଉ ଚିତ୍ରାଙ୍ଗଦ ବଞ୍ଚି ଉଠିବ?
4: ଉପାୟ ଅଛି, ମୋର ମନେ ହେଉଛି ଏହି ବିଶ୍ୱରେ ଯଦି ଏପରି କୌଣସି ନାରୀ ଥାନ୍ତି ଯାହାର କେବଳ ଶରୀର ନୁହେଁ ହୃଦୟକୁ ବି ସ୍ୱପ୍ନରେ ପରପୁରୁଷର ଛାୟା ସ୍ପର୍ଶ କରିନଥିବ, ସେହି ମହାସତୀଙ୍କର ସ୍ପର୍ଶ ଜଳ ଛିଞ୍ଚିଦେଲେ

ଶେଷ ହେଲା ନାଟକ ପରମ ତୃପ୍ତିର ହସ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରାମ ଶରତ କୁମାର ମାଝୀ, ବିଶ୍ୱାମିତ୍ର ବିନାୟକ ମିଶ୍ର, ବ୍ରହ୍ମା ବିଭୂତିଭୂଷଣ ମହାନ୍ତି, ଭରତ ଲଳିତ କାନୁନଗୋ, ଲକ୍ଷ୍ମଣ ଗଣେଶ୍ୱରମ ନାୟକ, ହନୁମାନ ହୈନନ୍ଦିତ ମହାନ୍ତି, ସୀତା ମଧୁସ୍ମିତା ଓଛା। ରଚନା ସୁଧାକର ନନ୍ଦ, ପ୍ରଯୋଜନା ଜଗଦୀଶ ଅଧିକାରୀ, ସହଯୋଗିତା କ୍ରିଷ୍ଣା ମହାନ୍ତି।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଗୀତଟିଏ, ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାରୁ ଗାଇଛନ୍ତି ରତିକାନ୍ତ ଶତପଥୀ।

ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାର ଗୀତଟିକୁ ଗାଇଥିଲେ ରାଧିକାନ୍ତ ଶତପଥୀ। ଆକାଶବାଣୀ କଟକ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ଜିତେନ୍ଦ୍ର ଅଭିଷେକଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାମକଲି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ଜିତେନ୍ଦ୍ର ଅଭିଷେକୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ରାମକଲି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଅଭୁଲା ଗୀତ ଦିନ 11:10 ଶିଳ୍ପୀ ଅନନ୍ୟା ସାବରୀ ଏବଂ ଗୀତିସ୍ମିତା ମହାପାତ୍ର। ପାଲା ଦିନ 11:30 ପରିବେଷଣ କରିବେ ବନବିହାରୀ ଗ୍ରହଚାର୍ଯ୍ୟ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12। ସ୍ୱର ନିର୍ଝର ଦିନ 12:30 ଏଥିରେ ଶୁଣିପାରିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଜୀବନଶୈଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ। ସାନ୍ତାଳି ଗୀତ ଦିନ 1:10 ପରିବେଷଣ କରିବେ ଭଜଗୋବିନ୍ଦ ମୁର୍ମୁ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ଆଲୋଚିକା ଆଶାକର୍ମୀ ରଶ୍ମିତା ବେହେରା। ଦିନ 2:45 ଆମ ଆଇନ ଏଥିରେ ଆଲୋଚନାର ବିଷୟ ରହିଛି ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କୁ ସୁରକ୍ଷା ଓ ଆଇନ, ଆଲୋଚକ ଆଇନଜୀବୀ ରବି ନାରାୟଣ ଶତପଥୀ। ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବ ଅପରାହ୍ନ 3:25। ଚିରହରିତ ଅପରାହ୍ନ 4 ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। କିଶୋର ଚକ୍ର ଅପରାହ୍ନ 5 ଏଥିରେ ଦେଶରାଜ ନନ୍ଦଙ୍କ କଣ୍ଠରେ ଭଜନ ଏବଂ ଦେଶଭକ୍ତି ଗୀତ। ମନ୍ଦିର ମାଳିନୀ ଓଡ଼ିଶାରେ ଆଖଣ୍ଡଳମଣି ମନ୍ଦିର ସମ୍ପର୍କରେ କହିବେ ପୂର୍ଣ୍ଣଚନ୍ଦ୍ର ସିଂ। ଶେଷରେ ବିଜ୍ଞାନ ବାର୍ତ୍ତାରେ ରହିଛି ମହାକାଶର ପରିପ୍ରାଚକ, ଆଲୋଚନା କରିବେ ଆଶୁତୋଷ ମିଶ୍ର। ଯୁବବଣୀରେ କ୍ୟାମ୍ପସ ବିଚିତ୍ରା ଶୁଣିପାରିବେ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 68ତମ ଭାଗ ସନ୍ଧ୍ୟା 6:10। ସମ୍ବଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30 ପରିବେଷଣ କରିବେ ନବୀନ କୁମାର କୁଅଁର। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02। କନ୍ଧମାଳ ଜିଲ୍ଲା ହାଲଚାଲ ରାତି 7:25। ବନାନୀ ରାତି 7:30। ଏଥିରେ ଶୁଣିବେ ବନ ମହୋତ୍ସବ 2026 ଏ ସମ୍ପର୍କରେ ଅନିଲ କୁମାର ରାୟଙ୍କ ସହିତ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର 9ମ ଭାଗ ରାତି 8:30। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ହିନ୍ଦୀ ସାହିତ୍ୟ ପତ୍ରିକା ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 29°C ଏବଂ ସର୍ବନିମ୍ନ ତାପମାତ୍ରା 25°C ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ

0: ଶୁଣୁଥିଲେ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀ ଥିଲେ ଅନନ୍ୟା ଆଶାବରୀ ଏବଂ ଗୀତିସ୍ମିତା ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ବନବିହାରୀ ଗ୍ରହାଚାର୍ଯ୍ୟ, ଏବଂ ସାଥୀମାନେ ହେଲେ ନିରଞ୍ଜନ ସ୍ୱାଇଁ, ପ୍ରହ୍ଲାଦ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା, ପ୍ରଦ୍ୟୁମ୍ନ କୁମାର ପାଣ୍ଡି ଏବଂ ସତ୍ୟନାରାୟଣ ଆଚାର୍ଯ୍ୟ।

ପଣ୍ଡିତ ମଣ୍ଡଳୀ ମାତୃତ୍ୱ ସୃଷ୍ଟି ହେଇଛି ପୁତ୍ର ବିଚ୍ଛେଦରେ ମାର ଆତ୍ମା ଆନ୍ଦୋଳିତ ହେଉଛି ମା ଠାରୁ ବଳି ବଡ ଜିନିଷ ପୃଥିବୀରେ କିଛି ନାହିଁ ବୋଲି କବି ନନ୍ଦ କିଶୋର ବଳ ଲେଖିଲେ ଗୋଟିଏ ପଦ ମା

ଦଳିତ ସମାଜ ମା ଠାରୁ ବଳି ବଡ଼ ଜିନିଷ କିଛି ନାହିଁ। ପୁଅଟି ତାର ଚାଲିଯାଇଛି, ପୁଅ ପୁଅ ବୋଲି ଚିତ୍କାରୁଛି, ଧନ ମୋର କୁଆଡେ ଚାଲିଗଲୁ। ପଲ୍ଲୀକବି ନନ୍ଦ କିଶୋର ଆଉ ଗୋଟିଏ ପଦ ଲେଖିଲେ, ମାତୃ

ମନୁଷ୍ୟକୁ ଦେଖିଦେଲେ ପିତା ଭୀଷ୍ମ କହିଲେ ନାରୀ ଜଣକ କିଏ ସେ ଏତେ ରାତିରେ ଚିତ୍କାର କରି ପୁଅ ପୁଅ ବୋଲି ଖୋଜି ଚାଲିଛି ଏ ନାରୀ କିଏ ସେ ଭୀଷ୍ମ ଚିନ୍ତା କରୁଛନ୍ତି କହିଲେ ନୁହେଁ।

ଅନ୍ୟ ପଣ୍ଡିତ ସମାଜ ଭୀଷ୍ମ ଚିନ୍ତା କଲେ ଏ ନାରୀ ଜଣକ କଣ କୁନ୍ତୀ କି? ପୁଣି ଚିନ୍ତା କଲେ କୁନ୍ତୀ କାହିଁକି ଚିନ୍ତା କରିବ ପୁଅମାନଙ୍କୁ, ତାଙ୍କ ପୁଅମାନେ ନିଶ୍ଚିନ୍ତ ଭାବରେ ବିଜୟୀ। ପୁଣି ଚିନ୍ତା କଲେ କଣ ଗାନ୍ଧାରୀ କି? ହେଲେ ଗାନ୍ଧାରୀ କାହିଁକି ଖୋଜିବେ? ଯିଏ ଧର୍ମର ଜୟ ହଉ ଚିନ୍ତା କରୁଥିଲେ ସେ କାହିଁକି ଆସିବେ? ହେଲେ ଏ ନାରୀ ଜଣକ କିଏ? ସେ ଏଇ ଚିନ୍ତା କରି ଚିନ୍ତା କଲେ ଡାକିବି ତାକୁ, ନାରୀର ପରିଚୟ ମାଗିବି। ହେଲେ ଏତେ ରାତିରେ ମଶାଲ ଧରି କାହାକୁ ଖୋଜୁଛୁ? କହିପାରିବ ମହାପୁଂସ, ମୁଁ କାହାକୁ ଯାହାକୁ ଖୋଜୁଛି, ମୁଁ ମା ଠାରୁ ସରି ଦୁନିଆରେ କେହି ବଡ ଜିନିଷ ନାହିଁ।

ଜନ୍ମଦାତ୍ରୀ ପଦ ଠାରୁ ବଡ କିଛି ନାହିଁ ମହାପୁଂସ। ମୋତେ ଆପଣ କାହିଁକି ଡାକୁଛନ୍ତି? କହିପାରିବେ କହିପାରିବେ ମହାପୁଂସ ମୋ ପୁଅ କୁଆଡେ ଯାଇଛି? ଭୀଷ୍ମ କହିଲେ, ଆଲୋ ମା, କିଏ ତୋର ପୁଅ? ତୁ କିଏ ସେ? ତୁମ ପରିଚୟ ନ ପାଇବା ପର୍ଯ୍ୟନ୍ତ ମୁଁ ତୁମର ସନ୍ଧାନ କେମିତି ବତେଇ ପାରିବି? ନାରୀ ଜଣକ କହୁଛି, ହେ ମହାପୁଂସ, ମୋର ପରିଚୟ ଆପଣ ଶୁଣିବାକୁ ଚାହୁଁଛନ୍ତି? ତାହେଲେ ଶୁଣନ୍ତୁ ମୋର ପରିଚୟ, ମୁଁ କିଏ ସେ, ମୋର ପୁଅ କିଏ ସେ। ନାରୀ ଜଣକ ତାର ପରିଚୟ ପ୍ରଦାନ କରିଚାଲିଛି।

ପୁଂସ ମୁ ନାଗ ନନ୍ଦିନୀ ନାଗରାଜ କନ୍ୟା ମୋ ନାଁ ବେଲାବଳି ମୋର ପୁଅର ନାଁ ହଉଛି ବେଲାସେନ ମୁଁ ଭୀମଙ୍କର ସହଧର୍ମିଣୀ ମୋରି ପୁଅ ଯାଇଥିଲା ମହାଭାରତ ଯୁଦ୍ଧ କରିବା ପାଇଁ କହିଲା ମା ମୁଁ ପ୍ରତିଜ୍ଞା କରି ଯାଉଛି ଚାରିଦିନ ଭିତରେ ସମର ଶେଷ କରି ଆସିବି ଆଜି 20 ଦିନ ହେଲାଣି ମୋ ପୁଅ ଫେରୁନି ମୋରି ପୁଅ ନାଁ ବେଳସେନ ହେ ପିତାମହ କହିପାରିବ ମୋ ବେଳସେନ କୋଉଠି ଅଛି କହିପାରିବ ଚିନ୍ତା କଲା ଆରେ ମା ତୋରି ପୁଅ ବେଳସେନ ଶୁଣ ଶୁଣ ମା ଆରେ ଯଦି ବେଳସେନ କଥା କହିଲି ତାହେଲେ ଟିକେ ଧୈର୍ଯ୍ୟ ଧରି ଶୁଣ ମା ତୋ ପୁଅ ବେଳସେନ କୁଆଡେ ଯାଇଛି ଶୁଣି

କଲେ ମା ଆରେ ତୋରି ପୁଅ ବେଳାଳ ସେନ ଆଉ ତୋ ପୁଅ ବେଳାଳ ସେନ ଜୀବନରେ ନାହିଁ। ସମର କ୍ଷେତ୍ରକୁ ଯାଇନି ଯୁଦ୍ଧ କରିନି ଗୁରୁ ଦକ୍ଷିଣାରେ ଜୀବନକୁ ଦେଇ ଦେଇଛି। ଦୀପାବଳି କଲେ ହେ ମହାପୁଂସ ଅସମ୍ଭବ।

0: ମୋର ସନ୍ତାନର ପ୍ରାଣକୁ କିଏ ନେଇଯାଇଛି?
1: ହେ
0: ମହାପୁରୁଷ କହିପାରିବେ ମୋ ପୁଅର ମୁଣ୍ଡକୁ କିଏ ନେଇଛି? ତାର ପରିଚୟ ମୋର ଦରକାର। ପିତାମହ ଭୀଷ୍ମ କହିଲା, ଲୋ ମା, ତୋ ପୁଅର ମୁଣ୍ଡକୁ ଯିଏ ନେଇଛନ୍ତି ସାଧାରଣ ନୁହନ୍ତି, କେମିତି ତୋ ପୁଅର ମୁଣ୍ଡ ଗୁଡା ଶୁଣିବୁ? ରାତି ପାଇଲେ ମହାଭାରତ ଯୁଦ୍ଧ ହେଇଥାନ୍ତା, ସନ୍ଧ୍ୟା ସମୟ ଉପଗତ ହେଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୋଲା।

ସନ୍ଦେହ ହିଁ ଆସୁଛି। ଗୋଟିଏ ପଟେ ମହାଭାରତ ଯୁଦ୍ଧ ଅବ୍ୟବହିତ ପୂର୍ବରୁ କୌରବ ବାହିନୀ ଅଛନ୍ତି, ଆଉ ଗୋଟିଏ ପଟେ ପାଣ୍ଡବ ଶିବିର। ରାତି ସାରା ଚିନ୍ତା ଚାଲିଛି, ରାତି ପାଇଲେ ଯୁଦ୍ଧ କେମିତି ହବ। ପାଣ୍ଡବ ସପକ୍ଷରେ ଅଛନ୍ତି ଭଗବାନ କୃଷ୍ଣ, ଚିନ୍ତା କଲେ ରାତିର ଅବସ୍ଥା କଣ ଟିକେ ଦେଖିବାକୁ ଯିବା। ଧର୍ମରାଜ ଯୁଧିଷ୍ଠିରଙ୍କୁ ଡାକିଲେ, ଭୀଷ୍ମ ବୁଝାଉଛନ୍ତି, ବେଳାବେଳି ଶୁଣୁଛନ୍ତି ଲୋମା। ପାଣ୍ଡବ ପକ୍ଷରୁ ଭଗବାନ କୃଷ୍ଣ ଧର୍ମରାଜ ଯୁଧିଷ୍ଠିର ଚାଲିଲେ ରଣାଙ୍ଗନକୁ। ରାତିରେ କଣ ଘଟଣା ହଉଛି? ଯେତେ ଭଗବାନ କୃଷ୍ଣ ବାହାରିଛନ୍ତି ଅବସ୍ଥା ଦେଖିବା ପାଇଁ, ଭଗବାନ କୃଷ୍ଣ କେମିତି ଦେଖାଯାଉଥିଲେ? ରସକଲ ଛନ୍ଦ କବି ଦୀନକୃଷ୍ଣ ଦାସ।

ଯୁଧିଷ୍ଠିରଙ୍କ ଭଗବାନ କୃଷ୍ଣ ଚାଲିଛନ୍ତି, କୃଷ୍ଣ କୋଟିଏ କନ୍ଦର୍ପ ରୂପକୁ ନିନ୍ଦା କରୁଛନ୍ତି, କର୍ଣ୍ଣରେ ଗଣ୍ଡ ମଣ୍ଡଳକୁ ଝଟକେଇ ଦଉଛି ମକରାକୃତି କୁଣ୍ଡଳ। ଭଗବାନ କୃଷ୍ଣ ଚାଲିଛନ୍ତି, କଣ ହଉଛି ଦେଖିବା, ରାତି ପାଇଲେ ଯୁଦ୍ଧ ହବ। ହେଉ ନିକଟ ନିକଟ।

0: ମାୟା ଯୁଧିଷ୍ଠିର ଭଗବାନ କୃଷ୍ଣ ଯାଉଛନ୍ତି ନିକଟରୁ ନିକଟତର ହେଲେ ଦେଖିଲେ ଗୋଟିଏ ଛୋଟିଆ ପିଲାଟିଏ କଳଙ୍କିଆ ତୀରକୁ ପଥରରେ ଘସି ଚାଲିଛି। କୃଷ୍ଣ ପଚାରିଲେ ଏ ବାବୁ ଏତେ ରାତିରେ ନିଶାର୍ଦ୍ଧରେ କଳଙ୍କିଆ ତୀରଟାକୁ ପଥରରେ କାହିଁକି ଘସୁଛୁ?
1: ରାତି ପାଇଲେ ମହାଭାରତ ଯୁଦ୍ଧ ହେବ ତ ତେଣୁ ଏ କଳଙ୍କ ତୀର ଗୁଡାକ ପଜଉଛି।
0: ଆରେ ବାବୁରେ ତୁ କାହା ସପକ୍ଷରେ ଆସିଛୁ?
1: ପାଣ୍ଡବ ମାନଙ୍କ ସପକ୍ଷରେ।
0: ପାଣ୍ଡବ ମାନଙ୍କ ସପକ୍ଷରେ ଆସିଛୁ? ଏଣିକି ଟିକେ ଛୁଆ ତୁ ଯୁଦ୍ଧ ଶିଖିଛୁ?
1: ଯୁଦ୍ଧ କରିବି।
0: ଏ ଯୁଦ୍ଧ କଣ ଗୋଟେ ଖେଳ କରିକି ବାପା ପାଣ୍ଡବ ମାନଙ୍କୁ ଚିହ୍ନେଇ ପାରିବୁ? ହଁ ମୁଁ ଚିହ୍ନେଇ ପାରିବି। ମୋ ମା ମତେ ବିଦ୍ୟା ଶିଖାଇଛନ୍ତି ନାଗାନ୍ତକ ବିଦ୍ୟା। ସପକ୍ଷର ଲୋକମାନଙ୍କୁ ଚିହ୍ନେଇ ପାରିବି।

ଦେଖିବ ଦେଖିବ ମୁଁ କେମିତି ଚିହ୍ନେଇ ପାରିବି ସପକ୍ଷ ବାହିନୀ କି। ହାତରେ ଧରିଥିଲା କଳଙ୍କିଆ ତୀରକୁ, ବାମ କରକୁ ଚିରି ଦେଲା, ରକ୍ତ ଧାର ଧାର ବହିଲା, ସେ ରକ୍ତର ତାଙ୍କୁ ତୀରର ଅଗ୍ରେ ଲଗେଇଦେଲା, ନାଗାନ୍ତକ ବିଦ୍ୟା ପ୍ରୟୋଗ କରି ତୀରକୁ ଛାଡ଼ିଦେଲା, ସମସ୍ତ ପାଣ୍ଡବ ମାନଙ୍କର ଲଲାଟରେ ବିଜୟ ଟିକା ଲାଗିଗଲା, ଘସିଦେଲେ ଭଗବାନ କୃଷ୍ଣ। କ୍ଲେରେ ବାବୁ ତୋ ନାଁ କଣ? ବେଲାଳ ସେନ। ଆରେ ତୋରି ନାଁ ବେଲାଳ ସେନ ନା? ଆଚ୍ଛା ମୁଁ ତ ଆସିଥିଲି ପାଣ୍ଡବ ମାନଙ୍କ ସପକ୍ଷରେ, ମୋ କୌଣସି ଲଲାଟରେ ବିଜୟ ଟିକା ଲାଗିଲା ନାହିଁ। ହେଲେ ଯଦି ମୋ ଜନନୀ ସତ୍ୟ ରଖିବ।

ପାକ ହେଇଥିଲେ କୌଣସି ପରିସ୍ଥିତିରେ ସମ୍ମୁଖୀନ ଭଗବାନ ତ ଦେଖା ଦେଇପାରନ୍ତି। ଆପଣଙ୍କର ବାମପାଦକୁ ପ୍ରଭୁ ଚାହିଁ ଦିଅନ୍ତୁ। ଭଗବାନ ଯେହେତୁ ଆପଣ ଆପଣଙ୍କର ବାମପାଦରେ ରକ୍ତ ଦାଗ ଲାଗିଯାଇଛି, ଭଗବାନ କୃଷ୍ଣ ହସିଥିଲା, ରେ ବାବୁ ତୁ ଆଜି ପରୀକ୍ଷାରେ ପାସ୍ କରିଗଲୁ। ନା ଯଦି ମୁଁ ପରୀକ୍ଷାରେ ପାସ୍ କରିଗଲି ପ୍ରଭୁ, ଆପଣ ମୋର ଗୁରୁ, ମୁଁ ଆପଣଙ୍କର ଶିଷ୍ୟ, ଗୁରୁ କୃପା ହିଁ କେବଳ, ମୋତେ ଆଜି ଦୟା କରନ୍ତୁ, ମୋତେ ଦକ୍ଷିଣା ଭିକ୍ଷା କରନ୍ତୁ। ହେଲେ ଗୁରୁପାଦ

ଗୁରୁ ହେଲେ ମୋତେ ପରୀକ୍ଷା କରିଛନ୍ତି ଦକ୍ଷିଣା ମାଗନ୍ତୁ ହେଲେ ତିନିବାର ସତ୍ୟ କଲେ ମୁଁ ତ ଦକ୍ଷିଣା ମାଗିବି ବେଳାଳ ସେନ ତିନିବାର ସତ୍ୟ କରିଦେଲା କହିଲା ପ୍ରଭୁ ଏଥର ମୋତେ ଦକ୍ଷିଣା ମାଗନ୍ତୁ ଆରେ ବାବୁରେ ତିନିବାର ସତ୍ୟ କରିଛୁ ଧନ ଜନ କିଛି ମୋର ଦରକାର ନାହିଁ ମୋର ଏକମାତ୍ର ଆପଣ ତମର ମୁଣ୍ଡ ଦରକାର ଏଇ ତିନିବାର ସତ୍ୟର ସଫଳତା ଦେଖିବାକୁ ପଡିବ ସଙ୍ଗେ ସଙ୍ଗେ ଭଗବାନ କୃଷ୍ଣଙ୍କ ସୁଦର୍ଶନ ଚକ୍ର ବେଳାଳସର ମୁଣ୍ଡକୁ କାଟି ପକେଇଲା ଭୀଷ୍ମ କଲେ ଲୋ ବେଳା ବୋଲି ଆଲୋ ଦେଖେ ଏହି ପରିପ୍ରେକ୍ଷୀରେ ତୋ ପୁଅ ବିନା ଯୁଦ୍ଧରେ ଆଜି ଗୁରୁଦକ୍ଷିଣା ଭାବରେ ଜୀବନକୁ ଦେଇଯାଇଛି ଭୀଷ୍ମଙ୍କ ନିକଟରେ ପ୍ରତିଜ୍ଞା କଲେ ବେଳା ବେଳି କହିଲେ ହେ ମହାପୁରୁଷ ମୁଁ ପ୍ରତିଜ୍ଞା କରୁଛି ନିଶ୍ଚିନ୍ତ ଭାବରେ ମୋର ପୁତ୍ର ହନ୍ତାର ଶିର କାଟିବି ଭୀଷ୍ମ କଲେ ପାରିବୁନି ପାରିବୁନି ପାରିବୁ।

ହେଇଛି ଏହି ମତେ ମାରିବା ପାଇଁ ଆସିଛନ୍ତି। ଭଗବାନ କୃଷ୍ଣ ଦେଖିଲେ ଆରେ ମା ତୁ କିଏ ସେ ନା ମୁଁ ବେଲାବଳି ବେଲାବଳି କୁଆଡେ ଯାଉଛୁ ନା କୃଷ୍ଣକୁ ମାରିବା ପାଇଁ ଯାଉଛି। ଆରେ କୃଷ୍ଣକୁ ମାରିବୁ କୃଷ୍ଣକୁ ଦେଖିଛୁ ନା ମୁଁ ଦେଖିନି ଶୁଣିଛି ମୋ ପୁଅକୁ ସେ ମାରିଛନ୍ତି। ଏକଥା ତତେ କହିଲା କିଏ ନା ପିତାମହ ଭୀଷ୍ମ କହିଲେ। ଚାଲ ଭୀଷ୍ମଙ୍କ ପାଖକୁ ଯିବା ଓ ଧୀମନ୍ତ ମଣ୍ଡଳ।

0: ସମାଜ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରିଛନ୍ତି, ବେଳାବଳୀକୁ ବୁଝେଇ ଯାଇଛନ୍ତି, କୃଷ୍ଣଙ୍କର ସ୍ୱରୂପକୁ ବେଳାବଳୀ ବୁଝିଗଲେ, ପିତାମହ ବିଶ୍ୱ ଦର୍ଶନ କଲେ, ଜୀବନ ଧନ୍ୟ ହେଇଛି। ଆଜି ଭଗବାନ ବିଶ୍ୱ ଭଗବାନ କୃଷ୍ଣ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ଆଜି ଏ ବିଶ୍ୱରେ ସମ ଭଗବାନ କୃଷ୍ଣ ସମସ୍ତଙ୍କର ମଙ୍ଗଳ କରନ୍ତୁ। ହଉ ଦିନ ଜନ ସଂରକ୍ଷଣ ମହାବାହୁ, ଦିନ ଜନ ସଂରକ୍ଷଣ ମହାବାହୁ, ଆନନ୍ଦ ସାଗରେ ଦରବାରେ ସର୍ବେ କସ୍ୱରେ ହରିବୋଲ ହୁଳହୁଳି କର, ତାଳି ଦିଅ। ଏ ବିଶ୍ୱର ଦୁଃଖ ଦୂର ହେ।
1: ଶୁଣୁଥିଲେ ପାଲା, ପରିବେଷଣ କଲେ ବନବିହାରୀ ଗ୍ରହାଚାର୍ଯ୍ୟ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ, ଆମେ ଆଜି ଏଇଠି କହି ରଖୁଛୁ। ବୈଷୟିକ ତ୍ରୁଟି ପାଇଁ ଆପଣମାନଙ୍କର ଏସ୍ଏମ୍ଏସ୍ ଆମ ପାଖରେ ଆଜି ପହଞ୍ଚିପାରିନାହିଁ, ସେଥିପାଇଁ ଆମେ ଦୁଃଖିତ। ତେବେ ଶୁଣନ୍ତୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ପ୍ୟାର କିଆ ହେ ପ୍ୟାର କରେଙ୍ଗେ, ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ କବିତା କୃଷ୍ଣମୂର୍ତ୍ତି।

କଥାଚିତ୍ର ଚକାଚକା ଭଉଁରୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

0: ଶୁଣୁଥିଲେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍ୱର ନିର୍ଝର। ରଚନା ଏବଂ ଉପସ୍ଥାପନା ବସନ୍ତ ମହାନ୍ତି ଏବଂ ଅଭୟ କୁମାର ଦାସ। ସହଯୋଗିତା ବିଭୂତିଭୂଷଣ ମିଶ୍ର।
1: ନମସ୍କାର, ସ୍ୱର ନିର୍ଝରର 68 ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ।

ସଙ୍ଗୀତ ମୁଖର ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ, ଅନୁଶାସନରେ ପ୍ରଦାନ କରେ ଏକ ସ୍ଥିତପ୍ରଜ୍ଞ ଅନୁଭବ। ସାଂସାରିକ ଦୁଃଖ ଆଉ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କାଳ ତାର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଆଉ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନାର ନୂତନ ଦିଗନ୍ତ। ଆଜିର ସ୍ୱର ନିର୍ଝରରେ ଶୁଣିବେ ଲୋକପ୍ରିୟ ଗାୟକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ପଞ୍ଚମ।

ଅତୀଶ କୁମାର ମଜୁମଦାରଙ୍କ ଗାୟନ ଶୈଳୀର ବିଶେଷତ୍ୱ ହେଲା ସ୍ୱଷ୍ଟ ଉଚ୍ଚାରଣ ଏବଂ ଗୀତ ଅନୁସାରେ ଆବଶ୍ୟକୀୟ ଭାବ ପ୍ରୟୋଗ, ଯାହାଫଳରେ ଶ୍ରୋତାମାନେ ଗୀତଟିକୁ ସୁଚାରୁ ରୂପେ ଶ୍ରବଣ କରି ହୃଦୟଙ୍ଗମ କରିବା ସହିତ ଆତ୍ମିକ ସତ୍ତାକୁ ମଧ୍ୟ ଅନୁଭବ କରିପାରିବେ।

ଆଧୁନିକ ଗୀତ, ପଲ୍ଲୀ ଗୀତ, ଭଜନ, ଦେଶାତ୍ମବୋଧକ ଗୀତ, ହିନ୍ଦୀ ଗୀତ ଏବଂ ଉର୍ଦ୍ଦୁ ଗଜଲକୁ ଛାଡ଼ିଦେଲେ ଅତୀଶ କୁମାର ମଜୁମଦାର ଆଉ ଗୋଟିଏ କ୍ଷେତ୍ରରେ ରେଡିଓ ଶ୍ରୋତାମାନଙ୍କର ମନ କିଣି ନେଇଥିଲେ, ତାହା ହେଲା ଗୀତିନାଟ୍ୟରେ ଗାୟନ।

0: ଏବେ ସମ ସନ୍ଧି
1: ମନ୍ତ୍ରୀ ସୁଧୀର ବଡ଼ରାଣୀଙ୍କ ପୁଅ, ବୟସରେ ମଧ୍ୟ ବଡ଼, ସେ ଏ ରାଜ୍ୟର ପ୍ରକୃତ ଅଧିକାରୀ। ମାତ୍ର
2: ମାତ୍ର ପୁଣି କଣ ମହାରାଜ, ଜ୍ୟେଷ୍ଠର ତ ପୂର୍ଣ୍ଣ ଅଧିକାର ରହିଛି। ପଣ୍ଡିତେ ତୁମର ଏଥିରେ ମତ
3: ପୁଣି ପଚାରିବାକୁ ଅଛି। ବଡ଼ରାଣୀଙ୍କ ପୁଅ ବୟସରେ ବଡ଼, ତାଙ୍କ କାମ ଗୁଡିକ ମଧ୍ୟ ଭଲ, ସେ ରାଜା ନ ହେବି କାହିଁକି।

0: ମୁଁ ସଦାସର୍ବଦା ଛୋଟ ରାଣୀଙ୍କର ସ୍ନେହ ଓ ପ୍ରେମର ଉଚ୍ଚରେ ଆବଦ୍ଧ। ତାଙ୍କ ପୁଅ ସୁଶୀଳ ରାଜଗାଦି ନ ପାଇଲେ ତାଙ୍କ ମନରେ ନିଶ୍ଚୟ କଷ୍ଟ ଆସିବ।
1: ମୋର ବିଚାର କିନ୍ତୁ ଏହା ନ୍ୟାୟ ସିଂହତ ନୁହେଁ ମହାରାଜ।

ଗୀତିନାଟ୍ୟରେ ଅଭିନୟ ସହିତ ଗୀତ ଗାୟନର ଏକ ମିଶ୍ରିତ ବର୍ଣ୍ଣବୋଧ ନିହିତ ଥାଏ। ଏହା ଯେତିକି କଠିନ ସେତିକି ମଧୁର। ବାଳିବଧରେ ସେ ବାଳିର ଗୀତ ଗାଇ ବୀରତ୍ୱର ମହିମା ଉଦ୍ଘୋଷିତ କରିଥିଲେ।

0: ମୋ ପ୍ରତି ଆପଣ ଅବିଚାର କରୁଛନ୍ତି। ମୁଁ ଆପଣଙ୍କର ଶୁଭାକାଂକ୍ଷୀ। ମୋର ନିବେଦନ, ଆପଣ ସୀତାଙ୍କୁ ଫେରାଇ ଦିଅନ୍ତୁ।
1: କାହିଁକି କାହିଁକି ତୋର ନିବେଦନ ମୂଳରେ କି ଯୁକ୍ତି ଅଛି?
0: ଶକ୍ତି ବଳରେ ପର ନାରୀ ହରଣ ଉଚିତ ନୁହେଁ।
1: ଉଚିତ ନୁହେଁ? ତୁ କାହୁଁ ବୁଝିବୁ ମୂର୍ଖ ଯେ ମୋ ପକ୍ଷରେ ଯାହା ବି ଉଚିତ ମୁଁ ତାହା ହିଁ

0: ପୁଣି ଥରେ ପଚାରୁଛି, ଏ ଯୁଦ୍ଧରେ ତୋର ସହଯୋଗ ଅଛି ନା ନାହିଁ?
1: ରାମଚନ୍ଦ୍ର ଯଦି ବିନା କାରଣରେ ଲଙ୍କା ଆକ୍ରମଣ କରୁଥାନ୍ତେ,
0: ମୁଁ ତୋର କୌଣସି କଥା ଆଉ ଶୁଣିବାକୁ ଚାହେଁ ନା। ଦେଶଦ୍ରୋହୀ।

0: କିରାତ ଅର୍ଜୁନରେ ଦ୍ରୋଣାଚାର୍ଯ୍ୟ ଭୂମିକାରେ ଗୀତ ଗାଇ ସେ ଗୁରୁ ମହିମାର ଗୁରୁତ୍ୱ ପ୍ରତିପାଦନ କରିଥିଲେ।
1: ହଁ ଶିଷ୍ୟଗଣ ଉପସ୍ଥିତ, ଆଜି ବଡ ଉତ୍ତମ ସମୟ। ଏକ ତ ଫାଲ୍ଗୁନ ମାସ, ବସନ୍ତର ଋତୁ, ଶୁକ୍ଳ ପକ୍ଷ ତୃତୀୟାରେ ଶୁକ୍ରଙ୍କ ଦିବସ, ତେଣୁ ଏହି ଶୁଭ ଯୋଗେ ପରୀକ୍ଷା କରିବା ବିଦ୍ୟା ସର୍ବଶିଷ୍ୟଙ୍କର।
2: ଆମ୍ଭେମାନେ ପ୍ରସ୍ତୁତ ଗୁରୁଦେବ, କିଭାବେ ପରୀକ୍ଷା ଦେବୁ ଦୟାବହି କୁହନ୍ତୁ ଆମ୍ଭଙ୍କୁ।
1: ବେଶ ଶୁଣ ଶିଷ୍ୟଗଣ,

0: ହରିଶ୍ଚନ୍ଦ୍ରରେ ଚଣ୍ଡାଳ ଚରିତ୍ର ପାଇଁ କଣ୍ଠଦାନ କରି ଅତୀଶ କୁମାର ମଜୁମଦାର ତ୍ୟାଗର ମହତ୍ତ୍ୱ ପରିବେଷଣ କରିଥିଲେ।
1: ହେ କାଶୀବାସୀ ଆ ଚଣ୍ଡାଳ ବ୍ରାହ୍ମଣ, ଯଦି କାହାର କ୍ରୀତଦାସର ପ୍ରୟୋଜନ ଥାଏ ତେବେ ମୋତେ କିଣନ୍ତୁ।
2: ମୁଇଁ କିଣିବି।

0: ଘାସ କତିକି
1: କିରେ ଘାସ ଆରେ ରୂପ ଭେକ ତ ରଜା ପୁଅ ପରି ପାରିବୁ ପାରିବୁ ଏ କାମକୁ ଦିନରେ ଘୁଷୁରୀ ଚରେଇବୁ ରାତିରେ ମଣା ପଡ଼ିବୁ ମଶାଣୀ ଜଗିବୁ ସେଇ ମଶାଣୀରେ ଶୋଇବୁ ଆଉ ସେଇ ମଶାଣୀରେ ଖାଇବୁ ପାରିବୁ ପାରିବୁ ଏ କାମକୁ
2: ନପାଉ ରାତି ନମରୂପତି ଗୀତିନାଟ୍ୟରେ ଆଗ୍ନିକରୋଷୀ ଭୂମିକାରେ ଅଂଶଗ୍ରହଣ କରି କ୍ରୋଧ ଏବଂ ଯନ୍ତ୍ରଣାର ଅନୁଭବକୁ ସେ କଣ୍ଠସ୍ୱରରେ ପ୍ରତିଫଳନ କରିଥିଲେ
3: ଅପରାଧରେ କ୍ଷମା ନାହିଁ ଋଷି ବାକ୍ୟ ଉନ୍ନତ ହୋଇପାରେ ନା
4: ଲୋ ନିର୍ବୋଧ ନାରୀ ତୁହି କଲୁ ଯୋଉ କର୍ମ ଲୋ ନିର୍ବୋଧ ନାରୀ ତୁହି କଲୁ ଯୋଉ କର୍ମ ନ ମାନିଲୁ ଇନ୍ଦ୍ର ଚନ୍ଦ୍ର ନ

0: କରନ୍ତୁ ମୁନି ଶ୍ରେଷ୍ଠ, ଦୟା କରନ୍ତୁ ଏ ଅଭିଶାପ ଫେରେଇ ନିଅନ୍ତୁ।
1: ମୋ ପାଇଁ ଆପଣଙ୍କ ନିକଟରେ ଅଳି କରୁନି ମହାମୁନି, ଅନଶ୍ୱର ଅବସ୍ଥା ଦେଖନ୍ତୁ, ତା ପ୍ରତି ଦୟା କରନ୍ତୁ।

0: ଏବେ ତୁମେ ଦୁଇ ଜଣ ସମ୍ମୁଖରେ ଚାଲିଯ ଚାଲିଯ।
1: ମହିଷମର୍ଦ୍ଦିନୀରେ ଇନ୍ଦ୍ର ଏବଂ ପ୍ରହ୍ଲାଦରେ ଇନ୍ଦ୍ରଙ୍କ ଚରିତ୍ରକୁ ଅତି ସୁନ୍ଦର ଭାବେ ରୂପାୟିତ କରିଥିଲେ ଅତୀଶ କୁମାର ମଜୁମଦାର।
2: ସମୟରେ ଯେ ସମୟ ଅସମୟର ଭେଦଭାବ ତ ମୋ ନିକଟରେ ନଥାଏ ଦେବରାଜ, ସେଥିପାଇଁ ଯେ କୁସମୟରେ ମଧ୍ୟ ମୁଁ ଇନ୍ଦ୍ର ସଭାରେ ଉପସ୍ଥିତ ହୋଇଛି। କୁସମୟ ଏକଥା କାହିଁକି କହୁଛନ୍ତି ମହର୍ଷି ନାରଦ?

0: ଅତୀଶ କୁମାର ମଜୁମଦାରଙ୍କ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରିଛନ୍ତି ତାଙ୍କର ଜ୍ୱାଇଁ ଇଞ୍ଜିନିୟର ରଞ୍ଜନ ଚାଟାର୍ଜୀ।
1: ମୋର ବାହାଘର ପୂର୍ବରୁ ଶ୍ରୀ ମଜୁମଦାର ବାବୁଙ୍କୁ ଜଣେ ସଙ୍ଗୀତଜ୍ଞ ଏବଂ ଜଣେ ଲ ପ୍ରଫେସର ହିସାବରେ ଜାଣିଥିଲି। ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ୍ ଥିଲି। ଯେତେବେଳେ 1991 ଫେବୃଆରୀ ମାସରେ ତାଙ୍କର ଏକମାତ୍ର କନ୍ୟାଙ୍କ ସହିତ ମୋର ବାହାଘର ହେଲା, ମୋର ଆଶ୍ଚର୍ଯ୍ୟ ସୀମା ରହିଲା ନାହିଁ ଏବଂ ଜୀବନର ସେହି ମୁହୂର୍ତ୍ତକୁ ମୁଁ କେବେ ହେଲେ ଭୁଲି ପାରିବିନି। ମଜୁମଦାର ବାବୁ ଜଣେ ଅତ୍ୟନ୍ତ ଅମାୟିକ ଆଉ ଶାନ୍ତ ପ୍ରକୃତିର ଲୋକ ଥିଲେ। ଏପରି ଏକ ବ୍ୟକ୍ତିତ୍ୱଙ୍କୁ ଶ୍ୱଶୁର ହିସାବରେ ପାଇ ମୁଁ ଖୁବ୍ ଗର୍ବିତ। ସେ ମୋତେ କେବେ ଜୋଇ ହିସାବରେ ଦେଖିନାହାନ୍ତି, ବରଂ ସର୍ବଦା ପୁଅ ହିସାବରେ ଦେଖିଛନ୍ତି। ତାଙ୍କ ସାଙ୍ଗରେ ମୋର ବହୁତ ଅନ୍ତରଙ୍ଗତା ଥିଲା। ମୁଁ ମଧ୍ୟ ବହୁତ ଫ୍ରି ଥିଲି। ଆମ ଘରେ ମଧ୍ୟ ସଙ୍ଗୀତର ପରିବେଶ ଥିଲା, ତେଣୁ ଯେତେବେଳେ ଶ୍ୱଶୁର ଆମ ଘରକୁ ଆସୁଥିଲେ ମୋର ମା ବାପା ମଧ୍ୟ ତାଙ୍କୁ ଗୀତ ଗାଇବା ପାଇଁ ବାଧ୍ୟ କରୁଥିଲେ ଓ ହାରମୋନିୟମଟିକୁ ତାଙ୍କ ସାମ୍ନାରେ ରଖିଦେଉଥିଲେ। ତାପରେ ସଙ୍ଗୀତର ଆସର ବେଶ ଜମୁଥିଲା 2-3 ଘଣ୍ଟା ପର୍ଯ୍ୟନ୍ତ।

ମୋର ମା ଏବଂ ବଡ ଭଉଣୀ ବେଶ ଭଲ ଗୀତ ଗାଇପାରିଥିଲେ, ତେଣୁ ସେମାନେ ବି ଶ୍ୱଶୁରଙ୍କ ସାଙ୍ଗରେ ଆଶ୍ରୟରେ ଯୋଗଦାନ କରୁଥିଲେ। ସେଥିରେ ଶ୍ୱଶୁର ବିଭିନ୍ନ ପ୍ରକାର ଗୀତ, ଗଜଲ, ଶ୍ୟାମା ସଙ୍ଗୀତ ଏବଂ ତାଙ୍କର ନିଜସ୍ୱ ଗୀତ ଖୁସି ମନରେ ଗାଉଥିଲେ। ଯେତେ କ୍ଲାନ୍ତ ଥିଲେ ବି ତାଙ୍କୁ ଯେତେବେଳେ ଗୀତ ଗାଇବାକୁ କହିଲେ ସେ କେବେ ବି ଅରାଜି ହେଉନଥିଲେ।

ପ୍ରାୟ 10 ବର୍ଷ ପୂର୍ବେ ମୋର ମନେ ଅଛି, ମୁଁ ସେତେବେଳେ କଟକ ସଦର ବ୍ଲକରେ ସହକାରୀ ଯନ୍ତ୍ରୀ ହିସାବରେ କାର୍ଯ୍ୟରତ ଥାଏ। ଥରେ ମୋତେ ତାଙ୍କର ଘର ପାଖର ଗୋଟେ ଚାଳ ଝୁପୁଡ଼ି ଘରକୁ ଦେଖାଇ କହିଲେ, ଦେଖ ଏଇ ଘରଟି ଗୋଟେ ବିଧବା ବୁଢ଼ୀର, ଯାହାର କି ଗୋଟିଏ ପୁଅ ଏବଂ ତାହା ମଧ୍ୟ ଭିନ୍ନକ୍ଷମ, ତାର ଗୋଟେ ଗୋଡ ନାହିଁ। ସରକାର ଏତେ ଇନ୍ଦିରା ଆବାସ ଯୋଗାଉଛନ୍ତି।

ଝିଅ ବିଧବା ବୁଢ଼ୀଟି କିଛି ପାଇପାରୁନି, ତେଣୁ ବିଜୁଙ୍କୁ କହି ତା ପାଇଁ ଗୋଟିଏ ଇନ୍ଦିରାବାସ କରିଦେଲେ ତାର ବହୁତ ମଙ୍ଗଳ ହବ। ଶ୍ୱଶୁରଙ୍କ କଥା ଅନୁଯାୟୀ ସେ ସ୍ତ୍ରୀ ଲୋକ ପାଇଁ ଇନ୍ଦିରାବାସ ବ୍ୟବସ୍ଥା କରିଦେଇଥିଲି। ଯେହେତୁ ତାଙ୍କର ପୁଅ ନାହିଁ, ମୁଁ ତାଙ୍କର ପୁଅ ହୋଇ ସର୍ବଦା ତାଙ୍କର ସବୁ ସେବା ଯତ୍ନ କରିଛି। ଶାଶୁ ଶ୍ୱଶୁର ଦୁଇ ଜଣଙ୍କୁ ତାଙ୍କର ଶେଷ ସମୟରେ ମୋର ମାଣିଘୋଷ ବଜାର ସ୍ଥିତ ବାସଭବନରେ ମୋ ପାଖରେ ରଖି ସବୁ ସେବା ଯତ୍ନ କରିପାରିଥିବାରୁ ମୁଁ ପ୍ରକୃତରେ ନିଜକୁ ଭାଗ୍ୟବାନ ମନେ କରୁଛି। ତାଙ୍କ ଜୀବଦ୍ଦଶା ଭିତରେ ବହୁତ ଆଧୁନିକ ଭଜନ, ଜଣାଣ, ଗୀତ, ଗଜଲ ଏବଂ ଗୀତିନାଟ୍ୟ ଇତ୍ୟାଦି ଗାଇ ସମସ୍ତଙ୍କ ହୃଦୟରେ ଏକ ଅଭୁଲା ସ୍ମୃତି ଛାଡ଼ି ଯାଇଛନ୍ତି। ସେ ଗୀତିନାଟ୍ୟରେ ବୀରରସ ଗାଇବାରେ ପାରଙ୍ଗମ ଥିଲେ।

ଓଡ଼ିଆ ଚଳଚ୍ଚିତ୍ର ମାନଙ୍କରେ କଣ୍ଠଦାନ କରିବା ସହିତ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଅରୁନ୍ଧତି ଚଳଚ୍ଚିତ୍ରରେ କଣ୍ଠଦାନ କରିବା ସହିତ ଅଭିନୟ ମଧ୍ୟ କରିଥିଲେ। ତାଙ୍କର ଗୀତ ସହିତ ଅଭିନୟ ମଧ୍ୟ ବହୁତ ଆଦୃତ ମଧ୍ୟ ହୋଇଥିଲା। ଶାସ୍ତି ଏବଂ ଅରୁନ୍ଧତି ଚଳଚ୍ଚିତ୍ର ସରକାରଙ୍କ ପ୍ରଶଂସା ମଧ୍ୟ ପାଇଥିଲା। ସେ ଜଣେ ଖୁବ୍ ସରଳ ବିଶ୍ୱାସୀ ଏବଂ ଶାନ୍ତ ପ୍ରକୃତିର ଅତି ଖୁସିବାସୀ ଲୋକ ଥିଲେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ। ଉପସ୍ଥାପନା ରଞ୍ଜିତା ପାତ୍ର, ପ୍ରଯୋଜନା ସଦ୍ୟସ୍ମିତା ବେହେରା।

0: ମର୍ଯ୍ୟାଦାକୁ ଭୁଲି ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରିବା ହେତୁ ନାରୀ ନିର୍ଯାତନା ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଏହି ନାରୀ ନିର୍ଯାତନା କମିଲେ ସମାଜର ମଙ୍ଗଳ ହେବା ସହିତ ନିଜର ମଧ୍ୟ ମଙ୍ଗଳ ହେବ, ଦେଶ ଉନ୍ନତି କରିବ, ଆଉ ଏହି କଥାକୁ ଆମେ ସମସ୍ତେ ଉପଲବ୍ଧି କରିବାକୁ ହେବ। ସେଥିପାଇଁ ଆମ ସରକାର ମଧ୍ୟ ବିଭିନ୍ନ ପ୍ରକାର ଆଇନ ତଥା ନିୟମକାନୁନ କରିଛନ୍ତି। ଏହି ବିଷୟକୁ ନେଇ ଆଜିର ଆଲୋଚନା ହିଂସାତ୍ମକ କାର୍ଯ୍ୟରୁ ମହିଳାଙ୍କ ସୁରକ୍ଷା ଓ ଆଇନ। ଏହି ବିଷୟରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ରବି ନାରାୟଣ ଶତପଥୀ, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ହରପ୍ରିୟା ଦାସ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ସବୁଆଡ଼େ ମହିଳାମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ଆପଣଙ୍କର ଏ ବିଷୟରେ ମତାମତ କ'ଣ?
2: ଏଟା ପ୍ରକୃତରେ ବର୍ତ୍ତମାନ ସମାଜରେ ମହିଳାମାନଙ୍କର ସୁରକ୍ଷାକୁ ନେଇ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମାଜରେ ମହିଳାମାନଙ୍କର ଆବଶ୍ୟକତାକୁ ଉପଲବ୍ଧି କରିବା ଉଚିତ। ବିଶେଷ କରି ଆମ ଭାରତୀୟ ସଂସ୍କୃତିରେ, ଭାରତୀୟ ସମାଜରେ ମହିଳାମାନେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇ ଆସିଛନ୍ତି। ମହିଳାମାନେ ଝିଅ ରୂପରେ, ଭଉଣୀ ରୂପରେ, ବୋହୂ ରୂପରେ, ମା ରୂପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭେଇ ଆସିଛନ୍ତି। ମହିଳାଙ୍କ ବିନା ଗୋଟିଏ ସୁସ୍ଥ ସମାଜ ଗଠନ କେବେ ସମ୍ଭବ ନୁହେଁ। ସବୁ କ୍ଷେତ୍ରରେ ମହିଳାମାନଙ୍କର ଆବଶ୍ୟକତା ରହିଛି। ପ୍ରଥମ କଥା ହେଉଛି, ପିଲାଟେ ଭଲ ମଣିଷ ହେବ, ଭଲ ସଂସ୍କାର ଶିଖିବ, ତା ପାଇଁ ମା'ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବେ ବାପା ଗୁରୁତ୍ୱପୂର୍ଣ୍ଣ ଭୂମିକା କୋଉଠି ଲିଭାନ୍ତି ନାହିଁ। ଛୋଟବେଳୁ ମା' ତାକୁ କହିବାକୁ ଶିଖାଏ, ତାକୁ ଭୁଲ ଖରାପ ଶିଖାଏ, ଏବଂ ସମାଜରେ ଅନ୍ୟମାନଙ୍କ ସାଙ୍ଗରେ କିଭଳି ଚଳିବାକୁ ପଡ଼ିବ ଶିଖାଏ। ତେଣୁ ମା' ବିନା ଗୋଟେ ପିଲା ସଂସ୍କାର ଶିଖିପାରିବନି। ଯଦି ସଂସ୍କାର ଶିଖି ନ ପାରିବ, ସେ ତା ଘରେ ଅସନ୍ତୋଷ ପ୍ରକାଶ କରିବ, ଘରେ ବିଶୃଙ୍ଖଳା ସୃଷ୍ଟି କରିବ ଏବଂ ସମାଜରେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରିବ। ସେହିପରି ବୋହୂଟି ଘରକୁ ଆସିଲେ ଘରର ସମସ୍ତଙ୍କର ଭଲ ମନ୍ଦ ହାନି ଲାଭ ସେ ବୁଝିଥାଏ, ସେଥିପାଇଁ କହିବାର ଆବଶ୍ୟକତା ସେହି ଶିକ୍ଷାଟା ବୋହୂଟିଏ ପାଇଥାଏ ଝିଅ ଅବସ୍ଥାରେ ମା' ଠାରୁ। ତେଣୁ ମହିଳାମାନଙ୍କର ଖାଲି ଘରୋଇ କଥା ନୁହଁ, ବାହାରେ ମଧ୍ୟ ଦେଖିବେ ଯଦି ସମାଜରେ, ବିଶେଷ କରି ଛୋଟ ପିଲାମାନଙ୍କୁ ଶିକ୍ଷାଦାନ କଲାବେଳେ ମହିଳାମାନେ ଯେଡ଼େ ସୁନ୍ଦର ଭାବରେ ପିଲାଙ୍କୁ ଶିକ୍ଷାଦାନ କରିପାରିବେ, ପୁରୁଷମାନେ କରିପାରିବେନି। କାହିଁକି ନା ପ୍ରକୃତିର ସୃଷ୍ଟିରେ ପୁରୁଷମାନଙ୍କର ସବୁବେଳେ ଧୈର୍ଯ୍ୟ କମ୍, ମହିଳାମାନେ ଧୈର୍ଯ୍ୟଶୀଳ। ଛୋଟ ପିଲାକୁ ଯେଉଁମାନଙ୍କର ଧୈର୍ଯ୍ୟ ନଥିବ ସେ କେବେ ପାଠ ପଢ଼ାଇ ପାରିବେ। ଯେଉଁ ସ୍ନେହ ଶ୍ରଦ୍ଧାରେ ଘରଟାକୁ ଆପଣେଇ ନେବା, ଘରଟାକୁ ଗୋଟେ ମନ୍ଦିର ସଦୃଶ ସୃଷ୍ଟି କରିବା, କି କେବଳ ମହିଳାମାନେ ହିଁ କରିପାରିବେ। ଇଏ ଜିନିଷ ମହିଳାଙ୍କ ଛଡ଼ା ପୁରୁଷ କେବେ କରିପାରିବେ ନାହିଁ। କିଛି ଲୋକ କହନ୍ତି ଯେ ଏଟା ଗୋଟେ ପୁରୁଷ ପ୍ରଧାନ ଦେଶ
1: ଭାରତକୁ।
2: ଆଜ୍ଞା, ସବୁବେଳେ ଜୀବଜଗତରେ ସବୁଟା ପୁରୁଷ ପ୍ରାଧାନ୍ୟ, ପୁରୁଷ ପ୍ରାଧାନ୍ୟ ଭଗବାନ ଯୋଉ ସୃଷ୍ଟି କରିଛନ୍ତି ଏଇଥିପାଇଁ ଯେ ପୁରୁଷ ମହିଳାକୁ ସୁରକ୍ଷା ଦେବା ପାଇଁ ପୁରୁଷ ପ୍ରାଧାନ୍ୟ। ପୁରୁଷ ପ୍ରାଧାନ୍ୟ ନୁହଁ ମହିଳାଙ୍କୁ ଅତ୍ୟାଚାର କରିବା ପାଇଁ, ମହିଳାଙ୍କ ଉପରେ ଜୁଲମ କରିବା ପାଇଁ। ଭଗବାନ ସୃଷ୍ଟି କଲାବେଳେ ପୁରୁଷ ପାଖରେ ଫିଜିକାଲ ପାୱାରଟା ବେଶୀ ଦେଇଛି, ଅନ୍ୟ କୌଣସିଟାରେ ନୁହଁ। ଏଇଥିପାଇଁ ଦେଇଛି ଯେ ସିଏ ସମାଜରେ ମହିଳାଙ୍କୁ ସୁରକ୍ଷା ଦେବେ, ମହିଳା ତାଙ୍କ ପାଖରେ ସୁରକ୍ଷିତ ହେବେ। ଆଜି ସମାଜରେ ରାସ୍ତାରେ ଗଲାବେଳେ ଯଦି ଗୋଟେ ମହିଳା ଉପରେ କିଏ ସାମାନ୍ୟତଃ ଇଙ୍ଗିତ କରୁଛି, ସମାଜରେ ଯେଉଁ ଜିନିଷ ପ୍ରତିଫଳିତ ହେବା କଥା, ଆଉ ପାଞ୍ଚ ଜଣ ତାକୁ ବନ୍ଦ କରିବା କଥା, ସେ ଜିନିଷ ହେଉନାହିଁ, ଯେଉଁଥିପାଇଁ ଧୀରେ ଧୀରେ ଏହାର କୁପ୍ରଭାବଟା ଚାରିଆଡ଼େ ବ୍ୟାପୁଛି। ତେଣୁ ଆମେ ସମାଜକୁ ସଚେତନ କରିବାକୁ ପଡ଼ିବ, ପୁଣି ମନେ ପକାଇ ଦେବାକୁ ପଡ଼ିବ, ଭାରତୀୟ ସଂସ୍କୃତି ସଂସ୍କାରକୁ ମନେ ପକାଇ ଦେବାକୁ ପଡ଼ିବ ଯେ ମା ଭଉଣୀଙ୍କର ଗୁରୁତ୍ୱ କେତେ। ଛୋଟିଆ କଥାଟେ ଆପଣ ଅନୁଭବ କରିଥିବେ, ମୁଁ ମଧ୍ୟ ମୋ ପରିବାରରେ ଅନୁଭବ କରେ, ମୁଁ ଯଦି ଖାଇବାରେ ବିଳମ୍ବ ହୋଇଯାଇଥିବ ପୁଅ କେବେ ଫୋନ୍ କରି ପଚାରିବନି, ଝିଅ ପଥିଲେ ପଚାରିବ ବାପା ଖାଇବା ଡେରି ହୋଇଗଲାଣି। କାରଣ ପ୍ରକୃତିର ସୃଷ୍ଟି ଏମିତି ଯେ ମହିଳାମାନଙ୍କର କିଛି ସ୍ୱତନ୍ତ୍ରତା ଅଛି, ଯେଉଁ ଜିନିଷ କେବଳ ସେଇମାନେ କରିପାରିବେ, ସେ ଆଦର ସ୍ନେହଟା ସେଇମାନଙ୍କ ପାଖରେ ହେଇପାରିବ। ତେଣୁ ସେମାନଙ୍କର ଗୁରୁତ୍ୱକୁ କେବେ ସମାଜରେ ଯଦି ଆମେ ଉପଲବ୍ଧି ନ କରିବା, ତାଙ୍କର ଆବଶ୍ୟକତା ଗୋଟେ ଉପଲବ୍ଧି ନ କରିପାରିବା, ତାହେଲେ ଏ ସମାଜ କେବେ ଶୃଙ୍ଖଳିତ ହେଇପାରିବନି।
1: ତାହେଲେ ବର୍ତ୍ତମାନ ମହିଳାଙ୍କ ପ୍ରତି ଏ ଯେଉଁ ହିଂସାତ୍ମକ ଆଚରଣ ବ୍ୟାପିବାରେ ଲାଗିଛି, ଏଇଟା କାହିଁକି ହେଉଛି, ଏହାର କ'ଣ କାରଣ?
2: ଏହାର କାରଣ ବହୁବିଧ କାରଣ। ବର୍ତ୍ତମାନ ଆପଣ ଦେଖନ୍ତୁ, ଆମେ ଆଧୁନିକତାର ଦୁହାଇ ଦେଇ କିଛି ଅଶ୍ଳୀଳତାକୁ ଗ୍ରହଣ କରିଯାଉଛୁ। ଆଧୁନିକତା ଖରାପ ନୁହଁ, ମହିଳାମାନେ ଯେତେ ଆତ୍ମନିର୍ଭରଶୀଳ ହେବେ, ଯେତେ ସ୍ୱାଧୀନ ଚେତା ହେବେ, ସେତେ ଭଲ। ଆଜିକାଲି ଛୋଟିଆ ପରିବାର ହେଲାଣି, ଆଉ ଜଏଣ୍ଟ ଫ୍ୟାମିଲି କଲଚର ନାହିଁ। ତେଣୁ ଘରେ ମା ବାପା ଗୋଟିଏ କି ଯୋଡ଼ିଏ ପିଲା ଥିବେ। ବାପା ଯେତେବେଳେ ବାହାରେ ଚାକିରି କଲା, ବାହାରକୁ ଗଲା, ଘର ଚଳାଇବା ପାଇଁ ମହିଳାମାନେ ଆଧୁନିକ ହେବାକୁ ପଡ଼ିବ, ବାହାରିବାକୁ ପଡ଼ିବ, ପିଲାକୁ ସ୍କୁଲରେ ଛାଡ଼ିବାକୁ ପଡ଼ିବ, ପରିବାର ଟିକେ ଆଣିବାକୁ ପଡ଼ିବ। ଏସବୁ ଜିନିଷ ଯଦି କରିବାର ଆବଶ୍ୟକତା ଅଛି ତାହେଲେ ଆକୁ ଆମେ ଆଧୁନିକତା କହିବା। କିନ୍ତୁ ଆଧୁନିକତା

ନାରୀଟିଏ ଶିଶୁକୁ ସଂସ୍କାର ଦିଏ, ଯୁବଶ୍ରେଣୀଙ୍କୁ ଉଚିତ ଦିଗ୍ଦର୍ଶନ ଦିଏ, ଆଉ ସମାଜର ବରିଷ୍ଠ ସଦସ୍ୟଙ୍କୁ ସାନ୍ତ୍ୱନା ଦେଇ ଆନନ୍ଦିତ କରେ। ହେଲେ କାହିଁ କୋଉ କାଳରୁ ନାରୀଟିଏ ତାର ଅସ୍ତିତ୍ୱ ପାଇଁ ଲଢ଼େଇ କରିଆସୁଛି। କିନ୍ତୁ ଦୁଃଖର କଥା, ନାରୀ ଆଜି ଘରେ ହେଉ କି ବାହାରେ ସୁରକ୍ଷିତ ନୁହେଁ। ଆମ ଦେଶର ସଭ୍ୟତା ଓ

0: ମାନେ ନୁହଁ, ଆମେ ଯଦି ପାର୍କରେ, ରାସ୍ତା କଡ଼ରେ, ବିଭିନ୍ନ ଜାଗାରେ ଆମେ ନିଜର ଶାଳୀନତାଟାକୁ ଭୁଲିଯାଇ ନିଜର ସୀମାଟାକୁ ଉଲ୍ଲଙ୍ଘନ କରିବା, ତାହେଲେ କ'ଣ ହେବ? ଯୁବ ସମାଜ ଉପରେ ଏହାର ଗୋଟେ କୁପ୍ରଭାବ ପଡ଼ିବ। ଏ କୁପ୍ରଭାବ ଯୋଗୁଁ ମଧ୍ୟ କିଛିଟା ଆପଣଙ୍କର ମହିଳାମାନଙ୍କ ଉପରେ ବିଭିନ୍ନ ଜାଗାରେ ଜୁଲମ ଅତ୍ୟାଚାର ହେଉଛି। ତା ଛଡ଼ା ବର୍ତ୍ତମାନ ପରିବାରରେ ସଂସ୍କାର କମିଗଲାଣି। ପରିବାରରେ ପିଲାମାନଙ୍କ ପାଖରେ ଯୋଉ ସଂସ୍କାର ରହିବା କଥା, ଆମେ ଗୋଟେ ଝିଅକୁ ଭଉଣୀ ଭାବରେ ଦେଖୁଛୁ, ବୟସ୍କା ମହିଳାଙ୍କୁ ମା ଭାବରେ ଦେଖୁଛୁ। ଏଇ ଯୋଉ ସଂସ୍କାରଟାରେ ଆମେ ଗଢ଼ି ଉଠିଥିଲୁ, ଆଜି କେତେକ ପରିବାରରେ ସେଥିରୁ ଟିକେ ତ୍ରୁଟି ହେଲାଣି। ତ୍ରୁଟି ବିଚ୍ୟୁତ ହେବା ଦ୍ୱାରା କହୁଛି, ସେ ପିଲାମାନେ ବିଶୃଙ୍ଖଳିତ ହେଲେଣି। ପୁରୁଷ ପିଲାମାନେ ଆଧୁନିକତାର ଦୁଆଇ ଦେଇ କ୍ଲବକୁ ଯିବା, ମଦ୍ୟପାନ କରିବା, ଅଶ୍ଳୀଳ ଇଙ୍ଗିତ କରିବା, ଏସବୁ ଜିନିଷ ଟିକେ ବ୍ୟାପିଲାଣି। ଆମେ ପରିବାରରେ ମଧ୍ୟ ପିଲାମାନେ କୁଆଡ଼େ ଯାଉଛନ୍ତି, କ'ଣ କରୁଛନ୍ତି, ତାଙ୍କ ଭଲମନ୍ଦ ବୁଝୁନାହାନ୍ତି, କି କଟକଣା ରଖୁନୁ। ଯେଉଁଥିପାଇଁ ଏ ଯୋଉ ପୁଅମାନଙ୍କ ଉପରେ, ଖାଲି ପୁଅ ନୁହନ୍ତି, ପୁଅ ହୁଅନ୍ତୁ ଝିଅ ହୁଅନ୍ତୁ, ତାଙ୍କ ଉପରେ ଆମର ଘରେ ଯୋଉ ଶୃଙ୍ଖଳା ଆଣିବା ପାଇଁ ଯୋଉ କଟକଣା କରାଯିବା ଦରକାର, ଆମେ ତାକୁ କରୁନେ। ତାହା ମଧ୍ୟ ସମାଜକୁ ବିଭ୍ରାନ୍ତି କରିବାର ଗୋଟେ କାରଣ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମହିଳାମାନଙ୍କ ପ୍ରତି ଆମେ ସମ୍ମାନ ଦେବା ନାହିଁ, ମହିଳାମାନଙ୍କୁ ଆମ ପରିବାରର ଅଙ୍ଗ ବୋଲି ଭାବିବା ନାହିଁ। ସମସ୍ତେ ସମସ୍ତଙ୍କ ସୀମା ଭିତରେ ରହିବା ଦରକାର। ପୁରୁଷ ପିଲା ତା ସୀମା ଭିତରେ ରହିବା ଦରକାର, ନାରୀମାନେ ତାଙ୍କ ସୀମା ଭିତରେ ରହିବା ଦରକାର। ଯଦି ସୀମା ଭିତରେ ରହିବା, ତାହେଲେ ସବୁ ଶୃଙ୍ଖଳା ରହିବ।
1: ଆଜ୍ଞା, ଆପଣ ତ କହିଲେ ଆମର ପରିବାରରେ ସଂସ୍କାର କମିଯିବାରୁ ଆମର ଶିକ୍ଷା ଟିକେ କମ୍ ହେଇଯାଉଛି, ଯାହାଫଳରେ କି ଆମର ସମାଜରେ ଏଇ ଯୋଉ ହିଂସାତ୍ମକ କାର୍ଯ୍ୟଗୁଡ଼ିକ ବ୍ୟାପିବାରେ ଲାଗିଛି। ତାହେଲେ ସାମାଜିକ ଦାୟିତ୍ୱ କ'ଣ ସବୁ ଅଛି ଆମର?
0: ଆମର ସାମାଜିକ ଦାୟିତ୍ୱ ଭିତରେ ଦେଖନ୍ତୁ, ଘରେ ଆଜି ଯୋଉ ସାମାଜିକ ଦାୟିତ୍ୱରେ ଗୋଟେ ଯୌତୁକ ନିର୍ଯାତନା କଥା ଦେଖ, ବୋହୁଟିଏ ଆମ ଘରକୁ ଆସୁଛି, ନିର୍ଯାତନା ଯେତେବେଳେ ଦିଆଯାଉଛି, ଆମେ ପୁରୁଷ ମହିଳା ସମସ୍ତେ ତା ଭିତରେ ଏକତ୍ରିତ ହେଇଯାଉଛୁ। ଯଦି ଘରର ଯିଏ ମା, ଯିଏ ବୋହୁର ଶାଶୁ, ଯଦି ସିଏ ବି କହନ୍ତା ଯେ ନାଇଁ ନାଇଁ ନାଇଁ, ବୋହୁଟାକୁ ଆମର ଜୁଲମ କର ନାହିଁ, ଅତ୍ୟାଚାର କର ନାହିଁ, ଯାହା ବି ହେଲେ ତାକୁ ବୋହୁକୁ କିଛି ନା କିଛି ପ୍ରୋଟେକ୍ସନ ମିଳନ୍ତା। କିନ୍ତୁ ଘର ଭିତରେ ଯେତେବେଳେ ସମସ୍ତେ ଏକାଠି ହେଇଛନ୍ତି, ଦେଖନ୍ତୁ ପୁରୁଷ ହୁଅନ୍ତୁ ନାରୀ ହୁଅନ୍ତୁ, ସମସ୍ତେ କୁସଂସ୍କାର ଭିତରେ ବାନ୍ଧି ହେଇଯାଇଛନ୍ତି। ସେ ଯୌତୁକ ଲୋଭ ସମସ୍ତଙ୍କୁ ଗ୍ରାସ କରିଛି, ଏବଂ ସେ ଶାଶୁ ଭୁଲି ଯାଉଛନ୍ତି ଯେ ସିଏ ଦିନେ ବୋହୁ ଥିଲା। ଯଦି ସେ ସଂସ୍କାରଟା ସେ ଘର ଭିତରେ ରହନ୍ତା, ତାହେଲେ ବୋହୁଟାକୁ ପାଞ୍ଚ ଜଣ ଲୋକ ଭିତରେ ଦୁଇ ଜଣ ଖରାପ ହେଲେ କି ତିନି ଜଣ ଖରାପ ହେଲେ, ଆଉ ଦୁଇ ଜଣ ମଧ୍ୟ ସୁରକ୍ଷା ଦେବାକୁ ଆଗେଇ ଆସନ୍ତେ, କିନ୍ତୁ କେହି ଆଗେଇ ଆସୁନାହାନ୍ତି। ତେଣୁ ସେଇ ଯୋଉ ସଂଖ୍ୟାଟା ଆଗରୁ, ଏ ଯେ ସମାଜରେ କୁସଂସ୍କାର ନଥିଲା ନୁହଁ, ସେ ସଂଖ୍ୟାଟା ବର୍ତ୍ତମାନ ଧୀରେ ଧୀରେ ଏତେ ବଢ଼ି ଚାଲିଛି, ଯେଉଁଥିପାଇଁ ମହିଳାମାନେ ବିଶେଷ ଭାବରେ ଅସୁରକ୍ଷିତ। ଏବଂ ଏଥିପାଇଁ ପୁରୁଷ ମହିଳା ଉଭୟ ଚିନ୍ତା କରିବା ଦରକାର। କିନ୍ତୁ ସେ ଜିନିଷ ଆଜିକାଲି ଟିକେ କମିଯିବା ଦ୍ୱାରା ଏହାର ସମାଜରେ କୁସଂସ୍କାର ବଢ଼ି ଚାଲିଛି।
1: ତେବେ ଏଗୁଡ଼ାକ ତ ସବୁ ଆପଣ କହିଲେ ଆମର ପାରିବାରିକ କୁସଂସ୍କାର ପାଇଁ ଏଗୁଡ଼ାକ ହେଉଛି। ତାପରେ ଏସବୁ କୁସଂସ୍କାରକୁ ରୋକିବା ପାଇଁ, ହିଂସାକୁ ରୋକିବା ପାଇଁ ଆମର ଆଇନ ସୁରକ୍ଷା କ'ଣ ଅଛି?
0: ବର୍ତ୍ତମାନ ଯୁଗରେ ଯଦି ଦେଖିବେ, ମହିଳା ତିନୋଟି ଜାଗାରେ ଅସୁରକ୍ଷିତ। ଗୋଟେ ହେଲା ଆପଣଙ୍କର ଘରେ, ଆଉ ଗୋଟେ ହେଲା ଚାକିରି କ୍ଷେତ୍ରରେ, ଆଉ ଗୋଟେ ହେଲା ଆପଣଙ୍କର ରାସ୍ତାରେ ବା ଘର ବାହାରେ, ଯେତେବେଳେ ସେମାନେ ଚଳପ୍ରଚଳ ଯିବା ଆସିବା ଭଲମନ୍ଦ କରୁଛନ୍ତି। ଏ ତିନିଟା ଜାଗାରେ ବିଶେଷ ଭାବରେ ସେମାନେ ସୁରକ୍ଷାର ଆବଶ୍ୟକତା ଆଜି କରୁଛନ୍ତି। ପ୍ରଥମ କଥା ଆମେ ଯିବା ଘରକୁ। ଘର ଭିତରେ ମହିଳାମାନେ ଅସୁରକ୍ଷିତ, ସେ ବୋହୂ ହଉ, ଝିଅ ହଉ, ମା ହଉ, ଯଦିଓ ସବୁ ପରିବାରରେ ନୁହଁ, କିନ୍ତୁ ଗୁଡ଼ାଏ ପରିବାରରେ ଆପଣ ଦେଖିବେ ମହିଳାମାନେ ଅସୁରକ୍ଷିତ। କିନ୍ତୁ ଚିନ୍ତା କଲେ ଘରୋଇ ହିଂସା, ଆଧେରେ ଛୋଟ ଝିଅ ମଧ୍ୟ କଷ୍ଟ ପାଉଛି, ବୋହୁଟେ କଷ୍ଟ ପାଉଛି, ମାଟେ କଷ୍ଟ ପାଉଛି, କେତେବେଳେ କିଏ କଷ୍ଟ ପାଉଛି ସେଟା ଭିନ୍ନ। ତେଣୁ ବିଶେଷ ଭାବରେ ମହିଳାମାନଙ୍କୁ ଘରେ ସୁରକ୍ଷା ଦେବା ପାଇଁ ଆଇନ ତିଆରି ହେଲା, ପ୍ରୋଟେକ୍ସନ ଫର ୱିମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାୟୋଲେନ୍ସ ଆକ୍ଟ। ମହିଳାଙ୍କ ସୁରକ୍ଷା ପାଇଁ ଘରୋଇ ହିଂସା ଆଇନ ମଧ୍ୟ ତିଆରି ହେଲା। ଘରୋଇ ହିଂସା ଆଇନରେ ଆପଣଙ୍କର ହେଲା, ଯଦି ମହିଳାମାନଙ୍କ ଉପରେ, ସେ ଝିଅଟି ହଉ, ଆଡପ୍ଟେଡ୍ ଝିଅଟି ମଧ୍ୟ ହଉ, ବୋହୂ ହଉ, ମା ହଉ, ଯଦି ମହିଳାଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର ଜୁଲମ ହେଲା, ତାହେଲେ ଆପଣ ଏହି ଆଇନ ବଳରେ ନିଜର ସୁରକ୍ଷା ପାଇଁ ଆବେଦନ କରିପାରିବେ। ଏଥିପାଇଁ ସରକାର ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ପ୍ରୋଟେକ୍ସନ ଅଫିସର ରଖିଛନ୍ତି। ଆପଣ ଯଦି କୌଣସି ପ୍ରକାର ଅତ୍ୟାଚାରିତ ହେଲେ ଘରେ ମହିଳା ସଦସ୍ୟା, ତାହେଲେ ଆପଣ ପ୍ରୋଟେକ୍ସନ ଅଫିସରଙ୍କ ପାଖକୁ ଯାଇ ପ୍ରତ୍ୟେକ ଜିଲ୍ଲାର ହେଡ୍କ୍ୱାର୍ଟରରେ ପ୍ରୋଟେକ୍ସନ ଅଫିସରମାନେ ରହୁଛନ୍ତି, ଯେଉଁମାନେ କି ସରକାରଙ୍କ ଦ୍ୱାରା ନିଯୁକ୍ତିପ୍ରାପ୍ତ ପ୍ରୋଟେକ୍ସନ ଅଫିସର।

0: ସେମାନେ ଆପଣ ଯାଇ ତାଙ୍କୁ ଅଭିଯୋଗ କରିପାରିବେ। ଯିଏ ଆଫେକ୍ଟେଡ୍ ସିଏ ଅଭିଯୋଗ କରିପାରିବ। ଯିଏ ଆଫେକ୍ଟେଡ୍ ଯଦି ସିଏ ଅଭିଯୋଗ କରିପାରୁନି କି ସେ ଏଭଳି ପରିସ୍ଥିତିରେ ମହିଳା ଜଣେ ଅଛି, ସିଏ ଘରୁ ବାହାରିକି ଆସିପାରୁନି, ସେ କ୍ଷେତ୍ରରେ ଅନ୍ୟ କେହି ଜାଣିଥିବା ଲୋକ ପାଖ ପଡ଼ିଶା ଶୁଭେଚ୍ଛୁ କେହି ମଧ୍ୟ ଯାଇ ପ୍ରୋଟେକ୍ସନ ଅଫିସରଙ୍କ ପାଖରେ ଅଭିଯୋଗଟି ଦାଖଲ କରିପାରିବ। ଦେଲା ପରେ ପ୍ରୋଟେକ୍ସନ ଅଫିସରଙ୍କର ପାୱାର ଅଛି, ତାକୁ ସେ ଇନ୍କ୍ୱାରି କରିବେ, ଆବଶ୍ୟକ ପଡ଼ିଲେ କୋର୍ଟକୁ ପଠାଇବେ, ଆବଶ୍ୟକ ପଡ଼ିଲେ ପୋଲିସର ସାହାଯ୍ୟ ନେବେ ଏବଂ ସେ କ୍ଷେତ୍ରରେ ମହିଳାଙ୍କୁ ଖାଇବାକୁ ଦେଉନାହାନ୍ତି, ହଇରାଣ କରୁଛନ୍ତି, ତାଙ୍କୁ ଚଳିବାର ଅସୁବିଧା ହେଉଛି, ତାଙ୍କୁ ମଧ୍ୟ କମ୍ପେନ୍ସେସନ୍ ଦେବାର ବ୍ୟବସ୍ଥା କରିପାରିବେ। ତାଙ୍କ ପାଇଁ ଯଦି ସେ ଘର ଭିତରେ ରହିବାଟା ଅସୁରକ୍ଷିତ ନିହାତି ଥିବ, କେତେବେଳେ କ'ଣ ବିପଦ ଘଟିପାରେ, ତାଙ୍କୁ ମଧ୍ୟ ନେଇକି ସର୍ଟ ଷ୍ଟେ ହୋମ୍ରେ ସେଲ୍ଟର ରଖିବାର ବ୍ୟବସ୍ଥା କରାଇପାରିବେ। ତାଙ୍କର ମଧ୍ୟ ଡାକ୍ତରୀ ପରୀକ୍ଷା କି ଔଷଧପତ୍ର ଯଦି କ'ଣ ଦରକାର ତାକୁ ମଧ୍ୟ କରାଇପାରିବେ। ଅନ୍ୟାନ୍ୟ ଯାହା ସୁବିଧା ସୁଯୋଗ ଦରକାର ତାକୁ କରାଇବା ସଙ୍ଗେ ସଙ୍ଗେ ଯେଉଁମାନେ ତାଙ୍କ ଉପରେ ଅତ୍ୟାଚାର କରୁଥିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତାହା ଛଡ଼ା ଆପଣଙ୍କର ଯେଉଁମାନେ ଅଫିସମାନଙ୍କରେ କାର୍ଯ୍ୟ କରୁଛନ୍ତି, ଦେଖିବେ ବହୁ ସମୟରେ ମହିଳାମାନେ ଅଫିସ ସମୟରେ ବିଶେଷ ଭାବରେ ନିର୍ଯାତିତା ହେଉଛନ୍ତି। କେତେବେଳେ ଅଫିସର ବଡ଼ ବଡ଼ ଅଧିକାରୀଙ୍କମାନଙ୍କ ଦ୍ୱାରା, କେତେବେଳେ ଅଫିସର ସହକର୍ମୀମାନଙ୍କ ଦ୍ୱାରା, କେତେବେଳେ ମଧ୍ୟ ଅଫିସରୁ ଯିବା ଆସିବା ବେଳେ ଅନ୍ୟମାନଙ୍କ ଦ୍ୱାରା ସିଏ ନିର୍ଯାତିତା ହେଉଛନ୍ତି। ସେ କ୍ଷେତ୍ରରେ ମଧ୍ୟ ଆମର ଭାରତ ଫୌଜଦାରୀ ଆଇନର ବହୁ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ 354 ଧାରା ଅନୁସାରେ ମହିଳାଙ୍କୁ ସାମାନ୍ୟ ଇଙ୍ଗିତ କଲେ, ଅଶ୍ଳୀଳ ଭାବରେ ଚାହିଁଲେ, କୌଣସି ପ୍ରକାର ଅତ୍ୟାଚାର ଉଦ୍ୟମ କଲେ, ଅସମ୍ମାନ କରିବାକୁ ଚେଷ୍ଟା କଲେ, ତାଙ୍କୁ ମଧ୍ୟ ଆଇନରେ ଦଣ୍ଡ ଦେବା ପାଇଁ ବହୁ କଡ଼ାକଡ଼ି କରାଯାଇଛି ଆଇନ।
1: ତାହେଲେ ଏତେ ଆଇନ ସତ୍ତ୍ୱେ ବି ମହିଳାମାନେ ଆଜି ଅସୁରକ୍ଷିତ କ'ଣ ପାଇଁ, ଆପଣ କ'ଣ
0: ମତରେ? ଆଜି ମହିଳାମାନେ ଅସୁରକ୍ଷିତ ଏଇଥିପାଇଁ ମହିଳାମାନେ ଯେତିକି ନିଜେ ସଚେତନ ହେବା କଥା ସେତିକି ସଚେତନ ହେଉନାହାନ୍ତି। ବିଭିନ୍ନ ଯେଉଁ ଆଇନ ହୋଇଛି, ଆଇନରେ ସୁରକ୍ଷା ପାଇଁ ଯେଉଁ ବାଟ, ଯେଉଁ ନିୟମ କରାଯାଇଛି, ସେ ନିୟମ ସେମାନେ ଜାଣୁନାହାନ୍ତି। ଏକ ଦ୍ୱିତୀୟ କଥା, ଇଭିନ୍ ଶିକ୍ଷିତା ମହିଳାମାନେ ଯେଉଁମାନେ ଜାଣୁଛନ୍ତି, କାଳେ ଜାଣିଲେ ସମାଜରେ ଅନ୍ୟ କିଏ ଖରାପ ଭାବିବ, ମୁଁ ଝିଅଟିଏ ବଦନାମ ହୋଇଯିବି, ବାହାହେବା କ୍ଷେତ୍ରରେ ଅସୁବିଧା ହେବ, ମୋ ବାପାଙ୍କର ନାଁ ବଜାରରେ ପଡ଼ିବ, ତେଣୁକରି ସେମାନେ ମଧ୍ୟ ଯାଇ ଆଇନର ସୁରକ୍ଷା ନେବା ପାଇଁ ଚାହୁଁନାହାନ୍ତି, ବରଂ ଘର ଭିତରେ ତାକୁ ସହିଯିବାକୁ ଚାହୁଁଛନ୍ତି। ଯଦି ପ୍ରାଥମିକ ଅବସ୍ଥାରୁ ମହିଳାମାନେ ତାଙ୍କର ଅଧିକାର ବିଷୟରେ ଜାଣିବେ ଏବଂ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ, ତାହେଲେ ଆପଣଙ୍କର ମହିଳାମାନେ ସୁରକ୍ଷିତ ହେବେ। ଇଏ ହେଉଛି ଆଇନଗତ ଦିଗ। ଦ୍ୱିତୀୟ କଥା ହେଉଛି ସାମାଜିକ ଚେତନା ସୃଷ୍ଟି କରିବାକୁ ପଡ଼ିବ। ଆମେ ଯେଉଁମାନେ ସମାଜରେ ଅଛୁ, ଆମେ କହୁଛୁ ଆମେ ଠିକ୍ କଥା କହୁଛୁ, ଅନ୍ୟ ସମସ୍ତେ ଭୁଲ, ଆମେ ମଧ୍ୟ ସମାଜରେ ରାସ୍ତାରେ ଗଲାବେଳେ ଗୋଟେ ଝିଅ ଉପରେ ଯଦି ଅତ୍ୟାଚାର ହେଉଛି, ଗୋଟେ ବୋହୂ ଉପରେ ଯଦି ଅତ୍ୟାଚାର, ସମାଜରେ ଆମେ ଏତେ ଲୋକ ରାସ୍ତା କଡ଼ରେ ଅଛେ, ଯଦି ଆମେ ସେ ଅତ୍ୟାଚାର କରୁଥିବା ପିଲାଟାକୁ ଖାଲି ଧ ବୋଲି କହିବା, ତାହେଲେ ମହିଳାମାନେ ସୁରକ୍ଷିତ ହେବେ। ଖାଲି ଆଇନ ସୁରକ୍ଷା ଦେଇପାରିବନି, ଆଇନ ଛଡ଼ା ଆମେ ମଧ୍ୟ ଆଖପାଖ ପଡ଼ିଶା ଯେଉଁମାନେ ସମାଜରେ ଅଛେ ତାଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ, ସମସ୍ତେ ମଧ୍ୟ ତାଙ୍କୁ ଟିକେ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ, ତାହେଲେ ଯାଇ ମହିଳାମାନେ ସୁରକ୍ଷିତ।
1: ଏଇ ଯୋଉ ଆଲୋଚନା ସବୁ କଲେ, ଏଥିପାଇଁ ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ ସେମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
0: ମୋର ଶେଷରେ ମହିଳା ଭଉଣୀମାନଙ୍କୁ ଏତିକି ପରାମର୍ଶ, ଏ ଭାରତ ମାଟି ମହାନ, ଏ ଜାତି ମହାନ, ଏ ଦେଶ ମହାନ, ଏଠି ମହିଳାମାନେ ଯେଉଁଭଳି ଭାବରେ ସମ୍ମାନର ଅଧିକାରିଣୀ, ସେହିଭଳି ଭାବରେ ସେମାନେ ସମ୍ମାନ ନିଶ୍ଚିତ ଭାବରେ ପାଇବେ, ଯେଉଁ ଟିକେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇଛି। ଏଠି ଆମେ ମିଳିତ ଭାବରେ ଆମର ସାମାଜିକ ଦାୟିତ୍ୱକୁ ଲିଭାଇବାକୁ ଚେଷ୍ଟା କରିବା ଏବଂ ଆଇନଗତ ଅଧିକାର ବିଷୟରେ ସଚେତନ ହୋଇ ଯେଉଁ ଭଉଣୀମାନେ ଏହାଦ୍ୱାରା କଷ୍ଟ ପାଉଛନ୍ତି ସେମାନେ ଆଗକୁ ନ ଆସିଲେ ତାଙ୍କୁ ଆଗକୁ ଆଣିବା ପାଇଁ ଯଦି ଆମେ ଚେଷ୍ଟା କରିବା, ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଭଉଣୀମାନଙ୍କୁ କିଛି ସୁରକ୍ଷା ଦେଇପାରିବା ବୋଲି ମୋର ଆଶା ଓ ବିଶ୍ୱାସ।
1: ଧନ୍ୟବାଦ।
2: ଶେଷ ହେଲା କାର୍ଯ୍ୟକ୍ରମ ଆମ ଆଇନ। ଉପସ୍ଥାପନାରେ ଥିଲେ ରଞ୍ଜିତା ପାତ୍ର, ପ୍ରଯୋଜନା ସଦ୍ୟସ୍ମିତା ବେହେରା। ଆକାଶବାଣୀ କଟକ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର କୋରା କାଗଜ, ଗୀତଟିକୁ ଗାଇଛନ୍ତି କିଶୋର କୁମାର।

ଶେଷରେ କଥାଚିତ୍ର ଅଜୁବା ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ, ଅନୁରାଧା ପଡ଼ୱାଲ ଏବଂ ଅଲକା ଅଗ୍ନିକ୍।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ କଟକ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।